0: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନ୍ଲାଇନ୍ ବ୍ୟାଙ୍କିଙ୍ଗ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086107525257 IFSC କୋଡ୍ SBIN00005 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086107525257 IFSC କୋଡ୍ SBIN00005 ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 July 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410961। ସୂଚନାଟି ଏତିକିରେ ଶେଷ ହେଲା।
1: ଆପଣମାନେ କ୍ଷୀରସାଗର ପ୍ରଧାନଙ୍କ ରଚନାରୁ ଶୁଣୁଛନ୍ତି କେତୋଟି ସମ୍ବଲପୁରୀ ଗୀତ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିର କଣ୍ଠଶିଳ୍ପୀ ନବୀନ କିଶୋର ଆଚାର୍ଯ୍ୟ।

ଶେଷରେ ଦ୍ୱୈତ କଣ୍ଠରେ ନବୀନ କିଶୋର ଆଚାର୍ଯ୍ୟ ଓ ପଦ୍ମିନୀ ସୁନା ଗାଇଥିବା କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ।

ଶୁଣିଲେ କେତୋଟି ସମ୍ବଲପୁରୀ ଗୀତ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଆଜିର ଘର ସଂସାର କାର୍ଯ୍ୟକ୍ରମ।

ନମସ୍କାର। ଆଜିର ଘର ସଂସାରର ପ୍ରଗତି କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ ଓ ଅଭିନନ୍ଦନ। ଶ୍ରୋତା ଭଉଣୀ, ମଣିଷ ଜୀବନରେ ଯେତେ ବାଧା ବିଘ୍ନ ଝଡ଼ ଝଞ୍ଜା ଆସିଲେ ବି ସେ ଆଗେଇ ଚାଲେ, ଝୁଣ୍ଟି ପଡ଼ି ପୁଣି ଅଣ୍ଟା ସଳଖେ। କେବଳ ଗୋଟିଏ ଜିନିଷ ପାଇଁ ସେ ଏଇଭଳି ବାରମ୍ବାର ପଡ଼ି ଉଠି ପୁଣି ଅଣ୍ଟା ସଳଖେ। ଆଉ ସେଇ ଜିନିଷଟି କ'ଣ ଜାଣିଛନ୍ତି? ତାହା ହେଉଛି ଆଶା। ଆଶା ହେଉଛି ଏଭଳି ଏକ ଅସ୍ତ୍ର ଯିଏକି ମଣିଷକୁ ଯେତେ ନକାରାତ୍ମକ ପରିସ୍ଥିତି ଆସିଲେ ମଧ୍ୟ ମାନସିକ ବଳ ଯୋଗାଇଥାଏ ଏବଂ ସମସ୍ତ ବିପର୍ଯ୍ୟୟକୁ, ତା ଜୀବନରେ ଯାହା ବି ବିପର୍ଯ୍ୟୟ ଆସେ, ଯାହା ବି ବାଧାବିଘ୍ନ ଆସେ, ସେସବୁକୁ ସାମ୍ନା କରେ।

ମୁକାବିଲା କରିବା ପାଇଁ ପ୍ରେରଣା ଦେଇଥାଏ। ଆଉ ଏହି ଆଶାର ବିଶେଷତ୍ୱକୁ ଅଧିକ ଗୁରୁତ୍ୱ ଦେବା ପାଇଁ ଜୁଲାଇ 12 ତାରିଖକୁ ଆନ୍ତର୍ଜାତୀୟ ଆଶା ଦିବସ ବା ଦ ଇଣ୍ଟରନ୍ୟାସନାଲ ଡେ ଅଫ୍ ହୋପ୍ ଭାବରେ ପାଳନ କରାଯାଇଥାଏ। ଏହି ଦିବସଟି ଏଭଳି ଏକ ଚିନ୍ତାଧାରାକୁ ଉତ୍ସାହିତ କରିଥାଏ ଯେ ଆଶା ହେଉଛି ଏକ ଶିକ୍ଷଣ ଯୋଗ୍ୟ କୌଶଳ ଯାହାକି ମଣିଷକୁ ମାନସିକ ଦୃଢ଼ତା ଦେଇଥାଏ। ତେବେ ଶ୍ରୋତା ଭଉଣୀ, ନିଜ ଜୀବନରେ ଆମେ କେବେ ବି ହାରିଯିବା ନାହିଁ, ଏହି ଆଶାକୁ ଆଧାର କରି ଆଗକୁ ବଢ଼ିବା।

0: ଶ୍ରୋତା ଭଉଣୀ, ସବୁଥର ପରି ଘର ସଂସାରର ଏହି ପ୍ରଗତି କାର୍ଯ୍ୟକ୍ରମରେ ଆଜି ଜଣେ ସଫଳ ବ୍ୟକ୍ତିତ୍ୱଙ୍କୁ ଆସନ୍ତୁ ଭେଟିବା। ସେ ହେଉଛନ୍ତି ସୁସାହିତ୍ୟିକା ହୀରାବତୀ ବିଶ୍ୱାଳ। ଆସନ୍ତୁ ତାଙ୍କ ମୁହଁରୁ ତାଙ୍କ ସଫଳତାର କାହାଣୀ ଶୁଣିବା, ତାଙ୍କ ସାହିତ୍ୟିକ ଜୀବନର କାହାଣୀ ଶୁଣିବା। ତାଙ୍କ ସହିତ କଥାବାର୍ତ୍ତା କରିଛନ୍ତି ସଙ୍ଗୀତା ସାହୁ।
1: ନମସ୍କାର ଶ୍ରୋତା ଭଉଣୀ, ଘର ସଂସାରର ପ୍ରଗତି କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। ଶ୍ରୋତା ଭଉଣୀ, ପ୍ରତି ରବିବାର ପ୍ରଗତି କାର୍ଯ୍ୟକ୍ରମରେ ଆମେ ଏଥର ମଧ୍ୟ ଆମ ଗହଣରେ ସେପରି ଏକ ସାହିତ୍ୟ କ୍ଷେତ୍ରରେ ବିଶେଷ ବ୍ୟକ୍ତିତ୍ୱ ଉପସ୍ଥିତ ଅଛନ୍ତି। ଆସନ୍ତୁ ତାଙ୍କ ମୁହଁରୁ ତାଙ୍କର ପରିଚୟ ଜାଣିବା ଏବଂ ତାଙ୍କର ସାହିତ୍ୟ ଯାତ୍ରା ବିଷୟରେ ଜାଣିବା। ମ୍ୟାଡାମ୍ ନମସ୍କାର।
2: ନମସ୍କାର,
1: ଆମର ପ୍ରଗତି କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ।
2: ଧନ୍ୟବାଦ।
1: ପ୍ରଥମେ ଆପଣଙ୍କ ସାହିତ୍ୟ ଯାତ୍ରା ବିଷୟରେ ଶ୍ରୋତାମାନଙ୍କୁ କିଛି କହିବେ ଏବଂ ତା ପୂର୍ବରୁ ନିଜର ପରିଚୟ ଦେବେ।
2: ଆଜ୍ଞା, ସାହିତ୍ୟ ଜଗତ ବହୁତ ବିସ୍ତାର। ମୁଁ ଯେତେବେଳେ ପିଲାବେଳୁ ପ୍ରଥମରୁ ଯେଉଁ ପ୍ଲସ୍ ଟୁ ପର୍ଯ୍ୟନ୍ତ ପାଠ ପଢ଼ିଛି, ଓଡ଼ିଆ ମିଡ଼ିୟମରେ ପାଠ ପଢ଼ିଛି, କିନ୍ତୁ ଯେତେବେଳେ ପ୍ଲସ୍ ଥ୍ରୀକୁ ଆସିଲି ସେହି ସମୟରେ ଆମ କଲେଜରେ ଗୋଟିଏ ପତ୍ରିକା ପ୍ରକାଶିତ ହେଉଥିଲା, ପୁଣ୍ୟତୟା, ଯେଉଁଥିରେ ବହୁତ ଗୁଡ଼ାଏ କବିତା ଲେଖା ପ୍ରକାଶିତ ହେଉଥିଲା। ସେସବୁକୁ ପଢ଼ି ମୁଁ ବହୁତ ଉଦ୍ବୋଧିତ ହେଲି ଏବଂ ପ୍ରେରଣା ପାଇଲି ଗୋଟେ ନୂଆ ଯାତ୍ରା ପାଇଁ। ଏବଂ ପିଜି ଯେତେବେଳେ କରିଲି ସେହି ସମୟରେ ହିଁ ମୋର ଲେଖା ଆରମ୍ଭ ହେଲା। ଆଉ ମୁଁ ହୀରାକୁଦ ପତ୍ରିକାରେ ମୋର ପ୍ରଥମ ଲେଖା କବିତା ଯେଉଁ ଅଛି ମଧୁମଲ୍ଲାର, ତାକୁ ସେଥିରେ ସ୍ଥାନିତ କରିଛି। ପରବର୍ତ୍ତୀ ସମୟରେ ମୋର ଗବେଷଣା ଯାତ୍ରା ଆରମ୍ଭ ହେଲା, କିନ୍ତୁ ତା ସହିତ ମୁଁ ମୋର କବିତା ରାଜ୍ୟରେ ପଦାର୍ପଣ କରିକି ବର୍ତ୍ତମାନ ପର୍ଯ୍ୟନ୍ତ ଲେଖି ଚାଲିଛି।
1: କବିତା ପ୍ରତି ଆପଣ ଆକର୍ଷିତ ହେଲେ, ପ୍ରେରିତ ହେଲେ ଏବଂ ଲେଖିବା ଆରମ୍ଭ କଲେ। ପ୍ରଥମ କବିତା ଆପଣ ଯେଉଁ ଲେଖିଛନ୍ତି ତାର ଦୁଇ ପଦ ଆମ ଶ୍ରୋତା ଭଉଣୀଙ୍କୁ ଶୁଣେଇବେ?
2: ନିଶ୍ଚୟ ମ୍ୟାମ୍। ମୋର ପ୍ରଥମ କବିତା ମଧୁମଲ୍ଲାର, ଯେଉଁଟା ପ୍ରଥମେ ଯେହେତୁ ଯୁବାବସ୍ଥାରେ ଗୋଟେ ରୋମାଣ୍ଟିକ ମୋଡ ଥାଏ, ସେହି ସମୟରେ ରୋମାଣ୍ଟିକ କବିତାର ପ୍ରଭାବ ପଡ଼ିଥିଲା ଏବଂ ମୁଁ ମଧୁମଲ୍ଲାର ଗୋଟେ ପଂକ୍ତି କହୁଛି। ତୁମେ ମୋ ପାଇଁ ସାଜିଛ ମଧୁମଲ୍ଲାର, ଜୀବନରେ ଭରିଦେଇଛ ଅମୃତଧାର, ସେହି ଦୋରଟି ହସର ଦୁଇଟି ଧାର ମୋ ଜୀବନରେ ଆଣିଦେଇଛି ସୁଖ ସଞ୍ଚାର। ଜୀବନର ନଦୀ ସ୍ରୋତେ ହେବା ପାଇଁ ପାର, ତୁମେ ସେଦିନ ହାତ ଧରିଥିଲ ପ୍ରିୟା ମୋର, ମୋ ମନରେ ଆସିଥିଲା କେତେ ବୁଢ଼ିଆଣି ଜାଲର ସନ୍ଦେହ, ଯେଉଁଥିରେ ଛନ୍ଦି ହୋଇ ଜାଣିଥିଲି ସଂସାର ବିଚାର। ତଥାପି ତମ ହାତ ଥାପି ଚାଲିବାର ବୋଲୁଛି ମନ ମୋର, ତୁମେ ପ୍ରିୟ ବନ୍ଧୁ ମୋ ଜୀବନର, ଅନ୍ଧକୁ ପଥ ଦେଖାଇ ତୃଷାର୍ଥର ତୃଷ୍ଣା ମେଣ୍ଟାଇ ଚଳାଇ ନେଲ ଆଗକୁ, ଆଗକୁ ପଥ ଥାଉ ଯେତେ ଦୂର, ତୁମେ ମୋ ଜୀବନର ପ୍ରତି ମୁହୂର୍ତ୍ତ ପ୍ରତିସ୍ପନ୍ଦନର, ମୋ ପାଇଁ ସାଜିଛ ମାନବରୁ ଦେବତାର ଅବତାର, ତମର ସେହି ମହତ୍ତ୍ୱବାଣୀ ଓ ସ୍ନେହର ସାଗର ମୋ ଜୀବନ ଢେଉରେ ଭରିଦିଏ ଉନ୍ମାଦ ଓ ସଦାଚର।
1: ଖୁବ୍ ସୁନ୍ଦର, ଏତେ ଛୋଟ ବୟସରେ ହୋଇ ସୁଦ୍ଧା ଏମିତି ଶବ୍ଦ ବିନ୍ୟାସ କରିବା ବହୁତ ମର୍ମସ୍ପର୍ଶୀ ହୋଇପାରିଛି। ଆପଣଙ୍କ ଜୀବନରେ କେଉଁ ଘଟଣା କିମ୍ବା ବ୍ୟକ୍ତିତ୍ୱ ଆପଣଙ୍କୁ କବିତା ଲେଖିବାକୁ ପ୍ରେରଣା ଦିଏ?
2: ଆଜ୍ଞା, ମୁଁ ତ କହିଲି ଯେତେବେଳେ ମୁଁ କଲେଜରେ ପଢ଼ୁଥିଲି ତାହା ମୋତେ ପ୍ରଭାବିତ କରିଥିଲା, ବିଭିନ୍ନ କବିତାକୁ ଦେଖିକି ଲେଖିବା ପାଇଁ ମନୋଭାବ ଜାଗ୍ରହିତ ହୋଇଥିଲା। କିନ୍ତୁ ମୁଁ ମୁଖ୍ୟତଃ ଯେଉଁ ଉତ୍ତରପ୍ରଦେଶରେ ଗୋଟେ ଘଟଣା ହୋଇଥିଲା ନିର୍ଯାତିତ ନାରୀର କଥା, ତାହା ମୋତେ ବହୁତ ପ୍ରଭାବିତ କରିଥିଲା ଏବଂ ରାତି 2ଟାରେ ଉଠିକି ମୁଁ ସେହି କବିତା ଲେଖିଥିଲି, ଯାହାକୁ ମୁଁ ଅପାଙ୍ଗତେୟ କବିତା ମାଧ୍ୟମରେ ସ୍ଥାନିତ କରିଛି।
1: ଆପଣ କହିଲେ ଯେ ଆପଣ ସେ ଘଟଣାରେ ଆନ୍ଦୋଳିତ ହୋଇ ପଡ଼ିଥିଲେ, କବିତା ଲେଖିବା ପୂର୍ବରୁ ଆପଣ କିପରି ଭାବନାରେ ପ୍ରବେଶ କରନ୍ତି?
2: ପ୍ରଥମେ ତ ମୁଁ ଗୋଟିଏ ଶାନ୍ତ ମାନେ ମନକୁ ସ୍ଥିର କରିକି ବସେ, ତାପରେ ସେ କବିତା ମନ ମଧ୍ୟରେ ଯେଉଁ କୌଣସି ଘଟଣା ଦୁର୍ଘଟଣା କିମ୍ବା ସୁନ୍ଦର ଜିନିଷ ଗୋଟେ ମନକୁ ପ୍ରଭାବିତ କରିଛି ତାହାକୁ ଶବ୍ଦ ଆକାରରେ ଆଙ୍କିବା ପାଇଁ ଚେଷ୍ଟା କରେ, ପରବର୍ତ୍ତୀ ସମୟରେ ତାହା କବିତା ଆକାରରେ ସ୍ଥାନିତ ହୁଏ।
1: ଆପଣ କବିତା ରଚନା କରୁଛନ୍ତି, ନିଜର ପାଠପଢ଼ା ବିଷୟରେ କହିଲେ, ଘର କେଉଁଠି, ଘରେ ଅନ୍ୟ ପରିବାରର ସଦସ୍ୟମାନଙ୍କ ବିଷୟରେ ଟିକେ କହିବେ, ତାପରେ ଆପଣ ସ୍କୁଲ କଲେଜ ପାଠ ପଢ଼ିଲେ ତାହା କହିଲେ, ଏବେ ଆପଣ କଣ କରୁଛନ୍ତି?
2: ବର୍ତ୍ତମାନ ମୁଁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଗବେଷଣା କରୁଥିଲି, PhD କରୁଥିଲି, ଏବେ ଉପାଧି ପ୍ରାପ୍ତ। ବର୍ତ୍ତମାନ ମୁଁ ବିଭିନ୍ନ ଅନୁଷ୍ଠାନରେ କାର୍ଯ୍ୟ ପାଇଁ ଇଣ୍ଟରଭ୍ୟୁ ଗୁଡ଼ାକ ଦେଉଛି। ଆମ ଗାଁଟା କନାପାଲ୍ଲୀ, ଯୋଉଟା ବରଗଡ଼ ଜିଲ୍ଲା ଅନ୍ତର୍ଭୁକ୍ତ, ଏବଂ ସେଠି ଆମର ଯୋଉ ଯୌଥ ପରିବାର କୁହନ୍ତି, ମୋ ବାପାଙ୍କର ପାଞ୍ଚ ଭାଇ, ଆମେ ଯୌଥ ପରିବାର ହେଇକି ବର୍ତ୍ତମାନ ଅଛୁ, ଗୋଟିଏ ଘରେ ଏବେ ବର୍ତ୍ତମାନ ରହୁଛୁ ସମସ୍ତେ, ଆଉ ବାପା ମା କାକା କାକି ସମସ୍ତେ ଅଛନ୍ତି ଗୋଟେ ଯୌଥ ପରିବାର, ଗୋଟେ ମିଲନର ଗୋଟେ ନୂଆ ଗୋଟେ ବାର୍ତ୍ତା ଦିଏ ଗୋଟେ ଯୌଥ ପରିବାର, ବର୍ତ୍ତମାନ ଯାହା ଗୋଟେ ନୂଆ ପରିବେଶ ଏକାକୀ ପରିବାର ଦେଖାଉଛି, କିନ୍ତୁ ଆମ ଗାଁରେ ଗୋଟିଏ ଆମେ ଅଛୁ ଯୋଉଟାକି ଯୌଥ ପରିବାର ହିସାବରେ ଗୋଟେ ନୂତନ ଉଦାହରଣ ସୃଷ୍ଟି କରିଛି।
1: ଘରର ପରିବାର ବିଷୟରେ ଆପଣ ଯେତେବେଳେ କହୁଛନ୍ତି, ଆପଣଙ୍କର ଏଇ ଯୋଉ ଲେଖନୀ ଯାତ୍ରା ଅଛି, ତାହା ପାଇଁ ପରିବାରର ସଦସ୍ୟମାନେ ଆପଣଙ୍କୁ କିପରି ପ୍ରେରିତ କରିଛନ୍ତି ଏବଂ କିପରି ସହଯୋଗ ଆପଣଙ୍କୁ ପ୍ରଦାନ କରିଛନ୍ତି?
2: ମୁଁ ଯେତେବେଳେ ପାଠପଢା ମନୋବୃତ୍ତି ଦେଲି କିମ୍ବା ପାଠପଢାକୁ ଆସିଲି, ସେତେବେଳେ ବାପା ବହୁତ ସପୋର୍ଟ କରୁଥିଲେ, ମାନେ ଅଧିକ ଆଗ୍ରହ ପ୍ରକାଶ କରୁଥିଲେ। ମୁଁ କୌଣସି ବି ଲେଖା ଲେଖିବି କିମ୍ବା ପଢ଼ିବି ତାହେଲେ ସେମାନେ ଆଗ୍ରହର ସହିତ ପଢ଼ନ୍ତି, ଶୁଣନ୍ତି, ଆଉ ସେହି ମନୋଭାବ ତାଙ୍କର ସେହି ଆଗ୍ରହ ପାଇଁ ହିଁ ମୁଁ ଆଗକୁ ବଢ଼ିଛି ଏବଂ କବିତା ଲେଖାଲେଖି, ବିଭିନ୍ନ ସମାଲୋଚନା ପୁସ୍ତକ ମଧ୍ୟ ଲେଖାଲେଖି କରିଛି।
1: ଏଇ ଯୋଉ ଆପଣ କବିତା ଲେଖିଛନ୍ତି, କୌଣସି ପ୍ରତିଯୋଗିତାରେ କେବେ ଅଂଶଗ୍ରହଣ କରିଛନ୍ତି କି?
2: ସେମିତି ପ୍ରତିଯୋଗିତାରେ ଅଂଶଗ୍ରହଣ କରିନି, କିନ୍ତୁ ବିଭିନ୍ନ ପତ୍ରିକା ମାଧ୍ୟମରେ ମୋର ଲେଖା ଗୁଡ଼ାକ ପ୍ରକାଶିତ ହେଇଛି।
1: ଆପଣ କହିଲେ ଯେ ଆପଣଙ୍କର ବାପା ଆପଣଙ୍କୁ ଅଧିକ ସହଯୋଗ କରିଛନ୍ତି, ଅଧିକ ପ୍ରେରିତ କରିଛନ୍ତି। ନିଶ୍ଚିତ ଭାବରେ ପରିବାରର ସହଯୋଗ ଲୋଡ଼ା। ଆପଣଙ୍କ ମତରେ ପରିବାରର ସହଯୋଗ, ପରିବାରର ସ୍ନେହ ମମତା ଆଦର ଜଣେ ମହିଳାଙ୍କ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ତାଙ୍କ ଜୀବନରେ?
2: ବହୁତ ଗୁରୁତ୍ୱପୂର୍ଣ୍ଣ। ସେ ଗାଁ ପରିବେଶରେ ଝିଅ ଜନ୍ମ ହେଲା ପରେ ହିଁ ତାକୁ ବାହା କରିବାର ଗୋଟିଏ ଚିନ୍ତା ଥାଏ, କିନ୍ତୁ ଆମ ଘରେ ସେଇ ପରିବେଶ ନାହିଁ। ବାପା ମା ଆରମ୍ଭରୁ, ଆମର ପରିବାରରୁ ସମସ୍ତେ, ଖାଲି ବାପା ମା ନୁହନ୍ତି, କାକା କାକି, ମୋ ନିଜ ଅଜା ବି ପଢ଼ିବା ପାଇଁ ହିଁ ସେମାନେ ପ୍ରେରଣା କରୁଥିଲେ। ଆଉ ମୁଁ ପ୍ରଥମ ଆମ ଗାଁରେ ଯୋଉ ଆମେ ତିନିଟା ଝିଅ ପଢ଼ୁଥିଲୁ, ପ୍ରଥମେ କଲେଜ ଯାଇଛୁ ଆମେ, ଆଉ ପଢ଼ିବା ପାଇଁ ବହୁତ ଆଗ୍ରହ ଦେଖାଇଛନ୍ତି, ସୁଯୋଗ ଦେଇଛନ୍ତି, ସେଇଟା ବଡ଼ କଥା। ନହେଲେ ଗାଁରେ ତ ବାହାଘର ଯୋଉ ଜିନିଷଟା ବେଶୀ ପ୍ରଭାବିତ କରିଥାଏ, ଯାହାଦ୍ୱାରା କି କୌଣସି ଝିଅର ଯୋଉ ପ୍ରତିଭା ଥାଏ ତାହା ଲୁକାୟିତ ହେଇଯାଏ।
1: ଯାହା ହଉ, ଆପଣଙ୍କର ପରିବାର ଏତେ ସହଯୋଗ ଦେଇଛି, ତା ସହିତ ଆପଣ ମଧ୍ୟ ତାଙ୍କର ଯୋଉ ଯୋଗାଯାଇଥିବା ଏଇ ସୁବିଧାକୁ ନିଜେ ଗ୍ରହଣ କରି ଆଗକୁ ବଢ଼ିଛନ୍ତି ଏବଂ ଆଜି ଏଇ ସ୍ଥିତିରେ ପହଞ୍ଚିଛନ୍ତି, ତାହା ମଧ୍ୟ ଆପଣଙ୍କର ପରିବାରର ସଦସ୍ୟମାନଙ୍କ ପାଇଁ ଏକ ଗର୍ବର କଥା।
2: ଧନ୍ୟବାଦ।
1: ଆପଣ ପଢ଼ିବା ସମୟରେ ପ୍ରଥମରୁ କ'ଣ ଲକ୍ଷ୍ୟ ରଖିଥିଲେ ଗବେଷଣା କ୍ଷେତ୍ରରେ ଆସିବେ କହିକି?
2: ଆଜ୍ଞା, ମୁଁ ଯେତେବେଳେ ପାଠ ପଢୁଥିଲି, ପ୍ରଥମେ ତ ଗବେଷଣା ବିଷୟରେ ସେତିକି ଜାଣିନଥିଲି, ମାନେ ଜ୍ଞାତ ନଥିଲି, କିନ୍ତୁ ପରବର୍ତ୍ତୀ ସମୟରେ ଯେତେବେଳେ ହାୟର ଷ୍ଟଡି କଲି, ପିଜିକୁ ଆସିଲି, ସେହି ସମୟରୁ ହିଁ ପରିବେଶର ଯୋଉ ଜଳବାୟୁ ପରିବର୍ତ୍ତନ, ଯୋଉ ନୂତନ ଯୋଉ ଆମର ପରିବେଶ କ୍ଷୟକ୍ଷତି ହେଉଛି, ପ୍ରାକୃତିକ ବିପର୍ଯ୍ୟୟ ଯୋଉ ଦେଖାଯାଉଛି, ସାମ୍ପ୍ରତିକ ମନୁଷ୍ୟର କାର୍ଯ୍ୟକଳାପ ଯୋଗୁଁ ପରିବେଶ ଯୋଉ ମାତ୍ରାରେ କଳୁଷିତ ହଉଛି, ସେ ସବୁକୁ ଦେଖିକି ଗୋଟେ ମନ ଭିତରେ ଗୋଟେ କିଛି ଗୋଟେ ଚେଷ୍ଟା କରିବା ପାଇଁ ରହିଥିଲା।
1: କେଉଁ ବିଷୟରେ ଆପଣ ଗବେଷଣା କଲେ?
2: ମୋର ବିଷୟ ହେଉଛି ଏକବିଂଶ ଶତାବ୍ଦୀର ଓଡ଼ିଆ ଗଳ୍ପରେ ପରିବେଶବାଦ।
1: ଆପଣ ଗଳ୍ପକୁ ନେଇକି ଗବେଷଣା କଲେ ଏବଂ କବିତା ଲେଖନ୍ତି, ଆପଣଙ୍କର ପଢ଼ାରେ ଏହା କେତେ ସାହାଯ୍ୟ କଲା ଏବଂ କବିତା ରଚନା କରିବାରେ ଆପଣଙ୍କର ଏଇ ପାଠପଢ଼ା ଗବେଷଣା ବିଷୟ କେତେ ସାହାଯ୍ୟ କରେ?
2: କବିତା ଲେଖା ହେଉଛି ମୋର ଗୋଟେ ରୁଚି, କିନ୍ତୁ ଗବେଷଣା ଗୋଟେ ଅନ୍ୟ ଗୋଟେ କ୍ଷେତ୍ର, ଗୋଟେ କାମ, ଯେମିତିକି କୌଣସି ନିଜ ମନ ପସନ୍ଦର କିଛି କାର୍ଯ୍ୟ କରିବା ପାଇଁ ସେଇଥିପାଇଁ ଗୋଟେ ସମୟ କିମ୍ବା ପରିସ୍ଥିତି କିମ୍ବା କୌଣସି ସ୍ଥାନ ଦରକାର ହୁଏନି, ସେଇଟା ଗୋଟେ ରୁଚି ଆପେ ଆପେ ଆସିଯାଏ। କିନ୍ତୁ ଗବେଷଣା ଗୋଟେ କାର୍ଯ୍ୟ ହିସାବରେ ଗଣନା କରେ, କୌଣସି ସେଇଟା ଗୋଟେ ପ୍ରକାର ନିଜର ଯୋଉ କାର୍ଯ୍ୟକଳାପ ଦୃଷ୍ଟିରୁ ନିଜର

0: ଯୋଉ ପରିବେଶ ଅଛି ତାକୁ ନେଇକି କେମିତି ମଣିଷ ସମାଲୋଚନା ଦୃଷ୍ଟିରୁ ତାକୁ ଉପସ୍ଥାପନ କରାଯିବ, ସେଇଟା ଗୋଟେ ଭିନ୍ନ ଧରଣର ବୋଲି ମନେ ହୁଏ।
1: ଆପଣ ପାଠ ପଢୁଛନ୍ତି, ଗବେଷଣା କଲେ, ଚାକିରିରେ ନିୟୋଜିତ ହେବେ, ଲେଖା ବି ଆପଣଙ୍କର ଜାରି ରଖିଛନ୍ତି, କିପରି କ'ଣ ଆପଣ ଜୀବନରେ ଯୋଉ ଏଇସବୁ କାର୍ଯ୍ୟ ଏକା ସାଙ୍ଗରେ କରୁଛନ୍ତି ତାକୁ ସନ୍ତୁଳିତ କରିବା ପାଇଁ କ'ଣ ସବୁ କରନ୍ତି?
0: କୌଣସି କାର୍ଯ୍ୟ କରିବା ପାଇଁ ଗୋଟେ ସମୟ ସୀମା ନିର୍ଦ୍ଧାରିତ କରିବାକୁ ପଡ଼େ। ପ୍ରଥମେ ତ ଯୋଉ କୁହାଯାଏ ଯେତିକି ପୂର୍ବରୁ ଆପଣ ଉଠିକି କୌଣସି କାର୍ଯ୍ୟକଳାପ ଆରମ୍ଭ କରିବେ ତାର ସମାପ୍ତି ମଧ୍ୟ ସେତେ ଶୀଘ୍ର ହୁଏ। ତ ଆରମ୍ଭ ଯେମିତି ମୁଁ ମୋର ମାନେ ସମୟକୁ ଗୋଟେ ଟାଇମ୍ ଟେବୁଲ ହିସାବରେ ନେଇଛି ଏବଂ କୌଣସି କାର୍ଯ୍ୟ କରିବା ପାଇଁ ତାକୁ ବିଭିନ୍ନ ପିରିୟଡ଼ରେ ବିଭକ୍ତ କରିକି ମୁଁ ନିଜର କାର୍ଯ୍ୟକଳାପ କରିଛି। ସେଇଥିପାଇଁ ଆଜି ଗବେଷଣା, କବିତା ଏବଂ ଯୋଉ ଅନ୍ୟ କାମ ଗୁଡ଼ାକ ବି ମୁଁ ସେଥିରେ ମାନେ ସ୍ଥାନିତ କରିପାରୁଛି ଏବଂ ତା ଦ୍ୱାରା ହିଁ ଉପକୃତ ହୋଇପାରୁଛି।
1: ମାନେ ଏଠି ଆପଣ କହୁଛନ୍ତି ଯେ କାର୍ଯ୍ୟରେ ଯଦି ଆମେ ଗୋଟେ କାର୍ଯ୍ୟ ଖସଡ଼ା ତିଆରି କରିଦେବା ଆଉ ତାକୁ ଯଦି ଆମେ ଅନୁସରଣ କରିବା ତାହେଲେ ସମୟ ସୀମା ମଧ୍ୟରେ ସମସ୍ତ କାର୍ଯ୍ୟ ଆମେ ସମ୍ପୂର୍ଣ୍ଣ କରିପାରିବା। ନିଶ୍ଚିତ ଭାବରେ ଆପଣଙ୍କ କଥା ଶୁଣି ଆମର ଶ୍ରୋତା ଭଉଣୀମାନେ ଏହା ଶିକ୍ଷା ଲାଭ କରିଥିବେ। ଆପଣଙ୍କ ପାଇଁ କବିତା ଭାବନାର ଅଭିବ୍ୟକ୍ତି ନା କି ସମାଜର ଦର୍ପଣ?
0: କବିତା ହେଉଛି ଉଭୟ ଦୃଷ୍ଟିରୁ ଆମେ ଯଦି ଦେଖିବା ସାହିତ୍ୟ ହେଉଛି ସମାଜର ଦର୍ପଣ। ପ୍ରତି ଘଟଣା ଜଣେ ଯଦି ଅଭିବ୍ୟକ୍ତି ତାର ନିଜର ମନୋଭାବ କେତେବେଳେ ଅଭିବ୍ୟକ୍ତ କରିପାରିବ, ଯେତେବେଳେ ସେ ସମାଜର କିଛି ଘଟଣା, ଦୁର୍ଘଟଣା କିମ୍ବା କିଛି ଯୋଉ ସୁନ୍ଦର ପରିବେଶ ଦେଖିବ ତାହା ମନକୁ ଆନ୍ଦୋଳିତ କରେ, ସେହି ସମାଜରେ ହିଁ ତାର ଅଭିବ୍ୟକ୍ତି ପରିପ୍ରକାଶ ହୋଇଥାଏ ଏବଂ ତାହା ହିଁ ସେହି ସାହିତ୍ୟରେ କବିତା ମାଧ୍ୟମରେ ପ୍ରକାଶିତ ହୋଇଥାଏ, ଯାହାକି ସମାଜର ଦର୍ପଣ ସଦୃଶ ହୋଇଥାଏ।
1: ଆପଣ ଯେତେବେଳେ କବିତା ଲେଖନ୍ତି ସେତେବେଳେ ଆପଣଙ୍କ ମନକୁ ପ୍ରଥମେ ଶବ୍ଦ ଆସେ ନା ଭାବନା ଆସେ?
0: ମୋ ହିସାବରେ ମୁଁ ଯୋଉ କବିତା ଲେଖେ ମୋ ମତରେ ପ୍ରଥମେ ଭାବନା ଆସେ। କୌଣସି ଭାବନା ଆସିଲା ପରେ ହିଁ ତାହା ଅକ୍ଷର କିମ୍ବା ଶବ୍ଦର ରୂପ ନିଏ। ଶବ୍ଦ ପ୍ରଥମେ ଯଦି ଆଣିବା ତାହେଲେ ସେଇଟା ଭାବପୂର୍ଣ୍ଣ ହେବ ନାହିଁ, ସେଇଟା କେବଳ ଗୋଟିଏ ଆଡମ୍ବରପୂର୍ଣ୍ଣ ଶୈଳୀରେ ଗୋଟେ କବିତା ରଚନା ହେଇଯିବ। ତେଣୁ ଭାବନା ରହିବା ନିହାତି ଜରୁରୀ।
1: ଆପଣଙ୍କ କବିତାରେ ଦୈନନ୍ଦିନ ଜୀବନର କେଉଁ କେଉଁ ଛୋଟ ବଡ଼ ଘଟଣା ସବୁ ସ୍ଥାନ ପାଇଥାଏ?
0: ଆଜ୍ଞା, ଯେମିତିକି ବର୍ତ୍ତମାନ ସମୟରେ ଯୋଉ ଦେଖାଯାଉଛି ବିସ୍ଥାପନ ସମସ୍ୟା, ଦାଦନ ସମସ୍ୟା, ନାରୀ ନିର୍ଯାତନା, କଲୁଷିତ ପରିବେଶର ଦୃଶ୍ୟ, ଯୋଉ ବୃଦ୍ଧାଶ୍ରମର ଘଟଣା ଗୁଡାକ ଦେଖାଯାଉଛି ସମ୍ପ୍ରତି ସମୟରେ, ଯୋଉ ଯୌଥ ପରିବାରର ବିନାଶ, ଯୋଉ ଏକାନ୍ନବର୍ତ୍ତୀ ପରିବାରର କଥା କୁହାଯାଉଛି, ଏହି ପ୍ରକାର ବିଭିନ୍ନ ଘଟଣା ଦୁର୍ଘଟଣାକୁ ନେଇ ହିଁ କବିତା ସ୍ଥାନିତ ପାଇଥାଏ ଏବଂ କବିତାର ଭାବବସ୍ତୁ ତିଆରି ହୋଇଥାଏ।
1: ଏଇ ଯୋଉ ଆପଣ ବିଭିନ୍ନ ଘଟଣା କଥା କହିଲେ ତାକୁ ନେଇ ରଚନା କରିଥିବା କବିତା କିଛି ଆମ ଶ୍ରୋତା ଭଉଣୀମାନଙ୍କୁ ଆବୃତ୍ତି କରି ଶୁଣାଇବେ କି?
0: ଆଜ୍ଞା, ମୁଁ ଯୋଉ କହୁଥିଲି ନାରୀ ନିର୍ଯାତନା ଯୋଉ କହୁଥିଲି ଉତ୍ତରପ୍ରଦେଶର, ତାର ଗୋଟେ ଅପାଙ୍ଗତେୟ ଯୋଉ କବିତା ସେଇଟା ମୁଁ ଉପସ୍ଥାପନ କରୁଛି। କବିତାର ଶୀର୍ଷକ ହେଉଛି ଅପାଙ୍ଗତେୟ। ଝିଅ ହୋଇ ଜନ୍ମ ହେବା କ'ଣ ଭୁଲ ଥିଲା, ଝିଅ ହୋଇ ଜନ୍ମ ହେବା କ'ଣ ଭୁଲ ଥିଲା, କେଡ଼େ ସୁନ୍ଦର ଥିଲା ମୋ ପୃଥିବୀ, ବାପାର ସ୍ନେହ ମାଆର ପଣତ ସବୁବେଳେ ମୋ ପାଇଁ ଆଚ୍ଛନ୍ନ, କିନ୍ତୁ ଏ ମାଂସ ପିଣ୍ଡୁଳା ଦେଖି ଛଞ୍ଚାଣ କେବେ ଆଖି ବୁଜି ଦେଇପାରେ, ସେଦିନ ପିନ୍ଧିଥିବା ଗୋଲାପୀ ରଙ୍ଗର ଡ୍ରେସ୍ଟା ସିନ୍ଦୁର ପରି ଲାଲ ହୋଇଗଲା, ପାଦର ପାଉଁଛି କେଉଁ କିଆରୀରେ ହଜିଗଲା, ବେଣୀର ବନ୍ଧନ ଆପେ ଆପେ ଉନ୍ମୁକ୍ତ, ସତେ କି ରକ୍ତ ପିପାସି ଦ୍ରୌପଦୀ ସାଜିଗଲି, କିନ୍ତୁ ସେଠାରେ ଦୁଶାସନର ରୁଧିର ନାହିଁ, ଅଛି ମୋ ଦେହର ସୁଗନ୍ଧିତ ରକ୍ତର ସୁଆଦ, ସେଇ ଚାରୋଟି ଛଞ୍ଚାଣ ଖିନ୍ ଭିନ୍ କରିଦେଲେ ମୋ ସୁଖର ସଂସାର, କେତେ ସ୍ୱପ୍ନ କେତେ ଆଶା ସବୁକିଛି ଚୁରମାର ହେଇଗଲା, ମୁଁ ସାଜି

0: ମାନେ ମୋ ରକ୍ତରେ ଖେଳୁଛନ୍ତି ହୋଲି, ଥରୁଟିଏ ଯନ୍ତ୍ରଣାରୁ ମୋତେ ମୁକ୍ତ କର, ବଞ୍ଚିବାକୁ ଚାହେଁ ବାପା, ଏତେ ଶୀଘ୍ର ମୋତେ ବିଦାୟ ଦିଅ ନା, ମୋର ବହୁତ କର୍ତ୍ତବ୍ୟ ଥିଲା, ନିମିଷିକେ ସବୁ ଚୁର୍ମାର ପାଲଟିଗଲା। ମାଂସାଶୀର ଦେହରେ କ'ଣ ଦୟା ଟିକେ ନଥିଲା, ଏ ମୃତ୍ୟୁ ନଈରେ ମୋତେ ଭସାଇ ଦେଲା। ଝିଅ ହୋଇ ଜନ୍ମ ହେବା କ'ଣ ଭୁଲ ଥିଲା, ଝିଅ ହୋଇ ଜନ୍ମ ହେବା କ'ଣ ଭୁଲ ଥିଲା। ଧନ୍ୟବାଦ।
1: ଆଜିର ସମାଜରେ କବିତାର ଭୂମିକା କେତେଟା ଗୁରୁତ୍ୱପୂର୍ଣ୍ଣ ବୋଲି ଆପଣ ଭାବନ୍ତି?
0: ଆଜିର ସମାଜରେ କବିତା ଏକ ନୂଆ ସ୍ଥାନ ଗ୍ରହଣ କରିଛି। କବିତା ସେତେବେଳେ ଗୋଟେ ମୁଖ୍ୟ ଭୂମିକା ଗ୍ରହଣ କରେ ଯେତେବେଳେ ସେଥିରେ ସମାଜରେ ପ୍ରତିକ୍ଷିତ ଯେଉଁ ନୂତନ ନୂତନ ଘଟଣା, ଦୁର୍ଘଟଣା, ବିଭିନ୍ନ ଯେଉଁ ସାମାଜିକ, ରାଜନୈତିକ, ଅର୍ଥନୈତିକ ଚିତ୍ର ସେଥିରେ ସ୍ଥାନିତ ହୋଇଥାଏ। ଏମିତି କବିତା ଅଛି ଯେଉଁଠି ଗୋଟେ ଶବ୍ଦ ମାଧ୍ୟମରେ ମଧ୍ୟ ଗୋଟେ ରାଜନୈତିକ ଯେଉଁ ଖଳ ପ୍ରବୃତ୍ତି ଅଛନ୍ତି ତାଙ୍କୁ, ମାନେ ତାଙ୍କର ଅତ୍ୟାଚାର, ଯେଉଁ ଶୋଷଣର କଥା ମଧ୍ୟ ତାଙ୍କୁ ତୀର୍ଯ୍ୟକ ଭାବରେ ଲାଗିପାରେ। ତ କବିତା ଗୋଟେ ଏପରି ମାଧ୍ୟମ ଯେଉଁଟାକି ସମାଜ ର ଦର୍ପଣ, ଯେଉଁ ପୂର୍ବରୁ କହୁଥିଲେ, ସେହି ସମାଜକୁ ସେ ପ୍ରତିକିତ କରେ। ସମାଜରେ ଯାହା ଘଟୁଛି, ନାରୀ ଜୀବନର କଥା ହଉ କିମ୍ବା ବୃଦ୍ଧାଶ୍ରମର କଥା ହଉ, ସବୁକିଛି ସେଇଥିରେ ପ୍ରତିକିତ ହୋଇଥାଏ। ତାରି ମାଧ୍ୟମରେ ହିଁ ଓଡ଼ିଆ ଜାତି, ଜନଜୀବନ, ସଂସ୍କୃତି ହିଁ ବଞ୍ଚି ରହିଛି। ତେଣୁ କବିତା ଏକ ନୂତନ, ଗୁରୁତ୍ୱପୂର୍ଣ୍ଣ ଏବଂ ଗୋଟେ ସ୍ୱାଗତ ଯୋଗ୍ୟ ମାଧ୍ୟମ ବୋଲି ଆମେ ମନେ କରିବା।
1: ମାନେ କବିତା ମାଧ୍ୟମରେ ଆମେ ସମାଜକୁ ପଥ ପ୍ରଦର୍ଶନ ମଧ୍ୟ କରେଇ ପାରିବା।
0: ଆଜ୍ଞା।
1: ବର୍ତ୍ତମାନର ଯୁବପିଢ଼ି କବିତା ପ୍ରତି କେତେଟା ଆକର୍ଷିତ?
0: ବର୍ତ୍ତମାନର ଯୁବପିଢ଼ି କବିତା ପ୍ରତି ଆକର୍ଷିତ ହେଉଛନ୍ତି। ବର୍ତ୍ତମାନ ଆପଣ ଦେଖୁଥିବେ ଯେଉଁ ଫେସବୁକ୍, ଟ୍ୱିଟର ଯେଉଁ ଆସୁଛି, ହ୍ୱାଟ୍ସଅପ୍ ମାଧ୍ୟମରେ ଛୋଟ ଛୋଟ କବିତା ଅଛି, ବିଭିନ୍ନ ପତ୍ରପତ୍ରିକା ମଧ୍ୟ ପ୍ରକାଶିତ ହେଉଛି, ତାହାର ଯେଉଁ ଆକାରଟା ଛୋଟ ହୋଇଯାଉଛି, ଦୁଇ ଧାଡ଼ି ଚାରି ଧାଡ଼ି ମଧ୍ୟ ବର୍ତ୍ତମାନ ହେଉଛି। କିନ୍ତୁ ସେଥିରେ ପୂର୍ବରୁ ଯେଉଁ କବି ଲେଖକମାନେ ଲେଖୁଥିଲେ, ଯେଉଁ ଭାବ ଥିଲା, ଯେଉଁ କଳ୍ପନା ଥିଲା, ଯେଉଁ ଗୋଟେ ଚାତୁରତାପଣ ଥିଲା, ସେଗୁଡ଼ାକ ବର୍ତ୍ତମାନ ଦେଖିବାକୁ ମିଳୁନି। କେବଳ ଶବ୍ଦ ଏବଂ ଅକ୍ଷରର ଯେଉଁ ଆଡ଼ମ୍ବରପୂର୍ଣ୍ଣ ଯେଉଁ ବର୍ଣ୍ଣନା ଅଛି, ବର୍ତ୍ତମାନର ଯୁବପିଢ଼ି ଏବଂ ସମୟର ସ୍ୱଳ୍ପତାକୁ ନେଇକି ସେମାନେ ରଚନା କରୁଛନ୍ତି, କିନ୍ତୁ ପୂର୍ବରୁ ତାହା ଭାବକୁ ନେଇକି ହିଁ ରଚନା କରୁଥିଲା। ତେଣୁ ବର୍ତ୍ତମାନ ଯୁବପିଢ଼ିଙ୍କୁ ଏଇଆ କହିବି କି ସେମାନେ ଶବ୍ଦ ପଛେ ନ ଗୋଡ଼େଇ, ଯେଉଁ ଭାବ ଏବଂ ମନକୁ, ଯେଉଁ ହୃଦୟକୁ ଛୁଇଁବ, ସେହି ହିସାବରେ କବିତାକୁ ଏକ ନୂତନ ଦିଗ ଦର୍ଶନ ଦେବା କଥା।
1: କେଉଁ କବି କିମ୍ବା ସାହିତ୍ୟିକଙ୍କ ରଚନା ଆପଣଙ୍କୁ ସର୍ବାଧିକ ପ୍ରଭାବିତ କରିଛି?
0: ବର୍ତ୍ତମାନ ବରଗଡ଼ ଜିଲ୍ଲାର ଯେଉଁ ପୂର୍ବରୁ ସମ୍ବଲପୁର ଥିଲା, ଗଙ୍ଗାଧର ମେହେର, ବରପାଲିରେ ଅବସ୍ଥିତ ଗଙ୍ଗାଧର ମେହେରଙ୍କ କବିତା ବେଶୀ ପ୍ରଭାବିତ କରିଥିଲା ମୋତେ। ପୂର୍ବରୁ ଯେଉଁ ଆମେ ସ୍କୁଲ ସମୟରୁ ବର୍ତ୍ତମାନ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ତାଙ୍କର ଲେଖା ଗୁଡ଼ାକ ପଢ଼ାଯାଉଛି ଏବଂ ଗୋଟେ ଭିନ୍ନ ଧରଣର ଯେଉଁ ପ୍ରକୃତିର ଚିତ୍ରକୁ ସେ ଚିତ୍ରିତ କରିଛନ୍ତି, ନାରୀର କଥା, ଯେଉଁ ତପସ୍ୱିନୀ ଅଛି ତାଙ୍କର ଗୋଟେ କାବ୍ୟ, ସେଇଥିରେ ପତିବ୍ରତା ନାରୀର କଥା ଯେଉଁ ହିସାବରେ ବର୍ଣ୍ଣନା କରାଯାଇଛି, ତାକୁ ଏକ ଯୋଉ କହିବା ଆମେ ଆଧୁନିକତାର ଚିତ୍ର ମଧ୍ୟ ସେ ଦେଖେଇଛନ୍ତି ତାରି ମାଧ୍ୟମରେ।
1: ଆପଣଙ୍କ ନିଜ କବିତାମାନଙ୍କ ମଧ୍ୟରୁ ଏତେ କବିତା ରଚନା କରିଛନ୍ତି, କେଉଁଠି ଆପଣଙ୍କ ହୃଦୟର ସବୁଠାରୁ ନିକଟତର ଯାହା ଆପଣଙ୍କୁ ଲେଖିବା ସମୟରେ ଯେତେ ସ୍ମରଣ କରେଇଥିଲା ଆଜି ମଧ୍ୟ ସେଭଳି ଆପଣଙ୍କୁ ସ୍ମରଣ କରେଇଥାଏ?
0: ମୋର ଗୋଟିଏ କବିତା ଅଛି, କୃଷକର ସଂସାର। ଯେହେତୁ ମୁଁ ଗୋଟିଏ କୃଷକ ପରିବାରର, ମୋ ବାପା ନିଜେ ଜଣେ କୃଷକ, ସେ ଚାଷ କାମ କରନ୍ତି ଏବଂ ତାଙ୍କର ଯେଉଁ ପରିଶ୍ରମ ଦେଖିଛି, ଯେଉଁ ଖରା ବର୍ଷା ଶୀତ କାକର ଯାହା ହେଲେ ବି ସେମାନେ ନିଜ କର୍ମ କରି ଚାଲିବେ। ଯଦି ସେଇ ମାନେ ଯଦି ପରିଶ୍ରମ ନ କଲେ ତ ଯେଉଁ ସହରୀ ସଭ୍ୟତାରେ ବଞ୍ଚୁଥିବା ମଣିଷ ଖାଇବା ପାଇଁ ପାଇବନି। ତ ତାଙ୍କର ଯେଉଁ ପରିସ୍ଥିତି, ଘଟଣା, ତାଙ୍କର ଯେଉଁ କାର୍ଯ୍ୟକଳାପକୁ ଦେଖିକି ମୋର ସେଇ କବିତା ପ୍ରକାଶିତ ହୋଇଛି, କୃଷକର ସଂସାର। ତାର ଦୁଇ ଧାଡ଼ି ମୁଁ କହୁଛି। ଜୀବନଟା କଷଣର ଗାର, ଜୀବନଟା କଷଣର ଗାର, ନଥାଏ ମୁଠାଏ ସୁଖ ଏଠି, ଜଞ୍ଜାଳ ଭରା ଦୁନିଆଟା ତାର, ଖରା ବର୍ଷା ଶୀତର କହର, କାମ କରି ରାତି ଦିନ, ଦୁନିଆକୁ ଯୋଗାଉଛି ଆହାର, ନିଜେ ଖାଏ ପାଚିଲା ଶସ୍ୟ, କେଇ ଟଙ୍କାର ରୋଜଗାର ପାଇଁ ଅନ୍ୟକୁ ଦିଏ ସୁସ୍ଥ ଖାଦ୍ୟ ସାର। ଲୋକେ କହନ୍ତି ଚାଷ କାମ ଯାହାର କେତେ ସୁଖ ତାହାର, ସେହି ସୁଖରେ ଦିନେ ତ ବଞ୍ଚି ଦେଖ, ଟାଣ ଖରାରେ ପାଣି ବୋହି ଦେଖ, ଶୀତ କାକରରେ ପୁଙ୍ଗୁଳା ଦେହରେ କ୍ଷେତ ହଳ କରି ଦେଖ, ବର୍ଷାର କୁଆପଥରରେ ଥରେ ଭିଜି ଦେଖ, ତେବେ ଜାଣିବ ଦୁଃଖର ନିଆଁ, କୃଷକ ଯାହାର ପରିଚିତ ନା, ବସିବା ପାଇଁ ଆରାମ ଚୌକି ନଥାଏ, ଶୋଇବା ପାଇଁ ତୁଲାର ଗଦି ନଥାଏ, ତଥାପି ଭଗବାନଙ୍କ ଠାରେ ନଥାଏ ତାର କୋହଭରା ଅଭିମାନ, ଟିକେ ଶାନ୍ତିରେ ଜୀବନ କଟାଇବା ମୋହରେ ଭୁଲିଯାଏ ଚାକଚକ୍ୟର ଦୁନିଆ, ଦି ମୁଠା ଆହାର ପେଟରେ ପଡ଼ିଲେ କରିଚାଲେ ଆପଣାର କର୍ମ ଜୀବନର, ଏହା ହିଁ କୃଷକର ସହର। ତୁମେ ଜାଣିଥିବ ନିଜେ ବଞ୍ଚିବା ବହୁତ ସହଜ।

0: କିନ୍ତୁ ଅନ୍ୟକୁ ବଞ୍ଚାଇବାର କାର୍ଯ୍ୟ କେବଳ ସୈନିକ ଓ କୃଷକର। କେବେ ପଚାରି ବୁଝିଛ କି ଏ ଶସ୍ତାରେ କାହିଁକି ଚାଲୁଛି ତାର କାରବାର? ଉତ୍ତରରେ ପାଇବ, ଖାଇଥାଅ ବାବୁ, ଆଜିର ଜୀବନ କାଲିକି ସ୍ୱର୍ଗ ଦ୍ୱାର। ବାଣ୍ଟି ଖାଇବାରେ ଅପାର ଆନନ୍ଦ ତାର, ଏଥିପାଇଁ ଯୁଗେ ଯୁଗେ ରହିଥିବ କୃଷକର ସଂସାର।
1: ଖୁବ୍ ମର୍ମସ୍ପର୍ଶୀ। ନିଶ୍ଚିତ ଭାବରେ ଆମ ସମାଜରେ କୃଷକଙ୍କର ଯେଉଁ ପରିଶ୍ରମ ଏବଂ ତାଙ୍କର ଯେଉଁ ତ୍ୟାଗ, ପ୍ରତ୍ୟେକ ଦେଶରେ ପ୍ରତିଟି ନାଗରିକ ତାଙ୍କ ପାଇଁ ହିଁ ବଞ୍ଚୁଛନ୍ତି, ଏହା ଆପଣଙ୍କର କବିତାରେ ପ୍ରତିଫଳିତ ହେଉଛି। ତାହେଲେ ଏଠି କୁହନ୍ତୁ ଯେ ନୂତନ କବିତା ଲେଖିବାକୁ ଇଚ୍ଛୁକ ଯୁବକ ଯୁବତୀମାନଙ୍କୁ ଆପଣ କ'ଣ ପରାମର୍ଶ ଦେବେ?
0: ବର୍ତ୍ତମାନ ଯେଉଁ ଲେଖୁଛନ୍ତି ଯୁବକ ଯୁବତୀ, ସେମାନେ ନୂଆ ନୂଆ ଯେଉଁ ଘଟଣା ଦୁର୍ଘଟଣା ଅଛି ତାକୁ ତ ସ୍ଥାନିତ କରୁଛନ୍ତି, କିନ୍ତୁ ଯେଉଁ କଳ୍ପନା ନେଇକି ଯେଉଁ ଲେଖୁଛନ୍ତି ତାର ମାନେ ଯେଉଁ ପ୍ରତୀକ ଚିତ୍ରକଳ୍ପ ଯେଉଁ ଦେଖାଉଛନ୍ତି ତାହାକୁ କେମିତି ଜୀବନ୍ତ କରିପାରିବି? ପ୍ରତିଟି ଶବ୍ଦର ଆଡମ୍ବରରେ ନ ଯାଇ, ପଛରେ ନ ଦୌଡ଼ି ସେମାନେ କେମିତି ଶବ୍ଦର ମାଦକତାକୁ ପହଞ୍ଚିବେ, ତାର ମାଧ୍ୟମରେ ଯୋଉ ପାଠକ ହଉ କିମ୍ବା ଶ୍ରୋତା ହଉ ତାର ରୁଚିକୁ ସେମାନେ କେମିତି ଚିହ୍ନି ପାରିବେ, ତାରି ମାଧ୍ୟମରେ ସେମାନେ ଲେଖାଲେଖି କରିବା କଥା ଏବଂ ଅଧିକ ମାତ୍ରାରେ ପଢ଼ିବା ଦରକାର। ଯେତେବେଳେ ପଢ଼ିଲେ ଯାଏ ହିଁ ଶବ୍ଦର ଅଧିକ ଜ୍ଞାନ ଆସିଥାଏ ଏବଂ ଲେଖାରେ ତାହା ସ୍ଥାନିତ ହୋଇଥାଏ।
1: ଆପଣଙ୍କ ଆସନ୍ତା ସାହିତ୍ୟିକ ପରିକଳ୍ପନା ବିଷୟରେ କିଛି କହିବେ କି?
0: ମୁଁ ତ ବର୍ତ୍ତମାନ କବିତା ବି ଲେଖୁଛି ଏବଂ ଗବେଷଣା ରାଜ୍ୟରେ ଯେହେତୁ ପାଦ ଥାପିଛି, ଆହୁରି ମଧ୍ୟ ଗବେଷଣା କରିବା ପାଇଁ ଆଗକୁ ବଢ଼ିଛି, ପାଦ ଥାପିଛି ଏବଂ ଜାରି ରହିଛି। ଏବଂ ଯେଉଁ ସମାଜରେ ଘଟୁଥିବା ବିଭିନ୍ନ ଘଟଣା ଦୁର୍ଘଟଣାକୁ ସ୍ଥାନିତ କରିକି ବିଭିନ୍ନ ସମାଲୋଚନା ଧର୍ମୀ ଲେଖା ମଧ୍ୟ ଲେଖୁଛି, ଯାହାଦ୍ୱାରା କି ଜନଜାଗୃତି ଏବଂ ମାନବ ସମାଜର ମାନସିକତାର ପରିବର୍ତ୍ତନ କେମିତି ହୋଇପାରିବ ତା ପ୍ରତି ଚେଷ୍ଟା ଜାରି ରଖିଛି।
1: ଆପଣ ଆପଣଙ୍କର ଭବିଷ୍ୟତର ଯୋଜନା ବିଷୟରେ କହିଲେ, ସେଥିରେ ଆପଣ ସଫଳ ହୁଅନ୍ତୁ, ଏହା ଆମର ପ୍ରାର୍ଥନା ଏବଂ କାମନା। ଆପଣ ପୁସ୍ତକ ରଚନା କରିସାରିଲେଣି, କେତୋଟି ପୁସ୍ତକ ଆପଣଙ୍କର ଏପର୍ଯ୍ୟନ୍ତ ଛପା ହେଲାଣି?
0: ମୋର 4ଟି ପୁସ୍ତକ ଛପା ହୋଇସାରିଲାଣି ଏବଂ 2ଟା ଲେଖା 2ଟା ପୁସ୍ତକରେ ପ୍ରକାଶିତ ହୋଇଛି, ବିଭିନ୍ନ ପତ୍ରପତ୍ରିକାରେ ମଧ୍ୟ ଲେଖା ଗୁଡ଼ାକ ବାହାରୁଛି। ମୋର 4ଟା ପୁସ୍ତକ ଯେଉଁ ଅଛି, ଓଡ଼ିଆ ଗଳ୍ପରେ ପରିବେଶବାଦ ଏବଂ ସାହିତ୍ୟର ଅନ୍ମେଷା ଓ ଅବବୋଧ, ଅଛି ମନୋଜ ପଣ୍ଡାଙ୍କ ଗଳ୍ପର ସମୀକ୍ଷାତ୍ମକ ଦୃଷ୍ଟି, ଏକବିଂଶ ଶତାବ୍ଦୀର ନିର୍ବାଚିତ ଓଡ଼ିଆ ପରିବେଶ ଭିତ୍ତିକ ଗଳ୍ପ ଯେଉଁଟାକି ଅନୁବାଦ ଧର୍ମୀ, ଏତତ୍ ବ୍ୟତୀତ ବିଭିନ୍ନ ପତ୍ରପତ୍ରିକା ଯେମିତି ସାହିତ୍ୟ ଗୋଧୂଳି, ଆମର ଅଗ୍ନିରୂପା, ଯୋଉ ସୃଜନ ସ୍ୱପ୍ନ, ହୀରାକୁଦ, ଶବ୍ଦଙ୍ଗା, ଏମିତି ବିଭିନ୍ନ ପତ୍ରପତ୍ରିକାରେ ମୋର ଲେଖା ଗୁଡ଼ାକ ମଧ୍ୟ ପ୍ରକାଶିତ ହୋଇଛି।
1: ଯା ହଉ, ଆପଣ ଏତେ ଅଳ୍ପ ବୟସରେ ଏତେ ସବୁ ସୋପାନ ପହଞ୍ଚି ପାରିଛନ୍ତି, ଆଗକୁ ମଧ୍ୟ ଆପଣ ଉତ୍ତରୋତ୍ତର ଉନ୍ନତି କରନ୍ତୁ। ଶେଷରେ ଆମର ପ୍ରଗତି କାର୍ଯ୍ୟକ୍ରମର ଶ୍ରୋତା ଭଉଣୀମାନଙ୍କୁ କ'ଣ ବାର୍ତ୍ତା ଦେବେ?
0: ଆଜ୍ଞା, ପ୍ରଗତି କାର୍ଯ୍ୟକ୍ରମ ପାଇଁ ମୁଁ ଶ୍ରୋତା ଭାଇ ଭଉଣୀମାନଙ୍କୁ ଏତିକି କହିବି, ଏହା କେବଳ ଗୋଟେ ମନୋରଞ୍ଜନ ଧର୍ମୀ ମାଧ୍ୟମ ସାଜି ନାହିଁ, ଏହା ଏକ ନୂତନ ଚିନ୍ତା ଚେତନାର ଖୋରାକ ଯୋଗାଇଛି। ଯେଉଁମାନେ ଶୁଣୁଛନ୍ତି ସେମାନଙ୍କୁ ଏତିକି କହିବି, ଆପଣଙ୍କର ଏହି କାର୍ଯ୍ୟକ୍ରମ ଯେଉଁ ଚାଲିଛି ତାକୁ ଅଧିକ ଜାରି ରଖନ୍ତୁ ଏବଂ ଶୁଣନ୍ତୁ, ଆହୁରି ଏହାକୁ ସ୍ୱାଗତ କରନ୍ତୁ, ତାରି ମାଧ୍ୟମରେ ହିଁ ଏହା ଅଧିକ ଉନ୍ନତ ହେବ ଏବଂ ଏହି ଯେଉଁ ପ୍ରଚାରିତ ଯେଉଁ ହେଉଛି ମାନେ ପ୍ରଗତି ପଥେ, ଏହା ଏକ ଭିନ୍ନ ରକମର ରଚନା, ଏକ ନୂତନ ସ୍ୱାଦର ରଚନା ଯାହା ପ୍ରତିଭାମାନଙ୍କୁ ଚିହ୍ନିତ କରୁଛି ଏବଂ ନୂତନ ଦିଶା ଦିଗ୍ଦର୍ଶନ ଦେଉଛି, ଏବଂ ଏହାର ଉନ୍ନତି ହେଉ, ଅଧିକ ରୁଚିଶୀଳ ହେଉ ଏବଂ ଅଗ୍ରଗତି ହେଉ, ଏତିକି ମୋର କାମନା। ଧନ୍ୟବାଦ।
1: ଯା ହଉ, ଆପଣ ଆମର ପ୍ରଗତି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଆମର ଶ୍ରୋତା ଭଉଣୀମାନଙ୍କୁ ଆପଣଙ୍କର ନିଜ ଜୀବନ ବିଷୟରେ ଏବଂ ଆପଣଙ୍କର ସାହିତ୍ୟ ଜୀବନ ବିଷୟରେ ଏତେ ସବୁ ସୂଚନା ପ୍ରଦାନ କଲେ, ସେଥିପାଇଁ ଆପଣଙ୍କୁ ଧନ୍ୟବାଦ। ନମସ୍କାର।
0: ନମସ୍କାର, ଧନ୍ୟବାଦ।
2: ସାହିତ୍ୟ କିପରି ମଣିଷ ଭିତରେ ବାଲ୍ୟାବସ୍ଥାରୁ ମଞ୍ଜି ବୁଣିଥାଏ ଓ ଧୀରେ ଧୀରେ ତାହା ଏକ ସାହିତ୍ୟ ବୃକ୍ଷ ହୋଇ ଶାଖା ବିସ୍ତାର କରିଥାଏ, ଆଜିର ସାକ୍ଷାତକାରରୁ ଆପଣମାନେ ନିଶ୍ଚିତ ଭାବରେ ଜାଣିପାରିଥିବେ। ବର୍ତ୍ତମାନ ଚିହ୍ନା ଅଚିହ୍ନା କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ। କଣ୍ଠ ପ୍ରଣବ ପଟ୍ଟନାୟକ, ଗୀତରଚନା ନାରାୟଣ ପ୍ରସାଦ ସିଂ, ସଙ୍ଗୀତ ବାସୁଦେବ ରଥ।

0: ଏଇଠି ଶେଷ ହେଲା ଘର ସଂସାର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ମିଡ୍ ଡେ ନ୍ୟୁଜ୍ ଓ ଦୁପହର ସମାଚାର ଶୁଣିପାରିବେ। ରିଲେ କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଓ ପରେ ଓଡ଼ିଆରେ ସମ୍ବାଦ ଶୁଣିବେ। ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ତ୍ରିରାଷ୍ଟ୍ରୀୟ ସଫଳ ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ପ୍ରଧାନମନ୍ତ୍ରୀ। ଅହମ୍ମଦାବାଦରେ 405 କୋଟି ଟଙ୍କାର ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ପକ୍ଷରୁ ଆରମ୍ଭ ହେଲା ଆମେନେଷ୍ଟି ସ୍କିମ୍ 2026। କତାରର ପୂର୍ବତନ ଆମିର ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କ 74 ବର୍ଷ ବୟସରେ ପରଲୋକ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ। ଏବଂ ଫିଫା ବିଶ୍ୱକପ୍ରେ ସ୍ୱିଜରଲ୍ୟାଣ୍ଡକୁ 3-1 ପରାସ୍ତ କରି ସେମିଫାଇନାଲ୍ରେ ସ୍ଥାନ ପକ୍କା କଲା ଆର୍ଜେଣ୍ଟିନା। ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡକୁ 6-ଦିନିଆ ସଫଳ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତ୍ରିରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ରାଷ୍ଟ୍ରପତି ପ୍ରବୋ ସୁବିୟନ୍ତଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି ଚଳିତ ମାସ 6-8 ପର୍ଯ୍ୟନ୍ତ ଇଣ୍ଡୋନେସିଆ ଗସ୍ତ କରିଥିଲେ। ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବା ସହ ଉଭୟ ଦେଶର ସହଭାଗିତାରେ ହୋଇଥିବା ପ୍ରଗତିର ସମୀକ୍ଷା କରିଥିଲେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ଯାତ୍ରା କରିଥିଲେ। ଶ୍ରୀ ମୋଦି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍ଙ୍କ ସହ ତୃତୀୟ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀରେ ଭାଗ ନେଇଥିଲେ। ନିଜ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଭାରତ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ଏକ ଫୋରମରେ ମଧ୍ୟ ଅଂଶଗ୍ରହଣ କରିଥିଲେ, ଯେଉଁଠାରେ ସେ ଦୁଇ ଦେଶର ଶୀର୍ଷ ବ୍ୟବସାୟିକ ନେତାମାନଙ୍କୁ ସମ୍ବୋଧିତ କରିଥିଲେ। ତ୍ରିରାଷ୍ଟ୍ରୀୟ ଗସ୍ତର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର୍ ଲକ୍ସନ୍ଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଜୁଲାଇ 10-11 ପର୍ଯ୍ୟନ୍ତ ଅକ୍ଲାଣ୍ଡ ଗସ୍ତ କରିଥିଲେ। ଗସ୍ତ ଅବସରରେ ଉଭୟ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ 5 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ନ୍ୟୁଜିଲାଣ୍ଡକୁ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ବିଗତ 40 ବର୍ଷ ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ଗସ୍ତ ଥିଲା। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଅହମ୍ମଦାବାଦରେ 405 କୋଟି ଟଙ୍କାର ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଶ୍ରୀ ଶାହା ଏକ୍ ପେଡ୍ ମା କେ ନାମ ଅଭିଯାନ ଅଧୀନରେ ଏକ ବ୍ୟାପକ ଚାରାରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।

ଏଥିରେ ଆଜି ତାଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ଗାନ୍ଧୀନଗରରେ 1.25 କୋଟିରୁ ଅଧିକ ଚାରା ରୋପଣ କରାଯାଇଛି। ସମାବେଶକୁ ସମ୍ବୋଧିତ କରି ସ୍ୱରାଷ୍ଟ୍ରମନ୍ତ୍ରୀ 2029 ନିର୍ବାଚନ ସୁଦ୍ଧା ନିର୍ବାଚନ ମଣ୍ଡଳୀର ସବୁଜିମାଙ୍କୁ 20% ବୃଦ୍ଧି କରିବା ପାଇଁ ଏକ ଦୀର୍ଘକାଳୀନ ପରିବେଶ ରୋଡ୍ମ୍ୟାପ୍ ଉପରେ ଆଲୋକପାତ କରିଛନ୍ତି ଏବଂ ନାଗରିକମାନଙ୍କୁ ନିଜର ଛାତ ଉପରେ ସୋଲାର ପ୍ୟାନେଲ୍ ଲଗାଇବା ପାଇଁ ଅନୁରୋଧ କରିଛନ୍ତି। ମନ୍ତ୍ରୀ ଗୁରୁତ୍ୱାରୋପ କରି କହିଛନ୍ତି ବର ଓସ୍ତ ଜାମୁ ଏବଂ ଅର୍ଜୁନ ଭଳି ଦେଶୀ ପ୍ରଜାତିର ଗଛ ଲଗାଇବା ଦ୍ୱାରା ସହରର ତାପମାତ୍ରା 5% ହ୍ରାସ ପାଇବ, ଓଜନ ସ୍ତର ସୁଦୃଢ଼ ଏବଂ ଆଗାମୀ ପିଢ଼ି ପାଇଁ ବାସୋପଯୋଗୀ ପରିବେଶ ନିଶ୍ଚିତ ହେବ। ପରିବେଶ ସୁରକ୍ଷା ଅଭିଯାନର ଅଂଶସ୍ୱରୂପ 101 ନୂତନ ଅକ୍ସିଜେନ୍ ପାର୍କ ଉଦ୍ଘାଟନ କରାଯାଇଛି ଏବଂ ସେଗୁଡ଼ିକର ବିବରଣୀ ଥିବା ଏକ ସ୍ୱତନ୍ତ୍ର ଇ ବୁକ୍ ଉନ୍ମୋଚିତ ହୋଇଛି। ସାଧାରଣ ପରିବହନ କ୍ଷେତ୍ରରେ ସଫଳତା ସ୍ୱରୂପ 333 ନୂତନ ବୈଦ୍ୟୁତିକ ବସ୍ ସାମିଲ କରାଯାଇଛି, ଯାହା ଅହମ୍ମଦାବାଦ ବିଆର୍ଟିଏସ୍କୁ 100% ବୈଦ୍ୟୁତିକ ତଥା ଶୂନ୍ୟ ପ୍ରଦୂଷଣ ବସ୍ ସେବା ପରିଚାଳନା କରୁଥିବା ଦେଶର ପ୍ରଥମ ସହର ଭାବେ ଗଢ଼ି ତୋଳିଛି। ଆସନ୍ତାକାଲି ସ୍ୱରାଷ୍ଟ୍ରମନ୍ତ୍ରୀ ଗାନ୍ଧୀନଗରସ୍ଥିତ ନ୍ୟାସନାଲ୍ ଫରେନ୍ସିକ୍ ସାଇନ୍ସେସ୍ ୟୁନିଭର୍ସିଟିରେ 11 ଇଣ୍ଟରପୋଲ୍ ଡିଜିଟାଲ୍ ଫରେନ୍ସିକ୍ ବିଶେଷଜ୍ଞମାନଙ୍କର ବୈଠକ ଏବଂ ପ୍ରଥମ ଅନ୍ତର୍ଜାତୀୟ ଅପରାଧ ଅନୁସନ୍ଧାନକାରୀ ପ୍ରତିଯୋଗିତାକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ୟେମେନ୍ ଯାତ୍ରା କରୁଥିବା ଭାରତୀୟ ନାଗରିକଙ୍କ ଉପରେ କିଛି ସର୍ତ୍ତ ଆରୋପ କରୁଥିବା 2017 ବିଜ୍ଞପ୍ତିକୁ ପ୍ରତ୍ୟାହାର କରିନେଇଛି। ୟେମେନ୍ରେ ଗୃହଯୁଦ୍ଧ ଏବଂ ସଶସ୍ତ ସଂଘର୍ଷ ଯୋଗୁଁ ସୁରକ୍ଷା ପରିବେଶ ବିଗିଡ଼ିଯିବା ପରେ ଭାରତୀୟ ନାଗରିକଙ୍କ ସେହି ଦେଶକୁ ଯାତ୍ରା କରିବା ନେଇ ଏହି ବିଜ୍ଞପ୍ତି ଜାରି କରାଯାଇଥିଲା। ତେବେ ଏକ ପରାମର୍ଶବଳୀରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ସମସ୍ତ ଭାରତୀୟ ନାଗରିକଙ୍କୁ ୟେମେନ୍କୁ ଅନାବଶ୍ୟକ ଯାତ୍ରା ନ କରିବା ପାଇଁ ପରାମର୍ଶ ଏବେ ମଧ୍ୟ ଜାରି ରହିଛି। ମନ୍ତ୍ରଣାଳୟ କହିଛି ଯଦି ଯାତ୍ରା ଅପରିହାର୍ଯ୍ୟ ହୁଏ ତେବେ ସ୍ଥାନୀୟ ସୁରକ୍ଷା ପରିସ୍ଥିତିର ପୁଙ୍ଖାନୁପୁଙ୍ଖ ସମୀକ୍ଷା ପରେ ହିଁ ଏହା କରାଯିବା ଉଚିତ ଏବଂ ସକ୍ରିୟ ସଂଘର୍ଷ ଅଞ୍ଚଳକୁ ଯାତ୍ରା ବର୍ଜନ କରାଯିବା ଆବଶ୍ୟକ। ୟେମେନ୍ରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ ସତର୍କ ରହିବାକୁ ଏବଂ ୟେମେନ୍ ମଧ୍ୟରେ ସେମାନଙ୍କର ଚଳପ୍ରଚଳ ସୀମିତ ରଖିବାକୁ ମନ୍ତ୍ରଣାଳୟ ପରାମର୍ଶ ଦେଇଛି। କତ୍ତାରର ପୂର୍ବତନ ଅମୀର ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କର 74 ବୟସରେ ପରଲୋକ ହୋଇଛି, ଯିଏକି ଏହି ଉପସାଗରୀୟ ଦେଶକୁ କୂଟନୀତି, ଗଣମାଧ୍ୟମ ଏବଂ ବିନିଯୋଗ କ୍ଷେତ୍ରରେ ଏକ ପ୍ରମୁଖ ବିଶ୍ୱସ୍ତରୀୟ ଶକ୍ତି ଭାବେ ରୂପାନ୍ତରିତ କରିଥିଲେ। ଆଞ୍ଚଳିକ ପରମ୍ପରାକୁ ଭାଙ୍ଗି 2013 ସ୍ୱେଚ୍ଛାକୃତ ଭାବେ ନିଜ ପୁଅକୁ କ୍ଷମତା ହସ୍ତାନ୍ତର କରିବା ପୂର୍ବରୁ ଶେଖ୍ ହମଦ 18 ଧରି କତ୍ତାରକୁ ଶାସନ କରିଥିଲେ। ତାଙ୍କ ନେତୃତ୍ୱରେ କତ୍ତାର ଏକ ବିଶ୍ୱସ୍ତରୀୟ ଶକ୍ତିକେନ୍ଦ୍ର ଭାବେ ଉଭା ହୋଇଥିଲା। ଅଲ୍ ଜଜିରା ନ୍ୟୁଜ୍ ନେଟ୍ୱାର୍କ ଆରମ୍ଭ କରିଥିଲା ଏବଂ ଏହାର ଅନ୍ତର୍ଜାତୀୟ ବିନିଯୋଗର ସମ୍ପ୍ରସାରଣ କରିବା ସହ 2022 ଫିଫା ବିଶ୍ୱକପ୍ ସଫଳତାର ସହ ଆୟୋଜନ କରିଥିଲା। କତ୍ତାରର ଅମୀର ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନି ଜଣେ ଦୂରଦର୍ଶୀ ନେତା ଥିଲେ ଯିଏ କତ୍ତାରକୁ ବିକାଶ ଏବଂ ସମୃଦ୍ଧିର ଉଚ୍ଚସ୍ତରକୁ ନେଇଯାଇଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ତାଙ୍କୁ ଜଣେ ପ୍ରକୃତ ବନ୍ଧୁ ଭାବେ ମନେ ରଖିବ। ଏହି ଦୁଃଖଦ ମୁହୂର୍ତ୍ତରେ ଶ୍ରୀ ମୋଦି କତ୍ତାରର ଅମୀର ଶେଖ୍ ତମମ୍ ବିନ୍ ହମଦ୍ ଅଲ୍ ଥାନି ସମଗ୍ର ରାଜ ପରିବାର ଏବଂ କତ୍ତାରର ଜନସାଧାରଣଙ୍କ ପ୍ରତି ସମବେଦନା ଜଣାଇଛନ୍ତି। କର୍ମଚାରୀ ଭବିଷ୍ୟନିଧି ସଂଗଠନ ଇପିଏଫ୍ଓ ପକ୍ଷରୁ ଆମ୍ୟୁନିଷ୍ଟି ସ୍କିମ୍ 2026 ଆରମ୍ଭ ହୋଇଛି, ଯାହା ମୁକ୍ତ ଭବିଷ୍ୟନିଧି ପରିଚାଳନା କରୁଥିବା ପ୍ରତିଷ୍ଠାନଗୁଡ଼ିକୁ ସେମାନଙ୍କର ସ୍ଥିତି ନିୟମିତ କରିବା ପାଇଁ ଏକକାଳୀନ ସୁଯୋଗ ପ୍ରଦାନ କରୁଛି। ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ କହିଛି ଏହି ଯୋଜନା 6 ପର୍ଯ୍ୟନ୍ତ ଖୋଲା ରହିବ। ଆୟକର ଅଧିନିୟମ 1961 ଅଧୀନରେ ସ୍ୱୀକୃତିପ୍ରାପ୍ତ ଏକ ପ୍ରୋଭିଡେଣ୍ଟ ଫଣ୍ଡ ଟ୍ରଷ୍ଟ ପରିଚାଳନା କରୁଥିବା ପ୍ରତିଷ୍ଠାନଗୁଡ଼ିକ ପାଇଁ ଏହି ଯୋଜନା ପ୍ରଯୁଜ୍ୟ ହେବ। ମନ୍ତ୍ରଣାଳୟ କହିଛି ଯୋଗ୍ୟ ପ୍ରତିଷ୍ଠାନଗୁଡ଼ିକ ସମ୍ପୃକ୍ତ ଆଞ୍ଚଳିକ କାର୍ଯ୍ୟାଳୟକୁ ଇମେଲ୍ ମାଧ୍ୟମରେ ଏକ ଆନୁଷ୍ଠାନିକ ଆବେଦନ ଦାଖଲ କରିବେ। ଏକ ମୁକ୍ତ ଭବିଷ୍ୟନିଧି ହେଉଛି ନିଯୁକ୍ତିଦାତାଙ୍କ ଦ୍ୱାରା ପରିଚାଳିତ ଏକ ପିଏଫ୍ ଯୋଜନା, ଯାହା ସିଧାସଳଖ ଇପିଏଫ୍ଓରେ ଜମା କରିବା ପରିବର୍ତ୍ତେ ଏକ ବେସରକାରୀ ଟ୍ରଷ୍ଟ ମାଧ୍ୟମରେ ନିଜର ଭବିଷ୍ୟନିଧି ଅଂଶଦାନକୁ ଆଭ୍ୟନ୍ତରୀଣ ଭାବେ ପରିଚାଳନା କରିଥାଏ। ଯୁକ୍ତରାଷ୍ଟ୍ର ଆମେରିକା ଆଜି ସକାଳେ ଇରାନ ଉପରେ ପୁଣି ବିମାନ ଆକ୍ରମଣ କରିଛି। ତେହେରାନ ପକ୍ଷରୁ ହର୍ମୁଜ୍ ପ୍ରଣାଳୀରେ ଏକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରାଯାଇ ସେଥିରେ ନିଆଁ ଲଗାଇ ଦିଆଯିବା ଏବଂ ଜାହାଜର କର୍ମଚାରୀମାନଙ୍କୁ ଜାହାଜ ପରିତ୍ୟାଗ କରିବାକୁ ବାଧ୍ୟ କରାଯିବା ପରେ ଏହି ଆକ୍ରମଣ କରାଯାଇଛି। ଆମେରିକାର ସେଣ୍ଟ୍ରାଲ୍ କମାଣ୍ଡ ଇରାନର କ୍ଷେପଣାସ୍ତ୍ର, ଡ୍ରୋନ୍ ଏବଂ ଯୋଗାଯୋଗ ବ୍ୟବସ୍ଥା ସହିତ ପ୍ରାୟ 140 ସାମରିକ ସ୍ଥଳୀକୁ ଲକ୍ଷ୍ୟ କରି ଆକ୍ରମଣ କରିଥିବାର କହିଛି। ଏହାର ଜବାବରେ ଇରାନ ବାହାରିନ୍, କତ୍ତାର ଏବଂ ସଂଯୁକ୍ତ ଆରବ ଏମିରେଟ୍ସକୁ ଲକ୍ଷ୍ୟ କରି କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ କରିଛି। କତ୍ତାର ଏବଂ କୁଏତ୍ କହିଛନ୍ତି ସେମାନେ ଆସୁଥିବା କ୍ଷେପଣାସ୍ତ୍ରଗୁଡ଼ିକୁ ଆକାଶ ମାର୍ଗରେ ଧ୍ୱଂସ କରିଦେଇଛନ୍ତି। ଅନ୍ୟପକ୍ଷରେ ବାହାରିନ୍ ମଧ୍ୟ ତା'ର କ୍ଷେପଣାସ୍ତ୍ର ସତର୍କତା ପ୍ରଣାଳୀକୁ ସକ୍ରିୟ କରିଛି। ଜୋର୍ଡାନ୍ରେ ଥିବା ଏକ ଆମେରିକୀୟ ସାମରିକ ଘାଟି ଉପରେ ମଧ୍ୟ ଆକ୍ରମଣ କରାଯାଇଥିବା ନେଇ ଇରାନ ଦାବି କରିଛି। ଇରାନର ରିଭଲ୍ୟୁସନାରୀ ଗାର୍ଡ କହିଛି ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରାଯାଇଛି ଏବଂ ଆମେରିକାର ଆକ୍ରମଣ ଜାରି ରହିଲେ ଆଗକୁ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛି।
ବିଶିଷ୍ଟ କଣ୍ଠଶିଳ୍ପୀ ଏସ୍ ଜାନକୀ ଅମ୍ମାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ

0: ଟେଷ୍ଟରେ ଶ୍ରୀ ମୋଦି କହିଛନ୍ତି ଏସ୍ ଜାନକୀ ଅମ୍ମାଙ୍କ ଦେହାନ୍ତ ସଙ୍ଗୀତ ଏବଂ ସଂସ୍କୃତି ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ମହାରାଷ୍ଟ୍ର ପୁଣେ ଜିଲ୍ଲାସ୍ଥିତ ମୋସି ଆବର୍ଜନା ଡିପୋ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 9କୁ ବୃଦ୍ଧି ପାଇଛି। ଆଜି ଚତୁର୍ଥ ଦିନର ଉଦ୍ଧାର କାର୍ଯ୍ୟ ସମୟରେ ଆଉ 7 ଜଣ ପୀଡ଼ିତଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆଉ ଜଣେ ବ୍ୟକ୍ତି ଆବର୍ଜନା ସ୍ତୁପ ତଳେ ଚାପି ହୋଇ ରହିଛନ୍ତି, ତେବେ ତାଙ୍କୁ ଖୋଜିବା ପାଇଁ ପ୍ରୟାସ ଜାରି ରହିଛି। ଗତ ଜୁଲାଇ 8 ତାରିଖରେ ମୋସିସ୍ଥିତ ୱେଷ୍ଟ ଟୁ ଏନର୍ଜି ବା ଆବର୍ଜନାରୁ ଶକ୍ତି ପ୍ରକଳ୍ପର ପ୍ରଶାସନିକ ବିଲ୍ଡିଂ ଉପରେ ଏକ ବିଶାଳ ଆବର୍ଜନା ସ୍ତୁପ ଭୁଶୁଡ଼ି ପଡ଼ିବା ଫଳରେ ଏହି ଦୁର୍ଘଟଣା ଘଟିଥିଲା, ଯେଉଁଠାରେ 23 ଜଣ ଲୋକ ଫସି ରହିଥିଲେ। ସେମାନଙ୍କ ମଧ୍ୟରୁ 5 ଜଣ ନିଜେ ରକ୍ଷା ପାଇଛନ୍ତି, ଥିବାବେଳେ 9 ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଭାରତୀୟ ସେନା, ଏନ୍ଡିଆର୍ଏଫ୍, ପିମ୍ପ୍ରି ଚିଞ୍ଚୱାଡ଼ ମ୍ୟୁନିସିପାଲ କର୍ପୋରେସନ, ପିଏମ୍ଆର୍ଡିଏ ଅଗ୍ନିଶମ ବାହିନୀ ଏବଂ ପୁଲିସ୍ ମିଳିତ ଭାବେ ଏହି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଫିଫା ବିଶ୍ୱକପ୍ରେ ଆସନ୍ତା ବୁଧବାର ଦିନ ପ୍ରଥମ ସେମିଫାଇନାଲ୍ରେ ଫ୍ରାନ୍ସ ଏବଂ ସ୍ୱେନ୍ ପରସ୍କରକୁ ଭେଟିବେ। ଦ୍ୱିତୀୟ ସେମିଫାଇନାଲ୍ ଗୁରୁବାର ଦିନ ଖେଳାଯିବ, ଯେଉଁଥିରେ ଇଂଲଣ୍ଡର ମୁକାବିଲା ଆର୍ଜେଣ୍ଟିନା ସହ ହେବ। ନରୱେ ବିପକ୍ଷରେ ଅତିରିକ୍ତ ସମୟରେ 2-1 ବିଜୟ ସହ ଇଂଲଣ୍ଡ ନିଜ ସ୍ଥାନ ପକ୍କା କରିଥିବା ବେଳେ ଆଜି ସକାଳେ ଆର୍ଜେଣ୍ଟିନା 3-1 ଗୋଲ୍ରେ ସ୍ୱିଜରଲ୍ୟାଣ୍ଡକୁ ପରାସ୍ତ କରିଛି। ଉଭୟ ସେମିଫାଇନାଲ୍ ମ୍ୟାଚ୍ ଭାରତୀୟ ସମୟ ରାତି 12:30 ଖେଳାଯିବ। ଦୁଇ ସେମିଫାଇନାଲ୍ର ବିଜେତା ଜୁଲାଇ 20 ତାରିଖରେ ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମ୍ରେ ଫିଫା ବିଶ୍ୱକପ୍ ଫାଇନାଲ୍ରେ ପରସ୍କରକୁ ଭେଟିବେ। ୱିମ୍ବଲଡନ୍ ଟେନିସ୍ରେ ଆଜି ପୁରୁଷ ସିଙ୍ଗଲ୍ସ ଏବଂ ମହିଳା ଡବଲ୍ସ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ବିଶ୍ୱର 1 ନମ୍ଘର ଖେଳାଳି ଜାନିକ୍ ସିନର ଭାରତୀୟ ସମୟ ରାତି 8:30 ପୁରୁଷ ସିଙ୍ଗଲ୍ସରେ ଜର୍ମାନୀର ଆଲେକ୍ଜାଣ୍ଡର ଜେଭ୍ରେମ୍ଙ୍କୁ ଭେଟିବେ। ମହିଳା ଡବଲ୍ସ ଫାଇନାଲ୍ ଭାରତୀୟ ସମୟ ଅପରାହ୍ନ 5:30 ଆରମ୍ଭ ହେବ। ଚୀନ୍ର ଗୁଓ ହାନିୟୁ ଏବଂ ଫ୍ରାନ୍ସର କ୍ରିଷ୍ଟିନା ମ୍ଲାଡେନ୍ ନୋଭିଜ୍ଙ୍କ ଯୋଡ଼ି, କାନାଡାର ଗ୍ରାଭିଏଲା ଡାବୋସ୍କି ଏବଂ ବ୍ରାଜିଲ୍ର ଲୁଇସା ଷ୍ଟେପାନିଙ୍କ ମଧ୍ୟରେ ଏହି ମ୍ୟାଚ୍ ଖେଳାଯିବ। ତ୍ରିରାଷ୍ଟ୍ରୀୟ ସଫଳ ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ପ୍ରଧାନମନ୍ତ୍ରୀ। ଅହମ୍ମଦାବାଦରେ 405 କୋଟି ଟଙ୍କାର ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। କର୍ମଚାରୀ ଭବିଷ୍ୟନିଧି ସଂଗଠନ ପକ୍ଷରୁ ଆରମ୍ଭ ହେଲା ଆମେନେଷ୍ଟି ସ୍କିମ୍ 2026। କତ୍ତରର ପୂର୍ବତନ ଆମିର ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କ 74 ବର୍ଷ ବୟସରେ ପରଲୋକ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ। ଏବଂ ଫିଫା ବିଶ୍ୱକପ୍ରେ ସ୍ୱିଜରଲ୍ୟାଣ୍ଡକୁ 3-1 ଗୋଲ୍ରେ ପରାସ୍ତ କରି ସେମିଫାଇନାଲ୍ରେ ସ୍ଥାନ ପକ୍କା କଲା ଆର୍ଜେଣ୍ଟିନା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ ଆମ୍ ସୁନୀଲ ବର୍ମା ୱିଥ୍ ଦ ମିଡ୍ ଡେ ନ୍ୟୁଜ୍। The headlines. India condemns attack on commercial vessel GFS Galaxy off coast of Oman. 10 Indians rescued, 1 reported missing. New Delhi expresses concern over continuing attacks on commercial shipping in the region. Prime Minister Narendra Modi returns to New Delhi after concluding several agreements during his visit to Indonesia, Australia and New Zealand. Home Minister Amit Shah inaugurates and lays foundation stones of several development projects in Ahmedabad. Employees Provident Fund Organization introduces a 6-month amnesty scheme for establishments operating private Provident Fund Trust to regularize their status. In Wimbledon, Jannik Sinner to lock horns with Alexander Zverev for men's singles title this evening. And in FIFA World Cup, England and Argentina enter semi-finals. India has condemned the attack on the commercial vessel GFS Galaxy off the coast of Oman today. The External Affairs Ministry informed in a statement that of the 11 Indian nationals on board, 10 have been rescued so far, while one Indian national is reportedly missing. It said, the Indian Embassy in Oman is closely monitoring the situation and proactively coordinating with the Omani authorities in the ongoing search and rescue operation. India has thanked the Omani authorities for their support. New Delhi has expressed concern over the continuing incidents of attacks on commercial shipping in the region. It reiterated the call for immediate de-escalation of tensions and the conclusion of ongoing negotiations for a diplomatic solution so that peace and stability

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କଲେ ସରକାର। କେନ୍ଦ୍ର ସରକାରଙ୍କ ଦ୍ୱାରା ପୁନଃ ନିର୍ଦ୍ଧାରିତ ହେଲା 36 ଅତ୍ୟାବଶ୍ୟକ ଔଷଧର ଖୁଚୁରା ମୂଲ୍ୟ। ଆଷାଢ଼ କୃଷ୍ଣପକ୍ଷ ଦ୍ୱାଦଶୀ ତିଥିରେ ଆଜି ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ଦ୍ୱାଦଶୀ ନୀତି ଏବଂ ରାଜ୍ୟରେ ସକ୍ରିୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଗାମୀ 7 ପର୍ଯ୍ୟନ୍ତ ବର୍ଷା ସମ୍ଭାବନା। ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ସରକାର ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି। ଯୋଜନାର ଅନୁମୋଦନ ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସରକାରଙ୍କ ନିକଟକୁ ଚିଠି ଲେଖାଯାଇଛି। ଯୋଜନା ପାଇଁ ମୋଟ 4,62,00,000 ଟଙ୍କାର ଅର୍ଥରାଶି ସ୍ଥିର କରାଯାଇଛି। ଯୋଜନାରେ ବିଦ୍ୟାଳୟ ସ୍ତରରୁ ଆରମ୍ଭ କରି ପଞ୍ଚାୟତ ପର୍ଯ୍ୟନ୍ତ ସଚେତନତା ଅଭିଯାନ କରାଯିବ। ରାଜ୍ୟର 150 ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ନିଶାର ବିରୋଧୀ ସଚେତନତା, ଗଣଦୌଡ଼, ପଦଯାତ୍ରା ଓ ସାଇକେଲ ରାଲି ଆୟୋଜନ କରାଯିବ। ପ୍ରତି ବ୍ଲକରେ ନିଶା ବିରୋଧୀ କାର୍ଯ୍ୟକ୍ରମ ଓ ନିଶାଦ୍ରବ୍ୟ ନିରୋଧୀ କମିଟି ଗଠନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ପ୍ରତି ଜିଲ୍ଲାରେ 50 ନିଶାମୁକ୍ତ ମିତ୍ରଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ଜଣାପଡ଼ିଛି। କେନ୍ଦ୍ର ସରକାର 36 ଅତ୍ୟାବଶ୍ୟକ ଔଷଧର ଖୁଚୁରା ମୂଲ୍ୟ ପୁନଃ ନିର୍ଦ୍ଧାରଣ କରିଛନ୍ତି। କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ ଏନ୍ପିପିଏ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି। ତାଲିକାରେ ବିଶେଷକରି ଉଚ୍ଚ ରକ୍ତଚାପ, ମଧୁମେହ, ହୃଦ୍ରୋଗ, କର୍କଟ, ସଂକ୍ରମଣ, ଶ୍ୱାସରୋଗ ଓ ଆଖିରୋଗର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ଔଷଧର ମୂଲ୍ୟ ସ୍ଥିର ରଖାଯାଇଛି। ଔଷଧ ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକୁ ବିଜ୍ଞାପିତ 36 ଔଷଧର ନିର୍ଦ୍ଧାରିତ ମୂଲ୍ୟ ତୁରନ୍ତ ଲାଗୁ କରିବା ଲାଗି କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଲୋକମାନଙ୍କୁ କମ୍ ମୂଲ୍ୟରେ ଅତ୍ୟାବଶ୍ୟକ ଔଷଧ ଯୋଗାଇଦେବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କେନ୍ଦ୍ର ସରକାରଙ୍କ ଏହି ନିଷ୍ପଭିକୁ ସ୍ୱାଗତ କରିବା ସହ ରୋଗୀମାନେ ସୁଲଭ ମୂଲ୍ୟରେ ଔଷଧ ପାଇପାରିବେ ବୋଲି କହିଛନ୍ତି। ପିଆଜ ଯୋଗାଣ ଆଂଶିକ ଭାବେ ବାଧାପ୍ରାପ୍ତ ହୋଇଥିବାରୁ ଦର ବୃଦ୍ଧି ପାଇଥିବା ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଗତ 15 ମଧ୍ୟରେ ପିଆଜର ଖୁଚୁରା ଦର ପ୍ରାୟ 20 ବୃଦ୍ଧି ପାଇଥିବା ନେଇ ଶ୍ରୀ ପାତ୍ର କହିଛନ୍ତି। ମୁଖ୍ୟତଃ ରାଜ୍ୟକୁ ମହାରାଷ୍ଟ୍ରରୁ ପିଆଜ ଆମଦାନୀ କରାଯାଉଥିବା ବେଳେ ସେଠାରେ ପ୍ରବଳ ବର୍ଷା ଯୋଗୁଁ ପିଆଜ ଉତ୍ପାଦନ କ୍ଷତିଗ୍ରସ୍ତ ହୋଇଛି, ଫଳରେ ଆବଶ୍ୟକତା ମୁତାବକ ପିଆଜ ଆମଦାନୀ ହୋଇପାରି ନାହିଁ। ଅନ୍ୟପକ୍ଷରେ ରାଜ୍ୟରେ ମହଜୁଦ ଥିବା ପିଆଜ ପରିମାଣ ହ୍ରାସ ପାଉଥିବାରୁ ଦର ବୃଦ୍ଧି ଘଟିଛି। ସେ କହିଛନ୍ତି ଆଳୁ ସମେତ ଅନ୍ୟାନ୍ୟ ସାମଗ୍ରୀର ଦର ବୃଦ୍ଧି ଘଟିନାହିଁ। ପିଆଜ କଳାବଜାରୀ ରୋକିବା ଲାଗି ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି।
1: ବର୍ଷା ପ୍ରବଳ ହେବା କାରଣରୁ ମହାରାଷ୍ଟ୍ରରେ ପିଆଜ ଅସା ନେଇଛି, ସେ କାରଣରୁ ପ୍ରଡକ୍ସନକୁ ନେଇକି ଡିମାଣ୍ଡକୁ ନେଇକି ବେଳେବେଳେ ସେମିତି ହୁଏ ପନିପରିବାରେ, କିନ୍ତୁ ଅନ୍ୟାନ୍ୟ ଜିନିଷ ଗୁଡାକ ଠିକ ଅଛି। ବିଶେଷ କରି ଆଳୁ ଜିନିଷ ମଝିରେ ମଝିରେ ଏମିତି ଟିକେ ହୁଏ, ଆମର ଟିମ୍କୁ କହିଦେଇ ଦିଆହେଇଛି ଯିଏ ବି କଳାବଜାରୀ କରିବ ତାଙ୍କୁ ଆମେ ତୁରନ୍ତ ଆକ୍ସନ।
0: ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ ତଥା ସଂଗ୍ରାହକ ଦାଶରଥୀ ପଟ୍ଟନାୟକଙ୍କ ଆଜି 119ତମ ଜନ୍ମଜୟନ୍ତୀ ପାଳନ କରାଯାଉଛି। ଓଡ଼ିଶାବାସୀଙ୍କ ନିକଟରେ ଦାସିଆ ଅଜା ନାମରେ ପରିଚିତ ଦାଶରଥୀ ପଟ୍ଟନାୟକଙ୍କ ଜନ୍ମଜୟନ୍ତୀ ମିଳିତ ଭାବେ ଜିଲ୍ଲା ପ୍ରଶାସନ ଏବଂ ଦାସିଆ ଅଜା ସ୍କୃତି କମିଟି ପକ୍ଷରୁ ପାଳିତ ହେଉଛି। ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଓ ଜିଲ୍ଲାପାଳ ମଧୁମିତା ରଥ ପ୍ରମୁଖ ଯୋଗଦେଇ ଦାସିଆ ଅଜାଙ୍କ ସ୍କୃତିଚାରଣ କରିଥିଲେ। ସ୍ୱର୍ଗତ ପଟ୍ଟନାୟକ 1969 ମସିହାରେ ବାଞ୍ଛାନିଧି ପାଠାଗାର, 1973 ଶ୍ରୀ ଅରବିନ୍ଦ ସଂଗ୍ରହାଳୟ ଏବଂ 1975 ଯଦୁମଣି ସାହିତ୍ୟ ସଂସଦ ପ୍ରତିଷ୍ଠା କରିଥିଲେ। ପୁରୀ ରଥଯାତ୍ରା କାର୍ଯ୍ୟରେ ନିୟୋଜିତ କେନ୍ଦୁଝରର ହୋମଗାର୍ଡ ପ୍ରଦୀପ କୁମାର ମହାନ୍ତଙ୍କ ମୃତ୍ୟୁ ଘଟିଛି। ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ରିଲିଫ୍ ପାଣ୍ଠିରୁ 10,00,000 ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏହା ସହିତ ମୃତକଙ୍କ ପରିବାରର ଜଣେ ଯୋଗ୍ୟ ସଦସ୍ୟଙ୍କୁ ହୋମଗାର୍ଡ ଭାବେ ନିଯୁକ୍ତି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଆର୍ଏମ୍ସି କ୍ୟାମ୍ପସରେ ଅବସ୍ଥିତ ଖାଦ୍ୟ ପ୍ରକ୍ରିୟାକରଣ ପାଇଁ ସାଧାରଣ ସୁବିଧା କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି କେନ୍ଦ୍ରର ପରିଚାଳନା ଓ ଭିତ୍ତିଭୂମି ସମୀକ୍ଷା କରି ଶ୍ରୀ ମାଝୀ ଏହାର ସଠିକ୍ ପରିଚାଳନା କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଆଷାଢ଼ କୃଷ୍ଣପକ୍ଷ ଦ୍ୱାଦଶୀ ତିଥିରେ ଅଣସର ଘରେ ଆଜି ଠାକୁରଙ୍କ ଦ୍ୱାଦଶୀ ନୀତି ପାଳନ କରାଯାଉଛି। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ

0: ପ୍ରତ୍ୟେକ ରଥ ପାଇଁ ଆମେ ଏକ ଦଳ ମୁଖ୍ୟ ନିର୍ଦ୍ଧାରଣ କରାଯାଇଛି। ବଡ଼ ଠାକୁରଙ୍କ ରଥ ପାଇଁ ନିର୍ଦ୍ଦେଶକ ଦଳର ଦଳ ମୁଖ୍ୟ ରହିବେ ଆରକ୍ଷୀ ଅଧୀକ୍ଷକ, ଦେବଦଳନ ରଥର ନିର୍ଦ୍ଦେଶକ ଦଳର ଦଳ ମୁଖ୍ୟ ରହିବେ ଅତିରିକ୍ତ ଜିଲ୍ଲାପାଳ ଏଡିଏମ୍ ଜେନେରାଲ ପୁରୀ, ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ନିର୍ଦ୍ଦେଶକ ଦଳର ଦଳ ମୁଖ୍ୟ ରହିବେ ଜିଲ୍ଲାପାଳ ପୁରୀ। ତେଣୁ 14 ତାରିଖ ଅପରାହ୍ନେ ହୁଏତ କିଛି ଘଣ୍ଟା ପାଇଁ ଦର୍ଶନ କରିବେ ଏବଂ ସିଂହଦ୍ୱାରରେ ମଧ୍ୟ ଆମେ ଡାକବାଜି ଯନ୍ତ୍ରରେ ସମସ୍ତଙ୍କୁ ସୂଚନା ଆଗତୁରା ଦେଇଥିବୁ, ଯେଉଁମାନେ ହୁଏତ ଧାଡ଼ି ବାନ୍ଧିକି ଥିବେ ସେମାନଙ୍କ ଦର୍ଶନ ହେବ।
1: ତେବେ ଠାକୁରଙ୍କ ଦର୍ଶନ ସୀମିତ ସମୟ ପାଇଁ ହେବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଶ୍ରୀ ପାଢ଼ୀ କହିଛନ୍ତି ଅପରାହ୍ନ 2ଟାଠାରୁ ସାହାଣ ମେଳା ଦର୍ଶନ ଆରମ୍ଭ ହେବ। 15 ତାରିଖରେ ଅମାବାସ୍ୟା ଏବଂ ରଥଯାତ୍ରା ପାଇଁ ବିଶେଷ ନୀତିକାନ୍ତି ଥିବାରୁ ନବଯୌବନ ଦର୍ଶନକୁ ସୀମିତ କରିବା ପାଇଁ ନିଷ୍ପତ୍ତି ହୋଇଛି। ଚଳିତ ବର୍ଷ ପ୍ରତ୍ୟେକ ରଥ ପାଇଁ ଅଧିକ ଗୋଟିଏ ଲେଖାଏଁ ରଥଦୌଡ଼ି ରହିବ। 3 ରଥ ଉପରକୁ କୌଣସି ଅନଧିକୃତ ସେବାୟତଙ୍କ ଚଢ଼ିବା ଏବଂ ମୋବାଇଲ୍ ଫୋନ୍ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଦରବାର ହଲ୍ଠାରେ କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଏକ ବୁଦ୍ଧିଜୀବୀ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସାଂସଦ ମାଳବିକା ଦେବୀ ସମ୍ମିଳନୀରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉପଲବ୍ଧି, ଐତିହାସିକ ନିଷ୍ପତ୍ତି ଓ ଯୁଗାନ୍ତକାରୀ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ। ବିକଶିତ ଭାରତର ପରିକଳ୍ପନା 2047କୁ ସାକାର କରିବା ପାଇଁ ଦେଶର ପ୍ରତ୍ୟେକ ନାଗରିକଙ୍କ ଭୂମିକା ଓ ସହଯୋଗ ନିତାନ୍ତ ଆବଶ୍ୟକ ବୋଲି ସେ କହିଥିଲେ। ସମ୍ମିଳନୀରେ ଖଡ଼ିଆଳରେ ରେଳପଥ ନିର୍ମାଣ, ତିଖିଲି ନିମ୍ନ ଇନ୍ଦ୍ରରେ ମେଗା ପାଇପ୍ଲାଇନ୍ ଜଳସେଚନ ପ୍ରକଳ୍ପ, ଉଦନ୍ତି ବ୍ୟାରେଜ୍ ନିର୍ମାଣ, ଖଡ଼ିଆଳ ଡିଗ୍ରୀ ମହିଳା କଲେଜକୁ ସରକାରୀ ଜମି ପ୍ରଦାନ ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ସମ୍ମିଳନୀରେ ଆଲୋଚନା କରାଯାଇଥିଲା। ନୂଆପଡ଼ା ଜିଲ୍ଲାରେ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ମୁକ୍ତ ଅଭିଯାନ ଅଧୀନରେ ଗାଁ ପରିମଳ ଗାଁ ମୁଣ୍ଡରୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ମାଗୁରପାଣି ଗ୍ରାମରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱଚ୍ଛ, ସୁସ୍ଥ ଓ ପରିବେଶ ଅନୁକୂଳ ଗ୍ରାମ ଗଠନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଜିଲ୍ଲାପାଳ ମଧୁସୂଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବର୍ଜନ କରିବା ଲାଗି ଆହ୍ୱାନ ଦେଇଥିଲେ। ବଲାଙ୍ଗୀର ଜିଲ୍ଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କରକଚିଆ ସଂରକ୍ଷିତ ଜଙ୍ଗଲରେ ଏକ ପେଡ୍ ମା କେ ନାମ ଓ ବିଧାୟକ ବନ ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ କାର୍ଯ୍ୟକ୍ରମରେ ଯୋଗଦେଇ ଚାରାରୋପଣ କରିଥିଲେ। ବଲାଙ୍ଗୀର ବନଖଣ୍ଡ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟକ ଜନସାଧାରଣ ମଧ୍ୟ ଚାରାରୋପଣ କରିଥିବା ଜଣାପଡ଼ିଛି। ଭଦ୍ରକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ 4ର୍ଥ ଜିଲ୍ଲା ବିକାଶ ସମନ୍ୱୟ ଓ ନିରୀକ୍ଷଣ କମିଟି ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟି ଅଧ୍ୟକ୍ଷ ତଥା ସାଂସଦ ଅଭିମନ୍ୟୁ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ବିଧାୟକଗଣ ଯୋଗଦେଇ ନିର୍ବାଚିତ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ସୁସମନ୍ୱୟ ରକ୍ଷା ଦିଗରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଜିଲ୍ଲାରେ ଖାଲିଥିବା ବିଭିନ୍ନ ପଦବୀ ପୂରଣ ସହ ରାସ୍ତାଘାଟ ମରାମତି ଓ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର କାର୍ଯ୍ୟାନ୍ୱୟନ ତ୍ୱରାନ୍ୱିତ କରିବା ଲାଗି ମତ ପ୍ରକାଶ ପାଇଛି। ନୂଆପଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କ୍ଷେତ୍ରରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି। ଗତକାଲି ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଭୁବନେଶ୍ୱରସ୍ଥିତ କୃଷି ଭବନରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ନୂଆପଡ଼ା ଜିଲ୍ଲାକୁ ପୁରସ୍କୃତ କରାଯାଇଛି। 2025-26 ବର୍ଷ ଲାଗି ପରିବାର ନିୟୋଜନ କାର୍ଯ୍ୟକ୍ରମରେ ସାମଗ୍ରିକ ପ୍ରଦର୍ଶନ ପାଇଁ ଏହି ପୁରସ୍କାର ମିଳିଛି। ଏହାବ୍ୟତୀତ ପ୍ରସବ ପରବର୍ତ୍ତୀ ଜନ୍ମ ନିୟନ୍ତ୍ରଣ ଉପକରଣ ଗ୍ରହଣରେ ନୂଆପଡ଼ା ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛି। ଜର୍ମାନରେ ଅନୁଷ୍ଠିତ ଫାଷ୍ଟ ଆର୍ମସ୍ ଫାଷ୍ଟ ଲେଗ୍ସ 100 ମିଟର ଦୌଡ଼କୁ 10 ମିନିଟ୍ 14 ସେକେଣ୍ଡରେ ଶେଷ କରି ଓଡ଼ିଶାର ଧାବକ ଅନିମେଶ କୁଜୁର ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ବିଶ୍ୱ ଆଥଲେଟିକ୍ସ ମଞ୍ଚରେ ଏହି ଚମତ୍କାର ପ୍ରଦର୍ଶନ ରାଜ୍ୟର ଯୁବ କ୍ରୀଡ଼ାବିତ୍ମାନଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇବ। ରାଜ୍ୟର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଅପରପକ୍ଷରେ ପଶ୍ଚିମବଙ୍ଗ ଓ ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତା 2 ଦିନ ମଧ୍ୟରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଆଗାମୀ 7 ଦିନ ପର୍ଯ୍ୟନ୍ତ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ଜଗତସିଂହପୁର ଜିଲ୍ଲାର ଆଳି ପିଙ୍ଗଳରେ ସର୍ବାଧିକ 30.6 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କଲେ ସରକାର। କେନ୍ଦ୍ର ସରକାରଙ୍କ ଦ୍ୱାରା ପୁନଃ ନିର୍ଦ୍ଧାରିତ ହେଲା 36 ଅତ୍ୟାବଶ୍ୟକ ଔଷଧର ଖୁଚୁରା ମୂଲ୍ୟ। ଆଷାଢ଼ କୃଷ୍ଣପକ୍ଷ ଦ୍ୱାଦଶୀ ତିଥିରେ ଆଜି ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ଦ୍ୱାଦଶୀ ନୀତି ଏବଂ ରାଜ୍ୟରେ ସକ୍ରିୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ଆଗାମୀ 7 ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ପ୍ରସାରଣ ସନ୍ଧ୍ୟା 6:45ରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯାଏ ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ ଓ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ ଆଶା ଭୋସଲେ ଓ ମହମ୍ମଦ ରଫିଙ୍କ କଣ୍ଠରେ ଫାଗୁନ୍ କଥାଚିତ୍ରର ଗୀତ। ଗୀତ ରଚନା କମାର ଜଲାଲବାଦୀ, ସଙ୍ଗୀତ ନିର୍ଦ୍ଦେଶନା ଓପି ନୟର।

0: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ଼ SBIN00005 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257 IFSC କୋଡ଼ SBIN00005 ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410961। ସୂଚନାଟି ଏତିକିରେ ଶେଷ ହେଲା।
1: ଆପଣମାନେ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ରର ଗୀତ। ଏଥର କାର୍ଯ୍ୟକ୍ରମରେ ଶୁଣନ୍ତୁ ପେଇଂ ଗେଷ୍ଟ କଥାଚିତ୍ରର ଗୀତ, କଣ୍ଠ କିଶୋର କୁମାର ଓ ଆଶା ଭୋସଲେ, ଗୀତ ରଚନା ମଜରୁ, ସଙ୍ଗୀତ ST Barman।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ମଜରୁଙ୍କ ରଚନା, କଣ୍ଠ ମୁକେଶ, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ, କଥାଚିତ୍ର ପଥର କେ ସନମ।

0: ଶୁଣିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକ୍କା ପୁପୁ ଝକା ଝକା। ଉପସ୍ଥାପନା ସନ୍ତୋଷ ପିଂ।
1: ମକ୍କା ପୁପୁ ଝକା ଝକା କାର୍ଯ୍ୟକ୍ରମ ମେନୁ ଯେତେ ଶ୍ରୋତାରିନ୍ ଏମ୍ହେ ଜୁହାର।

0: ହେଲେ ଇନ୍ନାନ୍ତା ମକ୍କାପୁପୁ ଝକାଝକା କାର୍ଯ୍ୟକ୍ରମ ବନ୍ ଇଶାନିୟତ ଜେତେ ରିନ୍ ଫିର୍ ଘାଏ ଜୁହାର।
1: ଶୁଣିଲେ କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକ୍କା ପୁପୁ ଝକାଝକା ଉପସ୍ଥାପନା କଲେ ସନ୍ତୋଷ ପିଂ, ଆକାଶବାଣୀ ସମ୍ବଲପୁର। ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିରେ କଣ୍ଠ ଦେଇଛନ୍ତି ଲକି ଅଲି ଓ ସୁନିଧି ଚୌହାନ। କଥାଚିତ୍ର ସୁର ଦ ମେଲୋଡି ଅଫ୍ ଲାଇଫ। ଗୀତରଚନା ନାଏଦା ଫଜଲି। ସଙ୍ଗୀତ ଏମ୍ଏମ୍ କିରାୱାନୀ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।

0: ଆବେଦନପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00005 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ 1086175257 IFSC କୋଡ୍ SBIN00005। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ୍ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।
1: ଆପଣମାନେ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ରର ଗୀତ। ଏଥର କାର୍ଯ୍ୟକ୍ରମରେ ଅଲକା ୟାଗ୍ନିକ ଓ ଉଦିତ ନାରାୟଣଙ୍କ କଣ୍ଠରେ ସ୍ୱଦେଶ କଥାଚିତ୍ରର ଗୀତଟି ଶୁଣନ୍ତୁ। ଗୀତିକାର ଜାଭେଦ ଅଖତର, ସଙ୍ଗୀତ ଏହାର ରେହମାନ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିର ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତ ନିର୍ଦ୍ଦେଶନା ଏଆର୍ ରହମାନ, କଥାଚିତ୍ର ତାଲ, କଣ୍ଠ ଅନିରାଧା ଶ୍ରୀରାମ, ସୁଜାତା ସୋନୁ ନିଗମ ଓ ଏଆର୍ ରହମାନ।

ଏଥର ହ୍ୟାରିସ୍ ଜୟରାଜଙ୍କ ସଙ୍ଗୀତ ନିର୍ଦ୍ଦେଶନାରୁ ଶୁଣନ୍ତୁ ରେହନା ହେ ତେରେ ଦିଲ୍ ମେ କଥାଚିତ୍ରର ଗୀତ। ଗୀତିକାର ସମୀର, କଣ୍ଠ ବମ୍ବେ ଜୟଶ୍ରୀ।

0: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00005 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ 1086175257 IFSC କୋଡ୍ SBIN00005 ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ୍ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।
1: ଏଥର କାର୍ଯ୍ୟକ୍ରମରେ ଶୁଣନ୍ତୁ ଏସ୍ପି ବାଲସୁବ୍ରମଣ୍ୟମ ଓ ଚିତ୍ରାଙ୍କ କଣ୍ଠରେ ରୋଜା କଥା ଚିତ୍ରର ଗୀତ। ଗୀତିକାର ପିକେ ମିଶ୍ର, ସଙ୍ଗୀତ ନିର୍ଦ୍ଦେଶନା ଏଆର୍ ରେହମାନ।

0: ଶୁଣିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ସମ୍ବଲପୁର, ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଁ ତାପସ ରଞ୍ଜନ ସାହୁ। ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଇଣ୍ଡୋନେସିଆ ତ୍ରିରାଷ୍ଟ୍ରୀୟ ସଫଲ ଗସ୍ତ ସାରିକରି ନୂଆଦିଲ୍ଲୀ ଫେରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅହମ୍ମଦାବାଦଠାରେ 405 କୋଟି ଟଙ୍କାର ଭିନ୍ ଭିନ୍ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଆର୍ ଶିଳାନ୍ୟାସ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଆଜି ସକାଳେ ଓମାନ ଉପକୂଳନ ବାଣିଜ୍ୟିକ ଜାହାଜ GFS ଗ୍ୟାଲେକ୍ସି ଉପରେ ଆକ୍ରମଣକେ ଭାରତ କଲା ନିନ୍ଦା। ଜାହାଜଟି ଥିବାର 11 ଜଣ ଭାରତୀୟ ନାଗରିକଙ୍କ ଭିତରୁ 10 ଜଣ ହେଲେ ଉଦ୍ଧାର, ଜଣେ ଅଛନ୍ତି ନିଖୋଜ। ନିଶାମୁକ୍ତ ଓଡ଼ିଶା ଗଠନ ଲାଗି ତିଆର ହେବା ଖାସ ଯୋଜନା, ଖର୍ଚ୍ଚ ହେବା 4,62,00,000 ଟଙ୍କା। ଆୟୋଜିତ ହେବା ନିଶା ବିରୋଧୀ ସଚେତନତା, ଗଣଦୌଡ଼, ପଦଯାତ୍ରା, ସାଇକେଲ ରାଲି। ଯୋଜନାର ଅନୁମୋଦନ ଲାଗି ସାମାଜିକ ସୁରକ୍ଷାର ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫୁ ସରକାରଙ୍କୁ ଲେଖାଗଲା ଚିଠି। କେନ୍ଦ୍ର ସରକାର 36 ଅତି ଜରୁରୀ ଔଷଧ ଖୁଚୁରା ଦାମର ପୁନଃ ନିର୍ଦ୍ଧାରଣ କରବାର ଲାଗି ଔଷଧ କମ୍ପାନୀମାନଙ୍କୁ ଦେଲେ ନିର୍ଦ୍ଦେଶ। ରକ୍ତଚାପ, ମଧୁମେହ, ହୃଦରୋଗ, କର୍କଟ, ଶ୍ୱାସରୋଗ ଆର୍ ଆଖିରୋଗର ଦାମ ରହିବା ସ୍ଥିର। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରନୁ 100 ଶଯ୍ୟାର ଆଦର୍ଶ ଅତ୍ୟାଧୁନିକ ଛାତ୍ରୀବାସକେ ଆଜି କଳାହାଣ୍ଡି ସାଂସଦ ମାଳବିକା ଦେବୀ କରିଛନ୍ତି ଶୁଭ ଉଦ୍ଘାଟନ। ନୂଆପଡ଼ା ଜିଲ୍ଲାରେ ଥରେ ବ୍ୟବହାର ପ୍ଲାଷ୍ଟିକ ବର୍ଜନ ଅଭିଯାନଟି ଗାଁ ପରିମଳ ଗାଁ ମୁଣ୍ଡରୁ କାର୍ଯ୍ୟକ୍ରମ ହେଲା ଆୟୋଜିତ। ବଲାଙ୍ଗୀର ଜିଲ୍ଲା ଲୋହିସିଙ୍ଗା ନିର୍ବାଚନ ମଣ୍ଡଳୀ ଅଧୀନ କର୍କଚିଆ ସଂରକ୍ଷିତ ଜଙ୍ଗଲନୁ ଏକ ପେଡ୍ ମା କେ ନାମ ଆର୍ ବିଧାୟକ ବନ ପ୍ରକଳ୍ପ କାର୍ଯ୍ୟକ୍ରମର ହେଲା ଶୁଭାରମ୍ଭ। ଜର୍ମାନୀଠାରେ ଅନୁଷ୍ଠିତ ଫାଷ୍ଟ ଆର୍ମସ୍ ଫାଷ୍ଟ ଲେଗ୍ସ 100 ମିଟର ଦୌଡ଼ଥି ଓଡ଼ିଶାର ଧାବକ ଅନିମେଷ କୁଜୁର କଲେ ନୂଆ କୀର୍ତ୍ତିମାନ, ମୁଖ୍ୟମନ୍ତ୍ରୀ ଜଣାଲେ ଶୁଭେଚ୍ଛା। ଆଇବା 2 ଦିନ ଭିତରେ ପଶ୍ଚିମବଙ୍ଗ ଆର୍ ବାଂଲାଦେଶ ପାଖେ ସକ୍ରିୟ ଥିବାର ଘୂର୍ଣ୍ଣିବଳୟ ଲଘୁଚାପତି ପରିବର୍ତ୍ତିତ ହେବାର ସମ୍ଭାବନା। ଇତାର ପ୍ରଭାବତି ରାଜା ଆଇବା 7 ଦିନ ତକ୍ ହାଲକାନୁ ମଧ୍ୟମ ଧରଣର ବର୍ଷା ଅନୁମାନ କରିଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏଥିନିର ମୁଖିଆ ଖବର ଏଣୁ ଶେଷ ହେଲା। ମୁଖିଆ ଖବର ଫେର ଥରେ ଶୁଣିପାରିବେ 5 ବଜେ।
0: ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଶୁଣିଲେ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧର ପୁନଃ ପ୍ରସାରଣ।
2: ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। କାର୍ଯ୍ୟକ୍ରମ ଉପସ୍ଥାପନା ମାନସ ରଞ୍ଜନ ମିଶ୍ର, ବୈଷୟିକ ସହଯୋଗିତା କୃଷ୍ଣଚନ୍ଦ୍ର ଭୋଇ ଏବଂ ଅଶୋକ କୁମାର ପ୍ରଧାନ।

0: ଆଜ୍ଞା ନମସ୍କାର।
1: ନମସ୍କାର ଆଜ୍ଞା, ଆକାଶବାଣୀ ସମ୍ବଲପୁର ହେଲଥ କାର୍ଯ୍ୟକ୍ରମ ଆପଣଙ୍କୁ ସ୍ୱାଗତ କରୁଛେ। ଆଉ ମନୋଜ ଭାଇ କେନ୍ତା ଅଛନ୍?
0: ମୁଇଁ ଭଲ ଅଛେ ଆଜ୍ଞା। ପହେଲା ତ ମୋର ପରିଚୟ ଦଉଛେ।
1: ଆଜ୍ଞା,
0: ମୁଇଁ ଡୁମା ଲୁଦିନ ନାରପୁର କଳାହାଣ୍ଡିରୁ ମନୋଜ କୁମାର ପଟେଲ କହୁଛେ।
1: ମନୋଜ ଭାଇ ଆପଣଙ୍କୁ ସ୍ୱାଗତ କରୁଛୁ ଆଜିର କାର୍ଯ୍ୟକ୍ରମ କେ। ଆଉ କେନ୍ତା କେନ୍ତା ଚାଲିଛେ, କାଁ କାଁ ହାଲଚାଲ କୁନ୍?
0: ସବୁ ତ ଭଲ ଚାଲିଛେ ଆଜ୍ଞା। ଇହାଦେ ପନିପରିବା ଚାଲିଛେ, ଆମର କାକଡ଼ି ଭେଣ୍ଡି ଆଉ ଝୁଲେର ଚାଲିଛେ ଆଜ୍ଞା।
1: ଆଚ୍ଛା,
0: ଆଉ ଧାନ ଚାଷ ଲାଗି ପୋଲା ସବୁ ରେଡି କରିବାକେ ପଡୁଛେ, ପୋଲା ପକେଇବାର ଲାଗି ଆଜ୍ଞା।
1: ପୋଲା ପକେଇବାର ବ୍ୟବସ୍ଥା ସବୁ ଚାଲିଛେ ନା ଆଜ୍ଞା?
0: ହଁ ହଁ ଆଜ୍ଞା।
1: ଠିକ ଠିକ ଅଛେ। ଆଉ ଇଆଡ଼େ ତ ପାନ୍ ବି ତ ଭଲ ବର୍ଷୁଛେ, ଏଥର ଚାଷ ଟିକେ ଠିକ୍ ଠାକ୍ ହେବା ବୋଲି ତ ଲାଗୁଛେ ଆଜ୍ଞା।
0: ହଁ ଆଜ୍ଞା,
1: ଏତକି ବେଲ ତକ ତ ପାନ୍ ଠିକ୍ ଠାକ୍ ଚାଲିଛେ, ଆଗ୍କେ କେନ୍ତା ହେବା କାଣା ଯେ ସେଟା ତ ନାଇଁ କହିପାରୁ, ବାକି ଏହା ଚିନ୍ତକ ତକ ବର୍ଷା ଠିକ୍ ଚାଲିଛେ। ଆଉ କେନ୍ ଗୀତ ଶୁଣମା କୁନ୍? ନିଶ୍ଚିତ ଭାବେ ଶୁଣମା ଆଜ୍ଞା।
0: ଚିତ୍ରସେନ ସବର, ସୀମାଞ୍ଚଳ ସବର, କ୍ଷମା ସାଗର ସାହୁ, ଆଉ ନାଗୁ ପାତ୍ର, ନିରାକାର ରଣା, ତାପରେ ରାଧାକାନ୍ତ, ସୁବଳ ସାହୁ, ଚୈତନ୍ୟ ପଟେଲ, କରମସାନୀ ସାହୁ, ଆଉ ଲୋକନାଥ ସାହୁ, ତାପରେ ଆମର ରହିଲେ ଯଶବନ୍ତ ପାଇକ, ମୁରଲୀ ମେହେର, ଆଉ ଉପେନ୍ଦ୍ର ସୁନା, କଟାପାଲିର ସ୍ୱର୍ଣ୍ଣ ପ୍ରଭାକର, ଆଉ ଯେତେ ଶୁଣୁଥିବା ସମସ୍ତ ଶ୍ରୋତାଙ୍କେ ଆଜ୍ଞା, ଯେତେ ଛାଡ଼ି ହେଇଗଲେ
1: ଠିକ ଠିକ ଠିକ
0: ଆଜ୍ଞା।
1: ମୋତେ ଡେଡିକେଟ୍ କରିଥିବା ଲାଗି ବହୁତ ବହୁତ ଧନ୍ୟବାଦ। ହେନ୍ତି ବି ଆମର ଶ୍ରୋତା ପରିବାର ତ ବହୁତ ବଢ଼ିଆ ପରିବାର ହେଇଗଲାନ, ଆଉ ବଡ଼ା ଖୁସି ଲାଗ୍ସି ଆଜ୍ଞା। ଆପଣମାନେ ସମସ୍ତେ ମିଶିକିରି ଅଛନ୍, ସମସ୍ତେ କଥାବାର୍ତ୍ତା ହଉଛନ୍, ପରିବାରର ଯେନ୍ତା ଗୋଟେ ନିୟମଟେ ରହିସି ଯେ ତାମାନେ ଅଲିଖିତ ନିୟମ ଯେ ସମସ୍ତେ ସମସ୍ତଙ୍କର ସୁଖ ଦୁଃଖ ତି ଠିଆ ହେମା ବୋଲି, ହେନ୍ତା ଆମର ଶ୍ରୋତା ପରିବାର ଭିତରେ ବି ସେ ଅଲିଖିତ ନିୟମଟା ଅଛେ, ସମସ୍ତେ ନିଜର ନିଜର ଭିତରେ ଗୋଟେ ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ସାଙ୍ଗେ ସମକର ସୁଖେ ଦୁଃଖେ ଠିଆ ହେବାର ଗୋଟେ କାର୍ଯ୍ୟକ୍ରମ ଆପଣ ମାନେ କରୁଛନ୍, ସେଟା ବହୁତ ବଢ଼ିଆ ଲାଗ୍ସି।
0: ଆଉ ଗୋଟେ କଥା ଆଜ୍ଞା, ଆମେ ଯେନ୍ ଆକାଶବାଣୀ ନେ ଯେନ୍ ଭାବ ବିନିମୟଟା ହେଇଗଲା ଆଜ୍ଞା
1: ଆଜ୍ଞା,
0: ସେଟା ଭାଷାରେ ବର୍ଣ୍ଣନା ନେଇ କରି ହେ ଆଜ୍ଞା, ଯେ ଆମର କେତେ ସମ୍ପର୍କ ଉଚ୍ଚା ନେ ଅଛେ ଆଜ୍ଞା।
1: ହେଇ ଜିନିଷ ଆଜ୍ଞା ହେଟା ହିଁ ଆଏ, ମାନେ ଆକାଶବାଣୀ ଗୋଟେ ବେତାର ମାଧ୍ୟମ ଆଏ, କିନ୍ତୁ ସମସ୍ତଙ୍କ ହୃଦୟର ଭିତରେ ଗୋଟେ ତାରଟେ ଯୋଡ଼ି ଦେଇଛେ, ସେ ତାରଟାକେ ଆମେ ସମ୍ପର୍କ ବୋଲିକିରି କହିପାରମା, ଯେନ୍ଟାକେ ସମ୍ପର୍କର ରଜୁ, ସମ୍ପର୍କର ସୂତା, ଯେନ୍ଟାକି ଆପଣମାନଙ୍କେ ସମସ୍ତଙ୍କେ ବାନ୍ଧିକି ରଖିଛେ। ଆମେ କେହି କାହାକେ ନାଇଁ ଦେଖି, ହେଲେ ବି ସଭେ ସମକିର ସାଙ୍ଗେ ଯୋଡ଼ି ହେଇକିରି ଅଛୁ, ହେଟା ହିଁ ଆକାଶବାଣୀର ମଜା ଏ। ତ ଯାହା ବି ହଉ ଆଜ୍ଞା, ଆମକୁ ଫୋନ୍ କରିଥିଲେ ସେଥିଲାଗି ବହୁତ ବହୁତ ଧନ୍ୟବାଦ। ଆପଣଙ୍କର ପସନ୍ଦର ଗୀତଟା ଶୁଣମା, ତାର ସାଙ୍ଗେ ଯାହା ଯାହାକେ ଡେଡିକେଟ୍ କରିଛନ୍ ସମସ୍ତଙ୍କୁ ଡେଡିକେଟ୍ କରିଦେମା ଆଜ୍ଞା।
0: ଧନ୍ୟବାଦ ଆଜ୍ଞା, ନମସ୍କାର।
1: ନମସ୍କାର ଆଜ୍ଞା, ଆମକୁ ଫୋନ୍ କରିଥିଲେ ସେଥିଲାଗି, ଆଉ ଶୁଣୁନ୍ ଆପଣଙ୍କର ପସନ୍ଦର ଗୀତଟା ଆଜ୍ଞା।

0: ହ୍ୟାଲୋ
1: ହ୍ୟାଲୋ
0: ଆଜ୍ଞା ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆକାଶବାଣୀ ସମ୍ବଲପୁର ହେଲୋ କାର୍ଯ୍ୟକ୍ରମ କେ। ଆପଣଙ୍କର ପରିଚୟଟା ଦେବେ ଆଜ୍ଞା। ଆଉ ପ୍ରଶାନ୍ତ ବାବୁ କେନ୍ତା ଅଛନ୍? ଆଉ ବେଲେ ବର୍ଷା ଫର୍ଷା କେନ୍ତା ଚାଲିଛି?
1: କେତେ
0: ଏକଡ଼ କରୁଛନ୍ ଏଥର?
1: ଆଚ୍ଛା,
0: ବେଲେ ସବୁ ବିକବାର ଲାଗି ବ୍ୟବସ୍ଥା ହେସି କି ଖାଇବାର ଲାଗି ବି କରୁଛନ୍? ବାକି ଗୋଟେ ଜିନିଷ ଆନାଲିସିସ କର୍ମା ବେଲେ ଜଣା ପଡୁଛେ, ଦେଖୁନ ଆଜ୍ଞା, ମାନେ ଆଗରୁ କାଣା ହଉଥିଲା, ଆମର ଅମଲଟା କମ ହଉଥିଲା, ଏହା ଦିନ ଅମଲ କେତେ କେତେ ହଉଛେ, ବୋଲେ ସରକାର ଘିନିକିରି କରବା କାଣ ସେ ଚିନ୍ତାରେ ଅଛନ୍ ଆଜ୍ଞା। ଏଇଟା ହଁ, ମାନେ ଏଇଟା ଦୁଇ ପ୍ରକାର ଜିନିଷ ହଉଛି। ଆଗରୁ କାଣା ହଉଥିଲା, ଆମର ଯେତିକି ଅମଲ ହଉଥିଲା ଆମର ଖାଇବାରଟା ବି ଆହାର ବି ବହୁତ ବଢିଆ ଥିଲା, ୟାଚିନି ଆହାର ବି କମିଗଲାନ, ଅମଲ ବଢିଗଲାନ, ବିକ୍ରି ହେବା କେନାଡ଼େ ଏନ୍ତା ପ୍ରକାର ଗୋଟେ ଗୁନ୍ଦଲା ଗୁପାଟେ ଚାଲିଛି। ତାପରେ ଆଗ ଜନେ ଜନେ ନାଇଁ ଡେଢ଼ପା ଦୁଇପା ଚାଉଲର ଭାତ ଖାଉଥିଲେ ଆଜ୍ଞା, ଆଜିକାଲି ତ ପାଏ ରାନ୍ଧିଲେ ଘର ସାରା ଖାଇମା, ସେ ଜିନିଷଟା ବି ହଉଛେ ନାଇଁ ବୋଲେ ଆମର ଯେନ୍ ଖାଇବାର ଆମର କେପାସିଟିଟା ବି କମିଗଲାନ, ବୋଲେ ଯେନ୍ ଚାଉଲଟା ଆମେ ଖାଇବାର କଥା ସେଟା ବି ନାଇଁ ଖାଇବାର କି ନି। ଏଇଟା ଗୋଟେ କଡ଼ା କଥାଟେ କହିଲି ଆଜ୍ଞା, ଯେ ବ୍ୟାଙ୍କ ଆକାଉଣ୍ଟ କେ ଲକ୍ଷ୍ମୀ ଯାଉଛନ୍, ଯେ ଆର ଲକ୍ଷ୍ମୀ ଆର ଘରକେ କେନ ଆଉଛନ୍ ବୋଲୁ, ଖୋଲା ଖୋଲା ନୁ ଗଲେ ମଣ୍ଡି କେ, ଆର ମଣ୍ଡି ନୁ ଗଲେ ବ୍ୟାଙ୍କ, ଘରକେ ଆର ନାଇଁ ଆଇଲି। ହଁ ବେସ୍ ବେସ୍, ହଁ ମହାଲକ୍ଷ୍ମୀଟା ମହାତ୍ମା ଗାନ୍ଧୀଙ୍କ ରୂପ ନେଇ ଗଲେ ନ ବୋଲୁ ଆଜ୍ଞା, ଠିକ ଠିକ ଠିକ, ବଢିଆ କଥା ଦେଖିଲେ ବୋଲେ ଆଜି କେନ୍ ଗୀତ ଶୁଣମା କହୁନ ଆଜ୍ଞା। ଧନ୍ୟବାଦ କାକା କେ ଡେଡିକେଟ କରମା
1: ଅଛନ୍, ସୀତାରାମ ଆଜ୍ଞା, ମହଲାକଟାର ରବୀନ୍ଦ୍ର ଆଜ୍ଞା, ରୋହିଣୀ ମେହର, ଆମର ରେମଣ୍ଡାର ଅଛନ୍ ସତ୍ୟଭାମା ମେହର, ଲିଙ୍ଗରାଜ ମେହର, ଉପେନ୍ଦ୍ର ସୁନା ଅଛନ୍ ନାଗପୁଟାର, ଆମର ବରଗଡ଼ର ଅଛନ୍ ଗୋଲକ ପ୍ରଧାନ ଅଛନ୍, ଆମର ଗାଁ କୁମାରୀର ଅଛନ୍ ପ୍ରମିଳା ସେଠ, ରାମଚନ୍ଦ୍ର ସେଠ, ଲକ୍ଷ୍ମୀ ପ୍ରସାଦ ଦାସ, ନଳିନୀ ଦାସ, ତାପରେ ଅଛନ୍ ପଟେଲ ପାନ ଦୋକାନର ସବୁ ଶ୍ରୋତା, ସୁବଲ ସାହୁ, ଚୈତନ୍ୟ ପଟେଲ, ତାର ଯଶବନ୍ତ ପାଇକ ଅଛନ୍, କରମସାନୀ ସାହୁ ଅଛନ୍, ଆମର ପୁଷ୍ପାଞ୍ଜଲି ଖମାରୀ, ଅଭିଜିତ ଖମାରୀ, ଅଭିଳାଷ ଖମାରୀ,
0: ଠିକ ଅଛେ, ସମସ୍ତଙ୍କୁ ଡେଡିକେଟ କରିଦମା ଏ ଗୀତଟା। ଆଉ ଯେହେତୁ ବର୍ଷା ପାଗର ବର୍ଷା ଗୀତଟେ ଶୁଣିଛନ୍ ବେଲେ ଆମର ଯେନ୍ ଶ୍ରୋତା ମାନେ ଆମର କାର୍ଯ୍ୟକ୍ରମ ଶୁଣୁଛନ୍, ଯଦି ସୁବିଧା ହେଇଯାଉଛେ ବେଲେ ପକୁଡ଼ି ମୁଢି ଟିକେ ବ୍ୟବସ୍ଥା କରୁ, ଏନ୍ତା ସୁନ୍ଦର ଗୀତଟେ ଶୁଣୁ ଆଜ୍ଞା। ଠିକ ଅଛେ ଆଜ୍ଞା, ନମସ୍କାର, ଆମକୁ ଫୋନ କରିଥିଲେ, ଶୁଣୁନ ଆପଣଙ୍କର ପସନ୍ଦର ଗୀତଟା ଆଜ୍ଞା।
1: ଜୁହାର ଆଜ୍ଞା,
0: ଜୁହାର ଆଜ୍ଞା, ଜୁହାର।

0: ହ୍ୟାଲୋ
1: ଆଜ୍ଞା ନମସ୍କାର
0: ନମସ୍କାର ଆଜ୍ଞା ଆପଣଙ୍କୁ ସ୍ୱାଗତ କରୁଛୁ ଆଜିର କାର୍ଯ୍ୟକ୍ରମ ହେଲୋ ଅନୁରୋଧ କେ ଆପଣଙ୍କର ପରିଚୟଟା ଦେବେ ଆଜ୍ଞା
1: ଲଇଡ଼ା ବୈଜାପାଲି ଘର ଆଜ୍ଞା ଏସ୍ଏସ୍ ବୁଟିକ୍ କପଡ଼ା ଦୋକାନ ମୁଁ କହୁଛେ
0: ଆଜ୍ଞା କେନ୍ତା ଅଛନ୍
1: ଭଲ ଆଜ୍ଞା
0: ଆଉ କେନ୍ତା ବେପାର କେନ୍ତା ଚାଲିଛି ଆଜ୍ଞା
1: ଏଖେନ ଆଜ୍ଞା ଏ କଲେଜ ଖୋଲୁଛେ ବୋଲେ କପଡ଼ା ଲତା ବେଶୀ ନଉଛନ୍
0: ଆଚ୍ଛା
1: ଯାତ୍ରା ଲାଗି ଛୁଆମାନଙ୍କର ଲାଗି କପଡ଼ା ଲତା ଟିକେ ଚାଲିଛେ ଆଉ ବିହା ଲାଗି ବି ଚାଲିଛେ ଏଖେନ
0: ଆମର ଏ ରଥ ଦୁତିଆ ଲାଗି ବି କିନା ବିକା ଚାଲିଲା ନ ବୋଲୁ ନାଇଁ ଆର ବିହା ବି ଲଗନ ଚାଲିଛେ ଲୁଣେଶ୍ୱର ଲଗନ ବୋଲେ ହେତାର ବି ବେପାର
1: ଚାଲିଛି
0: ଆଜ୍ଞା ଆଜ୍ଞା ଆଜ୍ଞା ଆଉ ବୋଲେ ଆଜ କେନ୍ ଗୀତ ଶୁନ ମା କୁନ୍
1: ମୈଁ ଜିସ ଦିନ ଭୁଲା ଦୁ ତେରା ପ୍ୟାର ଦିଲ ସେ

0: ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ ଆଜ୍ଞା, ନମସ୍କାର। ଆପଣଙ୍କୁ ସ୍ୱାଗତ କରୁଛୁ ଆଜିର କାର୍ଯ୍ୟକ୍ରମ ଆମର ଆକାଶବାଣୀ ସମ୍ବଲପୁରର। ହ୍ୟାଲୋ, ଅନୁରୋଧ କି ଆପଣଙ୍କର ପରିଚୟଟା ଦେବେ ଆଜ୍ଞା।
1: ମିଶ୍ରଦା ନମସ୍କାର।
0: ନମସ୍କାର ଆଜ୍ଞା,
1: ଗ୍ରାମ ପୋଷ୍ଟ ଭଣିଗାଁ ଭାୟା ବଡ଼ଜୋଲ ଜିଲ୍ଲା ବରଗଡ଼ ଶଙ୍କର ମେହେର କହୁଥିଲି।
0: ଶଙ୍କର ଭାଇ କେନ୍ତା ଅଛନ୍?
1: ବଢ଼ିଆ,
0: ବହୁତ ବଢ଼ିଆ। ବଡ଼ା ଦିନ ଇଟା କଥା ଲାଗବାର ସୁଯୋଗଟେ ମିଳିଲା।
1: ବହୁତ ଦିନ ନା ଲୋକ ଆମର ଦେଲା କାଁ କବ ସେ ଏତେ ଘଣ୍ଟେ କବାର ଛାଡ଼ବାର ପଡ଼ୁଛେ ନା ବି ଲାଗବା।
0: ହଁ ହଁ ହଁ, ମାନେ ଯୁଗେ ହେଇଗଲା ଆମେ କଥା ହେବାର ବାକି ଲାଗୁଛେ। ନାଇଁ, ଯାହା ବି ହଉ, ଆମର ଶ୍ରୋତା ମାନେ ଭଲ ପାଉଛନ୍ ଆମର ଏ କାର୍ଯ୍ୟକ୍ରମ କେ। ସମସ୍ତେ ଫୋନ ଲଗଉଛନ୍ ବେଲେ ଇଟା ଯେନ୍ତା ଆମର ସେ କଥା କେ କହେସୁନ ନାଇଁ ଯେ ଲଟେରୀ ସିଷ୍ଟମ, ଏଇଟା ଲଟେରୀ ଫିଟଲା ବାକିଲଟା ମାନେ ଯେ ଯାର ହିସାବେ ଲଟେରୀ ଘିଚି ଘିଚି ଚାଲିଥିବେ ଯାର ଟା ଫିଟବା ଫିଟବା। ଆଉ ଶ୍ରୋତା ବି ବଢିଗଲେ ନ, ତାପରେ ଆର ଗୋଟେ ଭଲ ଜିନିଷ କାଣା ହେଇଛେ ଯେ ଆପ୍ଲିକେସନ ମାଧ୍ୟମ ଥି କାର୍ଯ୍ୟକ୍ରମ ମାନେ ଶୁନି ହଉଛେ ନା କେ, ତ ସମକିରର ହାତ ପାତା କେ ଏବେ ଆକାଶବାଣୀ ପହଞ୍ଚି ଗଲା ନ କିନି। ଆଗରୁ କାଣା ହଉଥିଲା, ରେଡିଓ ସେଟ୍ରେ ଆମେ ସମସ୍ତେ ସେ ପାଖେ ଶୁଣୁଥିଲା ଇଏ କରୁଥିଲା, ଏହା ଦିନେ ମୋବାଇଲ ମାଧ୍ୟମ ଥି ଯେନୁ ଥିଲା ବି ସେନୁ ଶୁନି ହଉଛେ, ଆର୍ ଶୁଣିଲା ସାଙ୍ଗେ ସାଙ୍ଗେ ସେହି ତ ଫୋନ ବି ଲଗେଇ ହଉଛେ, ତ ସେଥିର୍ ଲାଗି ବୋଲିକିରି ଭିଡ଼ଟା ବି ଆମର ରହୁଛେ। ଆମର ଶ୍ରୋତା ମାନେ କେତେ କେତେ ଫୋନ କରୁଛନ୍, ଆର୍ ଲଟେରୀଟା ଯେନ୍ତା କହିଲେ ଲଟେରୀଟା ଫିଟବାର ଉପରେ ରହିଲା। ହଉ, ଆଉ କେନ୍ତା କେନ୍ତା କାମ କବାର କେନ୍ତା କାଣା ଚାଲିଛେ? ଶାଢ଼ୀ ବୁନାବୁନି ଚାଲିଛେ। ଠିକ୍ ଅଛେ, ଆଜ କେନ୍ ଗୀତ ଶୁନମା କୁହନ୍? আচ্ছা ঠিক আছে, শুনমা প্যার হমারা অমর রহেগা, গাইছন মোহাম্মদ অজিজ আর আশা ভোসলে, এটা গীত শুনমা। কাকা কে ডেডিকেট করমা?
1: করমা মুরলিদা অছন, যশবন্ত অছন, আমার অছন বহুত শ্রোতা অছন।
0: আচ্ছা, তো আমার পুরা শ্রোতা পরিবার কে সমস্তঙ্কু ডেডিকেট কর দমা নেগা। ঠিক আছে, সমকু ডেডিকেট কর দমা। বড় সুন্দর গীত তে বে বাছিছন, সে গীতটা শুনমা। আও ঠিক আছে, আমাকে ফোন করতে ধন্যবাদ। আপনার পছন্দর গীতটা শুনো।
1: ধন্যবাদ, নমস্কার।
0: নমস্কার, নমস্কার।

0: ହ୍ୟାଲୋ ହ୍ୟାଲୋ ଆଜ୍ଞା ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆମର ଆଜିର ହେଲୋ ଅନୁରୋଧ କାର୍ଯ୍ୟକ୍ରମକୁ। ଆକାଶବାଣୀ ସମ୍ବଲପୁର, ଆପଣଙ୍କର ପରିଚୟଟା ଦେବେ ଆଜ୍ଞା। ତ୍ରିଲୋଚନ ବାବୁ କେନ୍ତା ଅଛନ୍? ଆଉ ମାନେ ଫୋନ ଲଗେଇ ଲଗେଇ କଥା ହେଇଯାଇଥିଲେ ନ କି କେନ୍ତା? ଆମର ତ ଶ୍ରୋତା ମାନେ ଆଜ୍ଞା ଶହ ଶହ ଥର ଲଗେଇ ଦଉଛନ୍, ଆର୍ ଚେଷ୍ଟା ଚାଲିଥିସି, ଆର୍ ଚେଷ୍ଟା କଣ୍ଟିନ୍ୟୁ କରୁଥିମା ବେଲେ ଯାଇକିରି ହି ଫୋନ୍ଟା ଲାଗ୍ସି ଆଜ୍ଞା। ଆଉ କେନ୍ତା କେନ୍ତା କାଁ କାଣା ହାଲଚାଲ, କେନ୍ତା କାମ ଧାମ କେନ୍ତା ଚାଲିଛେ? ଆଚ୍ଛା, ବୁନା ବୁନି ଚାଲିଛେ ସବୁ। ଆଜ୍ କେନ୍ ଗୀତ ଶୁଣମା କହୁନ୍। ଆଜ୍ଞା ଆଜ୍ଞା, ଠିକ୍ ଅଛେ, ଯାଦୁ ତେରି ନଜର ଗୀତଟା ଶୁନ୍ମା। ଆଉ କାକାକେ ଡେଡିକେଟ୍ କର୍ମା କହୁନ୍।
1: ଡେଡିକେଟ୍ କର୍ମା ତ ମୋ ଦାଦା ନାରାୟଣ ପଞ୍ଚଭାୟକେ କର୍ମା, ଭାଇ ହେଲେ ଗୌରୀ ଶଙ୍କର ପଞ୍ଚଭାୟ, ଆଉ ଶୁଣୁଥିବା ସବୁ ଶ୍ରୋତାଙ୍କୁ ଡେଡିକେଟ୍ କରିଦେବି।
0: ଆଜ୍ଞା ଆଜ୍ଞା, ଠିକ୍ ଅଛେ, ସମସ୍ତଙ୍କୁ ଡେଡିକେଟ୍ କରିଦେମା। ଆଉ ଶୁନ୍ମା ଆମର ଡର କଥା ଚିତ୍ର, ଗୋଟେ ସୁନ୍ଦର ଗୀତ୍ଟେ ଆପଣ ବାଛିଛନ୍, ସେ ଗୀତ୍ଟା ଶୁନ୍ମା। ଆଉ ବାକି ସବୁ କେନ୍ତା ହାଲଚାଲ, ସବୁ ଠିକ୍ଠାକ୍?
1: ସବୁ ଠିକ୍ ଅଛେ।
0: ଆର୍ ଆମର କାର୍ଯ୍ୟକ୍ରମ ମାନେ ଶୁଣୁଛନ୍ କି ନାଇଁ ଆଜ୍ଞା? ଆମର ଆକାଶବାଣୀ ସବୁ କାର୍ଯ୍ୟକ୍ରମ ମାନେ ଶୁଣୁଛନ୍ କି ନାଇଁ? ବୁଝୁଛନ୍? ନା ହେଟା ତ ମୁଇଁ ଜାଣିଛେ ଆଜ୍ଞା, ଯେ ଇହା ଜିନିଷ ସବୁ କାର୍ଯ୍ୟକ୍ରମ ଶୁଣୁଛନ୍ କି କେନ୍ତା ବୁଝୁଛନ୍? ଆଜ୍ଞା ଆଜ୍ଞା, ଠିକ୍ ଆ। ଆପଣଙ୍କୁ ତ ଆମେ ବନେଇ ଦିନୁ ଯାଇଛୁ, ବନେଇ ଦିନୁ ଆପଣ କାର୍ଯ୍ୟକ୍ରମ ମାନେ ଶୁଣି ଆସୁଛନ୍, ଆଉ ଇହା ଚିନି ବି ଶୁଣୁଛନ୍, ସେଟା ଗୋଟେ ବହୁତ ଖୁସିର କଥା ଏ। ତ ଯାହା ବି ହଉ, ଆମକୁ ଫୋନ୍ କରିଥିଲେ ସେଥିଲାଗି ବହୁତ ବହୁତ ଧନ୍ୟବାଦ। ଆପଣଙ୍କର ପସନ୍ଦର ଗୀତ୍ଟା ଶୁଣମା ଆଜ୍ଞା, କଥା ଚିତ୍ର ଡରର ଏଇ ଗୀତ୍ଟା ଗାଇଛନ୍ ଉଦିତ ନାରାୟଣ ଆଜ୍ଞା।
1: ଜୁହାର ଆଜ୍ଞା,
0: ଜୁହାର ଆଜ୍ଞା, ଜୁହାର।

0: ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ ଆଜ୍ଞା ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆଜିର କାର୍ଯ୍ୟକ୍ରମକୁ। ଆପଣଙ୍କର ପରିଚୟଟା ଆମକୁ ଦେବେ ଆଜ୍ଞା।
1: ନମସ୍କାର ଆଜ୍ଞା, ମୋ ନାଁ ହଉଛି ଲୋଚନ ପ୍ରଧାନ, କାଲାଟିକରା ପୋଷ୍ଟ ଅଫିସ ସିଙ୍ଗିଜବା ବିନକା ସୋନପୁର।
0: ଆଜ୍ଞା ଆଜ୍ଞା, ଆପଣଙ୍କୁ ସ୍ୱାଗତ କରୁଛୁ ଆଜ୍ଞା ଆମର କାର୍ଯ୍ୟକ୍ରମ କେ। ମୁଇଁ ଆପଣଙ୍କର ସାଙ୍ଗେ ଏଥର ପହିଲା ଥର ଲାଗି କଥା ଲାଗୁଛେ ବାକି ଲାଗୁଛେ। ଯାହା ବି ହଉ ମୁଇଁ ଭାଗ୍ୟବାନ ଆଜ୍ଞା, ଆପଣଙ୍କର ପରିଶ୍ରମଟା ଆଜ୍ଞା ମୋର ସାଙ୍ଗେ ଫିଟିଲା।

0: ନାଇଁ ଶୁଣବେ ଆର କିଏ କାହାର କଥା ଶୁଣବି
1: ଆମେ ବର୍ଡର ର ଲୋକ ଆଜ୍ଞା, ସୋନପୁର ବୋଲାଇ ବରଗଡ଼ ର ବର୍ଡର ରେ ଅଛୁ।
0: ନାଇଁ ହେଲେ ବି ତ ଆଜ୍ଞା ପାଖେ ପାଖେ ସବୁ ମହାପୁରୁ ରହିଲେ ନ ନାଇଁ।
1: ଆମେ ଲାଷ୍ଟ ରେ ଅଛୁ।
0: ବୋଲେ ଆଜ କେନ୍ ଗୀତ ଶୁଣମା କହୁନ ଆଜ୍ଞା।
1: ସେଟା ଆଜ୍ଞା ସୋଲେର ମେହବୁବା ମେହବୁବା ବୋଲି।
0: ଆଜ୍ଞା ଠିକ ଅଛେ, ସୋଲେର ମେହବୁବା ମେହବୁବା ଗୀତଟା ଶୁନମା। ଆଉ କାଣା କାଣା କରସନ୍ ଆଜ୍ଞା କାଣା, ଯେହେତୁ ପହିଲା ଥର ଲାଗି କଥା ଲାଗୁଛେ, ବୋଲେ ପହିଲା ତ ମୁଇଁ ଆପଣଙ୍କୁ ଆମର ଶ୍ରୋତା ପରିବାରକେ ସ୍ୱାଗତ କରୁଛେ। ଆମର ଗୋଟେ ବହୁତ ବଡ଼ ଶ୍ରୋତା ପରିବାରଟେ ଅଛନ୍।
1: ଆଜ୍ଞା ହେଟା ମୁଇଁ ଶୁଣୁନ୍, ହେଟା ହେଟା ମୁଇଁ କହିମି ବୋଲି ମୁଇଁ, ହେଟା ମୁଇଁ ବି କହୁଛେ, ମୁଇଁ 1975 ମସିହାରୁ ସାଉ ଶୁଣୁଛେ।
0: ଆଜ୍ଞା ଆଜ୍ଞା ହଁ,
1: ସମ୍ବଲପୁର ଆମ ଘରେ ଦୁଇଟା ରେଡିଓ ଥିଲା।
0: ହଁ
1: ଯେ ଗୋଟେ ମୋର କାକା ସେ ବାହାରେ ବସିକିରି ଶୁଣୁଥିଲେ, ଆର ଗୋଟେ ଆମେ ଛୁଆମାନେ ଘରେ ଶୁଣୁଥିଲେ।
0: ଆଚ୍ଛା ଆଚ୍ଛା,
1: ଏଦିନ ମୁଇଁ ଶୁଣୁଛେ
0: ମାନେ 75 ମସିହା ନୁ ଆଜକେ 26 ମସିହା ହେଇଗଲା ନା ଆମେ କାର୍ଯ୍ୟକ୍ରମ ଶୁଣି ଆସୁଛନ୍। ନେଇକି
1: ସବୁଦିନ ଶୁଣୁଛେ ଆଜ୍ଞା।
0: ଆଉ ଯାହା ବି ହଉ ଆଜ୍ଞା, ହେଲେ କହିଲି ପରେ ମୁଇଁ ଭାଗ୍ୟବାନ, ଆପଣଙ୍କର ପହିଲା କଲଟା ଆକାଶବାଣୀ ସମ୍ବଲପୁର କେ ଲାଗଲା, ମୁଇଁ କଥା ହଉଛେ ଆପଣଙ୍କର ସାଙ୍ଗେ।
1: ତାରପରେ ଆଜ୍ଞା କାଣା ହେଲା, ଆମର ଇ ବର୍ଷାପାଲି ବାହୁପାଲି ଆମେ ଏଠିକି ଜନ୍ତୁ ବି ଶୁଣସୁ ସବୁବେଳେ। ବାହୁପାଲି ର ଭୋଲାନାଥ ବରପଣ୍ଡା,
0: ଆଜ୍ଞା ଆଜ୍ଞା ହଁ,
1: ଗଙ୍ଗାଧର ବଡ଼ପଣ୍ଡା, ତାପରେ ପଲସାପାଲିର ଶ୍ରୀରାମ ବିଶି, ଆମର ପଲସାପାଲିର ସୌମିତ୍ରୀ, ସମସ୍ତେ ଶୁଣସୁ।
0: ଏଟା ସମସ୍ତେ ତ ଆମର ପୁରୁଣା ଶ୍ରୋତା ମାନେ ଆଜ୍ଞା।
1: ଆମେ ସମ୍ବଲପୁର ଚିଠି ବି ଦଉଥିଲୁ।
0: ଆଜ୍ଞା ଆଜ୍ଞା ହଁ, ମୋର ସୋର ପଡୁଛି ଆଜ୍ଞା।
1: ଇହାଦେ ଚିଠି ବି ନାଇଁ ଦବା,
0: ଇହା ଯେନି ଚିଠି ଜାଗାରେ ହ୍ୱାଟ୍ସଆପ୍ ଦେଇଦେଲେ ବି ଆହୁରି ବଢିଆ ହବ ଆଜ୍ଞା।
1: ନାଇଁ ଚିଠି ଆମେ ନାଇଁ ଦବା
0: ଆଜ୍ଞା।
1: ତାପରେ କାଲି ସେ ସୌମିତ୍ରୀ ସାଙ୍ଗେ ଆମେ କଥା ହଉଥିଲୁ। ଦେଖୁନ ବହୁତ ଶ୍ରୋତା ଫୋନ ଲଗେଇ ଲଗେଇ ଅଥା ହେଇଯାଉଛନ୍, ତାଙ୍କର ନମ୍ବର ନାଇଁ ଲାଗବା। ସୋମବାର ବି ଲାଗୁଛେ, ବୁଧବାର ଲାଗୁଛେ, ଶୁକ୍ରବାର ଲାଗୁଛେ, ଶନିବାର ଦିନ ଦିନ ବି ଲାଗୁଛେ, କେତେ ଜଣ କର୍ତ୍ତା ମାନେ ପ୍ରାୟ ସବୁଦିନେ ଲାଗୁଛେ, ଆମେ ମାନେ ହଇରାଣ ହେଇଯାଉଛୁ, ଆମଟା ନାଇଁ ଲାଗ୍ବା।
0: ଆଜ୍ଞା ଆଜ୍ଞା ଏଟା ସତ କଥା ହେ,
1: ଆମେ ହଇରାଣ ହଉଛୁ, କିନ୍ତୁ କେତେ ଜଣକର ପୁରା ସବୁଦିନେ ଡେଲି ଲାଗୁଛେ।
0: ବୋଲେ ସେଟାର ଗଣିତଟା କାଣା ଆଜି କେନ୍ତିକିରି ଜାନମା ଆଜ୍ଞା?
1: ହେଟା ଗୁଟେ କଥା ଆଜ୍ଞା, ସଲ୍ୟୁସନ୍ ଅଛେ ଆମର ଆକାଶବାଣୀ ବଲାଙ୍ଗୀର ବାଲେ, ଯେନ୍ତା ମାସେ ତକ ଯାର ଫୋନ ଲାଗ୍ଲା ଆଜ୍ଞା, ମାସେ ତକ ଫୋନ ନାଇଁ କରୁନ୍ ବୋଲିକିରି କହୁଛନ୍, ବିଭିନ୍ ଭାତି ବାଲେ ବି କହୁଛନ୍ ଯେ ଯାର ଫୋନ କଲ୍ ଲାଗୁଛେ, 2 ମାସ ତ ଆପଣ ମାନେ ଫୋନ ନା କରୁନ୍ ବୋଲିକିରି କହୁଛନ୍, ଆପଣ ବି ଗୋଟେ କିଛି ଗୋଟେ ଏନ୍ତା ନିୟମଟେ ବାହାର କରୁନ୍। ଆମର ଶ୍ରୋତା ମାନଙ୍କୁ ମୁଁ ଅନୁରୋଧ କରୁଛେ ଯେ କାର୍ଯ୍ୟକ୍ରମ ମାଧ୍ୟମରେ ଯାହାଟା ଲାଗୁଛେ ସେମାନେ ଟିକେ ଦମ ଧରିକିରି ଦିନା ତ ରହନ୍, ତାପରେ ନୂଆ ମାନେ ଶ୍ରୋତା ମାନଙ୍କୁ ଚାନ୍ସ ଦଉନ୍ ଯେ ସଂକ୍ରମଣ ମାନେ ମନ ଉଷଦ ହେବା।
0: ଆଜ୍ଞା ଏଟା ଗୋଟେ ବହୁତ ବଢିଆ କଥା ଟେ କହିଲେ, ଏଟା ତ ଆପଣ ମାନଙ୍କର ଶ୍ରୋତା ମାନଙ୍କର କଥା, ଆମର ଲାଗି ତ ପ୍ରତ୍ୟେକ ଶ୍ରୋତା ମହାପୁରୁ ମାନେ ଆଜ୍ଞା।
1: ସମସ୍ତେ ତ ଫୋନ କରବାର ଲାଗି କଥା ବିପଦ ହେବାର ଲାଗି ସମସ୍ତଙ୍କର ଇଚ୍ଛା, କେତେ ଜଣ ରେକର୍ଡଟା ଲାଗୁଛି ଆର କେତେ ଜଣ ଖାଲି ସେ ଯେତେବେଳେ ଦେଖିଲେ ବ୍ୟସ୍ତ ବ୍ୟସ୍ତ ବୋଲୁଛି ବୋଲେ ସେମାନେ ବି ବହୁତ ମନା ହଉଛନ୍ ଶ୍ରୋତା ମାନେ।
0: ନାଇଁ ହେଟା ସତ କଥା ଆଜ୍ଞା, ଯେନ୍ତା ଦେଖୁନ୍ କାଣା ହଉଛେ କି ଆମର ଯେନ୍ ମାନେ ଡେଡିକେଟେଡଲି ଫୋନ ଲଗଉଛନ୍, କଣ୍ଟିନ୍ୟୁଅସ୍ ଲଗେଇ ଚାଲିଛନ୍, ଲାଗିଛେ ସେମାନଙ୍କର ଫୋନ, ଆଉ ଯେନ୍ତା କହୁଛନ୍ ଆପଣ ଯେ ମାନେ ଆମେ ଇଏ କରବାର୍ ଲାଗି ଆମେ ତ ସେନ୍ତା କରି ନାଇଁ ପାରୁ। ଆଉ ଜିନିଷ ହେଲା କାଣା କି ଆମର ଶ୍ରୋତାମାନଙ୍କର ଭିତରେ ଆପଣ ମାନେ ଯେହେତୁ ଗୋଟେ ପରିବାରର ସଦସ୍ୟ ମାନେ ସମସ୍ତେ ମିଶିକିରି କଥାବାର୍ତ୍ତା ହେଇକିରି ଯଦି ସେଟା ଚିନ୍ତା କରିବେ ତ ହେଇପାରବା। ଆଉ ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷ ଏଇଟା ଆଜ୍ଞା, ଆପଣମାନଙ୍କର ସେଇ ଫୋନ କଲ୍କେ ହିଁ ଏକୋମୋଡେଟ୍ କରବାର୍ ଲାଗି ଆମର ହେଲୋ ଅନୁରୋଧ କାର୍ଯ୍ୟକ୍ରମ ଗୋଟେ ଥିଲା, ଗୋଟେ ନୁ ଯୁଡ଼େ ହେଇକିରି ଏହା ଦିନେ 3ଟା ହେଲୋ ଆମର ହେଲୋ ଅନୁରୋଧ କାର୍ଯ୍ୟକ୍ରମ ହେଲା। ଆଜ୍ଞା ହଁ ଆଜ୍ଞା ବହୁତ ବଢିଆ ଆଜ୍ଞା। ନାଇଁ ହେତିର୍ ଲାଗି ପରେ ଆଜ୍ଞା ଆମେ ବେତାର ମାଧ୍ୟମ, ବେତାର ମାଧ୍ୟମ ଆମେ ଆପଣ ଯେନୁ ଥିବେ ଆମେ ସେନ୍କେ ପହଞ୍ଚିଯିମୁ, ସେଥିର୍ ଲାଗି ତ ଆମେ ବେତାର ରହୁ।
1: ମଝିରେ କାଣା ହେଲା, ମୁଇଁ ଟିକେ ଡିଷ୍ଟର୍ବ ହେଇଗଲି, ଫୋନ ନାଇଁ ଚଲେଇ ନାଇଁ, ଇଟା କାଣା କି ଆମର ରେଡିଓ ନା ଶୁଣି ପାରୁଥାଏ ମଝିଥି
0: ଆଜ୍ଞା,
1: ମାନେ ମୋର ମୁଇଁ ଡ୍ରାଇଭିଂ କରୁଥିଲି, 35 ବର୍ଷ ଗାଡ଼ି ଚଲେଇଛି।
0: ଆଚ୍ଛା ଆଚ୍ଛା, ଏବେ ଏଥର ଗାଡି ଚଲାଲେ ବି ଶୁଣି ପାରବେ ଆଜ୍ଞା, ଆପ୍ଲିକେସନ ମାଧ୍ୟମ ଥି ବ୍ଲୁଟୁଥ ଥି କନେକ୍ଟ କଲେ ବୋଲେ ଆମେ ଗାଡି ଥି
1: ଶୁଣୁ। ମୋର ଦେହ ଖରାପ ହେଲା, ମୁଁ ଗାଡି ନାଇଁ ଚଲାବାର 4-5 ବର୍ଷ ହେଲାନ।
0: ଆଚ୍ଛା ଆଚ୍ଛା, ବୋଲେ ଘରେ ଅଛନ୍ତି ଆଜି? ନି
1: ଘରେ ଅଛେ, ଚାଷ କେ ଢୁକିଛେ ଆଉ ଗାଁ ଦୁଇପଟ ରୋଗୀକିରି ସେଟା କରୁଛେ।
0: ବଢିଆ ଆଜ୍ଞା, ମାନେ ଚାଷ କାମ ଯାହାର କି ଆନନ୍ଦ ତାହାର ପୁରା ଆଜ୍ଞା।
1: ଆଜ୍ଞା ଆଉ ଆଦେ ଉଲଟି ଗଲାନ ଆଜ୍ଞା,
0: କାହିଁର କଥା ଆଜ୍ଞା। ନାଇଁ ଆମେ ଯଦି ଠିକ୍ ସେ ଚାଷ କର୍ମା ବୋଲେ ଚାଷରେ ବି ସେ ଫାଇଦାଟା ଅଛେ, ଖାଲି ଗୋଟେ ଜିନିଷ ଚାଷରେ ଲେବରର ଯେନ୍ ଅସୁବିଧା ହଉଛେ, ସେ ଜିନିଷଟା ହିଁ ସବୁଥିରୁ ବଡ଼ ଅସୁବିଧା, ନା ହେଲା ଆଜ୍ଞା ଚାଷରେ ଯେନ୍ ମଜା ଅଛେ ଆର ଅଲଗା କାହିଁକି ନାଇଁ ନ, ସେ ଖାଲି ଦୁଃଖ ହେଇଯାଇଛେ କାଣା କି ଆମର ମାନେ କାମ କବାର କରବାର ଲାଗି ଲୋକ ନାଇଁ ମିଲବାରଟା,
1: ଲୋକ ନାଇଁ ମିଲବାର
0: ସେ ସେଇ ଜିନିଷ
1: ସେଟା ହଉଛି କଥା। ଆଜ୍ଞା ଆମର

0: ଶୁଣିଲେ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧର ପୁନଃ ପ୍ରସାରଣ। ପୁଣି ଥରେ ହେଲୋ ଅନୁରୋଧ, ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ପଢ଼ୁଛନ୍ତି ତାପସ ରଞ୍ଜନ ସାହୁ। ବାଣିଜ୍ୟ, ନିବେଶ, ପ୍ରଯୁକ୍ତିବିଦ୍ୟା, ନବସୃଜନ ଆର୍ ସ୍ଥିରତା ଲକ୍ଷ୍ୟ ନେଇକରି ୟୁରୋପ ସାଙ୍ଗେ ଭାରତର ଆର୍ଥିକ ସହଭାଗିତାକେ ବରଖସ୍ତ କରବାର୍ ଲାଗି ଆଇବା କାଲିଠାନୁ କେନ୍ଦ୍ର ବାଣିଜ୍ୟ ଆର୍ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲଙ୍କ ନେତୃତ୍ୱଥି ଗସ୍ତନ ସ୍ପେନ୍, ବେଲଜିୟମ, ଫିନଲାଣ୍ଡ ଯିବେ ଉଚ୍ଚସ୍ତରୀୟ ଭାରତୀୟ ବାଣିଜ୍ୟ ପ୍ରତିନିଧି ମଣ୍ଡଳ। ନିଶାମୁକ୍ତ ଓଡ଼ିଶା ଗଠନ ଲାଗି ଖାସ୍ ଯୋଜନା ତିଆରି କରୁଛନ୍ତି ରାଜ୍ୟ ସରକାର। ଖଡ଼ିଆଲ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଏନ୍ସିସି ଶିବିରାର୍ଥୀଙ୍କ ସହାୟତେ ସାକ୍ଷାତ ଆଲୋଚନା କରିଛନ୍। କଳାହାଣ୍ଡି ସାଂସଦ ମାଳବିକା ଦେବୀ ଅଗ୍ନିବୀର ଭାବେ ଯୋଗ ଦେଇକରି ଦେଶ ସେବା କରବାର୍କେ ଦେଇଛନ୍ତି ଆହ୍ୱାନ। ଦେଶେ ଉଚ୍ଚା ଦର୍ଜାର ସୁରକ୍ଷିତ ବିଦ୍ୟୁତ୍ ବିତରଣ ବ୍ୟବସ୍ଥା ଲକ୍ଷ୍ୟରେ ଟାଟା ପାୱାର ଆର୍ ଓଡ଼ିଶା ସରକାରଙ୍କ ସହଯୋଗରେ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ ଟିପି ଡବ୍ଲ୍ୟୁଓଡିଏଲ୍ ତରଫୁ ଆଜି ବରଗଡ଼ ପଞ୍ଚାୟତ କଲେଜଠାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିଥିଲା 33 KV ଅତ୍ୟାଧୁନିକ ପାୱାର ସବ୍ଷ୍ଟେସନ୍। ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ। ଓଡ଼ିଶାର ମହେନ୍ଦ୍ରଗିରି ପର୍ବତମାଳା ନାଁଥି ନାମକରଣ ହୋଇଥିବାର ଆଇଏନ୍ଏସ୍ ମହେନ୍ଦ୍ରଗିରି ଭାରତୀୟ ନୌସେନାରେ ସାମିଲ ହେବାର ନେଇକରି ଇତାକେ ଗୋଟିଏ ଗର୍ବ ଆର୍ ଗୌରବର ମୁହୂର୍ତ୍ତ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସୋସିଆଲ ମିଡିଆରେ ଇଥାନଲ ମିଶ୍ରିତ ପେଟ୍ରୋଲ ଗାଡ଼ିର ଟାଙ୍କିକେ ଖରାପ କରୁଥିବାର ଭାଇରାଲ ଖବରକେ ସ୍ପଷ୍ଟ ଭାବେ ଖଣ୍ଡନ କରିଛନ୍ତି ସରକାର। ଆଷାଢ଼ ମାସ ଅନ୍ଧାରପୋଖର ଦ୍ୱାଦଶୀ ତିଥିରେ ଆଜି ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛେ ଶ୍ରୀଜୀଉଙ୍କର ଦ୍ୱାଦଶୀ ନୀତି। ନାକରା ଗାୟିକା ପଦ୍ମଭୂଷଣ ଏସ୍ ଜାନକୀଙ୍କର 88 ବର୍ଷ ବୟସେ ଘଟିଛେ ପରଲୋକ। ଓଡ଼ିଶା ସିନେମା ଗୀତ ସହାୟତେ 20 ଏତକା ଭାଷାରେ ଗୀତ ଗାଇଥିବାର ସ୍ୱନାମ ଧନ୍ୟା ଗାୟିକା ଏସ୍ ଜାନକୀଙ୍କର ନିଧନଥି ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସହାୟତେ ବହୁତ ବିଶିଷ୍ଟ ଲୋକ କରିଛନ୍ ଶୋକ ପ୍ରକାଶ। ଭିଏତନାମ ଡଙ୍ଗାବୁଡ଼ି ଘଟଣାରେ ଜୀବନ ହରାଇଥିବାର 15 ଭାରତୀୟ ପର୍ଯ୍ୟଟକଙ୍କ ମୃତଦେହକେ ସ୍ୱଦେଶ ଆଣବାର ଲାଗି ପ୍ରକ୍ରିୟା ମୂଲ ହୋଇଛି। କତାରର ପୂର୍ବତନ ଆମିର ଶେଖ ହାମଦ ବିନ୍ ଖଲିଫା ଅଲ୍ ଥାନିଙ୍କ ଦେହାନ୍ତଥି ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଖ୍ୟାତ ସଂଗ୍ରାହକ, ଓଡ଼ିଆ ପାଠାଗାର ଆନ୍ଦୋଳନର ପୁରୋଧା, ଦାସିଆ ଅଜା ଭାବେ ଜନାଶୁନା ଦାଶରଥୀ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଆଜି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏକ ବୃକ୍ଷ ଏକ ସଂକଳ୍ପ ସବୁଜ ଓଡ଼ିଶା ସୁସ୍ଥ ଭାରତ ବାର୍ତ୍ତା ସହାୟତେ 77 ବନ ମହୋତ୍ସବ ସପ୍ତାହ ଅବସରରେ ବଲାଙ୍ଗୀର ଆଗଲପୁର ବ୍ଲକରେ ବିଧାୟକ ବନର ଶୁଭାରମ୍ଭ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ। ଏବେ 24 ଘଣ୍ଟା ଭିତରେ ଜବର ବର୍ଷା ନେଇକରି ମୟୂରଭଞ୍ଜ ଆର୍ କେନ୍ଦୁଝର ଜିଲ୍ଲାକେ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏଥିନିର ମୁଖ୍ୟ ଖବର ଇନ ଶେଷ ହେଲା। ମୁଖ୍ୟ ଖବର ଫେରଥର ଶୁଣିପାରିବେ ସନ୍ଧ୍ୟା 6 ବଜେ।
0: ଶୁଣିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ, ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ସନ୍ଧ୍ୟାଜ୍ୟୋତି କାର୍ଯ୍ୟକ୍ରମ।

0: ସନ୍ଧ୍ୟା ଜ୍ୟୋତି କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ଆମର ନମସ୍କାର। ଶ୍ରୋତାବନ୍ଧୁ, ଆଜି କାର୍ଯ୍ୟକ୍ରମର ଅତିଥି ଜଣେ ନାଟ୍ୟ ନିର୍ଦ୍ଦେଶକ, ନାଟ୍ୟକାର, ଆକାଶବାଣୀ ସମ୍ବଲପୁର କେନ୍ଦ୍ରର ସ୍ୱୀକୃତିପ୍ରାପ୍ତ ଗୀତିକାର, ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଓଡ଼ିଶା ସଙ୍ଗୀତ ଏକାଡେମୀ ତରଫରୁ ପୁରସ୍କୃତ ଜଣେ ସୁଲେଖକ, ସେ ଆଉ କେହି ନୁହନ୍ତି, ଅତି ପ୍ରିୟ ଆମ ନାଟ୍ୟ ଜଗତର, ଆମର ସଙ୍ଗୀତ ଜଗତର ରାଉରକେଲା ନିବାସୀ ଶ୍ରୀ ଭାସ୍କର ଚନ୍ଦ୍ର ମହାପାତ୍ର। ଆଜି ଆମର ସୌଭାଗ୍ୟ, ସେ ଆମକୁ ସମୟ ଦେଇଛନ୍ତି, ତାଙ୍କର ଜୀବନର ଅଭିଜ୍ଞତା ଅନୁଭୂତିରୁ ଆମେ କିଛି ପଚାରି ବୁଝିବା। ସାର୍ ନମସ୍କାର।
1: ନମସ୍କାର
0: ସାର୍। ଆମେ ତ ବହୁତ ଖୁସି ଯେ ଆଜି ଆପଣ ଆକାଶବାଣୀ ଷ୍ଟୁଡ଼ିଓରେ ଉପସ୍ଥିତ ଅଛନ୍ତି ଏବଂ ଆପଣଙ୍କର ଦୀର୍ଘ ଜୀବନର ଯେଉଁ ନାଟକ, ସଙ୍ଗୀତ ଏବଂ ସାହିତ୍ୟ କ୍ଷେତ୍ରରେ ଯେଉଁ ଅଭିଜ୍ଞତା ରହିଛି, ତ ସାର୍ ପ୍ରଥମେ କହିବେ ଯେ ଆପଣ ନାଟକ ଲେଖୁଛନ୍ତି, ସଙ୍ଗୀତର ଯେଉଁ ଗୀତ ଅଛି ତାହା ମଧ୍ୟ ଲେଖୁଛନ୍ତି, ତା ସହିତ ଆମର ଯେଉଁ ସାହିତ୍ୟ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ସଙ୍ଗୀତ ଏବଂ ସାହିତ୍ୟ ଏବଂ ନାଟକ ଗୋଟିଏ ଧାରାରେ ଆପଣ ଚଳିଛନ୍ତି, ତ କହିବେ କି ଏଇ ବିଭାଗକୁ, ଏଇ ନାଟକ ବିଭାଗକୁ ବିଶେଷ କରି ଆପଣ କିଭଳି ଭାବରେ ଆକୃଷ୍ଟ ହୋଇକି ଆସିଲେ?
1: ବିଶେଷ କରି ମୁଁ ଜଣେ ସଙ୍ଗୀତଜ୍ଞଙ୍କ ଘରେ ଜନ୍ମ ହୋଇଛି। ମୋ ବାପା ହେଉଛନ୍ତି ମହେନ୍ଦ୍ର ମହାପାତ୍ର, ଜଣେ ନଦିଆ କୀର୍ତ୍ତନ ଗାୟକ, ଏବଂ ସେ ମୁକ୍ତମଞ୍ଚ ନାଟକର ଅଭିନେତା।
0: ଆଜ୍ଞା।
1: ମୋ ମା ମଧ୍ୟ ଧର୍ମପରାୟଣ ଥିଲେ, ପିଲାଦିନରୁ ଚାଲିଯାଇଛନ୍ତି, ଆଉ ତାଙ୍କର ଯେଉଁ ପ୍ରଭାବଟା ମୋ ଉପରେ ପଡ଼ିଥିଲା, ପିଲାଦିନରୁ ନାଟକ କରୁଥିଲି, ଆଉ ଭିକାରୀ ବଳଙ୍କ ଗୀତ ହେଉ କିମ୍ବା ଅକ୍ଷୟ ମହାନ୍ତିଙ୍କ ଗୀତ ହେଉ, ଶୁଣିଲା ପରେ ମୋ ମନ ହୁଏ ମୋ ଗୀତ କେହି ଏମାନେ ଗାଆନ୍ତେ କି, ମୁଁ କିଛି ଗୀତ ଲେଖନ୍ତି କି,
0: ଆଚ୍ଛା
1: ଏମିତି ଗୀତ କିଛି ଲେଖି ପକାଏ ପିଲାଦିନରୁ। ସେଇଦିନରୁ ଗୀତ ଲେଖା ଆରମ୍ଭ କରିକି ଗୀତ ଲେଖିଥାଏ, ତାକୁ ସ୍ୱର କରିଦିଏ, ଆଉ ଗୀତ ଯେହେତୁ ଗାଇପାରୁଥାଏ ନାଚି ବି ପାରୁଥାଏ, ସେ ସମୟରେ ନାଚୁଥାଏ। ଆମର ଉସ୍ତାଦମାନେ ଆସନ୍ତି ଆମର ଅପେରା ଶିଖାଇବା ପାଇଁ, ସେ ସମୟରେ ଆମେ ଯାଇକି ଠିଆ ହଉ, ଆମକୁ ସେ ନଚାନ୍ତି, ଅଭିନୟ କରାନ୍ତି। ଏମିତି ହେଇ ହେଇ ଚାଲୁ ଚାଲୁ କିଛି କିଛି ଗୀତ ଲେଖିବା ଆରମ୍ଭ କଲି। ଗୀତ ନା ଯେତେବେଳେ ନାଟକ ବିଷୟରେ ଆମକୁ, ଆଉ ଯେହେତୁ ଆମେ ପିଲା ଲୋକ ଆମକୁ ନେଉନାହାନ୍ତି ନାଟକ, ସେତେ ସମୟରେ ଆମର ଯେହେତୁ ଜମିଦାର ପରିବାର ପାଖାପାଖି ଆମେ ରହୁଥିଲୁ, ରାଧାନାଥ ରାୟଙ୍କ ପରିବାର ପାଖାପାଖି ରହୁଥିଲୁ, ତେଣୁ ସେଠି ପ୍ରତିବର୍ଷ ନାଟକ ହୁଏ।
0: ଆଚ୍ଛା।
1: କି ନାଟକରେ ଆମକୁ ସ୍ଥାନ ମିଳେନି, ତେଣୁ ନ ମିଳିଲା ବେଳେ ଆମେ ଟିକେ କ୍ରୋଧିତ ହେଇଯାଉ। ମୋ କ୍ରୋଧିତ ହେଉଥିବା ପିଲାମାନଙ୍କୁ ଏକଜୁଟ କରି ମୁଁ ନାଟକ ଲେଖିକି ନିଜେ ନାଟକ ଲେଖି ନିଜେ କରିବା ଆରମ୍ଭ କଲି। ପାଞ୍ଚ ସାତ ଜଣ ଲୋକ, ଦଶ ପନ୍ଦର ଜଣ ଲୋକ ଡାକି ଆଣିବୁ, ଆମେ ଅଭିନୟ କରିକି ଦେଖେଇବୁ, ଧ୍ୟାନ ନାଟକ ଲେଖା ଆରମ୍ଭ କଲି।
0: ଏଇଟା ଆପଣଙ୍କୁ କେତେ ବର୍ଷ ବୟସ?
1: ସେତେବେଳକୁ ମୋତେ 1900, ଏଇଟା ହେଉଛି 1975 ମସିହା କଥା, ସେତେବେଳକୁ ମୋତେ ହେଇଗଲାଣି 12-13-15 ବର୍ଷ ହେଇଗଲାଣି। ଆଉ ତେଣୁ ସେ ସମୟରେ ଆରମ୍ଭ କଲି, ଲେଖା ଆରମ୍ଭ କଲି, ଆଉ ସେଇ ଲେଖାଟା ହିଁ ଧୀରେ ଧୀରେ ଧୀରେ ଧୀରେ ହେଲା ପରେ, ତାପରେ ମୁଁ ଆମର ଯେଉଁ କଲେଜ ମାନଙ୍କରେ, ସ୍କୁଲ ମାନଙ୍କରେ ଅଭିନୟ କଲି। ଅଭିନୟ କଲା ପରେ ଲେଖା ଚାଲିଥାଏ,
0: ଆଜ୍ଞା
1: ଲେଖା ଚାଲିଲା, ଗୀତ ଲେଖା ବି ଚାଲିଥାଏ, ଆଉ ଗୀତ ଗାଇବା ବି ହେଉଛି। ବାପା ଥିଲା ବେଳେ, ବାପା ଯେତେବେଳେ ଗାଉଥିଲା ବେଳେ, ଯେତେବେଳେ ମୁଁ ଯାଇକି ନଜା କୀର୍ତ୍ତନ ବସେ ଟିକେ ଗାଏ, ଆଉ ତାପରେ ଲେଖା ଆରମ୍ଭ ହେଇଗଲା। ତାପରେ ଯେତେବେଳେ ମୁଁ 77 ମସିହାରେ ପ୍ରଥମ କରି ଚାକିରି ଆରମ୍ଭ କଲି ହାଇସ୍କୁଲରେ, ସେ ସମୟରେ ମୁଁ ଦେଖିଲି ଶିଶୁ ନାଟକର ଅଭାବ ରହିଛି। ପିଲାମାନଙ୍କୁ ଶିଖାଇବା ପାଇଁ ବଡ଼ ବଡ଼ ନାଟକ ଶିଖିଲା ବେଳକୁ ପିଲାମାନେ ସେତିକି କରୁଛନ୍ତି, କିନ୍ତୁ ତାଙ୍କର ଜୀବନୀକୁ ନେଇ ନାଟକ ଲେଖିବାଟା ନାହିଁ। ତାପରେ ମୁଁ ପିଲାମାନଙ୍କୁ ନେଇକି, ଆଗର ପୌରାଣିକ କଥାବସ୍ତୁ ନେଇ, ମନେ କରନ୍ତୁ ହେଲା ପ୍ରହ୍ଲାଦ, ତାପରେ 78 ମସିହାରେ ସିଧା ଆସିଲେ ସୁନ୍ଦରଗଡ଼। ସୁନ୍ଦରଗଡ଼ ନୂଆ ପରିବେଶ, ଆଉ ସୁନ୍ଦର ଜାଗା, ଏତେ ଭଲ ଲାଗୁଥାଏ ଚିନ୍ତା କରିହେବନି। ତାପରେ ସେ ପିଲାମାନଙ୍କୁ ମଧ୍ୟ ଶିଖାଇଲି, ଭାଷା ଟିକେ ଏପଟ ସେପଟ ହେଇପାରେ, କିନ୍ତୁ ସେ ଭାଷା ସହିତ ମୁଁ ଏକ୍ୱେଣ୍ଟେଡ୍ ହେଇଗଲି, ଭାବ ତ ଗୋଟିଏ ନା। ଆଚ୍ଛା, ଗୀତ ତ ଲେଖା ଚାଲିଥାଏ। ସେ ସମୟରେ ବନ୍ଧୁ ଡକ୍ଟର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ସିଏ ଥିଲେ ଓଡ଼ିଆ ଲେକ୍ଚରର ଗଭର୍ଣ୍ଣମେଣ୍ଟ କଲେଜ ସୁନ୍ଦରଗଡ଼ରେ, ଆଉ ବିନୀତା ରୟ ଜଣେ ଥିଲେ, ଏଜୁକେସନ୍ ମ୍ୟାଡ଼ାମ୍ ଥିଲେ, ତାଙ୍କ ସହିତ ମୋର ସାକ୍ଷାତ ହେଲା, କାହିଁକି ନା ବିନୀତା ରାୟଙ୍କର ଝିଅକୁ ଟ୍ୟୁସନ୍ ପଢ଼ିବା ପାଇଁ ଯାଉଥିଲି, ତେଣୁ ସାକ୍ଷାତ ହେଇଗଲା, ଆହୁରି ସୁବିଧା ହେଲା। ସେ ସମୟରେ ବରାହ ମହାନ୍ତି ଥାନ୍ତି ଆମର ଅଲ୍ ଇଣ୍ଡିଆ ରେଡ଼ିଓରେ
0: ସମ୍ବଲପୁରରେ,
1: ଆଜ୍ଞା ସେ ଯାଉଥାନ୍ତି, ରେକର୍ଡିଂ କରିକି ଆଣିଥାନ୍ତି, ଯୁବବାଣୀ ପାଇଁ କରିଥାନ୍ତି, ଆଉ ଯୁବବାଣୀ ସହ କାମଗୁଡ଼ା କରୁଥାଉ, ଆଉ ବହୁତ ନାଟକ କ୍ଷେତ୍ର କରିଛୁ, ବହୁତ ଇଏ କରିଛୁ। ସେଇ ଦିନରୁ ମୋର ଏଇ
0: ନାଟକ ଲେଖିବା ଆରମ୍ଭ ହେଲା, ଏବଂ
1: ଲେଖା ଚାଲିଛି, ଅଭିନୟ କରିଛି ସବୁବେଳେ, ଆଉ ଗୀତ ଲେଖିବା ଚାଲିଥାଏ।
0: ଆଚ୍ଛା।
1: ଆଉ ଗୀତ ଲେଖିବା ଚାଲିଥାଏ, ଏବଂ 1985 ମସିହାରେ ମୁଁ ସ୍ୱୀକୃତି ଲାଭ କଲି ଅଲ୍ ଇଣ୍ଡିଆ ରେଡ଼ିଓରେ, ତାପରଠୁ ଗୀତ ବାଜୁଛି
0: ବାଜୁଛି,
1: ନାଟକ ବି ଚାଲିଛି
0: ଚାଲିଛି ଚାଲିଛି,
1: ନାଟକ ବି ସ୍କୁଲମାନଙ୍କରେ ଆଗର ପିଲାମାନଙ୍କୁ ନାଟକ ଦେଖାଗଲେ, କ୍ଲବ୍ମାନଙ୍କରେ ନାଟକ ଶିଖେଇଲି, ନାଟକ ଲେଖିକି ଶିଖେ ମୁଁ ଯାହା କରେ ନିଜେ, ସେଇ ଯେଉଁ 126 ନାଟକ ଏପର୍ଯ୍ୟନ୍ତ ଲେଖା ହେଇଛି,
0: ଆଚ୍ଛା,
1: ସେ 126

0: ନାଟକ ପ୍ରାୟ ପ୍ରତି ନାଟକ 10ରୁ ଉର୍ଦ୍ଧ୍ୱ ମଞ୍ଚରେ ମଞ୍ଚସ୍ଥ ହୋଇଛି ଏବଂ ସାରା ଭାରତରେ ସେ ମଞ୍ଚସ୍ଥ ହୋଇସାରିଛି। ମୁଁ ନିଜେ ସେଥିରେ ଅଭିନୟ ସବୁ କରିଛି।
1: ଆଚ୍ଛା, ତ ଆପଣ ଯାହା ନାଟକ ଲେଖନ୍ତି ମଞ୍ଚ ନାଟକ ହିଁ ଲେଖନ୍ତି, ରେଡିଓ ପାଇଁ କେବେ ଦେଇଛନ୍ତି କି?
0: ନା, ରେଡିଓ ପାଇଁ ନାଟକ ବହୁତ ବାଛି ମୋର। ଏଠି ଯେଉଁ ପିଏଲ୍ ଦାସ ଥିଲାବେଳେ ଆମର ମୋର ପଥର ନାଟକ ଏଠି କରେଇଛନ୍ତି, ଆମର କନସର୍ଟ ପ୍ରୋଗ୍ରାମ୍ରେ ଏଠି କରେଇଛୁ, ଆଉ ଯେଉଁଟା ବହୁତ ଭଲ ହେଇଥିଲା। ରେଡିଓରେ ବାକ୍ସ ବାଜିଛି, ରେଡିଓରେ ପ୍ରାୟ 20-25ଟି ଖଣ୍ଡ ନାଟକ ମୁଁ ରେଡିଓରେ ବାଜିଛି, ଦୂରଦର୍ଶନରେ 17ଟି ନାଟକ ଏବେ ସୁଦ୍ଧା ବାଜୁଛି।
1: ଆଚ୍ଛା ସାର୍, ଏଠି ଆପଣ ତ ନାଟକ ଲେଖିଲେ ପ୍ରଥମେ ଏବଂ ପିଲାମାନଙ୍କୁ ନେଇକି ମଞ୍ଚସ୍ଥ କଲେ ନାଟକ, କେଉଁ ନାଟକ ପ୍ରଥମେ ଲେଖିଥିଲେ ଆପଣଙ୍କର କିଛି ମନେ ଅଛି?
0: ପ୍ରଥମେ ଉର୍ବଶୀ ନାଟକଟା ଲେଖିଥିଲି, ଉର୍ବଶୀ। ସେତେବେଳେ ପୁଅ ଝିଅମାନେ ହଉ, ପୁଅମାନେ ଝିଅ ହଉଥିଲେ, ଆଉ ମୋର ଗୋଟେ ସାଙ୍ଗ ଥିଲେ ରବୀନ୍ଦ୍ର ପଣ୍ଡା ବୋଲି, ସେ ଏବେ ବି ରିଟାୟାର୍ଡ଼ କରିସାରିଲେଣି, ସିଏ ହଉଥିଲେ ଉର୍ବଶୀ, ଆଉ ମୁଁ ହଉଥିଲି ସେତେବେଳେ ଅର୍ଜୁନ,
1: ଝିଅ ଚରିତ୍ରରେ ସେ ଆସୁଥିଲେ। ଆଚ୍ଛା ସାର୍, ସେତେବେଳକୁ କ'ଣ ଅସୁବିଧା ସେମିତିଆ ଥିଲା ଯେ ଝିଅମାନେ ନାଟକ କିମ୍ବା ଏଇ ସଙ୍ଗୀତ କ୍ଷେତ୍ରକୁ?
0: ସେ ସମୟର ରକ୍ଷଣଶୀଳତା ପରିବାର, ଆମର ଓଡ଼ିଆ ପରିବାର ସବୁ ରକ୍ଷଣଶୀଳ ପରିବାର, ଆଉ ଝିଅମାନଙ୍କୁ ଛାଡ଼ିଲେ ତାଙ୍କ ଚରିତ୍ର ନଷ୍ଟ ହେଇଯିବ, ତା ବାହା ହେଇପାରିବେନି, ଇଏ ହେଇପାରିବେନି। ମୁଁ ତା ଉପରେ ଗୋଟେ ନାଟକ ମୋର ଅଛି, ଅଙ୍ଗାର ବୋଲି। ଅପେରାରେ ଯେଉଁମାନେ ଅଭିନୟ କରୁଥିଲେ ସେ ସମୟରେ, ପୁଅମାନେ କରୁଥିଲେ, ସେମାନେ ହେଇଗଲେ କ'ଣ, ତାଙ୍କୁ ଆଉ ଯେତେବେଳେ ଝିଅମାନେ ଗଲେ ଅପେରାକୁ, ସେ ପୁଅମାନଙ୍କୁ ଆଉ ପଚରାଗଲା ନାହିଁ, କିନ୍ତୁ ପୁଅମାନଙ୍କର ଚାଲିଚଳନ କଥାବାର୍ତ୍ତା ସବୁ ଝିଅ ଭଳିଆ ହେଇଗଲା। ସେଇଭଳି ଗୋଟେ ଚରିତ୍ର ହେଉଛି ମୁଁ କରୁଥିଲି, ନିଜେ ମାଇଚିଆର ଚରିତ୍ର କରୁଥିଲି, ଯେଉଁଟାକି ଅଲ୍ ଇଣ୍ଡିଆରେ ବେଷ୍ଟ ହେଇଥିଲେ ଆକ୍ଟର ହିସାବରେ। ଆଉ ସେହି ସମୟରେ ଝିଅ ଯେଉଁ ପ୍ରଥମେ ପ୍ରଥମେ ଯାଉଥିଲେ, ସେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଥିଲେ, ମାନେ ପାରିବାରିକ ସମସ୍ୟା ସବୁ ଅଭାବରେ ପଡ଼ିକି ଯାଉଥିଲେ, ଧନୀ ପିଲାମାନେ ଯାଉନଥିଲେ ସେତେବେଳେ, ଗରିବ ପିଲାମାନେ ପ୍ରଥମେ ଯିବା ଆରମ୍ଭ କଲେ, ଯେଉଁ ଆମର ଅନ୍ନପୂର୍ଣ୍ଣା ଥିଏଟରରେ ହେଉ, ଜନତା ରଙ୍ଗମଞ୍ଚରେ ହେଉ, ସୌରଭ ପାହାରିକା ବର୍ତ୍ତମାନ ଅଛନ୍ତି, ଆଉ ସେମାନେ ପ୍ରଥମେ ଯିବା ଯାହା କଲେ, ଗରିବ ଝିଅମାନେ ଗଲେ, ଧନୀ ଝିଅମାନେ କେହି ଯାଇନାହାନ୍ତି। ତ ସେ ଗରିବ ଝିଅମାନେ ଆକ୍ଟିଂ କରିବାକୁ ଗଲା ପରେ ଅପେରାରେ ତାଙ୍କୁ କିଭଳି ବ୍ୟବହାର କରାହଉଥିଲା ଏବଂ ତାଙ୍କ ସମାଜ କେମିତି ହେଉଥିଲା, ରାତିରେ ତାଙ୍କୁ ଦେଖୁଥିଲେ ଆଃ ଏଥିରେ ସୁନ୍ଦର, ଆକୁ ବାହା ହେଇ ପଡ଼ନ୍ତି କି, ଏଇଭଳି ଭାବୁଥିବେ ପିଲାମାନେ, କିନ୍ତୁ ତାଙ୍କୁ ଯେତେବେଳେ ପ୍ରକୃତ ବାହା ହେବା ପାଇଁ ଗଲେ ସେତେବେଳେ
1: ସେ ପ୍ରକାର ସ୍ଥିତି ନଥାଏ,
0: କିନ୍ତୁ ଝିଅ ସେମିତି ନୁହଁ, ଝିଅମାନେ ସେମିତି ନୁହନ୍ତି, ତାଙ୍କ ଚରିତ୍ର ସେମିତି ନୁହେଁ, କିନ୍ତୁ ସେମାନଙ୍କୁ ଯେଉଁ ମାନସିକ ଯନ୍ତ୍ରଣା ଦିଆ ହଉଥିଲା, ସାମାଜିକ ବାଛନ୍ଦ କରା ହଉଥିଲା,
1: ସମାଜ ଯୋଉ ଦୃଷ୍ଟିରେ ଗୋଟେ
0: ଦେଖୁଥିଲା, ତେଣୁ ସେଇ ଦୃଷ୍ଟିରୁ ସେତେବେଳେ ଯାଉନଥିଲେ। ଏବେ ବି ସେ ଅଛି କିଛି ଅଂଶ, ଏଇଟା ଅଛି ନାହିଁ ବୋଲି ନାହିଁ, ସରିଯାଇନି ପୁରା, ଅଛି ତଥାପି ବହୁତ ଜାଗରୁକ ଯେଉଁ ପରିବାର ଅଛନ୍ତି, ଆଉ ଯେଉଁମାନେ ଶିକ୍ଷିତ ଝିଅମାନେ ଶିଖିକି ଗଲେ, ଶିକ୍ଷିତ ହେଲେଣି, ମୋର ତ ଅନୁଷ୍ଠାନ ସମ୍ପର୍କ ଅନୁଷ୍ଠାନରେ ପ୍ରାୟ 8-10ଟି ଝିଅ ଦାମା କରୁଛନ୍ତି। ଏବେ ତ ଆମେ କରିକି ଆସିଲୁ ମହାଦେବ ମହାକବି କାଳିଦାସ, କାଲକାଟାରେ କଲୁ, ବାରିପଦାରେ କଲୁ, ଆଉ ମୁଁ ନିଜେ କାଳିଦାସ ହେଉଥାଏ, ମୋ ଏଗ୍ନେଷ୍ଟ ଯେଉଁମାନେ ଝିଅ କରୁଥିଲା ବିଦ୍ୟାପତି, ସୁନ୍ଦର ଆକ୍ଟିଂ ଅଭିନୟ
1: କରୁଛନ୍ତି,
0: MSc ଆପଣଙ୍କର GM କଲେଜରେ ପଢୁଛି ଏବେ,
1: ସଙ୍ଗୀତ ନାଟକ କ୍ଷେତ୍ରକୁ ସମସ୍ତେ ଟିକେ ସଜାଗ ହେଲେଣି ଏବଂ ଆସୁଛନ୍ତି।
0: ସଙ୍ଗୀତ କ୍ଷେତ୍ର ପ୍ରଥମରୁ ଥିଲା, ସଙ୍ଗୀତ କ୍ଷେତ୍ରରେ ପ୍ରଥମ ଥିଲା, ନାଚଟା ଏବଂ ନାଟକଟା, ନାଚଟା ଥିଲା କିଛି, କିନ୍ତୁ ନାଟକ ନଥିଲା।
1: ତ ସାର୍ ଆଉ ଗୋଟେ କଥା କହିବେ ଯେ ଆପଣ ତ ନାଟକ ଲେଖୁଛନ୍ତି, ତ କୁହାଯାଏ ନାଟକ ମଧ୍ୟ ସାହିତ୍ୟର ଗୋଟିଏ ଅଂଶ, ନିଶ୍ଚିତ ଭାବରେ, ତ ଯେତେ ବି ସୃଜନଶୀଳ ସାହିତ୍ୟିକ ଅଛନ୍ତି କିମ୍ବା ନାଟ୍ୟକାର ଅଛନ୍ତି, ସମାଜର ଚିତ୍ରକୁ ଦେଖିକି ହିଁ ତାଙ୍କର ସେମାନେ ତାଙ୍କର ସୃଜନଶୀଳତାର ଯେଉଁ କଥାଟାକୁ ନାଟକ ହିସାବରେ ହେଉ, ଗଳ୍ପ ହିସାବରେ ହେଉ, କିମ୍ବା କବିତା ହିସାବରେ ହେଉ, ପରିପ୍ରକାଶ କରନ୍ତି ବୋଲି କୁହାଯାଏ। ତ ଆପଣ ଯେତେବେଳେ ନାଟକ ଲେଖନ୍ତି, ସମାଜର କେଉଁ କେଉଁ ଦିଗଟାକୁ ଆପଣ ସାଉଁଟନ୍ତି ଏବଂ
0: ଦେଖନ୍ତି? ମୋର ମାନେ ମୁଁ ମୋତେ ପ୍ଲସ୍ ପଏଣ୍ଟ ହେଇଗଲା କ'ଣ, ମୁଁ ଜଣେ ଶିକ୍ଷକ,
1: ଆଜ୍ଞା,
0: ପୁଣି ସଂସ୍କୃତ ସାହିତ୍ୟର ଶିକ୍ଷକ, ତେଣୁ ଭାଷା ସାହିତ୍ୟ ଉପରେ ମୋର ଟିକେ ଅଭିଜ୍ଞତା ରହିଛି। କେବଳ ଭାଷା ସାହିତ୍ୟ ନୁହଁ, ମୁଁ ପିଲାଦିନେ ରାମାୟଣ, ମହାଭାରତ, ଭାଗବତ ଯେତିକି ପୁରାଣ ଅଛି ସବୁ ପଢ଼ିଛି। ସଂସ୍କୃତ ସାହିତ୍ୟ ଏବଂ ଓଡ଼ିଆ ସାହିତ୍ୟ ଉଭୟରେ ଯେତିକି କାବ୍ୟ, କବିତା, ନାଟକ ଅଛି, ପ୍ରାୟ ପିଲାଦିନେ ମୁଁ ବହୁତ ଆଗ୍ରହ ସହକାରେ ପଢ଼ିଥିଲି। ତେଣୁ ଆମ ଭିତରେ ଗୋଟେ ସୃଜନଶୀଳତା ଭିତରେ ଆମ ଭିତରେ ସୃଷ୍ଟି ହେଉଥିଲା ଯେ ମୁଁ ବି ଏମିତି ଲେଖନ୍ତି, ମୁଁ ବି ଏମିତି ଗୀତ ଲେଖନ୍ତି, ମୁଁ ବି ଏମିତି କିଛି କାମ କରିଯାଆନ୍ତି, ଯେଉଁଟାକି ଅନ୍ୟମାନଙ୍କର ପଢ଼ିଲେ ଅନ୍ୟମାନେ ଖୁସି ହେଉ, ଆମେମାନେ ଖୁସି ହେଉ, ଯେମିତି ମୋ ଲେଖା ପଢ଼ିଲେ ସେମିତି କିଛି ଯେମିତି ଖୁସି ହେବେ। ତେଣୁ ଏହି ଦୃଷ୍ଟିରୁ ମୁଁ ପ୍ରଥମେ ଦେଖୁଥାଏ କ'ଣ ହେଉଥାଏ, ଯେ ପରିବେଶ ଯେମିତି ଥାଏ, ସେ ପରିବେଶକୁ ଦେଖିଲା ପରେ, ପରିବେଶ ମିଶିଗଲା ପରେ ଯେଉଁଠି ସୃଷ୍ଟି ହେଉଥାଏ ଦ୍ୱନ୍ଦ୍ୱ, ସେଇଠି ଆମ ମନରେ ମଧ୍ୟ ଦ୍ୱନ୍ଦ୍ୱ ସୃଷ୍ଟି ହେଉଥାଏ। ମନେକର ଦେଖନ୍ତୁ, ଆମର ପିଲାମାନଙ୍କର ମୁଁ ଯେତେବେଳେ ଆଦିବାସୀ ଏରିଆରେ ଚାକିରି କଲି, ପିଲାମାନଙ୍କର ପାରିବାରିକ ଅବସ୍ଥା, ପିଲାମାନଙ୍କର ମାନେ ଶିକ୍ଷକ ଶିକ୍ଷା ଅବସ୍ଥା

0: ପିଲାମାନଙ୍କର ପାରିପାର୍ଶ୍ୱିକ ଅବସ୍ଥାକୁ ମୁଁ ଲକ୍ଷ୍ୟ କଲି। ଗୋଟିଏ ଘଟଣା ମୁଁ କହୁଛି, ଝିରପାଣି ହାଇସ୍କୁଲରେ ମୁଁ ଶିକ୍ଷକତା କଲାବେଳେ ପାଠ ପଢ଼ାଉଥିଲି ଦିନେ, ସେଦିନ ମୋ ଦେହ ଭଲ ନଥିଲା, ମୁଁ ଟିକିଏ ଧୀରେ ଧୀରେ ଧୀରେ ଧୀରେ ପାଠ ପଢ଼ାଉଥାଏ। ପିଲାମାନେ ସବୁବେଳେ ପାଠ ପଢ଼ିଲା ବେଳେ ଶିକ୍ଷକମାନେ ପଚାରନ୍ତି, ଆଚ୍ଛା ବୁଝିଲ କି ପିଲେ? ସେତେବେଳେ ପିଲାମାନେ କହନ୍ତି, ହଁ ହଁ ସାର୍, ହଁ ଆଜ୍ଞା। କିନ୍ତୁ ସେଦିନ ପିଲାମାନେ କହିଲେ, ଆଜି ଆଜ୍ଞା ବହୁତ ଭଲ ବୁଝିଲୁ। ମୁଁ କହିଲି, ତା ମାନେ ଆଗରୁ ଯେଉଁଟା ମୁଁ କହୁଥିଲି ସେଇଟା ତମେ ବୁଝିପାରୁନଥିଲ? ସେମାନେ କହିଲେ, ନାଇଁ ସାର୍, ଆପଣ ଟିକେ ସ୍ପିଡ଼ି କହନ୍ତି ତ, ଆମେ ଘରେ କହୁଁ ସାଧାରୀ ଭାଷା, ବାଟରେ କହୁଁ ହିନ୍ଦୀ, ଆଉ ଆପଣ ଓଡ଼ିଆରେ ସିଧି ସ୍ପିଡ଼ି କହିଲା ବେଳକୁ ଆମେ ସାର୍ ବୁଝିପାରୁନା। ସେଉଠୁ ମୁଁ ମଧ୍ୟ ସେ ପିଲାମାନଙ୍କ ଶିଖିଲି, ଏବେ ମୁଁ ଯାହା କହିବି ଧୀରେ ଧୀରେ କହିବି। ଏଇସବୁ ଆଲୋଚନା ଚାଲିଲାବେଳେ ଗୋଟେ ପିଲା କ'ଣ କହୁଛେ ଢୋଳେଇଥାଏ, ତାକୁ ଟିକେ ବିରକ୍ତ ହେଲି, ଠିଆ କରିଦେଲି, ସେ ପିଲା କାନ୍ଦି ପକାଇଲା। ସେଠୁ ମୁଁ କହିଲି, କ'ଣ ହେଲା? ମୋର ଟିକେ ବାଧିଗଲା, ମୋତେ ଯେଉଁ ରାଗି ହେଇଥିଲି ସବୁ ପୁରା ମୋ ରାଗ ଛୁଟିଗଲା, ପିଲାଟା କାହିଁକି କାନ୍ଦିଲା? ସେଠୁ ପାଖ ପିଲାଟି କହିଲା, ସେ ଦୁଇ ଦିନ ହେଲା ସେ ଖାଇନି ସାର୍।
1: ଓହୋ,
0: ଦୁଃଖ ହେଲା, କାହିଁ ଖାଉନି? ଆଉ ହେଲା ଟିକେ ଟିକେ ବସ୍ ବସ୍ ବସ୍ ବସ୍, ସାଙ୍ଗେ ସାଙ୍ଗେ ମୁଁ ଗୋଟେ ପାଉଁରୁଟି ମଗେଇକି ଆଣି ନେଇକି ଗଲି, ଛାଡ଼ିକି ପଡ଼ୁତା ଆଣିକି ତାକୁ ଦେଲି, ପାଣି ଟିକେ ପିଇଲି, କ'ଣ ହେଇଛି? ସେଠୁ ସେ ପିଲା ତ କିଛି କହିଲାନି, ସାଙ୍ଗମାନେ କହିଲେ, ତା ବାପା ହେଉଛି ମଦ ପିଏ, କାମଦାମଟେ କରେନି, ମା ଯାଆନ୍ତି କାମ କରିବା ପାଇଁ, ଆଉ ମା ଯାହା ଆଣନ୍ତି ତାକୁ ଛଡ଼େଇ ନେଇକି ମଦ ପିଇଦିଏ, ଆକୁ ପାଠ ପଢ଼େଇବନି, ଆକୁ କାମ କରିବା ପାଇଁ ଡାକୁଛି। ସେଠୁ ମୋତେ ବହୁତ ବାଧିଲା, ମାନେ ମଣିଷ ହୃଦୟକୁ ଯେ ନ ବାଧିଛି
1: ଆଜ୍ଞା,
0: ସେ ପର୍ଯ୍ୟନ୍ତ କିଛି ସେ ଲେଖିପାରିବନି। ଆଉ ଯେଉଁ ଲେଖାଟା ଦେଖିବ ସେ ଲେଖାଟା ଷ୍ଟ୍ରଙ୍ଗ ଲେଖା ହେବ, ହୃଦୟକୁ ବାଧିବା କଥା। ସମୁଦ୍ର ମନ୍ଥନରୁ ଅମୃତ ବାହାରିଥିଲା, ସେମିତି ମଣିଷର ହୃଦୟ ମନ୍ଥନରୁ ଯେକୌଣସି ସାହିତ୍ୟ ବାହାରିବ।
1: ଠିକ୍ ଠିକ୍।
0: ସେଠୁ ମୁଁ ଗଲି, ପଛେ ପଛେ ଗଲି, ସେତେବେଳେ ସାଇକେଲ ମୋର ଥିଲା, ସାଇକେଲ ବସିକି ନଦୀ ଆରପାର କି ଧୀରପାଣିର ନଦୀ ଆରପାର ସେ ଗାଁଟା, ସେ ଗାଁ ଗଲି, ଗାଁ ଗଲା ବେଳେ ସତରେ ସେ ପିଲାଟି ଲୋକଟି ମଦ ବିକି ପାଟିମୁଣ୍ଡ କରୁଛି, ଆମେ ଗୋଟମ କରିଦେଲା, ମୋତେ ବି ବହୁତ ବିଗିଡ଼ିଲା, ତାପରେ ମୁଁ ତାକୁ ବିଗିଡ଼ା ଆରମ୍ଭ କରିଦେବି, ବଡ଼ ପାଟି କଲି, ଥାନାକୁ ନେଇଯିବି, ଡରିଗଲା ଟିକେ, ଆଉ ପାଠପଢ଼ା ବନ୍ଦ କରିବୁନି, ଆଉ କାମ କରିବୁ, ଆକୁ କାମ କରିବାକୁ ଦେବୁନି, ତା ମା' ତ କାମ କରୁଛି, ପାଠ ପଢ଼ୁଛି, ତୁ କିଏ କହିବା ପାଇଁ? ସେତେବେଳେ ଆମ ଖାଦ୍ୟ ଫାଦ୍ୟ ମିଳୁନଥିଲା ଏମିତି, ଯେ ଆଜିକାଲି ଯେମିତି ଖାଦ୍ୟ ମିଳୁଛି, ସେତେବେଳେ ଖାଦ୍ୟ ମିଳୁନି, କହୁଛି ଏଇଟା 83 ଆଡ଼େ କଥା କହୁଛି, ଖାଦ୍ୟ ଫାଦ୍ୟ ମିଳୁନଥିଲା। ତେଣୁ ସେଠୁ ଦେଖିଲା ପରେ ସେଇ ଯେଉଁ ମନ ଭିତରେ ସୃଷ୍ଟି ହେଲା, ନାଟକ ଦେଖିଲି ଘାସ ଫୁଲ,
1: ଓ
0: ଯେଉଁଟାକି 10,000 କପି ଛାପିଥିଲା ଗଭର୍ଣ୍ଣମେଣ୍ଟ ପରିସା, ଏବଂ ଯେଉଁଟାକି ସାରା ଓଡ଼ିଶାରେ ପ୍ରହଳ ସୃଷ୍ଟି କରିଥିଲା। ସେ ଯେଉଁ ଆମର ଚିଫ୍ ସେକ୍ରେଟାରୀ ଅସିତ୍ ତ୍ରିପାଠୀ ଯିଏ ରିଟାୟାର କଲେ, ସେ ଥିଲା ADM ରାଉରକେଲାରେ, ଆଉ ସିଏ ତାକୁ ନେଇକି ସେଇ ପିଲାମାନେ, ଯେଉଁ ପିଲାଟି କରୁଥିଲା ମାଡ଼ ମାନେ ଖାଇ ପାଠ ପଢ଼ୁନଥିଲା, ସେଇ ପିଲା ହିଁ ସେ ମେନ୍ ଆକ୍ଟର
1: ତାର ଚରିତ୍ର ହିଁ ନିଜେ
0: ସେ ନିଜେ ଅଭିନୟ କଲେ। ଆଉ ଆଦିବାସୀ ପିଲାଙ୍କୁ ନେଇ ମୁଁ ସାରା ଓଡ଼ିଶା ବୁଲିଥିଲି, ଆଉ ଯେଉଁଟାକି ମୋ ଜୀବନର ସମ୍ପୂର୍ଣ୍ଣ ବହୁତ ବଡ଼ ଅଭିଜ୍ଞତା। ତେଣୁ ମୁଁ ଯେଉଁ ନାଟକ ଲେଖେ ବା ଯେଉଁ କବିତା ଲେଖେ, ଆଚ୍ଛା ମୁଁ ଆଧୁନିକ କବିତା ଲେଖିପାରେନି, କାରଣ ସେତିକି ମୁଁ ପ୍ରେମ ଜୀବନରେ କରିନି, କାହିଁକି
1: ନା
0: ପ୍ରେମ ନକଲେ ଲେଖି ହୁଏ, କିନ୍ତୁ ପ୍ରେମ କରି ପ୍ରେମର ଅନୁଭୂତିଟା ମୋ ସେତିକି ନାହିଁ, ମନେ କଥା ଅନୁଭୂତି ହିଁ ସବୁ ଲେଖିପାରେ। କାରଣ ମୁଁ ପିଲାବେଳେ ମା ମରିଗଲେ 12-13 ବର୍ଷ 14 ବର୍ଷ ସମୟରେ, ବାପା ପାରାଲିସିସ୍, 4 ଭାଇ ଭଉଣୀ, ସେମାନଙ୍କୁ ମଣିଷ କରିବା, ସେମାନଙ୍କୁ ଇଏ କରିବା, ପାଠ ପଢ଼ିବା, ଦିଦିଟା ଏମ୍ଏ କଲି,
1: ସବୁ ଦାୟିତ୍ୱକୁ
0: ସବୁ ଦାୟିତ୍ୱ କରି ନିଜେ ପାଠ ପଢ଼ିବା, ପିଲାମାନେ ପାଠ ପଢ଼ିବା, ତା ଭିତରେ ବାହା ବି ହେଇପଡ଼ିଲି, ନ ବାହା ହେଲେ ବାକ୍ୟ ହେଇପାରିବ ନା, ଆଦିରେ ବାହା ହେଇପଡ଼ିଲି, ଆଉ ତାହା ହଉ ତା ଭିତରେ, କିନ୍ତୁ ଭକ୍ତି ସାର ମୋ ଭିତରେ ପୁରିକି ରହିଲା।
1: ଠିକ୍ ଠିକ୍।
0: ତେଣୁ ଭକ୍ତି ସଙ୍ଗୀତ ମୋର ସବୁଗୁଡ଼ିକ, ଯଦି କହିବେ ଗୋଟେ ଗାଇକି ବର୍ତ୍ତମାନ
1: ଆଜ୍ଞା, ନିଶ୍ଚିତ ଭାବରେ ଆମେ ଶୁଣିବା ପାଇଁ ଚାହିଁବେ, ଆମର ଶ୍ରୋତା ବନ୍ଧୁମାନେ ମଧ୍ୟ ଏ କଥା ବି ଆମେ ନିଶ୍ଚିତ ଭାବେ ଆଗକୁ ପଚାରିଥାନ୍ତୁ।
0: ଆଚ୍ଛା, ଯେତେବେଳେ ମୁଁ ପ୍ରଥମେ ଆସିକି ନା ରାଉରକେଲାକୁ ଟ୍ରାନ୍ସଫର ହେଇଗଲା ଧୀରପାଣିକୁ, ସେ ସମୟରେ ସାଇକେଲ ମାରିକି ଆସୁଥାଏ, ଆଉ ଜଗନ୍ନାଥଙ୍କୁ ବହୁତ ଦିନ ହେଲା ଦେଖିନଥାଏ, ଆଉ ସେତେବେଳେ ଶଙ୍ଖଟେ ବାଜିଲା 8-9 ସେକ୍ଟର ପାଖରେ, ସେଠୁ ସାଇକେଲଟି ମୋତେ ଅଟିଗଲା, କଲମ ପାଖରେ ଥାଏ ହବଡ଼େ ଥାଏ, ସେ ଲେଖିଲି ଗୀତଟି, ବୁଦ୍ଧପ୍ରସାଦ ରାଓ ଆପଣଙ୍କର ସିଙ୍ଗର, ଭଲ ସିଙ୍ଗର, ଆଉ ତାଙ୍କୁ ଦେଲି ସ୍ୱର କରିବା ପାଇଁ, ସେ ଲେଖିକି ସ୍ୱର କରିଥିଲେ।

0: ଏମିତି ଲେଖା ହେଇଥିଲା। ମୁଁ ବି ଶିଖୁଥିଲି ଗୀତ, ବିଶାରଦ କରିଛି ହିନ୍ଦୁସ୍ତାନୀ କଷ୍ଟ
1: ଜଣା ବି ପଡୁଛି ଆପଣ ଗାଉଛନ୍ତି।
0: ମୁଁ ଗାଇବା ଛାଡ଼ିଦେଲେଣି ବହୁତ ଦିନ ହେଲା, କିନ୍ତୁ
1: ଗୀତ
0: ନାଟକର ସଙ୍ଗୀତ କରିବା, ନାଟକରେ ନାଚ ନୃତ୍ୟ ମଧ୍ୟ କରିଛି, ଶିଖିଛି 4 ବର୍ଷ ଶିଖିଛି।
1: ସାର ଏଇ କଥା ବି ଆପଣ ଯାହା କଥାଟାକୁ ବାହାର କରିଦେଲେ ଯେ ପ୍ରକୃତିରେ ନାଟକ କହିଲେ ଆମେ ସାଧାରଣ ଭାବରେ ବୁଝୁ ଯେ କିଛିଟା ଚରିତ୍ର ଆସିବେ ଏବଂ ତାଙ୍କ ଭିତରେ ଗୋଟେ ସଂଳାପ ହେବ ଏବଂ ଗୋଟେ ବିଷୟବସ୍ତୁକୁ ସେମାନେ ଉପସ୍ଥାପନ କରିବେ, ଲୋକ ଦେଖିବେ ଏଇଆ। କିନ୍ତୁ ଆପଣ ଯେଉଁ କଥା କହୁଥିଲେ ସେ ନାଟକରେ ବର୍ତ୍ତମାନ ସଙ୍ଗୀତର ଯେଉଁ ପ୍ରୟୋଗ, ତାପରେ ନୃତ୍ୟ ବି ଆସିଗଲାଣି ସେ ନାଟକରେ, ଏ କଥାଟାକୁ ଆପଣ କେମିତି ଦେଖନ୍ତି ଏବଂ କେମିତି ତାହା ବର୍ତ୍ତମାନ
0: ନାଟକ ଶୁଣନ୍ତୁ, ନାଟକଟା ହେଉଛି ଆତ୍ମା ହେଉଛି ତାର କାହାଣୀଟା ପୁରା,
1: ଆଜ୍ଞା
0: କିନ୍ତୁ ରସ ଥିବ, ରସ ଥିବା କାହାଣୀଟା। ନାଟକ ଲେଖିଲା ପୂର୍ବରୁ ନାଟ୍ୟକାର ନିଶ୍ଚିତ ଭାବରେ ତାର ଅନୁଭୂତି ରହିବା କଥା, ଯେଉଁ ବିଷୟରେ ଲେଖୁଛି ତା ବିଷୟରେ ପ୍ରତ୍ୟକ୍ଷାନୁଭୂତି ବହୁତ ରହିବା କଥା, ପଢ଼ିକି ଅନୁଭୂତି ନୁହଁ, ପ୍ରତ୍ୟକ୍ଷାନୁଭୂତି ନହେଲେ ହେବନି। ପ୍ରତ୍ୟକ୍ଷାନୁଭୂତି ନାଟକ ଲେଖିବା ଆରମ୍ଭ କଲା, ନାଟକରେ ଏକ ସଂଘାତ ରହିବ, ଷ୍ଟୋରିଟା ଷ୍ଟ୍ରଙ୍ଗ ଷ୍ଟୋରି ହେଲା, ସଂଘାତ ରହିବ, ସଙ୍ଗୀତ ରହିବ, ନୃତ୍ୟ ରହିବ,
1: ଆଜ୍ଞା
0: ସବୁରେ ନୃତ୍ୟ ରହିବ କିଛି ମାନେ ନାହିଁ, ସଙ୍ଗୀତଟା ନିହାତି, ସଙ୍ଗୀତ ହୁଏତ ସଙ୍ଗୀତ ଲେଖା ଗୀତ ନ ବାଜି ନପାରେ, କିନ୍ତୁ ସଙ୍ଗୀତର ଯେଉଁ ମନେ କରନ୍ତୁ ଗୋଟେ କରୁଣ ରସ ସୃଷ୍ଟି ହେବ, କରୁଣ ସୃଷ୍ଟି କରିବା ପାଇଁ ଯେଉଁ ପ୍ରବେଶ ପରିବେଶ ସୃଷ୍ଟି କରିବା, ନାଟକ ଭିତରେ ନ ରହିଲେ ସେ କରୁଣ ପଶିବ କେମିତି,
1: ଠିକ ଠିକ
0: ଡାଇଲଗ ଗୁଡ଼ା ସେମିତି ଡାଇଲଗ କହିଲା ବେଳେ ବା ସଂଳାପ କହିଲା ବେଳେ ସେତିକି ଗ୍ୟାପ୍ ନ ଦେଲେ ସଙ୍ଗୀତ ପଶିବ କେମିତି। ସଙ୍ଗୀତ ଜ୍ଞାନ ନଥିଲେ ନା ନୃତ୍ୟ ଜ୍ଞାନ ନଥିଲେ ଏବଂ ଆପଣଙ୍କ ଅନୁଭୂତି ନଥିଲେ, ସେଭଳି ଆପଣଙ୍କ ହୃଦୟ ଭିତରେ ମନ୍ଥନ ନ ହେଉନଥିଲେ ସେ ନାଟକ ହେଇପାରିବନି। ଏବେ ଆମେ ନାଟକ କରି ଆସିଲୁ ମହାକବି କାଳିଦାସ, ମହାକବି କାଳିଦାସରେ ଆପଣ ଦେଖିବେ ତା ଭିତରେ ପ୍ରଥମ ଆରମ୍ଭ କରିଛି ମହାକବି କାଳିଦାସଙ୍କର ଯେଉଁ ଆପଣଙ୍କର ଯେଉଁ ଋତୁସଂହାର, ଋତୁସଂହାର ବସନ୍ତ ଋତୁର, ବସନ୍ତ ଋତୁରେ ବର୍ଣ୍ଣନା କରିଛନ୍ତି ସେ ଋତୁସଂହାର ବର୍ଣ୍ଣନା ହେଉଛି ଗୀତରେ, ତାକୁ ତାକୁ ମୁଁ ଓଡ଼ିଶୀ ଢାଞ୍ଚାରେ ତା ନୃତ୍ୟ ଆରମ୍ଭ କଲି। ନାଚ ହେଉଛି କେଉଁଠି, ଗୋଟେ ବେଶିଆ ବାଡ଼ିରେ,
1: ଏଇଟା ପ୍ରଥମେ ତାର ସିନ୍
0: ଆରମ୍ଭ ହେଉ, ଦେଖନ୍ତୁ ବେଶିଆ ବାଡ଼ିରେ ଆରମ୍ଭ ହେଉଛି, ବେଶିଆ ବାଡ଼ିରେ ପୁଣି କେଉଁଟା ସଂସ୍କୃତ ଶ୍ଳୋକ ଓଡ଼ିଶୀ ନୃତ୍ୟ, ଯିଏ ଯାଇଛି ତାର ଯେଉଁ ଗ୍ରାହକ ଯିଏ ସେ ହେଉଛି ପଣ୍ଡିତ, ଚିନ୍ତା କରନ୍ତୁ ନାଟକ କେମିତି ଆରମ୍ଭ ହେଉଛି, କାଳିଦାସ କେମିତି ଆରମ୍ଭ ହେବ, ସେ ପଣ୍ଡିତ କହୁଛି, ପଣ୍ଡିତ କହୁଛି ପଚାରୁଛି ତାକୁ ସେ ବେଶିଆ, ଯେ ବେଶିଆକୁ ପଚାରୁଛି ଆରେ ତମେ ଏଇସବୁ କରିକି କ'ଣ ତମେ ପେଟ ପୂରଣ କରୁଛ ନା, ଆପଣ ଭଳିଆ ତ ଗ୍ରାହକ କିଛି ଆସୁଛନ୍ତି, ମୁଁ ସଂସ୍କୃତ ସାହିତ୍ୟ ଉପାସକ, ମୁଁ ଆମ ଭାରତୀୟ ସଂସ୍କୃତି ସାହିତ୍ୟ ପରମ୍ପରାକୁ ଭଲ ପାଏ, ତେଣୁ ମୁଁ ତାରି ମାଧ୍ୟମରେ ଯେତିକି ପଇସା ଆସିବ ଆସିବ ଯାହା ଚଳୁଛି ଚଳୁଛି, ଏମିତି କଥା ହଉ ଆସିଯାଇଛି କାଳିଦାସଙ୍କ କଥା।
1: ଓହୋ,
0: ସେ ଯେଉଁ ସୂତ୍ରଧର କାଳିଦାସ କଥା ଆଣିଲେ ପୁଣି କାଳିଦାସ କାଳିଦାସ କଥା ଚାଲିଗଲା। କାଳିଦାସଙ୍କର ଯେଉଁ ଯେଉଁ ତାଙ୍କ କବିତା ଭିତରେ ଯାହା ଯାହା ଟିକେ ଟିକେ ଅଛି ମୁଁ ତାକୁ ସଂଗ୍ରହ କଲି ଏବଂ ଯେଉଁମାନେ ମତାମତ ଦେଇଥାଉ ସଂଗ୍ରହ କଲା ପରେ ସେ ନାଟକଟି କରାହେଇଛି।
1: ତ ସାର୍ ଆମେ ଯଦି ନାଟକର କଥା କହିବା, ଆପଣ ତ କହିଲେ ଯେ ନାଟକରେ କେମିତି ସଙ୍ଗୀତର ତାର ଗୁରୁତ୍ୱ ରହିଛି, ତା ସହିତ ଯଦି ସେମିତି ସାଧାରଣ ଭାବରେ ଜଣେ ଶ୍ରୋତା କିମ୍ବା ପାଠକ ଭାବେ ଯେ ନାଟକ କହିଲେ ସଂଳାପର ଗୋଟେ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି, ତ ସଂଳାପ ଲେଖିଲା ବେଳେ ଶବ୍ଦ ତାପରେ ଯେଉଁ କାହାଣୀର ସେ ଚରିତ୍ର କେଉଁ ବାଟରେ ଯାଉଛି, କେଉଁ ରସରେ ତାକୁ ଆପଣ ଉପସ୍ଥାପନ କରିବା ପାଇଁ ଚାହୁଁଛନ୍ତି ସେଇଟା କ'ଣ ଡିମାଣ୍ଡ କରୁଛି, ଏ ଅନେକ କଥା ଆପଣ ହୁଏତ କରୁଥିବେ, ତ ସଂଳାପର କଥା ଯେତେବେଳେ ଆସିଛି ଆମେ ଚାହିଁବୁ ଆପଣଙ୍କ କଣ୍ଠରୁ ଟିକେ ସଂଳାପ ଶୁଣିବୁ ଏବଂ ଏଇ ସଂଳାପ ଲେଖିଲା ବେଳେ ଆପଣ କେଉଁ କେଉଁ ଦିଗ ପ୍ରତି ଧ୍ୟାନ ଦିଅନ୍ତି, କେମିତି ସଂଳାପ ଲେଖନ୍ତି ସେ କଥା ଟିକେ କହିବେ।
0: ସଂଳାପ ଲେଖିଲା ବେଳେ ପାତ୍ରୋଚିତ ସଂଳାପ ହେବା କଥା, ଯିଏ ଯେଉଁ ଚରିତ୍ର କରୁଛି, ଯେଉଁ ଚରିତ୍ର ତମେ ନେଇଛନ୍ତି ଆପଣ ନେଇଛନ୍ତି ଗାଉଁରୀ ଚରିତ୍ର, ଗାଁ ଭାଷା ରହିବା କଥା।
1: ଆଚ୍ଛା,
0: ମୁଁ ସମ୍ବଲପୁରୀ ଭାଷାରେ ନାଟକ ଲେଖିଛି, ଆଦିବାସୀ ଭାଷାରେ ନାଟକ ଲେଖିଛି, ଆଦିବାସୀ ଭାଷାଙ୍କ ଲୋକ ମୁହଁରେ ଶୁଦ୍ଧ ଓଡ଼ିଆ ଦେଇ ହେବ ନାହିଁ, ତାଙ୍କର ଯେଉଁ ଭାଷା ଅଛି ସେ ଭାଷାରେ ଦେବା।
1: ଆଜ୍ଞା,
0: ପାର୍ଲି ନାଟକ ମୋର ଅଛି, ତମେ ପୁରୁଷମାନେ ଯେଉଁ ନାଇଁ ପାରିଲ ମୁଁ ସେଟା ପାର୍ଲି, ଆଇ କୁଡ୍ ସେଟା ହେଉଛି ଆପଣଙ୍କ ସଂଗୀତ ଏକାଡେମୀ ନୂଆଦିଲ୍ଲୀ ଦ୍ୱାରା ହେଇଥିଲା, ଇଜେଡ଼ିସି ସାରା ଭାରତରେ ହେଇଛି ସେ ନାଟକ, ବଢ଼ିଆ ନାଟକଟେ ସେଟା ବି। ଯେଉଁ ଆମର ଯେଉଁମାନେ ପାରୁ ସେ ଝିଅ ନାଁ ଦେଇଛି ପାରୁ, ଏବଂ ଗୌଁତିଆ ମାନେ ଯେମିତି ଅତ୍ୟାଚାର କରୁଥିଲେ ସେ ଅତ୍ୟାଚାର ମୁଁ ଦେଖିଛି ତା ଭିତରେ, ମୁଁ ଦେଖିଛି ସେଟାକୁ ଦେଖିଛି ତା କରାଇଛି, କର୍ମା ନାଚ ଅଛି ସବୁ ତା ଭିତରେ ଅଛି।
1: ଓହୋ,
0: ଆଉ ମାନେ ଆପଣ ସଂଳାପ କଥା କହିଲେ, ଯେଉଁ ବର୍ତ୍ତମାନ କାଳିଦାସ ଯେତେବେଳେ ତାଙ୍କ ସ୍ତ୍ରୀ ମାନେ ଯେତେବେଳେ ତାଙ୍କୁ ନିର୍ବାସନ ହେଉଛି, କାହିଁକି ନିର୍ବାସନ ହେଉଛି, ସିଏ ଯାଉଛନ୍ତି ବେଶିଆ ବାଡ଼ି ଯାଉଛନ୍ତି ବୋଲି, କାହିଁକି ଯାଉଛନ୍ତି ନା କାମିନୀ ହେଉଛନ୍ତି କାଳିଦାସଙ୍କର ସଂସ୍କୃତ ସାହିତ୍ୟକୁ ଯେତିକି ତାଙ୍କର କାବ୍ୟ କବିତାକୁ ସେ ନୃତ୍ୟ ମାଧ୍ୟମରେ ପରିବେଷଣ କରନ୍ତି, ତେଣୁ ସିଏ ତାଙ୍କୁ ଭଲ ପାଆନ୍ତି, ଇଏ ତାଙ୍କୁ ଭଲ ପାଆନ୍ତି, ଇଏ ତାଙ୍କ ସିଏ ତାଙ୍କ କାବ୍ୟ କବିତାକୁ ଭଲ ପାଆନ୍ତି, ଇଏ ତାଙ୍କ ନୃତ୍ୟକୁ ଭଲ ପାଆନ୍ତି, ତେଣୁ ଦୁଇ ଜଣଙ୍କ ମିଶ୍ରଣ ହୁଏ ଯାଆନ୍ତି, କିନ୍ତୁ ସେଟାକୁ ନେଇକି ତାଙ୍କର ଯେଉଁ ତାଙ୍କୁ ସହିନ ପାରୁଥିବା କିଛି ପଣ୍ଡିତ ରାଜାଙ୍କ ପାଖରେ କହିଦେଲେ ଯେ ଇଏ ହେଉଛନ୍ତି ସେଠି ଯାଇକି ତାଙ୍କର ଖରାପ ଚରିତ୍ର।

0: ପାଇଁ ଯାଉଛନ୍ତି। ତେଣୁ ସେଟା ରାଜା କିଛି ନ ବୁଝିକି ରାଜା ତାଙ୍କୁ ଯେହେତୁ ସେ ତାଙ୍କର ରାଜନର୍ତ୍ତକୀ ଥିଲେ ଆଉ ତାଙ୍କ ଘରକୁ ଯାଉଛନ୍ତି, ତେଣୁ ତାଙ୍କୁ ନିର୍ବାସନ ଦେଇଦେଲେ
1: କାଳିଦାସଙ୍କୁ।
0: ସେ ନିର୍ବାସନ ଦେଲା ପରେ ଯୋଉଟାକି ନିର୍ବାସନ ପରେ ବର୍ଷ ପରେ ଲେଖିଥିଲେ ମେଘଦୂତ ଲେଖିଛନ୍ତି।
1: ଆଚ୍ଛା, ହଁ ହଁ ହଁ,
0: ମେଘଦୂତ ଲେଖିକି ପଠେଇଛନ୍ତି ନିଜ ପତ୍ନୀଙ୍କ ପାଖରୁ ପତ୍ର। ସେ ଯିବା ପୂର୍ବରୁ ତାଙ୍କ ସ୍ତ୍ରୀ ତାଙ୍କୁ ମଧ୍ୟ ବିଶ୍ୱାସ କରୁନାହାନ୍ତି, ତାଙ୍କୁ କହୁଛନ୍ତି ତମେ ଚାଲିଯାଅ, ଏ କଲେ ଆମେ ମୁଁ ଯଦି ଯିବି ତାହେଲେ ଦୁଇ ଦିନ ପଳେଇବା, ନାଇଁ ମୁଁ ଯିବିନି, ମୁଁ ତମ ସାଙ୍ଗରେ କୁଆଡ଼େ ଯିବିନି, ତମ ଚରିତ୍ରହୀନ। ସେଠି କହୁଛନ୍ତି ବିଦ୍ୟୁତ୍ ତମେ କେବଳ ପତ୍ନୀ ହିଁ ପତିର ଚରିତ୍ରବତ୍ତାର ପ୍ରମାଣପତ୍ର ଦେଇଥାଏ, ତମେ ଯଦି ମୋତେ ଅବିଶ୍ୱାସ କରିବ ତାହା ବିଶ୍ୱାସ କରିବ କିଏ, କିଏ ମୋତେ ଚରିତ୍ରବାନ ବୋଲି କହିବ। ତାପରେ ତାକୁ ଢେର ସମୟ ପରେ ଛାଡ଼ୁଛନ୍ତି, ମୁଁ ଚାଲିଯାଉଛି ବିଦ୍ୟୁତ୍ ତମେ, ହେଲେ ମନେ ରଖିବ ମୁଁ ଯେଉଁଠି ଥିବି ଯେମିତି ଥିବି ତୁମକୁ ସବୁବେଳେ ଆଗଭଳି ସ୍ନେହ କରୁଥିବି, ଭଲ ପାଉଥିବି, ସୁଖରେ ରୁହ ଶାନ୍ତିରେ ରୁହ। ଏତିକି କହିକି ସେ ଯାଇଛି, ତାଙ୍କ ପତ୍ନୀ ଆଖିରୁ ଲୁହ ବୋହିଛି, ପଳେଇଛନ୍ତି। ଏହିସବୁ ଚରିତ୍ର ଚିତ୍ରଣ କଲାବେଳେ ଲେଖକ ସବୁବେଳେ ଚିନ୍ତା କରିବା କଥା ଯେ ମୁଁ ଯାହାକୁ ନେଉଛି ଯେମିତି ଦର୍ଶକମାନେ ଖୋଜିବେ, ଆରେ ମୁଁ ସେଇଟା କି ଏହା କହିବେ। ଏବେ ଅକ୍ଟୋବର 12 ପାଇଁ ଗୋଟେ ନାଟକ ଲେଖା ଚାଲିଛି, ମାତା ନିନ୍ଦତି ନା ଭିନନ୍ଦତେ ପିତା ଭ୍ରାତାନ ସମ୍ଭାଷସେ, ଏମିତି ଯେଉଁ ଆମର ଏହି ଶ୍ଳୋକଟା ଅଛି, ବେକାର ଗଳ୍ପ ଯେଉଁଟା ଥିଲା ସେଇ ଶ୍ଳୋକକୁ ମାଧ୍ୟମ କରିକି ହ୍ୟର୍ଥସ୍ୟ ସର୍ବେ ବସା, ଅର୍ଥରେ ସବୁ ବସା, ଗୋଟେ କମେଡ଼ି ନାଟକ କରୁଛି, ଅର୍ଥ ଦ୍ୱାରା କେମିତି ସମସ୍ତେ ବସିଭୂତ ହୁଅନ୍ତି ଚାଲିଛି। ଆପଣ ଆସିଲା ବେଳେ ମୁଁ ଲେଖୁଥିଲି।
1: ଆଚ୍ଛା, ନାଟକ ନିର୍ଦ୍ଦେଶନାରେ କ'ଣ ଭୂମିକା ରହିଛି ସାର୍?
0: ନାଟକ ନିର୍ଦ୍ଦେଶକ ଆଜିକାଲିକା ନିର୍ଦ୍ଦେଶକ ବର୍ତ୍ତମାନ ଟିକେ ଇଏ ହେଇପାରେ, ସେମାନେ କ'ଣ କରୁଛନ୍ତି, ଆମର ଭାଷା ଯେଉଁ ଭାଷାକୁ ଭାଷାରେ ନାଟକ ଲେଖାଗଲା, ଯେଉଁ ସଂଳାପ ରହିଲା, ଯେଉଁ କଥା ରହିଲା, ତାକୁ ବେଶୀ ଗୁରୁତ୍ୱ ଦେଉନାହାନ୍ତି, ଏବେ ଭିଜୁଆଲାଇଜେସନ୍କୁ ବେଶୀ ଦେଖୁଛନ୍ତି, ଲାଇଟିଂରେ ବେଶୀ କାମ କରୁଛନ୍ତି, ସଙ୍ଗୀତରେ ନୃତ୍ୟରେ ଭିଜୁଆଲାଇଜେସନରେ କାମ କରୁଛନ୍ତି, ଯାହାଦ୍ୱାରା ମୋ ମତରେ ଏଇଟା ହୁଏ ବହିର ଆକୁ କିଏ ନ ମାନିପାରନ୍ତି, ମୋ ମତରେ ନାଟକ ହେଉଛନ୍ତି ବଳିଷ୍ଠ ମାଧ୍ୟମ, ଭାଷା ସଂସ୍କୃତିକୁ ବଞ୍ଚାଇ ରଖିବା ବଳିଷ୍ଠ ମାଧ୍ୟମ।
1: ଆଜ୍ଞା ଆଜ୍ଞା ଆଜ୍ଞା,
0: ତାର ସେଇ ଅଂଶଟା ନଷ୍ଟ ହେଇଯାଉଛି। ଭାଷା ଯଦି ନ ରହିବ, ଯଦି ସଂଳାପ ଉଚ୍ଚକୋଟ ନ ରହିବ, ଯଦି ଆପଣଙ୍କର ସଙ୍ଗୀତ ନ ରହିବ, ଯଦି ଆମର ଯେଉଁ ସଂସ୍କୃତି ଯେଉଁ ଭାଷା ମାଧ୍ୟମରେ ସଂଳାପ ମାଧ୍ୟମରେ ସଂସ୍କୃତି ଆସିବ ନା,
1: ଆଜ୍ଞା ଆଜ୍ଞା,
0: ସଂଳାପ ନାହିଁ ସଂଗ୍ରାଜ ସଂଳାପର ଗୁରୁତ୍ୱ ଦେଉନାହାନ୍ତି। କିନ୍ତୁ ମୋ ମତରେ ମୁଁ ଯେଉଁ ଯେତିକି ନାଟକ ନିର୍ଦ୍ଦେଶନ ଦେଲେଣି, 200ରୁ ଉପରେ ନାଟକ ନିର୍ଦ୍ଦେଶନ ଦେଲେଣି, ମୋ ମତରେ ଦର୍ଶକମାନେ ସମସ୍ତେ ସାରା ଓଡ଼ିଶା ନାଟକ ହେଉଛି, ଏଇ ସମ୍ବଲପୁର ବି କରିଛି, ଏବେ କରିଛି, ଜନ୍ମମାଟି କରିକି ଯାଇଛି ସମ୍ବଲପୁରରେ।
1: ଆଜ୍ଞା,
0: ତେଣୁ ମୋ ମତରେ କ'ଣ ହେଉଛି ଯେ ସଂଳାପକୁ ଆମେ ସଙ୍ଗୀତ ଦେଉ, ଲାଇଟିଂ ଗୁରୁତ୍ୱ ଦେଉ, ସବୁକିଛି କରୁ, କିନ୍ତୁ ସଂଳାପ କାହାଣୀକୁ କେବେ ଛିନ୍ନ ବିଚ୍ଛିନ୍ନ କରିବା ଉଚିତ ନୁହଁ,
1: ସେଇଟାକୁ ଟିକେ ଧ୍ୟାନ ଦେବାର ଆବଶ୍ୟକତା
0: ନିହାତି ଆବଶ୍ୟକତା ନିହାତି ଆବଶ୍ୟକତା। ଆଉ ଶୁଣନ୍ତୁ, ଆଉ ଗୋଟେ କଥା କହୁଛି, ମୁଁ ନାଟକ ଲେଖିବାର, ମୁଁ ଗୋଟେ କାହାଣୀକୁ ପ୍ରାୟ ମାସେ 5 ମାସ 2-3 ମାସ ମୋର ହୃଦୟ ଭିତରେ ଘୁରୁଥାଏ, ଘୁରୁତ୍ୱ ମୁଁ କିନ୍ତୁ ଅସହାୟ ହେଇ ପଡ଼େ, ଆରେ କିଛି ଆସୁନି କାହିଁକି, ମୁଁ ଲେଖିପାରୁନି କାହିଁକି, ଏଭଳି ଭାବିଦିଏ ମୁଁ। ତାପରେ ମାଆଙ୍କୁ ଡାକିକି ମୋର ଯେତିକି ଭକ୍ତି କରିବା କଥା କରିକି ବସିଯାଏ, କିନ୍ତୁ ଆପଣଙ୍କ ଭଗବାନଙ୍କ ଆଶୀର୍ବାଦରୁ, ମା' ଦୁର୍ଗାଙ୍କର ଆଶୀର୍ବାଦରୁ, ଆପଣମାନଙ୍କ ସମସ୍ତଙ୍କ ସଦିଚ୍ଛାରୁ ସେ କଲମ ରହେନି, ଚାଲିଯାଏ, ମାନେ ଥରେ ଲେଖିଲା ମାନେ ରାତି ପାଇଯାଏ ସରିଯାଏ।
1: ହେଲେ ସାର୍, ଆମେ ଏଇଠି ଏମିତିଆ କହିପାରିବା କି ଯେ ଯେକୌଣସି ସୃଜନଶୀଳ ସାହିତ୍ୟିକ ହୁଅନ୍ତୁ, ନାଟ୍ୟକାର ହୁଅନ୍ତୁ, କିମ୍ବା ଗୀତିକାର ହୁଅନ୍ତୁ, ତାଙ୍କର ସୃଜନଶୀଳତାର ପଛରେ କିଛି ଅଦୃଶ୍ୟ ଶକ୍ତିର ଆଶୀର୍ବାଦ ରହିଛି ବୋଲି?
0: ନିଶ୍ଚିତ ଭାବରେ, ଆମେ ମୁଁ କିଛି କରୁନି, ମୁଁ କହିବି ଏଟା ମୁଁ କିଛି କରୁନି, ସବୁ ତାଙ୍କରି ଦୟାରୁ ହିଁ ହେଇଛି, ସେ ଦୟା ନକଲେ ମୁଁ କିଛି ବିଶ୍ୱାସ କରନ୍ତୁ, ନାଟକ ନିର୍ଦ୍ଦେଶନ ଦେଲାବେଳେ ମଧ୍ୟ ମୁଁ କିଛି ପ୍ରସ୍ତୁତ ହେଇ ଯାଏନି, କିନ୍ତୁ ଗଲା ପରେ ସେ ଯେଉଁ ବାହାରେ ଜିନିଷଗୁଡ଼ା ବି ଆମର ଯେଉଁ ଅଭିନେତାମାନେ ମଧ୍ୟ ଖୁସି ହୁଅନ୍ତି, ଆଉ ମୁଁ ମଧ୍ୟ ଭାଇ ମୁଁ ଏଇଟା କରିପକେଇଛି, ମୁଁ ଜାଣିପାରୁନି ଏଇଟା ଯେତେ ଏବେ ଲେଖାଗୁଡ଼ା ପଢ଼ିଥିଲା, ପୁରୁଣା ଲେଖା 126ଟା ଲେଖା ଯେଉଁ ମଝିରେ ଗୋଟେ ପଢ଼ିଦେଉଛି, ଏଇଟା ମୁଁ ଲେଖିଛି ଏଇଭଳି ଲାଗେ, କାହିଁକି ଆକ୍ଚୁଆଲି ମୁଁ ଲେଖିନି, କିଏ ଲେଖିଛି, ଉପରେ ଲେଖିଛନ୍ତି। ତାପରେ ଆପଣଙ୍କ ପାରିବାରିକ ସହଯୋଗ ନ ରହିଲେ ହବନି,
1: ହବନି, ଏଇଟା ତ ଠିକ କଥା କହିଲେ ସାର୍, ଯେକୌଣସି ଗୋଟେ ଶକ୍ତିର ଆଶୀର୍ବାଦ ତ ରହିଛି, କିନ୍ତୁ ପ୍ରକୃତିରେ ଯିଏ ନାଟ୍ୟକାର ହୁଅନ୍ତୁ କିମ୍ବା ସୃଜନଶୀଳ ବ୍ୟକ୍ତିତ୍ୱ ଯିଏ ବି ହୁଅନ୍ତୁ, ତାକୁ ମଧ୍ୟ କିଛି ପରିଶ୍ରମ କରିବାକୁ ପଡେ, ତ ଏଇ ଯେଉଁ ସୃଜନଶୀଳତାର ଦିଗଟାକୁ ଆଗେଇ ନେବା ପାଇଁ ଆପଣଙ୍କର ବ୍ୟକ୍ତିଗତ ସ୍ତରରେ କ'ଣ କ'ଣ ସବୁ ଆପଣ ପ୍ରୟାସ କରିଛନ୍ତି? ଶବ୍ଦ ସମ୍ଭାରକୁ ଆମେ ସାଉଁଟିବା, କିମ୍ବା ବିଭିନ୍ନ ତଥ୍ୟ ଆମେ ଜାଣିବା, ସମାଜର ବାସ୍ତବତାକୁ ଟିକେ ପରଖିବା, କିମ୍ବା ଯେକୌଣସି ସଂସ୍କୃତି କିଭଳି ଭାବରେ ଗତି କରୁଛି, ଏସବୁ ଗୋଟେ ରିସର୍ଚ୍ଚ କଥା ଯଦି ଆମେ କହିବା, ସେ ଦିଗରେ ଆପଣଙ୍କର କେମିତି?
0: ମୁଁ ପ୍ରଥମରୁ କହିସାରିଛି, ଏବେ ବି କହୁଛି ଯେ ମୁଁ ପ୍ରଥମରୁ ପିଲାବେଳୁ ମୁଁ ଟିକେ ପୁରାଣ ପଢ଼ିବା ପାଇଁ ଭାରି ଭଲ ଲାଗେ।

0: ମହାଭାରତ ରାମାୟଣକୁ ପ୍ରାୟ 12-13 ବର୍ଷ ହେଲା ବେଳକୁ ମୋତେ ରାମାୟଣ ମହାଭାରତ ସାଥ ଦେଇଥିଲେ। ରାମାୟଣ ମହାଭାରତ ଭାଗବତ ଆଉ ନୃସିଂହ ପୁରାଣ ଏସବୁକୁ ପ୍ରାୟ ପଢ଼ିସାରିଥିଲି। ତାପରେ ମୁଁ ସଂସ୍କୃତ ପଢ଼ିଲେ ପଢ଼ିଲି, ସଂସ୍କୃତରେ ସେଗୁଡ଼ା ପଢ଼ିଲି, ମୋର ଓଡ଼ିଆରେ ପଢ଼ିଥିଲି ତା ସଂସ୍କୃତ ସେ ପଢ଼ିଲି। ସଂସ୍କୃତର ପ୍ରାୟ 85 ଭାଗ ଶବ୍ଦ ଓଡ଼ିଆରେ ଅଛି। ଆପଣ ଓଡ଼ିଆକୁ ସମୃଦ୍ଧ କରୁଛି ସଂସ୍କୃତ।
1: ଆଜ୍ଞା ଆଜ୍ଞା,
0: ସଂସ୍କୃତ ଆଉ କିଛି ବିଦେଶୀ ସହିତ ପଶୁଛି ଧୀରେ ଧୀରେ। ତାପରେ ହେଉଛି କ'ଣ ଅନୁଭୂତି, ପିଲାଟି ଦିନ ମୁଁ ସବୁ ଲୋକମାନଙ୍କ ସହିତ ମିଶିମିଶି ଆସିଛି। ମୁଁ ବାରଣା ପଇସାରେ ମଜୁରୀ ଲାଗୁଥିଲି, ମଜୁରୀ ବୁଝୁଛନ୍ତି ତ?
1: ହଁ ଆଜ୍ଞା,
0: ବାରଣା ପଇସା ମାନେ 75 ପଇସାରେ ମୂଲ ଲାଗିକି ମୁଁ ଆଣିକି ପଘରେ ଚଳଉଥିଲି।
1: ଓହୋ,
0: ବାରଣାରୁ 2 ଟଙ୍କା, 2 ଟଙ୍କାରେ ବଢ଼ି ବଢ଼ିକି ବର୍ତ୍ତମାନ ରିଟାୟାର କଲି, ହାଇସ୍କୁଲର ମୁଁ ଜଣେ ଟିଚର ହେଇ ରିଟାୟାର କଲି। ତେଣୁ ସେ ଅନୁଭୂତି ରହିଲା। ତେଣୁ ମୁଁ ଆମର କହିବାର ଉଦ୍ଦେଶ୍ୟ ଯେ ନାଟ୍ୟକାରଟିଏ ପ୍ରଥମେ ପଢ଼ୁ, ନାଟକ ଦେଖୁ, ନାଟକ ଶୁଣୁ, ରେଡ଼ିଓରେ ନାଟକ ଶୁଣୁ। ଆମେ ତ ରେଡ଼ିଓ ନାଟକ ଶୁଣି କାନ୍ଦି ପକାଉଥିଲୁ, ଏ ଯେଉଁ ନଟବର ସେଣ ଆଉ ବାବି ବାବି ପରମ ପୂଜ୍ୟ ବାବି ବାବୁ ଏମାନଙ୍କ ଶବ୍ଦ ଶୁଣିଲା ପରେ ଆମେ କାନ୍ଦି ପକାଉଥିଲୁ। ସେତେବେଳେ ନଦିଆ ବିହାରୀ ଥିଲେ ଯେଉଁ ସୀତାଙ୍କ ମହାନ୍ତି, ତାଙ୍କର ସବୁ ଶୁଣିଲା ପରେ, ଆମର ଝରଣା ଦାସ ଏମାନେ ଶୁଣିଲା ପରେ ଆମେ କାନ୍ଦି ପକାଉଥିଲୁ। ସେ ଅନୁଭୂତି ଆଣନ୍ତୁ, ଅନୁଭୂତି ଆଣିଲେ ଅଟୋମେଟିକ ନାଟକ ବାହାରିବ, ଆପଣ କେହି ଅଟକେଇ ପାରିବେନି। ନାଟକ ହଉ, କବିତା ହଉ, ଗଳ୍ପ ହଉ, ଅନୁଭୂତି ନ ହେଇକି ଯେ ଆମେ ଖାଲି ଅଟୋଟେ ପଢ଼ିବା ଦେଇକି ଏଇଟା ଦେଖିଲୁ ମାରିଦେବା, ସିଏ କାଳଜୟ ହେଇପାରିବ
1: ହେଇପାରିବ ନାହିଁ, କୌଣସି ହୃଦୟକୁ ଛୁଇଁପାରିବ
0: ଛୁଇଁପାରିବ ନାହିଁ।
1: ସଂକ୍ଷେପରେ ଆପଣଙ୍କର ଜାଣିବା ପାଇଁ ଚାହିଁ
2: ଶୁଣିଲେ ସନ୍ଧ୍ୟାଜ୍ୟୋତି କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ପ୍ରସାର କରୁଛୁ ଆଜିର ଯୁବବାଣୀ କାର୍ଯ୍ୟକ୍ରମ।

0: ଶୁଭ ସନ୍ଧ୍ୟା ଶ୍ରୋତାବନ୍ଧୁ। ଶ୍ରୋତାବନ୍ଧୁ, ଯୁବ ସମାଜ ଉପରେ ଉଦ୍ଦିଷ୍ଟ ଆଜିର ଯୁବବାଣୀ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ ଏବଂ ଅଭିନନ୍ଦନ। ଉପସ୍ଥାପନାରେ ମୁଁ ଆପଣଙ୍କର ପ୍ରିୟ ଯୁବସାଥୀ ପ୍ରିୟଙ୍କା। ଶ୍ରୋତାବନ୍ଧୁ, ଆଜିର ସ୍ୱତନ୍ତ୍ର କ୍ୟାମ୍ପସ୍ କାର୍ଯ୍ୟକ୍ରମରେ ଆମେ ଯିବା ସମ୍ବଲପୁର ସ୍ଥିତ ଓମେନ୍ସ ଗଭର୍ଣ୍ଣମେଣ୍ଟ କଲେଜକୁ। ଏହା ସହିତ ଆଜିର କାର୍ଯ୍ୟକ୍ରମରେ ରହିଛି ଆନ୍ତର୍ଜାତୀୟ ଆଶା ଦିବସ ବା ଇଣ୍ଟରନ୍ୟାସନାଲ ହୋପ୍ ଡେ ବିଷୟରେ କିଛି ଆଲୋଚନା ଏବଂ କିଛି ମନଛୁଆଁ ଗୀତ। ତେବେ ଶ୍ରୋତାବନ୍ଧୁ, ଆସନ୍ତୁ ଆରମ୍ଭ କରିବା ଆଜିର ଯୁବବାଣୀ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, କଲେଜ କ୍ୟାମ୍ପସ୍ ହେଉଛି ଏକ ସ୍ଥାନ ଯେଉଁଠାରେ ଛାତ୍ରମାନେ ଶିଖନ୍ତି, ବୃଦ୍ଧି ପାଆନ୍ତି ଏବଂ ସେମାନଙ୍କର ଭବିଷ୍ୟତ ପାଇଁ ପ୍ରସ୍ତୁତ ହୁଅନ୍ତି। ଏଥିରେ ଶ୍ରେଣୀଗୃହ, ପରୀକ୍ଷାଗାର, ଏକ ପାଠାଗାର, ଖେଳ ପଡ଼ିଆ ଏବଂ ଅନ୍ୟାନ୍ୟ ସୁବିଧା ରହିଛି, ଯାହା ଶିକ୍ଷା ବ୍ୟକ୍ତିଗତ ବିକାଶରେ ସହାୟକ ହୋଇଥାଏ। ଏକ ଭଲ କ୍ୟାମ୍ପସ୍ ଶିକ୍ଷା ପାଇଁ ଏକ ଶାନ୍ତିପୂର୍ଣ୍ଣ ଏବଂ ବନ୍ଧୁତ୍ୱପୂର୍ଣ୍ଣ ପରିବେଶ ପ୍ରଦାନ କରିଥାଏ। ବିଦ୍ୟାର୍ଥୀମାନେ ଶିକ୍ଷା, କ୍ରୀଡ଼ା, ସାଂସ୍କୃତିକ କାର୍ଯ୍ୟକ୍ରମ, ସେମିନାର ଏବଂ ସାମାଜିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରନ୍ତି, ଯାହା ଆତ୍ମବିଶ୍ୱାସ ଏବଂ ନେତୃତ୍ୱ ଦକ୍ଷତା ସୃଷ୍ଟି କରିବାରେ ସାହାଯ୍ୟ କରେ। ଶିକ୍ଷକମାନେ ଛାତ୍ରମାନଙ୍କୁ ସେମାନଙ୍କର ଅଧ୍ୟୟନ ଏବଂ କ୍ୟାରିୟର ବିଷୟରେ ମାର୍ଗଦର୍ଶନ କରନ୍ତି। ଏକ ସ୍ୱଚ୍ଛ, ସବୁଜ ଏବଂ ନିରାପଦ କ୍ୟାମ୍ପସ୍ ଶୃଙ୍ଖଳା ଏବଂ ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରିଥାଏ। ଶ୍ରୋତାବନ୍ଧୁ, ମୋଟାମୋଟି ଭାବରେ କହିବାକୁ ଗଲେ ଗୋଟିଏ କଲେଜ କ୍ୟାମ୍ପସ୍ କେବଳ ଶିକ୍ଷା ପାଇଁ ଏକ ସ୍ଥାନ ନୁହେଁ, ବରଂ ଗୋଟିଏ ସ୍ଥାନ ଯେଉଁଠାରେ ଆଜୀବନ ବନ୍ଧୁତା, ମୂଲ୍ୟବୋଧ ଏବଂ ସ୍ମରଣୀୟ ଅନୁଭୂତି ସୃଷ୍ଟି ହୋଇଥାଏ। ଶ୍ରୋତାବନ୍ଧୁ, ଆଜି ଆମେ ଚାଲି ଚାଲି ପହଞ୍ଚି ଯାଇଥିଲୁ ଗଭର୍ଣ୍ଣମେଣ୍ଟ ଓମେନ୍ସ କଲେଜ ସମ୍ବଲପୁର କ୍ୟାମ୍ପସ୍ରେ। ତେବେ ଆସନ୍ତୁ ଏଠିକା ଛାତ୍ରଛାତ୍ରୀମାନଙ୍କ ସହ କଥା ହେବା।
1: ମହିଳା କଲେଜ ଆ ଯେହେତୁ ସେଥିଲାଗି ସେଫ୍ ଲାଗି ଗଭର୍ଣ୍ଣମେଣ୍ଟ ଓମେନ୍ସ କଲେଜରେ।
2: ଆଚ୍ଛା, ଆପଣ କେନ୍ ଅନର୍ସରେ ପଢୁଛନ୍ ଏବେକା?
1: ଆନ୍ଥ୍ରୋପୋଲୋଜି।
2: ଆନ୍ଥ୍ରୋପୋଲୋଜିରେ ଆନ୍ଥ୍ରୋପୋଲୋଜିରେ କିଛି ଭାବିଛନ୍, ହେନ୍ତା ଭାବିକିରି ଚଏସ୍ କରିଛନ୍, ନା ଆପଣଙ୍କର କିଛି ଫେଭରେଟ୍ ସବଜେକ୍ଟ କିଛି ଏନ୍ତା ତାର ଉପରେ?
1: ଫେଭରେଟ୍ ସବଜେକ୍ଟ କହିଲେ ଚଲେ, କାହିଁକି ମୋତେ ରିସର୍ଚିଂ କରିବାର ଲାଗି ଭଲ ଲାଗ୍ସି। ତ ଆନ୍ଥ୍ରୋପୋଲୋଜିରେ ଏନ୍ତା ହ୍ୟୁମାନ୍ ବଡି, ଲିଭିଂ ବଡି ବିଷୟରେ ବହୁତ କିଛି ଜାଣିବାର ଲାଗି ମିଳୁଛି, ତ ଆନ୍ଥ୍ରୋପୋଲୋଜି ମୋତେ ଭଲ ଲାଗ୍ସି।
2: ଆଚ୍ଛା, କଲେଜ କ୍ୟାମ୍ପସ୍ ଟିଚର ଆପଣଙ୍କୁ କେନ୍ତା ଲାଗ୍ସି?
1: ହଁ, ଆମର ଟିଚର ତ ସବୁ A1 ଅଛନ୍, ଆଉ କଲେଜ କ୍ୟାମ୍ପସ୍ ବି ଭଲ ଅଛେ, ଆଉ ସବୁ ଠିକ୍ ଠାକ୍ ଅଛି।
2: ଆଚ୍ଛା, କଲେଜରେ କିଛି ଡେଭଲପମେଣ୍ଟ ଚାହୁଁଛନ୍ ଆପଣ?
1: ହଁ, ସିକ୍ୟୁରିଟି ଗାର୍ଡ।
2: ଆଚ୍ଛା, ସିକ୍ୟୁରିଟି ଗାର୍ଡର ଡେଭଲପମେଣ୍ଟ ଦରକାର,
1: ବିକଜ ଓମେନ୍ସ କଲେଜ ସବୁ କଲେଜରେ ସିକ୍ୟୁରିଟି ଗାର୍ଡ ରହୁଛନ୍, ଓମେନ୍ସ କଲେଜ ହେଇକିରି ମତଲବ ଗର୍ଲସ କଲେଜ ହେଇକିରି ଗର୍ଲସ କଲେଜରେ ସିକ୍ୟୁରିଟି ଗାର୍ଡ ନାଇଁ ନ।
2: ସିକ୍ୟୁରିଟି ଗାର୍ଡ ନାଇଁ ନ, ସେ ବାବଦରେ କେବେ ଡିପାର୍ଟମେଣ୍ଟରେ କେବେ ଜଣେଇଛନ୍? ମାନେ ପ୍ରିନ୍ସିପାଲ
1: ଆପ୍ଲିକେସନ ବି ଦେଇଛୁ।
2: ଆଚ୍ଛା, ଠିକ୍ ଅଛି। ତ ଆପଣଙ୍କ ଡିପାର୍ଟମେଣ୍ଟରେ ଯେନ୍ ଆନ୍ଥ୍ରୋପୋଲୋଜି ଅଛନ୍, ସେ ମ୍ୟାଡ଼ାମ ସାର୍ କେନ୍ତା ଅଛନ୍, କାଣ ସେମାନେ ନୋଟ୍ସ ବଗେରା କେନ୍ତା କରସନ୍?
1: ହଁ, ନୋଟ୍ସ ଟାଇମ୍ ଟୁ ଟାଇମ୍ ମିଲ୍ସି, ଆଉ ଷ୍ଟଡି ବି ଠିକ୍ ଚାଲିଛି।
2: ଆଚ୍ଛା, ଲାଇବ୍ରେରୀ ଇନୁ ସୁଇଟେବୁଲ ଅଛି?
1: ହଁ, ସୁଇଟେବୁଲ ଅଛି।
2: ଆଉ କିଛି ଏନ୍ତା ଡିପାର୍ଟମେଣ୍ଟ ତରଫରୁ କିଛି ପ୍ରୋଭାଇଡ଼ କରସନ୍ ଏନ୍ତା କି ଆପଣଙ୍କର ବୁକ୍ସ ହେଲା ଯେନ୍ତା କି?
1: ନାଇଁ, PDF
2: PDF ପ୍ରୋଭାଇଡ଼ କରସନ୍। ଆଚ୍ଛା, ଟେକ୍ନୋଲୋଜି ଡିପାର୍ଟମେଣ୍ଟ ହେଇଗଲା ନା ପୁଣି? ଆଚ୍ଛା, ଆଉ ଆପଣଙ୍କର ଫଙ୍କସନ୍ ବଗେରା କେନ୍ତା ହେସି?
1: ଫଙ୍କସନ୍ ବି ଭଲ ହେସି।
2: ଆଚ୍ଛା, ଠିକ୍ ଅଛି। ଇଣ୍ଟ୍ରୋଡକ୍ସନ୍ ଟିକେ ଦେବେ?
3: ଜୁହାର, ମୋ ନାଁ ସ୍ୱପ୍ନା ରାନୀ ବହିଦାର, ଆମେ ଗଭର୍ଣ୍ଣମେଣ୍ଟ ଓମେନ୍ସ କଲେଜରେ ପଢ଼ସି ପ୍ଲସ୍ ଥ୍ରୀ ସେକେଣ୍ଡ ଇୟରରେ, ଆଉ ମୋର ଅନର୍ସ ହେଉଛି ହୋମ୍ ସାଇନ୍ସ।
2: ହୋମ୍ ସାଇନ୍ସ? ଆଚ୍ଛା, ମାନେ ଗୃହିଣୀ, ସେ ବାବଦରେ ଆପଣ ଟିକେ କିଛି କହିବେ, ହୋମ୍ ସାଇନ୍ସ କେ କାଁ ଚଏସ୍ କଲେ? ରନ୍ଧାବଢ଼ା ଟିକେ ବହୁତ ପସନ୍ଦ ଲାଗୁଥିବା ମେ ବି?
3: ପସନ୍ଦ ଅଛି, ବାକି ସ୍କୁଲରେ ଯେନ୍ତା ଆମେ ସବୁ ସବଜେକ୍ଟ ନେଇକି ପଢି ପାରସୁଁ, ଏଟା ନାଇଁ ଥାଏ ବେଲେ କିଛି ନୂଆ ଜାଣିବାର ଲାଗି ବି ସବୁ ନେବାର କଥା, ଯାହାର ଇଣ୍ଟରେଷ୍ଟ ଯେନ୍ତା, ମୋତେ ଇଣ୍ଟରେଷ୍ଟ ଲାଗିଲା ହେଥିଲାଗି ମିଳିଲି।
2: ଆଚ୍ଛା, ତ ଆପଣ ହୋମ୍ ସାଇନ୍ସ କେ ନେଇକି କିଛି ଫ୍ୟୁଚର ଭାବିଛନ୍, କିଛି ଏମ୍ ଅଛି ଆପଣଙ୍କର?
3: ଫ୍ୟୁଚର ତ ଅଛି, ହୋମ୍ ସାଇନ୍ସରେ PG କରିକି ଲେକ୍ଚରସିପ୍ କରିହେବା, ହୋଟେଲ ମ୍ୟାନେଜମେଣ୍ଟ କରିହେବା।
2: ଆଚ୍ଛା, ତ ଆପଣ କେନ୍ଟା କରିବେ ବୋଲି ଭାବିଛନ୍?
3: ମେବି ଯେମିତି ମିଳିଯିବା, ଯଦି PG କରିକି ଯଦି ଲେକ୍ଚରରେ ମିଳିଯିବା ତ ଭଲ କଥା, ଏତେ ବି କର୍ମି।
2: ଆଚ୍ଛା, ତ ଓମେନ୍ସ କଲେଜରେ ପାଠ ପଢୁଛନ୍, କେନ୍ତା ଲାଗୁଛି ଆପଣଙ୍କୁ ପଢିକି?
3: ବହୁତ ଭଲ ଲାଗୁଛି, ଏନର ଏନଭାରମେଣ୍ଟ ବି ଭଲ ଅଛି, ପଢ଼ାପଢ଼ି ବି, ଆଉ ଆମର ଯେନ୍ ଲେକ୍ଚର ଅଛନ୍, HOD ମ୍ୟାମ୍ ବି ଅଛନ୍, ସେମାନେ ବହୁତ ହେଲ୍ପ କରସନ୍ ପଢ଼ାପଢ଼ିରେ, ଆଉ ଭଲ ପଢ଼ା ବି ହେସି।
2: ଭଲ ପଢା ହେସି ନୋଟ୍ସ ଆପଣଙ୍କର ଯୋଉ ଆଇସି ପାଠ ପଢାରେ ନୋଟ୍ସ ବଗେରା ସେଟା କେନ୍ତା କି ଦେସନ
3: ନୋଟ୍ସ ବି ଦିଆ ହେସି ଆଉ ଆମର ଡିପାର୍ଟମେଣ୍ଟରେ ବହି ଅଛି ସବେ ଦିନେ ଦିନେ ବହି ନେଇକି ବି ପଢି ପାରସନ ଆଉ ଯିଏ ପିଡିଏଫ୍ ଚାହିଁଲା ପିଡିଏଫ୍ ବି ନେଇ ପାରସି
2: ଆଚ୍ଛା ଲାଇବ୍ରେରୀ ଫାସିଲିଟି କ'ଣ ଅଛି
3: ଲାଇବ୍ରେରୀରେ ବି ବୁକ୍ ଆଭେଲେବଲ୍ ଅଛି ସବୁ ନେଇପାରିବେ
2: ଆଚ୍ଛା ଫଙ୍କସନ୍ କଲେ କିଛି ପାର୍ଟିସିପେଟ୍ କରସନ କେନ୍ତରେ ରୁଚି ରହିଛି ଆପଣଙ୍କର
3: ଡ୍ୟାନ୍ସ
2: ଡ୍ୟାନ୍ସ କରସନ ଆଚ୍ଛା ଠିକ୍ ଅଛି ଆପଣଙ୍କର ଇଣ୍ଟ୍ରୋଡକ୍ସନ୍ ଟିକେ ଦେବେ
4: ମୁଇଁ ସ୍ୱାନି ବେରିହା ଆଉ ମୁଇଁ ପ୍ଲସ୍ ଥ୍ରୀ ସେକେଣ୍ଡ ଇୟର୍ ପଢ଼ୁଛେ ଆଉ ଅନର୍ସ ହେଉଛେ ଆନ୍ଥ୍ରୋପୋଲୋଜି ଆଉ ମୁଇଁ ଇନ ପ୍ଲସ୍ ଟୁରେ ବି ପଢ଼ୁଥିଲି ଆଉ ପ୍ଲସ୍ ଥ୍ରୀ ବି ପଢ଼ୁଛେ ଆଉ ଇନ ବେଶୀ ଭଲ ଲାଗ୍ଲା ବେଲେ ସେଥିଲାଗି ବି ପି ଜି ସାୟଦ କରିବି ପାରେ
2: ଆଚ୍ଛା ସେଟା ବି ଫ୍ୟୁଚର୍ରେ ଭାବିଛନ୍ କିଛି କରବାର ଅଛି ବୋଲିକି ଆଚ୍ଛା ତ ଆପଣ ଆନ୍ଥ୍ରୋପୋଲୋଜି ଅନର୍ସ କାଁଜି ଚଏସ୍ କଲେ ମ୍ୟାଡ଼ାମ ଅନର୍ସ ତ ବହୁତ ଅଛି ସେଟାକେ ହିଁ କାଁଜି ଚଏସ୍ କଲେ
4: କାଁଜି କି ୟୁପିଏସ୍ସିରେ ବି ଯାଉଛି ଆଉ ସେଥିରେ ବହୁତ ବହୁତ କିଛି ଅଛେ କରିଅର ଅପସନ୍ ହେଥିଲାଗି ବୋଲିକରି ସେଟା ଚୁଜ୍ କଲି
2: ଆଚ୍ଛା ରିସର୍ଚ୍ଚ ଉପରେ କିଛି ଇଣ୍ଟରେଷ୍ଟ ଅଛି ସେଥିଲାଗି ଚଏସ୍ କରିଛି
4: ଫିଲ୍ଡ ୱାର୍କ ଲାଗି
2: ଆଚ୍ଛା ତ ଫ୍ୟୁଚର୍ରେ କ'ଣ ୟୁପିଏସ୍ସି କରିବାର ଇଣ୍ଟରେଷ୍ଟ ଅଛନ୍
4: ହେବା ବେଲେ ହେଟା କର୍ମା ନହେଲେ ୟା ଫିର୍ ଅଲଗା କିଛିରେ ଟ୍ରାଏ କର୍ମା
2: ଆଚ୍ଛା ଭାବି କାଣା ଅଛନ୍ ମାଇଣ୍ଡରେ କାଣା ସେଟ୍ କରିକି ରଖିଛନ୍ କି ନା ଏଇଟା କରବାର ଅଛି କିଛି ଏମ୍ସ ଅଛି
4: ହେନ୍ତା ପୁରା ମାନେ
2: ଆଚ୍ଛା କଲେଜ କ୍ୟାମ୍ପସ୍ କେନ୍ତା ଲାଗୁଛି ଆପଣଙ୍କୁ
4: କଲେଜ କ୍ୟାମ୍ପସ୍ ଠିକ୍ ଅଛି କାଁଯେ କି ପୁରା ସେଫ୍ଲି ରହିପାରୁଛୁ ଆଉ ଇନ ବୟସ ବି ନାଇଁ ନ ବୋଲେ ସେଥିଲାଗି ଗୋଟେ ଅଲଗା ଲାଗୁଛି
2: ଆଚ୍ଛା ତ କମ୍ବାଇଣ୍ଡ ଭଲ ନାଇଁ ଲାଗେ
4: ନାଇଁ ହେତେ ଭଲ ନାଇଁ ଲାଗେ
2: ଆଚ୍ଛା ସିଙ୍ଗିଲ ମାନେ ଓନ୍ଲି ଗର୍ଲସ୍ ଭଲ ଲାଗ୍ସି ନାରୀ ସଶକ୍ତିକରଣ
4: କହୁଛନ୍ ସେଫ୍ଲି କିଛି ବି ହେଲେ ଇ ଲୋକ ସମ୍ଭଲେଇ ବି ପାରମୁ ହେତିଲେ
2: ଆଚ୍ଛା ତ ଏଇ କଲେଜରେ ପଢ଼ିକିରି ଆପଣଙ୍କୁ କେନ୍ତା ଲାଗୁଛି କି ଏଇ କଲେଜରେ ହିଁ ମୋର ବେହତର ଏତାନୁ ବେହତର କଲେଜ ନାଇଁ ହେଇଥିତା ଅଲଗା କେନ୍ସିନୁ ହେଇଥିଲେ କିଛି ଏନ୍ତା
4: ବେହତର ଅଛି ନାଇଁ କା ବାକି ଗୋଟେ ଗର୍ଲସ ଲାଗି ଏଇ କଲେଜ ନୁ ବେଟର ଆଉ ତ କିଛି ନାଇଁ ନ
2: ଆଚ୍ଛା ଠିକ୍ ଅଛି ତ ଆନ୍ଥ୍ରୋପୋଲୋଜିରେ ତ କିଛି ଏନ୍ତା ମାଇଣ୍ଡ ସେଟ୍ ନାଇଁ କରି ବୋଲି କହୁଛନ୍ ଠିକ୍ ଅଛି ବାକି ମ୍ୟାଡ଼ାମ ସାର୍ କେନ୍ତା ଅଛନ୍ କଲେଜରେ
4: ଏଚଓଡି ସାର୍ ତ ବହୁତ ଭଲ ଆଉ ସବୁ ମ୍ୟାମ୍ ମାନେ ବି ବହୁତ ଭଲ ନୋଟ୍ସ ବି ଠିକ୍ ଟାଇମ୍ରେ ଦେସନ୍ ସିଲାବସ୍ ବି ଠିକ୍ ଟାଇମ୍ରେ ସରସି ଆଉ ଏକ୍ଜାମ୍ରେ ବି ଭଲ ଭଲ କ୍ୱେଶ୍ଚେନ୍ ଆସି ଯେନ୍ଟାକି ବୁଝି ବି ପାର୍ମୁ ବେଲେ ଭଲ ହିସାବରେ ସେ ପଢ଼ାସନ୍
2: ଆଚ୍ଛା ଏକ୍ଜାମ୍ ତ ରିସେଣ୍ଟଲି ଚାଲୁଛେ ବୋଧେ
4: ପ୍ରାକ୍ଟିକାଲ ଏକ୍ଜାମ୍ ହେଉଛି
2: ଆଚ୍ଛା ତ ଆପଣଙ୍କୁ ଏନ୍ତା ଷ୍ଟାର୍ଟିଂରୁ କିଛି ଏନ୍ତା ସିଲେକ୍ଟିଭ ଦିଆ ହେସି କିଛି
4: ସିଲେକ୍ଟିଭ ହଁ ପ୍ରୋଭାଇଡ୍ କରସନ୍ ମାନେ ଯେନ୍ଟାକି ଲଗଭଗ ହେଇଟା ନାଇଁ ପଡ଼େ
2: ସେ ଟାଇପ୍ର
4: ଏନ୍ତା ଟାଇପ୍ର
2: ଆଚ୍ଛା ହଁ ଆପଣଙ୍କର

0: ଶାସ୍ତ୍ର ପଢ଼ବାର ଅର୍ଥ ଏଇଟା ଯେ କି ଏଛେନ୍ ଯେନ୍ ଚାଲୁଛେ, ଯେନ୍ ଯେନ୍ତା କି କୋଲକାତା ବାଲା କେସ୍ଟା ହେଇଗଲା, ବୋଲେ ଏଛେନ୍ ପିଲାମାନଙ୍କନୁ ଟିକେ ବେଶୀ ଡରିକି ରହିବାର୍କେ ପଡ଼ୁଛେ, ତ ଏଇ କଲେଜଟା କମ୍ଫର୍ଟେବଲ୍ ଅଛେ ଗର୍ଲସ୍ ମାନଙ୍କ ଲାଗି, ହେଥିଲାଗି ମୋତେ ଭଲ ଲାଗ୍ଲା।
1: ସେଫଲି ରହିପାରମୁ
0: ସେଫଲି? ଆଜ୍ଞା।
1: ଆଚ୍ଛା, କ୍ୟାମ୍ପସ୍ କେନ୍ତା ଲାଗୁଛେ? କଲେଜ
0: କ୍ୟାମ୍ପସ୍ ଭଲ ଅଛେ।
1: ଆଚ୍ଛା, ମ୍ୟାଡ଼ାମ୍ ସାର୍ କେନ୍ତା ଅଛନ୍?
0: ସବୁ ଭଲ, ପଢ଼ାପଢ଼ି ବି ଠିକ୍ଠାକ୍ ଚାଲିଛେ।
1: ନୋଟ୍ସ ପତର କେନ୍ତା ମିଲ୍ସି?
0: ନୋଟ୍ସ ଠିକ୍।
1: ଆଚ୍ଛା, ଲାଇବ୍ରେରୀ ସୁଇଟେବୁଲ୍ ଅଛେ ଆପଣଙ୍କ ଲାଗି?
0: ସୁଇଟେବୁଲ୍।
1: ଆଚ୍ଛା, ଆପଣ କେନ୍ କେନ୍ ସବଜେକ୍ଟ ରଖିଛନ୍?
0: ମୁଇଁ ଇକୋନୋମିକ୍ସ, ହିଷ୍ଟ୍ରି, ହୋମ୍ ସାଇନ୍ସ ଆଣ୍ଡ ଅପ୍ସନାଲ୍ ହିନ୍ଦୀ।
1: ଆଚ୍ଛା, ଆପଣଙ୍କର ଏଇଟା କେନ୍ ଇୟର୍?
0: ଏଇଟା ଫାର୍ଷ୍ଟ ଇୟର୍।
1: ପ୍ଲସ୍ ଟୁ ଫାର୍ଷ୍ଟ ଇୟର୍?
0: ପ୍ଲସ୍ ଟୁ ଫାର୍ଷ୍ଟ ଇୟର୍।
1: ଆଚ୍ଛା, ଠିକ୍ ଅଛେ। ତ ମ୍ୟାଡ଼ାମ୍ ସାର୍ ଆପଣଙ୍କୁ କେନ୍ତା ଲାଗୁଛନ୍? ସୁଇଟେବୁଲ୍ ଅଛେ ମ୍ୟାଡ଼ାମ୍ ସାର୍?
0: ସବୁ ଠିକ୍ଠାକ୍।
1: ଆଚ୍ଛା, ଆପଣ ଆନୁଆଲ୍ ଫଙ୍କସନ୍ ଆଟେଣ୍ଡ କଲେ ନା ଫାର୍ଷ୍ଟ ଇୟର୍?
0: ନୁହେଁ, ହୁଏ ହେବା।
1: ଆଚ୍ଛା, ତ ଆପଣଙ୍କର କିଛି ଏମ୍ସ ଅଛେ ଯେନ୍ ବାବଦରେ କି ଫ୍ୟୁଚର୍ରେ କାମ କରିବେ?
0: ହଁ,
1: କାଣା ଅଛେ ଏମ୍?
0: ୟୁ ପି ଏସ୍ ସି ଲାଇନ୍ରେ ଆଇ ପି ଏସ୍ ଲାଗି ଅଛି।
1: ଆଇ ପି ଏସ୍, ପୋଲିସ୍ ଡିପାର୍ଟମେଣ୍ଟ? ଆଚ୍ଛା, ଠିକ୍ ଅଛି। ତ ଆପଣ ଯଦି ଫଙ୍କସନ୍ ହେଉଛି ତ କେନ୍ ବାବଦରେ କିଛି ପାର୍ଟିସିପେଟ୍ କରିବା ଲାଗି ଇଣ୍ଟରେଷ୍ଟେଡ଼ ଅଛନ୍?
0: ଫାର୍ଷ୍ଟ ତ ଏକ୍ଜାମ୍ ଫଙ୍କସନ୍ରେ ତ ଏକ୍ଜାମ୍ ଭିତରେ ହେଇଯିବା ବୋଧେ ଲାଗୁଛି, ତ ଫଙ୍କସନ୍ରେ ଟିକେ ଏତିକି ଇଣ୍ଟରେଷ୍ଟ ନାହିଁ ନହେଲେ।
1: ଆଚ୍ଛା, ନାଇଁ ନାଇଁ,
0: ଆନୁଆଲ୍ ଏକ୍ଜାମ୍ ଆସୁଛି ଯେହେତୁ।
1: ଆଚ୍ଛା, କେବେ ଅଛି ଆନୁଆଲ୍ ଏକ୍ଜାମ୍?
0: ଆନୁଆଲ୍ ଏକ୍ଜାମ୍ ମାର୍ଚ୍ଚ ଫାର୍ଷ୍ଟ ୱିକ୍।
1: ଆଚ୍ଛା, ଠିକ୍ ଅଛି, ଇଣ୍ଟ୍ରୋଡକ୍ସନ୍ ଟିକେ ଦେବି।
2: ମୁଇଁ, ମୋ ନାଁ ହେଲା ମୌସୁମୀ ବିଶ୍ୱାସ, ମୋ ଡିପାର୍ଟମେଣ୍ଟ ହେଲା ଓଡ଼ିଆ। ମୁଇଁ ଏନୁ ପ୍ଲସ୍ ଟୁରୁ ହିଁ ପଢ଼ୁଛେ, ମୋତେ କଲେଜ ବହୁତ ବଢ଼ିଆ ଲାଗ୍ସି, ଏଇଟା ମୋର ପ୍ଲସ୍ ଥ୍ରୀ ଫାର୍ଷ୍ଟ ଇୟର୍।
1: ଆଚ୍ଛା, କଲେଜ କ୍ୟାମ୍ପସ୍ଟା ଆପଣଙ୍କୁ ସୁଇଟେବଲ୍ ଲାଗୁଛି ତାହେଲେ?
2: ହଁ, ବହୁତ ବଢ଼ିଆ ଲାଗୁଛି।
1: ଆପଣ ଏଇ କଲେଜ ହିଁ କାହିଁକି ଚଏସ୍ କଲେ? ସମ୍ବଲପୁରରେ ତ ବହୁତ କଲେଜ ଅଛି।
2: କାହିଁଚି କି ବୋଲେ ଘର ବି ପାସ୍ ହେ ଆମର ଇନୁ, ଆଉ ସିନ୍ଦୁରପଙ୍କରେ ହିଁ ମୁଁ ରହିସି, ଆଉ ସବୁଆଡ଼ୁ ଦେଖିଲା ବେଳେ ଟିଚର୍ସ ବି ବହୁତ ବଢ଼ିଆ, କ୍ଲାସ୍ କେବେ ଏନ୍ତା ମିସ୍ ବି ନାଇଁ ହେଇ ଆଜି ତକ।
1: ଆଚ୍ଛା, ସିନ୍ଦୁରପଙ୍କର ତାହେଲେ ଆପଣ ଡେଲି ଜାନା ନା କରସନ୍?
2: ହଁ, ଡେ ସ୍କୁଲର।
1: ଆଚ୍ଛା, ଅନର୍ସ କ'ଣ ଓଡ଼ିଆ ଅଛି?
2: ଓଡ଼ିଆ ଅନର୍ସ।
1: କ'ଣ ଭାବିକିରି ଓଡ଼ିଆ ଅନର୍ସ ରଖିଛନ୍?
2: କ'ଣ ଭାବିକି ବେଲେ ଆଗକେ ଟିଚର୍ସିପ୍ସ ଲାଗି ହିଁ,
1: ଟିଚର୍ସିପ୍ ଲାଇନ୍ରେ ଯିବା ଲାଗି ଯାଉଛନ୍? ତାହେଲେ ଏମ୍ ଅଛି ଟିଚର୍ସିପ୍ ପହଁ। ଆଚ୍ଛା, ଆଗକେ ଏମ୍ରେ ଟିଚର୍ସିପ୍ ରଖିଛନ୍, ଯେହେତୁ ଏବେ କିଛି ଏନ୍ତା ଛୁଆମାନଙ୍କୁ ପଢ଼ାପଢ଼ି ଘରେ?
2: ଘରେ ବେଲେ ମୁଇଁ ମୋର ବହିନ୍କେ ହିଁ ପଢ଼ାସି।
1: ଆଚ୍ଛା, ଭଉଣୀଙ୍କୁ ପଢ଼ାସନ୍। ଇନୁ ଆପଣଙ୍କର ସାର୍ ମ୍ୟାଡ଼ାମ୍ କେନ୍ତା, ନୋଟ୍ସ ବଗେରା କେନ୍ତା ମିଲ୍ସି ଆପଣଙ୍କୁ?
2: ନୋଟ୍ସ ବଗେରା ବେଲେ ସାର୍ ମ୍ୟାମ୍ ମାନେ ଆମକୁ ବୁଝେଇ ଦେସନ୍, ସେଥିରୁ ହିଁ ଆମେ ନୋଟ୍ସ ବନାସୁଁ।
1: ଆପଣ ଓନ୍ ନୋଟ୍ସ କରସନ୍? ନିଜେ ନୋଟ୍ସ ନିଜେ
2: ବୁକ୍ ଖୋଜିକିନା ଲାଇବ୍ରେରୀ ହଉ ୟା ତ PDF ଗୁଟେ ହିଁ ପଠାବେ, ଆମେ ବୁକ୍ ମାନେ ଖୋଜି ଖୋଜାକରି ନୋଟ୍ସ ବନଉଛୁ।
1: ଆଚ୍ଛା, ଲାଇବ୍ରେରୀ କହିଲେ, ତ ଲାଇବ୍ରେରୀ ଫେସିଲିଟି କାଣା ଅଛି? ଏନୁ
2: ଲାଇବ୍ରେରୀର ବହୁତ ବଢ଼ିଆ ହିଁ ଅଛେ, ଆମକୁ ବୁକ୍ ବି ଇସ୍ୟୁ କରସୁଁ, ଆମେ ଡେଟ୍ ଦେସନ୍, ଆମେ ବି ନିଜେ ବି ତାଙ୍କୁ କହିସୁଁ ଏତେ ଦିନ ଭିତରେ
1: ରିଟର୍ନ କରିଦେମୁ,
2: ରିଟର୍ନ ବଢ଼ିଆ ଅଛେ।
1: ଆଚ୍ଛା, ତ ଆପଣ କହିଲେ ପ୍ଲସ୍ ଟୁରୁ ପଢ଼ୁଛନ୍ ଏଠି ଆଗରେ, ତ ଫଙ୍କସନ୍ କେନ୍ତା ହେସି?
3: ମୋର ନାଁ ଶଶ୍ରୀ ବେହେରା, ଆଉ ମୁଇଁ ଓମେନ୍ସ କଲେଜରେ ପଢ଼ସି, ଆଉ ମୁଇଁ ପଲିଟିକାଲ ସାଇନ୍ସ ଡିପାର୍ଟମେଣ୍ଟ ପ୍ଲସ୍ ଥ୍ରୀ ଫାର୍ଷ୍ଟ ଇୟର୍ରେ ଅଛେ।
1: ଆଚ୍ଛା ମ୍ୟାଡ଼ାମ୍, ସମ୍ବଲପୁରରେ ତ ବହୁତ କଲେଜ ଅଛି, ତ ପର୍ଟିକୁଲାରଲି ଓମେନ୍ସ କଲେଜ କେହିଁ କାଞ୍ଜି ଚଏସ୍ କଲେ?
3: କାଁ ହେଲା ଯେ କି ଇ କଲେଜର ଟାଇମ୍ ଟେବୁଲ୍, ସ୍କେଡ୍ୟୁଲ୍ ସବୁ ପୁରା ଟାଇମ୍ ଟୁ ଟାଇମ୍ ହେସି, ଆଉ କେନ୍ସି ଯଦି ନା ହେଲ୍ବା ଯେନ୍ କହେସନ୍ କିଛି ଇନୁ ନାଇଁ ହୁଏ, ରେଗୁଲାରଲି ହେସି ସବୁ କ୍ଲାସେସ୍।
1: ଆପଣଙ୍କର ପଲିଟିକାଲ ସାଇନ୍ସ ଅନର୍ସ କହିଲେ, ପଲିଟିକାଲ ସାଇନ୍ସ କେ କାଁ ଚଏସ୍ କରିଛନ୍? କିଛି ଫ୍ୟୁଚର୍ ଭାବିଛନ୍ ସେ ବାବଦରେ?
3: ହଁ, ମୋତେ ଆଡମିନିଷ୍ଟ୍ରେଟିଭ୍ ଲାଇନ୍ରେ ଯିବାର ଯେ, ସେଥିର୍ଲାଗି ମୁଇଁ ପର୍ସ୍ୟୁ କଲି ପଲିଟିକାଲ ସାଇନ୍ସ।
1: ଆଚ୍ଛା, ଇନୁ ଲାଇବ୍ରେରୀ ଫେସିଲିଟି କ'ଣ ଅଛି?
3: ହଁ, ଲାଇବ୍ରେରୀ ଅଛି, ମର୍ଣ୍ଣିଂ 10 to 5 ତକ ଖୋଲା ଥିସି, ଆଉ ସେନୁ ପ୍ରାୟ ଯେତେବେଳେ ଯାହାକେ ଇଚ୍ଛା ଯାଇକି ପଢ଼ସି।
1: ମୁଇଁ ସମସ୍ତଙ୍କର ସାଙ୍ଗେ ଲାଇବ୍ରେରୀ ବାବଦରେ କଥା ହେଲି, କିନ୍ତୁ ଛୁଆମାନଙ୍କୁ ପାଠପଢ଼ା ସାଙ୍ଗେ ସାଙ୍ଗେ ଖାନା ବି ଦରକାର ପଡ଼ସି, କ୍ୟାଣ୍ଟିନ୍ ଫେସିଲିଟି କ'ଣ ଅଛି ଏଇଠି?
3: କ୍ୟାଣ୍ଟିନ୍ ଏବେ ତ ଠିକ୍ ଅଛେ, ଭଲ୍ ଅଛି, ଚଲ୍ବା।
1: ଆଚ୍ଛା, କ୍ୟାମ୍ପସ୍ ଆପଣଙ୍କୁ କେନ୍ତା ଲାଗ୍ସି? ସାର୍ ମ୍ୟାଡ଼ାମ୍ ନୋଟ୍ସ କେନ୍ତା ଦେସନ୍ କ'ଣ? ପଲିଟିକାଲ ସାଇନ୍ସ ଅନର୍ସ ଡିପାର୍ଟମେଣ୍ଟରେ
3: ଆମର ଏନ୍ତା ପର୍ଟିକୁଲାର ନୋଟ୍ସ ତ ଆମକୁ ପ୍ରୋଭାଇଡ଼ ନା ହେବା, ବଟ୍ ତାଙ୍କର ଯେନ୍ ବତାସନ୍ ନୋଟ୍ସ ସାଙ୍ଗେ ସମାନ ହେ।
1: ଆଚ୍ଛା, ଆପଣ ନିଜେ ହିଁ ନୋଟ୍ସ ବନାସନ୍ ବୋଲିକିରି କହିଯାଉଛି, ତ ଆପଣ ଏଇଟା କେବେ ପଢ଼ୁଛନ୍ କି ଏଇଟା ପ୍ଲସ୍ ଥ୍ରୀରେ ହିଁ ଫାର୍ଷ୍ଟ ଆଡ଼ମିସନ୍?
3: ଏଇ କଲେଜରେ ମୋର ପ୍ଲସ୍ ଟୁ ବି ସାରିଛେ।
1: ଆଚ୍ଛା, ପ୍ଲସ୍ ଟୁ ବି ସାରିଛନ୍, ବୋଲେ ଆପଣ ଆନୁଆଲ୍ ଫଙ୍କସନ୍ ଆଟେଣ୍ଡ କରିଥିବେ ନିଶ୍ଚିତ ଭାବରେ?
3: ହଁ, ମୁଇଁ ଆନୁଆଲ୍ ଫଙ୍କସନ୍ ଆଟେଣ୍ଡ ବି କରିଛେ, ଆଉ ମୁଇଁ ପାର୍ଟ ବି ନେଇଥିଲି।
1: ଆଚ୍ଛା, କେନ୍ଦ୍ର ପାର୍ଟିସିପେଟ୍ କରିଥିଲେ?
3: ମୋର ପାର୍ଟିସିପେସନ୍ ଥିଲା କ୍ଲାସିକାଲ ବିହୁରେ।
1: ବିହୁରେ? ଆଚ୍ଛା, ତାହେଲେ ନାଚର ବି ଆପଣଙ୍କ ରୁଚି ଅଛେ କହୁନ୍?
3: ହଁ, କ୍ଲାସିକାଲରେ ଟିକେ,
1: କ୍ଲାସିକାଲରେ ଟିକେ ଅଛେ। ଫଙ୍କସନ୍ ବଗେରା ଭଲ ଏଣ୍ଟରଟେନିଂ ହେସି?
3: ହଁ, ବହୁତ ଭଲ ହେସି।

0: ଆଉ କିଛି ହେନ୍ତା କରସନ୍ କଲେଜରେ ଯେନ୍ଟା କି ଭଲ ଲାଗ୍ସି?
1: ହଁ, ବହୁତଟେ ଆକ୍ଟିଭିଟି ମାନେ ଆସି, ବହୁତଟେ ଆମର ଇଣ୍ଟର କଲେଜ କମ୍ପିଟିସନ୍ସ ମାନେ ବି ଆସି, କୁଇଜ୍ ହେଲା, ଆମର ପେଣ୍ଟିଂ ଡ୍ରଇଂ ରଙ୍ଗୋଲି ବହୁତ କିଛି ଆସି
0: ପାର୍ଟିସିପେଟ୍ କରସନ୍?
1: ମେନ୍ଲି ତ ଖାଲି ଏଥର କରିଥିଲି, ଆଉ ଆଗରୁ ନାଇଁ କରି ପ୍ଲସ୍ ଟୁରେ ପଢ଼ାର ଲାଗି, ଏଥର ଖାଲି କରିଥିଲି।
0: ଠିକ୍ ଅଛି ମ୍ୟାଡମ୍, ଥ୍ୟାଙ୍କ ୟୁ।
1: ଥ୍ୟାଙ୍କ ୟୁ।
0: ଇଣ୍ଟ୍ରୋଡକ୍ସନ୍ ଟିକେ ଦେବେ ମ୍ୟାଡମ୍?
2: ମୋ ନାଁ ହେଉଛି ନିହାରିକା ବେହେରା, ମୁଇଁ ଓମେନ୍ସ କଲେଜରେ ପଢ଼ସି, ପ୍ଲସ୍ ଥ୍ରୀ ସେକେଣ୍ଡ ଇୟର ହିଷ୍ଟ୍ରି ଅନର୍ସ।
0: ଆଚ୍ଛା, ଆପଣ କେନ୍ ଅନର୍ସରେ ପଢ଼ୁଛନ୍ କହିଲେ?
2: ହିଷ୍ଟ୍ରି ଅନର୍ସ।
0: ହିଷ୍ଟ୍ରି ଅନର୍ସରେ ପଢ଼ୁଛନ୍? ହିଷ୍ଟ୍ରି ଏତେ ତ ଅନର୍ସ ଅଛି ମ୍ୟାଡମ୍, ହିଷ୍ଟ୍ରି କେ ଖାଲି କାଞ୍ଜି ଚଏସ୍ କଲି? ହିଷ୍ଟ୍ରି ଅନର୍ସ କେ ହିଁ କେବଳ କାଞ୍ଜି ଚଏସ୍ କଲି ମ୍ୟାଡମ୍,
2: କାହିଁକି ହିଷ୍ଟ୍ରି ମୋତେ ଭଲ ଲାଗ୍ସି, ମାନେ ସ୍କୁଲ ଲାଇଫ୍ରୁ ହିଁ ମୋତେ ଭଲ ଲାଗ୍ସି, ଆଉ ତାପରେ ହିଷ୍ଟ୍ରିରେ ମୋତେ ଲେକ୍ଚରସିପ୍ କରିବାର ଅଛି ସେଥିଲାଗି।
0: ଆଚ୍ଛା, ମାନେ ଫ୍ୟୁଚର୍ରେ ଲେକ୍ଚରସିପ୍ ହେବାର ଅଛି?
2: ହଁ,
0: ଯେନ୍ତା ଏବେ ପାଠ ପଢ଼ୁଛନ୍, ଛୁଆମାନଙ୍କୁ ଫ୍ୟୁଚର୍ରେ ପାଠ ପଢ଼ାବାର ଉମେଦରେ ଅଛ? ଆଚ୍ଛା, ମାନେ ଗୋଟେ ସଉକ ଅଛି କାଁ କିଛି ଛୁଆମାନଙ୍କୁ କେବେ ପାଠ ପଢ଼ାବାର, ଛୁଆବେଳେ କେବେ ପଢ଼ିଛ? ନେବି
2: ହେଇପାରବା ତ ମୁଇଁ ସେଟା ଟ୍ରାଏ କରିମି, କାହିଁକି ମୁଇଁ ବି ଗୋଟେ ଏନ୍ସିସି କ୍ୟାଡେଟ୍ ହେଁ, ଏନ୍ସିସି କଲେଜରେ ଥାଇକିରି ମୁଇଁ ସେଇ ବେନିଫିଟ୍ଟା ନେଇକିରି ମୁଇଁ ଫ୍ୟୁଚର୍ରେ ଭାବୁଛେ କି ଯଦି ଡିଫେନ୍ସ ଲାଇନ୍ରେ ହେଇପାରବା ତ ମୁଇଁ ସେ ଲାଇନ୍ରେ ଜଏନ୍ କରବାକେ ଚାହୁଁଛେ।
0: ଆଚ୍ଛା, କଲେଜରେ ଏନ୍ସିସି ବି ଅଛେ ତାର
2: ମାନେ?
0: ହଁ, ଏନ୍ସିସିରେ ଅଛନ୍ ଆପଣ?
2: ଏନ୍ସିସିରେ ଥିଲି, ଏବେ ମୁଁ ରିସେଣ୍ଟଲି ପାସ୍ ଆଉଟ୍ କରିଛେଁ।
0: ଆଚ୍ଛା, ଏବେ ପାସ୍ ଆଉଟ୍ ହେଇଗଲେନ ଏନ୍ସିସିରେ, ମାନେ ଫାଷ୍ଟରେ ଥିଲା ଏନ୍ସିସିରେ ଆପଣ ଥିଲେ?
2: ହଁ।
0: ଆଚ୍ଛା, ବହୁତ ଭଲ କଥା। ଏବେକା ଆପଣଙ୍କର ଲାଇବ୍ରେରୀ ଫେସିଲିଟି କେନ୍ତା ଅଛି?
2: ଲାଇବ୍ରେରୀ ଫେସିଲିଟି ବି ଠିକ୍ ଅଛି।
0: ଆଚ୍ଛା ମ୍ୟାଡ଼ାମ୍, ସାର୍ ନୋଟ୍ସ କେନ୍ତା ଦେସନ୍ ହିଷ୍ଟ୍ରି ଅନର୍ସ? ମ୍ୟାଡ଼ାମ୍ ସାର୍ ମାନେ ଏଚ୍ଓଡ଼ି କେନ୍ତା ଅଛନ୍?
2: ଭଲ ନୋଟ୍ସ ଦେସନ୍।
0: ଠିକ୍ ଅଛେ, ଆପଣଙ୍କର ଇନୁ ସବେ ତ ଛୁଆମାନଙ୍କୁ ଖାନା ବି ଦରକାର ଅଛି, ଖାଲି ପାଠଟା ପଢ଼ିଦେଲେ ନାଇଁ ହୁଏ, ତ କ୍ୟାଣ୍ଟିନ୍ ଫେସିଲିଟି କାଣା ଅଛି?
2: କ୍ୟାଣ୍ଟିନ୍ ଫେସିଲିଟି ଆଗରୁ ଟିକେ ଠିକ୍ ନାଇଁ ଥାଇ, ଏବେ ବହୁତ ମାନେ ଆଗ ଅପେକ୍ଷା ଠିକ୍ ହେଇଗଲାନ।
0: ଆଚ୍ଛା, ଠିକ୍ ଅଛି। ତ ଆପଣ ପ୍ଲସ୍ ଟୁ ଏଇଠି ପଢ଼ିଛନ୍ କି?
2: ହଁ।
0: ଆଚ୍ଛା, ତ ଆନୁଆଲ୍ ଫଙ୍କସନ୍ ନିଶ୍ଚିତ ଭାବରେ ଆଟେଣ୍ଡ କରିଥିବେ?
2: ହଁ।
0: କେନ୍ତା ହିସାବରେ ହେସି ସେଟା ଟିକେ କହିବେ?
2: ଫଙ୍କସନ୍ ବି ଠିକ୍ ହେସି, ମୁଇଁ ଲାଷ୍ଟ ଇୟର ଆନୁଆଲ୍ ଫଙ୍କସନ୍ ଟାଇମ୍ରେ ତ ନାଇଁ ଥାଇ, ସେତେବେଳେ ମୁଇଁ ଥିଲି ଆରଡିସିରେ, ମାନେ ଏନ୍ସିସି ଥ୍ରୁରୁ ଯାଇଥିଲି, ତ ଲାଷ୍ଟ ଇୟର ତ ମୁଇଁ ନାଇଁ ଥାଇ, ବାକି ଦେଖମା ଏଇ ବର୍ଷ କେନ୍ତା ହେବ।
0: ଆଚ୍ଛା, ଏ ବର୍ଷ ହେଲେ କେନ୍ଥିରେ ପାର୍ଟିସିପେଟ୍ କରିବେ ବୋଲି କିଛି ଭାବିଛନ୍? କିଛି ରୁଚି ଅଛି
2: ଡ୍ୟାନ୍ସରେ?
0: କିଛି ଏନ୍ତା ପାର୍ଟିକୁଲାରଲି ଚଏସ୍ ଅଛି କି ମାନେ ଆପଣ କିଛି ଭାବିଛନ୍ ସମ୍ବଲପୁରୀରେ କର୍ମି କି କିଛି?
2: ହଁ, ସମ୍ବଲପୁରୀରେ।
0: ସମ୍ବଲପୁରୀ ନା? ଆଚ୍ଛା, ଠିକ୍ ଅଛି ମ୍ୟାଡ଼ାମ୍, ଟିକେ ଦେବେ।
3: ଶ୍ରୋତା ବନ୍ଧୁ, ଆଶା କରୁଛି କଲେଜ କ୍ୟାମ୍ପସର ଛାତ୍ରଛାତ୍ରୀମାନଙ୍କ ସହ ସାକ୍ଷାତକାର ଆପଣମାନଙ୍କୁ ଭଲ ଲାଗିଥିବ। ସାକ୍ଷାତକାରଟି କରିଥିଲେ ଦିବ୍ୟାନୀ ଚୟନୀ। ଶ୍ରୋତାବନ୍ଧୁ, ଆଜି ହେଉଛି ଆନ୍ତର୍ଜାତୀୟ ଆଶା ଦିବସ, ଅର୍ଥାତ୍ ଇଣ୍ଟରନ୍ୟାସନାଲ୍ ହୋପ୍ ଡେ। ପ୍ରତିବର୍ଷ ଜୁଲାଇ 12ରେ ପାଳନ କରାଯାଉଥିବା ଏହା ଏକ ବିଶ୍ୱସ୍ତରୀୟ ଉତ୍ସବ, ଯାହା ପ୍ରେରଣାଦାୟୀ, ଆଶାବାଦ, ନମନୀୟତା, କରୁଣା ଏବଂ ସମସ୍ତଙ୍କ ପାଇଁ ଏକ ଉନ୍ନତ ଭବିଷ୍ୟତ ସମ୍ଭବ ବୋଲି ବିଶ୍ୱାସ ପାଇଁ ଉତ୍ସର୍ଗୀକୃତ। ଆଶା ହେଉଛି ମାନବତାର ସବୁଠାରୁ ବଡ଼ ଶକ୍ତି, କାରଣ ଏହା ଲୋକମାନଙ୍କୁ ଆହ୍ୱାନର ସମ୍ମୁଖୀନ ହେବା, ଅସୁବିଧାକୁ ଅତିକ୍ରମ କରିବା ଏବଂ ବାଧାବିଘ୍ନ ସତ୍ତ୍ୱେ ଆଗକୁ ବଢ଼ିବା ପାଇଁ ସାହସ ଦେଇଥାଏ। ଶ୍ରୋତାବନ୍ଧୁ, ଏହା କେବଳ ସକାରାତ୍ମକ ଫଳାଫଳ କାମନା କରିବାଠାରୁ ଅଧିକ, ଏହା ହେଉଛି ଆତ୍ମବିଶ୍ୱାସ ଯେ ଦୃଢ଼ ସଂକଳ୍ପ, କଠିନ ପରିଶ୍ରମ, ଧୈର୍ଯ୍ୟ ଏବଂ ସାମୁହିକ ପ୍ରୟାସ ଦ୍ୱାରା ଅସୁବିଧାଗୁଡ଼ିକୁ ଦୂର କରାଯାଇପାରିବ ଏବଂ ସ୍ୱପ୍ନ ବାସ୍ତବ ରୂପ ନେଇପାରିବ। ସମଗ୍ର ଇତିହାସରେ ଆଶା ବ୍ୟକ୍ତିବିଶେଷ ଏବଂ ସମ୍ପ୍ରଦାୟମାନଙ୍କୁ ଯୁଦ୍ଧ, ପ୍ରାକୃତିକ ବିପର୍ଯ୍ୟୟ, ଅର୍ଥନୈତିକ ସଙ୍କଟ, ମହାମାରୀ, ସାମାଜିକ ସଂଘର୍ଷ ଏବଂ ବ୍ୟକ୍ତିଗତ ଦୁଃଖଦ ଘଟଣାରୁ ବଞ୍ଚିବା ପାଇଁ ସାହାଯ୍ୟ କରିଛି। ଆଶା ଲୋକମାନଙ୍କୁ ବିନାଶକାରୀ କ୍ଷତି ପରି ସେମାନଙ୍କର ଜୀବନକୁ ପୁନର୍ବାର ନିର୍ମାଣ କରିବାକୁ ଉତ୍ସାହିତ କରିଛି ଏବଂ ବିଜ୍ଞାନ, ଔଷଧ, ଶିକ୍ଷା, ପ୍ରଯୁକ୍ତିବିଦ୍ୟା ଏବଂ ସାମାଜିକ ବିକାଶରେ ଉଲ୍ଲେଖନୀୟ ସଫଳତାକୁ ପ୍ରେରଣା ଦେଇଛି। ଆଜିର ଦ୍ରୁତଗତିରେ ବଦଳୁଥିବା ବିଶ୍ୱରେ ଯେଉଁଠାରେ ଲକ୍ଷ ଲକ୍ଷ ଲୋକ ଚାପ, ଉଦ୍ୱେଗ, ଏକକିତ୍ୱ, ବେକାରୀ, ଦାରିଦ୍ର୍ୟ, ଜଳବାୟୁ ପରିବର୍ତ୍ତନ ଏବଂ ସ୍ୱାସ୍ଥ୍ୟ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି, ତେଣୁକରି ଆନ୍ତର୍ଜାତୀୟ ଆଶା ଦିବସର ବାର୍ତ୍ତା ପୂର୍ବ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି। ଶ୍ରୋତାବନ୍ଧୁ, ଆଶା ଅସହାୟତାର ଭାବନାକୁ ହ୍ରାସ କରି ସ୍ଥିତିସ୍ଥାପକତାରେ ଉନ୍ନତି କରି

ଆତ୍ମବିଶ୍ୱାସ ବୃଦ୍ଧି କରି ଏବଂ ଲୋକମାନଙ୍କୁ ତ୍ୟାଗ କରିବା ପରିବର୍ତ୍ତେ ସମାଧାନ ଖୋଜିବାକୁ ପ୍ରେରଣା ଦେଇ ମାନସିକ ସ୍ୱାସ୍ଥ୍ୟକୁ ମଜବୁତ କରେ। ଶ୍ରୋତାବନ୍ଧୁ, ଆଶା ନୂଆ ଦିଗକୁ ନିଜକୁ ନେଇଯାଇଥାଏ। ଆଶାରେ ଲୋକଟିଏର ଜୀବନରେ ଶେଷ ଲକ୍ଷ୍ୟକୁ ଛୁଇଁପାରେ, ଯାହା ଏକଦା ତା ପାଇଁ କାଠିକର ପାଠ ଥାଏ। ଶ୍ରୋତାବନ୍ଧୁ, ତେବେ ଆସନ୍ତୁ ଶୁଣିବା ଗୋଟିଏ ସୁନ୍ଦର ଗୀତ, କଥାଚିତ୍ର ମେରା ନାମ ଜୋକର, କଣ୍ଠଶିଳ୍ପୀ ମୁକେଶ, ଗୀତ ରଚନା ଶଙ୍କର ଜୟକିଶନ, ସଙ୍ଗୀତ ଶୈଳୀଲ ଶୈଳେନ୍ଦ୍ର।

0: इनकी टीम पहली पारी में 170 रन पर सिमट गई। विंबलडन टेनिस टूर्नामेंट के महिला डबल्स फाइनल्स में चीन की गुआ खानयू और फ्रांस की क्रिस्टीना मेल्डोनोविक की जोड़ी का मुकाबला कनाडा की गैब्रियला डाब्रोवस्की और ब्राजील के लुइसा स्टेफिनी से जारी है। पुरुष सिंगल्स का फाइनल आज इटली के यानिक सिनर और जर्मनी के अलेक्जेंडर जेवरेव के बीच खेला जाएगा। इसके साथ ही ये समाचार बुलेटिन समाप्त हुआ।
1: हिंदी रे संवाद सुनिले रिले करी प्रसार कलु आकाशवाणी दिल्ली केन्द्ररु आकाशवाणी संबलपुर बर्तमान शुणन्तु संबलपुरी मुख्य संवाद।
2: आकाशवाणी संबलपुर मुख्य खबर संगे मुई तापस रंजन साहू। ଇଣ୍ଡୋନେସିଆ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡ ତ୍ରିରାଷ୍ଟ୍ରୀୟ ସଫଲ ଗସ୍ତ ସାରିକରି ନୂଆଦିଲ୍ଲୀ ଫେରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅହମ୍ମଦାବାଦଠାରେ 405 କୋଟି ଟଙ୍କାର ଭିନ୍ ଭିନ୍ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଆର ଶିଳାନ୍ୟାସ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ତରଫୁ ମୂଲ ହେଲା ଏମ୍ଏନ୍ଏସ୍ଟି ସ୍କିମ୍ 2026। କତାରର ପୂର୍ବତନ ଆମିର ଶେଖ୍ ହମିଦ୍ ବିନ୍ଙ୍କର ଦେହାନ୍ତରେ ଗଭୀର ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ। ନାଆକରା ଗାୟିକା ପଦ୍ମଭୂଷଣ ଏସ୍ ଜାନକୀଙ୍କର ନିଧନରେ ଗଭୀର ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଉପରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହିତ ବହୁତ ବିଶିଷ୍ଟ ଲୋକ। ଓମାନ ଉପକୂଳରେ ଭାରତୀୟ ନାଗରିକ ନାବିକମାନଙ୍କୁ ନେଇକରି ଯାଉଥିବାର ଗୋଟିଏ ପଣ୍ୟବାହୀ ଜାହାଜ ଉପରେ ଆକ୍ରମଣ ଘଟଣାକୁ ଦୃଢ଼ ନିନ୍ଦା କଲେ ଭାରତ ସରକାର। 11 ଜଣ ଭାରତୀୟ ନାବିକଙ୍କ ଭିତରୁ 10 ଜଣ ହେଲେ ଉଦ୍ଧାର, ଜଣେ ଅଛନ୍ତି ନିଖୋଜ। ସମ୍ବଲପୁରର ଐତିହ୍ୟ ହସ୍ତତନ୍ତ ଗାଁ କରଡୋଲା ଗସ୍ତ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ମିଶନ ଶକ୍ତିର ମହିଳା ବୁନକରମାନଙ୍କ ସଙ୍ଗେ କଲେ ଆଲୋଚନା, ତାଙ୍କର କାରିଗରୀ ଦକ୍ଷତାର କଲେ ପ୍ରଶଂସା। 77 ନମ୍ବର ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ କରକଚିଆ ଥାନେ ବିଧାୟକ ବନର ଶୁଭାରମ୍ଭ କଲେ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ। 6 ହେକ୍ଟରରୁ ଅଧିକା ଜମିରେ 6000ରୁ ଅଧିକା ଔଷଧୀୟ ଚାରା କରାଯାଇଛି ରୋପଣ। ପ୍ରଖ୍ୟାତ ସଂଗ୍ରାହକ ଓଡ଼ିଆ ପାଠାଗାର ଆନ୍ଦୋଳନର ପୁରୋଧା ଦାସିଆ ଅଜା ଭାବେ ଜଣାଶୁଣା ଦାଶରଥୀ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଜର୍ମାନୀଠାରେ ଅନୁଷ୍ଠିତ ଫାଷ୍ଟ ଆର୍ମସ୍ ଫାଷ୍ଟ ଲେଗ୍ 100 ମିଟର ଦୌଡ଼ଥି ଓଡ଼ିଶାର ଧାବକ ଅନିମେଶ ଖୁଜୁର ସ୍ଥାପନା କଲେ ନୂଆ କୀର୍ତ୍ତିମାନ, ମୁଖ୍ୟମନ୍ତ୍ରୀ ଜଣାଲେ ଶୁଭେଚ୍ଛା। ଫୁଟବଲ ବିଶ୍ୱକପ୍ର ପହିଲା ସେମିଫାଇନାଲରେ ଫ୍ରାନ୍ସ ଭେଟ୍ବା ସ୍ପେନ୍କେ, ଆର୍ 2 ନମ୍ବର ସେମିଫାଇନାଲରେ ଇଂଲଣ୍ଡ ଭେଟ୍ବା ଆର୍ଜେଣ୍ଟିନାକେ। ରାଇଜେ ସକ୍ରିୟ ଅଛେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ଆଇବା 7 ଦିନ ତକ୍ ଅଛେ ବର୍ଷାର ସମ୍ଭାବନା, ସୂଚନା ଦେଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏଥିରେ ମୁଖିଆ ଖବର ଶେଷ ହେଲା, ଏତାର ପର ମୁଖିଆ ଖବର ଶୁଣିପାରବେ ରାତି 8 ବଜେ।
1: ଶୁଣିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଆକାଶବାଣୀ ସମ୍ବଲପୁର।

ବର୍ତ୍ତମାନ ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ସନ୍ଧ୍ୟା 6:10 ଗୋଷ୍ଠୀ ସଙ୍ଗୀତ ଶିକ୍ଷା, 6:30 ଓଡ଼ିଆ ଲଘୁ ସଙ୍ଗୀତ, 6:55 ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରସାର କରିବୁ ଜନଜୀବନ ସମ୍ବାଦ, 7:02 ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ, 7:25 ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରସାର କରିବୁ ଜିଲ୍ଲା ହାଲଚାଲ, 7:30 କୃଷି ସଂସାର କାର୍ଯ୍ୟକ୍ରମରେ ଶୁଣିବେ ସଙ୍ଗୀତ ରୂପକ ଯାଉଁ ଫେରିଜିମା ଗାଁକେ, ରଚନା ଚିତ୍ତରଞ୍ଜନ ନାୟକ, ପ୍ରଯୋଜନା ଡି ସୋମେୟା। ରାତ୍ରି 8:00 ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରସାର କରିବୁ ପ୍ରଭୁ ଶ୍ରୀ ଜଗନ୍ନାଥ ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରସ୍ତୁତି କାର୍ଯ୍ୟକୁ ନେଇ ପୁରୀ ସିଡିଏମ୍ଓଙ୍କ ସହିତ ସାକ୍ଷାତକାର, 8:15 ଦେଶାତ୍ମକ ବୋଧକ ଗୀତ, 8:30 ସମାଚାର ଦର୍ପଣ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ, 9:15 ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ରିଲେ କରିବୁ ସ୍ପଟଲାଇଟ୍ କାର୍ଯ୍ୟକ୍ରମ, 9:30 ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ରିଲେ କରିବୁ ଅଖିଳ ଭାରତୀୟ ରୂପକ କାର୍ଯ୍ୟକ୍ରମ, ରାତ୍ରି 10:00 ରବିଭାସରୀୟ ଅଖିଳ ଭାରତୀୟ ସଙ୍ଗୀତ ସଭା ଏହି କାର୍ଯ୍ୟକ୍ରମ ରିଲେ କରି ଶୁଣେଇବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା।

0: तुमने गाना सीख लिया, इसे अब तुम सब मिलकर गाओ देखें।
1: 1 2 3 4

0: तो अब यह गाना तो आपने सीख लिया, इसे याद रखना, भूलना नहीं। यह गाना तुम भी गाओ, अपने भाई बहनों से गवाओ तथा स्कूल में भी गाओ। नमस्कार।
1: सुनिले गोष्ठी संगीत शिक्षा कार्यक्रम।
2: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ଅବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00005 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257 IFSC କୋଡ୍ SBIN00005 ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ, ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା, କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 July 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।
1: ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ଆସନ୍ତୁ ଶୁଣିବା କେତୋଟି ଓଡ଼ିଆ ଲଘୁ ସଙ୍ଗୀତ। ପ୍ରଥମେ ବାବୁଲ ସୁପ୍ରିୟଙ୍କ କଣ୍ଠରେ ଶୁଣନ୍ତୁ ଗୀତିକାର ଅରୁଣ ମନ୍ତ୍ରୀଙ୍କ ଏହି ଗୀତ, ସଙ୍ଗୀତ ଶରତ ନାୟକ।

ଶେଷରେ ଦେବୀଦତ୍ତ ମହାନ୍ତିଙ୍କ ରଚନାରେ ଶୁଣନ୍ତୁ ଏହି ଗୀତ। କଣ୍ଠ ମହମ୍ମଦ ଅଜିଜ, ସଙ୍ଗୀତ ଶରତ ନାୟକ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ପୁରୀରେ ଆଉ ତିନି ଦିନ ପରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ରଥଯାତ୍ରା। ଶ୍ରୀଜୀଉଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ନେଇ ଗଜପତିଙ୍କୁ ଅବଗତ କରାଇଲେ ଦୈତାପତି ସେବକ। ବଲାଙ୍ଗୀର ଜିଲ୍ଲା କର୍କଚିଆଠାରେ ବିଧାୟକ ବନର ଶୁଭାରମ୍ଭ କଲେ ସ୍ୱାସ୍ଥ୍ୟମନ୍ତ୍ରୀ। ମାଲକାନଗିରି ଜିଲ୍ଲାରେ ଜଳଭିତ୍ତିକ ସାହସିକ ପର୍ଯ୍ୟଟନର ବିକାଶ ପାଇଁ ବୈଷୟିକ ସର୍ବେକ୍ଷଣ ଏବଂ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ବର୍ଷା ହେବା ନେଇ 14 ଜିଲ୍ଲାକୁ ସତର୍କ ସୂଚନା। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ଆଉ ତିନି ଦିନ ପରେ ଅନୁଷ୍ଠିତ ହେବ। ଆଷାଢ଼ କୃଷ୍ଣପକ୍ଷ ଦ୍ୱାଦଶୀ ତିଥିରେ ଅଣସର ଘରେ ଆଜି ଠାକୁରଙ୍କ ଦ୍ୱାଦଶୀ ନୀତି ପାଳନ କରାଯାଉଛି। ଗତକାଲି 10 ମୂଳ ମୋଦକ ସେବନ କରିବା ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଛନ୍ତି। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ସକାଳ ଧୂପ ନୀତି ଶେଷ ହେବା ପରେ ମହାପ୍ରଭୁଙ୍କର ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହୋଇଥିଲା। ଗୁପ୍ତ ସେବା ସମୟରେ ଶ୍ରୀଅଙ୍ଗରୁ ବାହାର କରାଯାଇଥିବା ଚନ୍ଦନ, କରାଳ ଓ ପାଟଡୋରକୁ ରୂପା ଥାଳିରେ ପଟୁଆର ସହ ଦୈତାପତି ସେବକ ଶ୍ରୀନଗରକୁ ନେବା ସହ ଗଜପତିଙ୍କୁ ପ୍ରଦାନ କରିଥିଲେ। ରାଜପ୍ରସାଦ ପକ୍ଷରୁ ଗଜପତିଙ୍କ ଦ୍ୱାରା ସ୍ୱର୍ଶ ହୋଇଥିବା ଶାଢ଼ୀମାନ ଦୈତାପତି ସେବକମାନଙ୍କୁ ପ୍ରଦାନ କରାଯାଇଥିଲା। ସେଠାରେ ମହାପ୍ରଭୁଙ୍କ ସୁସ୍ଥତା ସମ୍ପର୍କରେ ଗଜପତିଙ୍କୁ ଦୈତାପତି ସେବକମାନେ ଅବଗତ କରାଇବା ସହ ଆଗାମୀ ରଥଯାତ୍ରା ନେଇ ଆଲୋଚନା ହୋଇଛି। ଏ ସମ୍ପର୍କରେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର ଆଶୁତୋଷ ପ୍ରସାଦ ମିଶ୍ର କହିଛନ୍ତି,
1: ଦ୍ୱାଦଶୀ ଦିନ ରାଜପ୍ରସାଦ ବିଜେ ହେବ, ଗଜପତି ମହାରାଜଙ୍କ ପାଖରେ ଖବର ପହଞ୍ଚିବ ମଣିମାଙ୍କ ଶ୍ରୀଅଙ୍ଗରେ ସୁସ୍ଥତା ଆସିଗଲାଣି, ଶ୍ରୀଅଙ୍ଗରେ ସେ ପ୍ରକାରର ପୀଡ଼ା ଥିଲା, ଯେଉଁ ବ୍ୟାଧିଗ୍ରସ୍ତ ଶ୍ରୀଅଙ୍ଗ ମ୍ଳାନ ଦିଶୁଥିଲେ ତାହା ଆଉ ନାହିଁ, ମହାପ୍ରଭୁ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଗଜପତି ମହାରାଜଙ୍କ ନିକଟକୁ ଦତ୍ତ ମହାପାତ୍ର ଏବଂ ଦୈତାପତି ମହାପାତ୍ରଙ୍କ ପ୍ରତ୍ୟକ୍ଷ ସନ୍ନିଧିରେ ରାଜପ୍ରସାଦ ବିଜୟ ହେବ, ଶ୍ରୀକ୍ଷେତ୍ରରେ ଆନନ୍ଦର ବାତାବରଣ ସୃଷ୍ଟି ହେବ।
0: ଆସନ୍ତାକାଲି ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଘଣା ଲାଗି ନୀତି ଅନୁଷ୍ଠିତ ହେବ। ଘଣା ଲାଗି ପରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଖଳିକୁ ଶୁଦ୍ଧ ସୁଆରଙ୍କ ଘରୁ ଘଣ୍ଟ ଘଣ୍ଟ ଓ ପଟୁଆରରେ ସୂର୍ଯ୍ୟାସ୍ତ ପୂର୍ବରୁ ଶ୍ରୀମନ୍ଦିରକୁ ବିଜେ କରାଯିବ। ପରେ ଖଳି ଲାଗି ହୋଇ ମହାପ୍ରଭୁଙ୍କ ଶ୍ରୀମୁଖ ଓତା ପକାଯିବ। ଆସନ୍ତା ମଙ୍ଗଳବାର ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ଆସନ୍ତା ବୁଧବାର, ଅମାବାସ୍ୟା ଏବଂ ଗୁରୁବାର ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରା ନୀତିକାନ୍ତିକୁ ଦୃଷ୍ଟିରେ ରଖି ନବଯୌବନ ଦର୍ଶନକୁ ସୀମିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ନୂତନ ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ବର୍ଷ ରଥ ନିର୍ମାଣ କାର୍ଯ୍ୟ ପାଇଁ ନୂଆ ଶାଳକାଠର ବ୍ୟବହାର କରାଯାଉଛି। ରାଜ୍ୟର ବିଭିନ୍ନ ବନାଞ୍ଚଳରୁ ସଂଗୃହୀତ ଶାଳକାଠକୁ ଚିରଟ କରାଯାଇ ରଥ ନିର୍ମାଣ ଚାଲିଛି। ଅନ୍ୟପକ୍ଷରେ ରାଜବୈଦ୍ୟଙ୍କ ଦ୍ୱାରା କରାଯାଉଥିବା ଉପଚାରରେ ଅଣସର ଘରେ ଠାକୁର ସୁସ୍ଥତା ଲାଭ କରୁଥିବା ସୂଚନା ମିଳିଛି। ଶ୍ରୀଜୀଉଙ୍କ ପୂଜା ପଣ୍ଡା ସେବାୟତ ନୃସିଂହ ପତ୍ରୀଙ୍କ ସୂଚନା ଅନୁସାରେ ଚଳିତ ବର୍ଷ ନୂଆ ରଥରେ ରଥଯାତ୍ରା ଅନୁଷ୍ଠିତ ହେବ। ଏଥିପୂର୍ବରୁ ଠାକୁରଙ୍କ ସେବା କାର୍ଯ୍ୟ ଏବଂ ଅନ୍ୟାନ୍ୟ ଦେବନୀତି ଯେପରି ଶୃଙ୍ଖଳିତ ହେବ ସେଥିପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାର ସୁପରିଚାଳନା ନେଇ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଟାଉନ୍ ହଲ୍ଠାରେ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭକ୍ତମାନଙ୍କ ପାଇଁ ସୁରକ୍ଷିତ ଓ ସୁବ୍ୟବସ୍ଥିତ ବ୍ୟବସ୍ଥା ସୁନିଶ୍ଚିତ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଏଥିରେ ଜିଲ୍ଲା ପ୍ରଶାସନର ସମସ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପୁଲିସ୍ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ବରଗଡ଼ଠାରେ ଟାଟା ପାୱାର ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ TPWODL ନୂତନ 33 KV ପାୱାର ସବ୍ଷ୍ଟେସନକୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ଅବସରରେ ଶ୍ରୀ ସିଂହଦେଓ କହିଛନ୍ତି, ବରଗଡ଼ ଜିଲ୍ଲାର ଘରେ ଘରେ ସ୍ଥାୟୀ ତଥା ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବା ଲାଗି ଏହି ସବ୍ଷ୍ଟେସନ ସ୍ଥାପନ କରାଯାଇଛି। ଆଗାମୀ ଦିନରେ ଆଉ ଏକ ପାୱାର ସବ୍ଷ୍ଟେସନ ସ୍ଥାପନ ହେବ। 2 ପାୱାର ସବ୍ଷ୍ଟେସନ କାର୍ଯ୍ୟକ୍ଷମ ହେବା ପରେ ଜିଲ୍ଲାରେ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ସୁଦୃଢ଼ ହେବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ବରଗଡ଼ ସହରର ଗ୍ରାହକଙ୍କ ବର୍ଦ୍ଧିତ ବିଦ୍ୟୁତ୍ ଚାହିଦାକୁ ପୂରଣ କରିବା ସହ ବିଦ୍ୟୁତ୍ ସେବାରେ ସ୍ଥିରତା ଓ ଭୋଲ୍ଟେଜ୍ ଗୁଣବତ୍ତାରେ ସୁଧାର ଆଣିବା ଲକ୍ଷ୍ୟ ନେଇ ଏହି ପ୍ରକଳ୍ପରେ 16 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ନିବେଶ ହୋଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ କର୍କଚିଆଠାରେ 77ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବିଧାୟକ ବନକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଶୁଭାରମ୍ଭ କରିଛନ୍ତି। ମୋଟ 6.4 ହେକ୍ଟର ଜମିରେ 6000ରୁ ଉର୍ଦ୍ଧ ଚାରା ରୋପଣ କରାଯାଇଛି। ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି ଏହା ପରିବେଶ ସୁରକ୍ଷା ଓ ସମ୍ବୋଜିମା ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ରକ୍ଷଣାବେକ୍ଷଣ ଏବଂ ପରିବେଶକୁ ପ୍ଲାଷ୍ଟିକ୍ ମୁକ୍ତ ରଖିବା ପାଇଁ ପରାମର୍ଶ ଦିଆଯାଇଛି। ଆଗାମୀ ଦିନରେ ଏହା ପ୍ରକୃତି, ପରିବେଶ ଓ ପର୍ଯ୍ୟଟନର ମୁଖ୍ୟ କେନ୍ଦ୍ର ହେବ। ଅଧିକରୁ ଅଧିକ ଚାରା ରୋପଣ କରି ଭବିଷ୍ୟତ ପିଢ଼ି ପାଇଁ ଏକ ସବୁଜ ଓ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ପାଇଁ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
2: ଜଙ୍ଗଲ ସୁରକ୍ଷା ଆଉ ବନ ମହୋତ୍ସବ କେ ଗୋଟେ ଉତ୍କର୍ଷ କେ ନେବାର ଲାଗି ଲୁଇସିଙ୍ଗା ନିର୍ବାଚନ ମଣ୍ଡଳୀରେ ଆମେ ବିଧାୟକ ବନର ଗୋଟେ ଶୁଭାରମ୍ଭ କରିଛୁ ଜଙ୍ଗଲ ପରିବେଶ ବିଭାଗ ତରଫରୁ। ଭାରତବର୍ଷର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ଏକ ପେଡ଼ ମା କେ ନାମ କାର୍ଯ୍ୟକ୍ରମ ସାରା ଓଡ଼ିଶାରେ ଚାଲିଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଏଥିରେ ନିଜର ଯୋଗଦାନ ଦେଉଛନ୍। ଆଉ ଏଇ ଯେନ୍ ଆମର ଲୁଇସିଙ୍ଗା ନିର୍ବାଚନ ମଣ୍ଡଳୀରେ କର୍କଚିଆ ଛକରେ ଆମେ 6 ହେକ୍ଟର ଜାଗାରେ ପାଖାପାଖି 6000ରୁ ଅଧିକା ଗଛ ଲଗା।
0: ଏକ ପେଡ଼ ମା କେ ନାମ ଅଭିଯାନରେ ଜିଲ୍ଲା ବନଖଣ୍ଡ ଅଧିକାରୀ ଶତାଧିକ ଜନସାଧାରଣ ମିଶି ଚାରା ରୋପଣ କରିଥିଲେ। ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ସରକାର ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି। ଯୋଜନାର ଅନୁମୋଦନ ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏସ୍ଏସ୍ଇପିଡି ପକ୍ଷରୁ ସରକାରଙ୍କ ନିକଟକୁ ଚିଠି ଲେଖାଯାଇଛି। କାର୍ଯ୍ୟକ୍ରମ ପାଇଁ ମୋଟ 4,62,00,000 ଟଙ୍କାର ଅର୍ଥରାଶି ସ୍ଥିର କରାଯାଇଛି। ଯୋଜନାରେ ବିଦ୍ୟାଳୟ ସ୍ତରରୁ ଆରମ୍ଭ କରି ପଞ୍ଚାୟତ ପର୍ଯ୍ୟନ୍ତ ସଚେତନତା ଅଭିଯାନ କରାଯିବ। ରାଜ୍ୟର 150ଟି ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ନିଶା ବିରୋଧୀ ସଚେତନତା ଗଣଦୌଡ଼, ପଦଯାତ୍ରା ଓ ସାଇକେଲ୍ ର୍ୟାଲି ଆୟୋଜନ କରାଯିବ। ପ୍ରତି ବ୍ଲକରେ ନିଶା ବିରୋଧୀ କାର୍ଯ୍ୟକ୍ରମ ଓ ନିଶାଦ୍ରବ୍ୟ ନିରୋଧୀ କମିଟି ଆୟୋଜନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ପ୍ରତି ଜିଲ୍ଲାରେ 50 ଜଣ ନିଶାମୁକ୍ତ ମିତ୍ରଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ଜଣାପଡ଼ିଛି। ମାଲକାନଗିରି ଜିଲ୍ଲାରେ ଜଳଭିତ୍ତିକ ସାହସିକ ପର୍ଯ୍ୟଟନର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏଥିପାଇଁ ଏକ ଉଚ୍ଚସ୍ତରୀୟ ବୈଷୟିକ ସର୍ବେକ୍ଷଣ ଶେଷ ହୋଇଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ଓ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ଅଧୀନରେ ଥିବା ଗୋଆସ୍ଥିତ ରାଷ୍ଟ୍ରୀୟ ଜଳକ୍ରୀଡ଼ା ସଂସ୍ଥାନର ମିଳିତ ସହଯୋଗରେ ଏହି ସର୍ବେକ୍ଷଣ ହୋଇଥିଲା। ଏହି ସର୍ବେକ୍ଷଣରେ ଜିଲ୍ଲାର ପ୍ରମୁଖ ଜଳାଶୟଗୁଡ଼ିକର ଭୌଗୋଳିକ ସ୍ଥିତି, ଜଳ ପ୍ରବାହ ଏବଂ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରାଯାଇଛି। ଜମ୍ମୁର ପ୍ରମୁଖ ବିଶେଷଜ୍ଞ ସଞ୍ଜୟ ସିଂ ସମ୍ବିଆଲ ଏବଂ ଚେନ୍ନାଇର ବୈଷୟିକ ଅଧିକାରୀ ଜଗଦୀଶ ଭିଙ୍କୁ ନେଇ ଗଠିତ ଦୁଇଜଣିଆ ଉଚ୍ଚସ୍ତରୀୟ ଟିମ୍ ଜିଲ୍ଲାର ବିଭିନ୍ନ ପ୍ରସ୍ତାବିତ ସ୍ଥଳରେ ହ୍ୱାଇଟ୍ ୱାଟର ରାଫ୍ଟିଂ, କାୟାକିଂ ଏବଂ କାନୋଇଂ ଭଳି ଜଳଭିତ୍ତିକ ସାହସିକ ପର୍ଯ୍ୟଟନ କାର୍ଯ୍ୟକଳାପ ଭିତ୍ତିଭୂମିର ଯାଞ୍ଚ କରିଛନ୍ତି। ସର୍ଭେ ଶେଷ ହେବା ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ସମ୍ବିଆଲ କହିଛନ୍ତି ମାଲକାନଗିରି ଜିଲ୍ଲାର ଜଳାଶୟଗୁଡ଼ିକ ସାହସିକ ଜଳକ୍ରୀଡ଼ା ପାଇଁ ଏକ ପ୍ରାକୃତିକ ଉପହାର। ବିଶେଷକରି ଅପର ସାବେରୀ ଗଜ୍ ଓ ପୋଟେରୀ ହିଲ୍ ସେକ୍ସନର ଭୌଗୋଳିକ ଗଠନ ହ୍ୱାଇଟ୍ ୱାଟର ରାଫ୍ଟିଂ ପାଇଁ ଅତ୍ୟନ୍ତ ଅନୁକୂଳ। ସାରା ଭାରତରେ ଏଭଳି ପ୍ରାକୃତିକ ଢାଲୁ ଓ ଜଳପ୍ରବାହ ଦେଖିବା ବିରଳ ବୋଲି ଶ୍ରୀ ସମ୍ବିଆଲ କହିଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ 100 ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ଛାତ୍ରୀ ନିବାସକୁ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଉଦ୍ଘାଟନ କରିଛନ୍ତି। ସ୍ଥାନୀୟ ଅଞ୍ଚଳର ବିକାଶ ସରକାରଙ୍କ ପ୍ରମୁଖ ପ୍ରାଥମିକତା ବୋଲି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଂସଦ କହିଛନ୍ତି। ଭଦ୍ରକ ପୌରାଞ୍ଚଳର 8 ନମ୍ବର ୱାର୍ଡ ବାଗୁରାଇ ଡଗମୁଣ୍ଡଠାରେ ଏକ ବରିଷ୍ଠ ନାଗରିକ ବିନୋଦନ କେନ୍ଦ୍ରର ଶିଳାନ୍ୟାସ ହୋଇଯାଇଛି। କାର୍ଯ୍ୟକ୍ରମରେ ଭଦ୍ରକ ସାଂସଦ, ବିଧାୟକ ଏବଂ ଜିଲ୍ଲାପାଳଙ୍କ ସହ ବହୁ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ। ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ, ସାମାଜିକ, ମୌଳିକ ବ୍ୟବସ୍ଥା ଦିଗରେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁବିଧା ଉପଲବ୍ଧ କରାଯିବା ସହ ସମାଜରେ ସେମାନଙ୍କ ପ୍ରତି ସମସ୍ତେ ସହଯୋଗର ହାତ ବଢ଼ାଇବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଅପରପକ୍ଷରେ ପଶ୍ଚିମବଙ୍ଗ ଓ ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତା ଦୁଇଦିନ ମଧ୍ୟରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଆଗାମୀ 7 ଦିନ ପର୍ଯ୍ୟନ୍ତ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆଗାମୀ 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ 14ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ଆଗାମୀ 2 ଦିନ ପର୍ଯ୍ୟନ୍ତ ଗରମ ଓ ଗୁଳୁଗୁଳି ନେଇ 11ଟି ଜିଲ୍ଲାକୁ ସତର୍କ କରାଯାଇଛି। ଚଳିତ ମୌସୁମୀରେ ଜୁନ୍ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ ହାରାହାରି 348.1 ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବୃଷ୍ଟିପାତଠାରୁ 8% ଅଧିକ। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆଜି ସନ୍ଧ୍ୟା 6ଟା ସୁଦ୍ଧା 611 ଘନଫୁଟ ରହିଛି। ବର୍ତ୍ତମାନ ଜଳଭଣ୍ଡାରର 2ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 34,665 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 58 7740 ଘନଫୁଟ ଜଳ ନିଷ୍କାସିତ ହେଉଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ପୁରୀରେ ଆଉ ତିନି ଦିନ ପରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ରଥଯାତ୍ରା। ଶ୍ରୀଜୀଉଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ନେଇ ଗଜପତିଙ୍କୁ ଅବଗତ କରାଇଲେ ଦୈତାପତି ସେବକ। ବଲାଙ୍ଗୀର ଜିଲ୍ଲା କରକଚିଆଠାରେ ବିଧାୟକ ବନର ଶୁଭାରମ୍ଭ କଲେ ସ୍ୱାସ୍ଥ୍ୟମନ୍ତ୍ରୀ। ମାଲକାନଗିରି ଜିଲ୍ଲାରେ ଜଳଭିତ୍ତିକ ସାହସିକ ପର୍ଯ୍ୟଟନର ବିକାଶ ପାଇଁ ବୈଷୟିକ ସର୍ବେକ୍ଷଣ ଏବଂ ରାଜ୍ୟର ଦକ୍ଷିଣ

0: ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ବର୍ଷା ହେବା ନେଇ 14 ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି। ନମସ୍କାର।
1: କହି କହି ଥକି ଗଲେଣି,
2: କଣ ହେଲା?
1: ନୂଆ କିଟ୍ ବ୍ୟାଗ୍ ଦରକାର।
2: ତ ପ୍ରଥମେ କ୍ୟାପ୍ଟେନ୍ଙ୍କୁ କୁହ,
1: ନ ଶୁଣିବେ ତ ମ୍ୟାନେଜରଙ୍କୁ।
3: କରେକ୍ଟ।
2: ତ ଏମିତି ହିଁ ପ୍ରଥମେ ଅଭିଯୋଗ ବ୍ୟାଙ୍କରେ କରନ୍ତୁ, 30 ଦିନ ଭିତରେ ଉତ୍ତର କିମ୍ବା ସମାଧାନ ପ୍ରାପ୍ତ ନହେଲେ CMS ପୋର୍ଟାଲରେ ଅଭିଯୋଗ କରନ୍ତୁ।
1: ତ ପ୍ରଥମେ ବ୍ୟାଙ୍କ, ତାପରେ CMS ପୋର୍ଟାଲ,
2: ନହେଲେ ଅଭିଯୋଗ ହେବ ନା ମଞ୍ଜୁର। ଯିବା, ନିଆ ଆସିଗଲା ନା କିଟ୍ ବ୍ୟାଗ୍?
4: RBI କହେ
5: ପ୍ରଥମେ ନିଜ ବ୍ୟାଙ୍କ, ତାପରେ RBI ଅମ୍ବୁଡ୍ସମ୍ୟାନ।
6: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
7: ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ଆଉ 3 ଦିନ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ରଥରେ ବିଜେ କରି ବଡ଼ଦାଣ୍ଡରେ ଦର୍ଶନ ଦେବେ 3 ଦିଅ। ରଥ ସମଗ୍ର ଭାରତୀୟ ସଂସ୍କୃତିରେ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି। ଦେବ ପରମ୍ପରାଠାରୁ ଆରମ୍ଭ କରି ରାଜା ରାଜୁଡ଼ା ଶାସନ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ରଥର ଗୁରୁତ୍ୱ ଏଯାବତ୍ ରହିଛି। ଏକ ପ୍ରକାର କହିବାକୁ ଗଲେ ଏହା ଗଣଜୀବନ, କଳା, ସ୍ଥାପତ୍ୟ ଏବଂ ଆଧ୍ୟାତ୍ମିକତାର ମୂଳ ଭିତ୍ତି। ଦେଶର ବିଭିନ୍ନ ସ୍ଥାନରେ ରଥକୁ ନେଇ ବହୁବିଧ ପରମ୍ପରା ରହିଛି। ଏପରି କେତେକ ଚର୍ଚ୍ଚିତ ରଥଯାତ୍ରା ସମ୍ପର୍କରେ ଆସନ୍ତୁ ଜାଣିବା। ତିରୁବାରୁର ରଥ ବା ଆଜି ଥେର୍ ତାମିଲନାଡୁର ତିରୁବାରୁର ସହରରେ ଥିବା ପ୍ରସିଦ୍ଧ ଶ୍ରୀ ତ୍ୟାଗରାଜ ସ୍ୱାମୀ ମନ୍ଦିର ସହିତ ଜଡ଼ିତ। ଏହାକୁ ଏସିଆର ସବୁଠାରୁ ବଡ଼ ପାରମ୍ପରିକ ମନ୍ଦିର ରଥ ଭାବରେ ଗଣନା କରାଯାଏ। ବାର୍ଷିକ ରଥଯାତ୍ରା ସମୟରେ ଭଗବାନ ତ୍ୟାଗରାଜ ଏହି ବିଶାଳ ରଥରେ ବିରାଜମାନ ହୋଇ ସହର ପରିକ୍ରମା କରନ୍ତି। ଏହି ରଥର ଉଚ୍ଚତା ପ୍ରାୟ 96 ଫୁଟ ଏବଂ ଏହାର ଓଜନ ପ୍ରାୟ 350 ଟନ୍ରୁ ଅଧିକ। ଏଥିରେ ବ୍ୟବହୃତ ହେଉଥିବା ଚକଗୁଡ଼ିକ ମଧ୍ୟ ବିଶାଳ, ଯାହାକି ଶକ୍ତ କାଠରେ ନିର୍ମିତ ଏବଂ ପରବର୍ତ୍ତୀ ସମୟରେ ଏହାକୁ ଅଧିକ ସୁରକ୍ଷିତ କରିବା ପାଇଁ ଲୁହାର ପ୍ଲେଟ୍ ଲଗାଯାଇଛି। ଏହି ରଥଟି ଚାଲିବା ସମୟରେ ଏକ ବିଶାଳ ସମୁଦ୍ର ଭଳି ଦୃଶ୍ୟମାନ ହୋଇଥାଏ। ପ୍ରତିବର୍ଷ ମାର୍ଚ୍ଚରୁ ଏପ୍ରିଲ ମାସ ମଧ୍ୟରେ ବା ତାମିଲ ମାସ ପାଙ୍ଗୁନି ସମୟରେ ଏଠାରେ ବାର୍ଷିକ ରଥ ମହୋତ୍ସବ ଅନୁଷ୍ଠିତ ହୁଏ। ହଜାର ହଜାର ଭକ୍ତ ଏହି ବିଶାଳ ରଥକୁ ଭକ୍ତିର ସହ ଦୌଡ଼ି ସାହାଯ୍ୟରେ ଟାଣିଥାନ୍ତି। ବଗଡ଼ ରଥଯାତ୍ରା ହେଉଛି ମହାରାଷ୍ଟ୍ରର ଏକ ଅତ୍ୟନ୍ତ ପ୍ରସିଦ୍ଧ, ପାରମ୍ପରିକ ଏବଂ ରୋମାଞ୍ଚକର ଉତ୍ସବ। ଏହା ମହାରାଷ୍ଟ୍ରର ପଶ୍ଚିମ ପ୍ରାନ୍ତରେ ବିଶେଷକରି ସତାରା ଜିଲ୍ଲାର ୱାଇ ତାଲୁକାରେ ଥିବା ବାୱଧନ ଗାଁରେ ପାଳନ କରାଯାଏ। ପ୍ରତିବର୍ଷ ହୋଲି ପରବର୍ତ୍ତୀ ରଙ୍ଗପଞ୍ଚମୀ ତିଥିରେ ଖୁବ୍ ଧୁମ୍ଧାମ୍ରେ ପାଳିତ ହେଉଥିବା ଏହି ରଥଯାତ୍ରାର ଶୈଳୀ ଓ ପରମ୍ପରା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଏହି ରଥଟି ପ୍ରାୟ 50-60 ଫୁଟ ଉଚ୍ଚ। ଏହାର ବଡ଼ ବଡ଼ କାଠ ଚକ ଥାଏ ଏବଂ ରଥ ଉପରେ ଏକ ବିଶାଳକାୟ କାଠର ଗଣ୍ଡିକୁ ନେଇ ଏକ ବିଶେଷ କ୍ରେନ୍ ଭଳି ଗଠନ ନିର୍ମାଣ କରାଯାଇଥାଏ। ଏଥିରେ ଜଣେ ମାନସିକଧାରୀ ଭକ୍ତଙ୍କୁ ରଥର ସବା ଉପରେ ଥିବା କାଠଦଣ୍ଡରେ ଓଲଟା ବା ଝୁଲନ୍ତା ଅବସ୍ଥାରେ ବନ୍ଧାଯାଏ, ଯାହାଙ୍କୁ ବଗାଡ଼ିଆ କହନ୍ତି। ଏହି ଯାତ୍ରା ମହାଦେବଙ୍କ ଅବତାର ଭଗବାନ ଭୈରବନାଥଙ୍କ ଉଦ୍ଦେଶ୍ୟରେ ସମର୍ପିତ। ରଥ ବାହାରିବା ପୂର୍ବରୁ ବଗାଡ଼ିଆ କୃଷ୍ଣା ନଦୀରେ ବୁଡ଼ ପକାଇ ପୂଜାର୍ଚ୍ଚନା କରନ୍ତି। ଏହାପରେ ତାଙ୍କ ପିଠିରେ ଲୁହାକଣ୍ଟା ବା ହୁକ୍ ଫୋଡ଼ାଯାଇ ରଥର ଶୀର୍ଷରେ ଝୁଲାଇ ଦିଆଯାଏ। ଅବଶ୍ୟ ବର୍ତ୍ତମାନ ସୁରକ୍ଷା ଦୃଷ୍ଟିରୁ ଏହାକୁ କପଡ଼ା ବା ଦୌଡ଼ି ସାହାଯ୍ୟରେ ବାନ୍ଧି କରାଯାଉଛି। ଏହି ବିଶାଳ ରଥକୁ କୃଷ୍ଣା ନଦୀ ପଠାରୁ ମୁଖ୍ୟ ମନ୍ଦିର ପର୍ଯ୍ୟନ୍ତ ପ୍ରାୟ 3-4 କିଲୋମିଟର ବଳଦମାନଙ୍କ ଦ୍ୱାରା ଟାଣି ଟାଣି ଅଣାଯାଏ। ମଧୁରାମ୍ମା ଦେବୀ ରଥଯାତ୍ରା ଦକ୍ଷିଣ ଭାରତ ବିଶେଷ କରି କର୍ଣ୍ଣାଟକର ଏକ ପ୍ରସିଦ୍ଧ ଏବଂ ପାରମ୍ପରିକ ଉତ୍ସବ। ବେଙ୍ଗାଲୁରୁ ନିକଟସ୍ଥ ହୁସ୍କୁର୍ଠାରେ ଥିବା ମା ମଧୁରାମ୍ମାଙ୍କ ମନ୍ଦିରରେ ପ୍ରାୟତଃ ମାର୍ଚ୍ଚ ମଧ୍ୟଭାଗ ବା ଉଗାଦି ସମୟରେ ଏହି ରଥଯାତ୍ରା ପ୍ରତିବର୍ଷ ବହୁତ ଜାକଜକମରେ ପାଳନ କରାଯାଏ। ଏହି ରଥଯାତ୍ରାର ସବୁଠାରୁ ବଡ଼ ସ୍ୱାତନ୍ତ୍ର୍ୟ ହେଉଛି ଏହାର ଆକାଶଛୁଆଁ ରଥ। ଏହାକୁ ସ୍ଥାନୀୟ ଭାଷାରେ କୁର୍ଜି କୁହାଯାଏ। ପ୍ରାୟ 80-150 ଫୁଟ ପର୍ଯ୍ୟନ୍ତ ଉଚ୍ଚ ହୋଇଥିବା ଏହି ରଥ ଏକ ବିଶାଳ ପିରାମିଡ୍ ବା ମିନାର ପରି ଦେଖାଯାଏ। ରଥର ତଳଭାଗ କାଠରେ ତିଆରି ହୋଇଥିବା ବେଳେ ଉପର ଅଂଶକୁ ବାଉଁଶ, ନଡ଼ିଆ କତାର ଦଉଡ଼ି ଏବଂ ରଙ୍ଗବେରଙ୍ଗ କପଡ଼ା ସାହାଯ୍ୟରେ ଏକ ଓଜନିଆ ମିନାର ପରି ଉପରକୁ ଗଢ଼ିଥାନ୍ତି। ରଥ ଉପରେ ଦେବୀଙ୍କ ଚିତ୍ର ବା ମୂର୍ତ୍ତି ସ୍ଥାପନ କରାଯାଇଥାଏ। ଏହି ଯାତ୍ରାରେ ଆଖପାଖ 10-15 ଗାଁର ଲୋକେ ନିଜ ନିଜ ଗ୍ରାମ ତରଫରୁ ଏଭଳି ବିଶାଳକାୟ ରଥ ତିଆରି କରି ମଧୁରାମ୍ମା ମନ୍ଦିର ପଡ଼ିଆକୁ ଆଣିଥାନ୍ତି। ରଥଗୁଡ଼ିକୁ ଟାଣିବା ପାଇଁ ସଶକ୍ତ ବଳଦଙ୍କୁ ସୁନ୍ଦର ଭାବେ ସଜାଯାଇ ରଥ ଆଗରେ ଲଗାଯାଇଥାଏ। ସାରଙ୍ଗପାଣି ରଥଯାତ୍ରା ଦକ୍ଷିଣ ଭାରତର ତାମିଲନାଡୁରେ ଏକ ଅତ୍ୟନ୍ତ ପ୍ରସିଦ୍ଧ ଏବଂ ଐତିହାସିକ ରଥ ସଂସ୍କୃତି। ତାମିଲନାଡୁର କୁମ୍ଭକୋଣମ୍ ସହରରେ ଅବସ୍ଥିତ ପ୍ରାଚୀନ ଶ୍ରୀ ସାରଙ୍ଗପାଣି ବା ଭଗବାନ ବିଷ୍ଣୁଙ୍କ ମନ୍ଦିରର ଏହି ରଥ ଚିତ୍ତିରଇଥେର୍ ସାରା ଦେଶରେ ଏହାର ବିଶାଳତା ଏବଂ ଭବ୍ୟତା ପାଇଁ ଜଣାଶୁଣା। ଏପ୍ରିଲରୁ ମେ ମାସ ମଧ୍ୟରେ ତାମିଲ ମାସ ଚିତ୍ତିରଇରେ ଏହି ରଥଯାତ୍ରା ହୁଏ। ରଥର ଓଜନ ପ୍ରାୟ 500 ଟନ୍। ଏହାର ତଳ ଅଂଶ ଓ ଚକଗୁଡ଼ିକ ବିଶାଳକାୟ କାଠରେ ସ୍ଥାୟୀ ଭାବେ ନିର୍ମିତ, ଯାହା ଉପରେ ଦେବଦେବୀ ଓ ପୁରାଣର ସୁନ୍ଦର କାରୁକାର୍ଯ୍ୟ ଖୋଦିତ ହୋଇଛି। ଯାତ୍ରା ସମୟରେ ଏହାକୁ କପଡ଼ା, ଫୁଲ ଏବଂ ପତାକା ସାହାଯ୍ୟରେ ସଜାଯାଏ। ଭଗବାନ ବିଷ୍ଣୁ ଏବଂ ମହାଲକ୍ଷ୍ମୀଙ୍କ ଅବତାର ଦେବୀ କୋମଲାବଲ୍ଲୀଙ୍କ ବିବାହ ସ୍ମୃତିରେ ଏହି ରଥ ଉତ୍ସବ ପାଳନ କରିଥାନ୍ତି।

0: ଶୁଣିଲେ ଜନଜୀବନ ସମ୍ବାଦ ଉପସ୍ଥାପନା ଲହରିକା ପଟ୍ଟନାୟକ
1: କାର୍ଯ୍ୟକ୍ରମ ଶୁଣିଲେ ରିଲେ କରି ପ୍ରସାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ କିଛି ସମୟ ମଧ୍ୟରେ ଶୁଣନ୍ତୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ।

ଜରୁରୀ ବୋଲିକରି ସାଂସଦ କହିଥିଲେ। ସମ୍ମିଳନୀରେ ଖଡ଼ିଆଲନୁ ରେଲ ଲାଇନ୍ ତିଆରି, ତିଖାଲି ନିମ୍ନ ଇନ୍ଦ୍ରନ ମେଗା ପାଇପ୍ଲାଇନ୍ ଜଳସେଚନ ପ୍ରକଳ୍ପ, ଉଦନ୍ତି ବେରେଜ ତିଆର, ଖଡ଼ିଆଲ ଡିଗ୍ରୀ ମହିଳା କଲେଜକେ ସରକାରୀ ଜମି ଦେବାର ବାଗିର ଭିନ୍ ଭିନ୍ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ବଲାଙ୍ଗୀର ଜିଲ୍ଲା ଲୁଇସିଂହା ନିର୍ବାଚନ ମଣ୍ଡଳୀ ଅଧୀନତି ଥିବାର କର୍କଚିଆ ସଂଗଠିତ ଜଙ୍ଗଲନୁ ଏକ ପେଡ଼ ମା କେ ନାମ ଆର୍ ବିଧାୟକ ବନ ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ କାର୍ଯ୍ୟକ୍ରମଟି ଯୋଗ ଦେଇକରି ଗଛ ଯୋଗାଇଥିଲେ। ବଲାଙ୍ଗୀର ମନଖଣ୍ଡ ତରଫରୁ ଆୟୋଜିତ କାର୍ଯ୍ୟକ୍ରମଟି ବହୁତ ମାତ୍ରାତି ସାଧାରଣ ଲୋକେ ଯୋଗ ଦେଇକରି ଗଛ ଯୋଗାଇଥିଲେ। ନୂଆପଡ଼ା ଜିଲ୍ଲାରୁ ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍ ମୁକ୍ତ ଅଭିଯାନ ଅଧୀନତି ଗାଁ ପରିମଳ ଗାଁ ମୁଣ୍ଡରୀ କାର୍ଯ୍ୟକ୍ରମ ହୋଇଯାଇଛି। ଜିଲ୍ଲାର ମଗୁରପାଣି ଗାଁରୁ ହୋଇଥିବାର କାର୍ଯ୍ୟକ୍ରମଟି ସ୍ୱଚ୍ଛ ସୁସ୍ଥ ଆର୍ ପରିବେଶ ଅନୁକୂଳ ଗାଁ ଗଠନ ଉପରେ ଜୋର୍ ଦିଆଯାଇଥିଲା। ଜିଲ୍ଲାପାଳ ମଧୁସୂଦନ ଦାସ କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍କେ ବର୍ଜନ କରିବାର ଲାଗି ଆହ୍ୱାନ ଦେଇଥିଲେ। ପାଣିପାଗ ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ଭିନ୍ ଭିନ୍ ଜାଗାରୁ ବର୍ଷା ହେବାର ସମ୍ଭାବନା ରହିଛି। ସେଆଡ଼େ ପଶ୍ଚିମବଙ୍ଗ ଆଉ ତା'ର ଆଖପାଖର ବାଂଲାଦେଶ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ଏବଂ ଦୁଇ ଦିନ ଭିତରେ ଲଘୁଚାପଟି ବଦଳିବାର ସମ୍ଭାବନା ରହିଛି। ଏତାର ପ୍ରଭାବତି ରାଜ୍ୟ ଏବେ 7 ଦିନ ତ ଖାଲକାନୁ ମଧ୍ୟମ ଧରଣର ବର୍ଷା ହେବା ବୋଲିକରି ପାଣିପାଗ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ସେଆଡ଼େ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆଜି ସକାଳର 6 ବଜେ ତକ 611 ଫୁଟ ରହିଥିଲା। ଇସମିଆଥି ଦୁଇଟା ଗେଟ୍ ଦେଇକରି ଫି ସେକେଣ୍ଡଟି 58,740 ଘନଫୁଟ ପାନ୍ ଛଡ଼ାଯାଉଥିବାର ବେଳେ 34,665 ଘନଫୁଟ ପାନ୍ ଜଳଭଣ୍ଡାରକେ ଆସୁଛି। ନିଶାମୁକ୍ତ ଓଡ଼ିଶା ଗଠନ ଲାଗି ଖାସ୍ ଯୋଜନା ତିଆରି କଲେ ସରକାର। କେନ୍ଦ୍ର ସରକାରଙ୍କ ତରଫରୁ ଫେରଘାଏ ଧାରି ଜିଲ୍ଲା 36 ଔଷଧ ଖୁଚୁରା ଦର। ଆଷାଢ଼ ମାସର ଅନ୍ଧାର ପକ୍ଷର ଦ୍ୱାଦଶୀ ତିଥିନୁ ପୁରୀ ଶ୍ରୀମନ୍ଦିରନୁ ଆଜି ହୋଇଛି ମହାପ୍ରଭୁମାନଙ୍କର ରାଜପ୍ରସାଦ ବିଜେ ନୀତି। ଆଉ ରାଜ୍ୟ ସକ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ, ଏବେ 7 ଦିନ ତକ ହୋଇପାରେ ବର୍ଷା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲ ଶୁଣନ୍ତୁ। ରିଲେ କରି ପ୍ରସାର କରୁଛୁ ଆକାଶବାଣୀ।
1: ଆକାଶବାଣୀ

ସମ୍ବାଦ ପଢ଼ୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଦେଶୀ ପ୍ରଜାତିର ଚାରାରୋପଣ କରି ଭବିଷ୍ୟତ ପିଢ଼ି ପାଇଁ ବାସୋପଯୋଗୀ ପରିବେଶ ସୁନିଶ୍ଚିତ କରିବା ଲାଗି ଜନସାଧାରଣଙ୍କୁ ଆହ୍ୱାନ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଅହମ୍ମଦାବାଦରେ 405 କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର କଲେ ଉଦ୍ଘାଟନ ଓ ଶିଳାନ୍ୟାସ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଆସନ୍ତା ମଙ୍ଗଳବାର ଦେଶବ୍ୟାପୀ 668 କୋଟି ଟଙ୍କାର 7 ଇଏସ୍ଆଇ ସ୍ୱାସ୍ଥ୍ୟସେବା ପ୍ରକଳ୍ପର କରିବେ ଉଦ୍ଘାଟନ। ଓମାନ ଉପକୂଳରେ ବାଣିଜ୍ୟିକ ଜାହାଜ ଜିଏଫ୍ଏସ୍ ଗ୍ୟାଲେକ୍ସି ଉପରେ ଆକ୍ରମଣକୁ ଭାରତର ନିନ୍ଦା ଏବଂ ଭାରତ ଓ ଇଂଲଣ୍ଡ ମହିଳା ଅନ୍ତର୍ଜାତୀୟ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ତୃତୀୟ ଦିବସରେ 4 ହରାଇ 250 ସଂଗ୍ରହ କଲା ଭାରତ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଅହମ୍ମଦାବାଦରେ 405 କୋଟି ଟଙ୍କାର ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଶ୍ରୀ ଶାହା ଏକ୍ ପେଡ୍ ମା କେ ନାମ ଅଭିଯାନ ଅଧୀନରେ ଚାରାରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଶ୍ରୀ ଶାହାଙ୍କ ନେତୃତ୍ୱରେ ତାଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ଗାନ୍ଧୀନଗରରେ 1,25,00,000 ଅଧିକ ଚାରାରୋପଣ କରାଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଏକ ଦୀର୍ଘକାଳୀନ ପରିବେଶ ରୋଡ୍ମ୍ୟାପ୍ ଉପରେ ଆଲୋକପାତ କରି ଶ୍ରୀ ଶାହା 2029 ସୁଦ୍ଧା ଗାନ୍ଧୀନଗରର ସବୁଜିମା ଅଂଶକୁ ଆହୁରି 20% ବୃଦ୍ଧି କରିବାକୁ ଆହ୍ୱାନ ଦେଇଛନ୍ତି। ନାଗରିକମାନଙ୍କୁ ନିଜର ଛାତ ଉପରେ ସୋଲାର ପ୍ୟାନେଲ ଲଗାଇବା ପାଇଁ ଶ୍ରୀ ଶାହା ପରାମର୍ଶ ଦେଇଛନ୍ତି। ବର ଅସୁସ୍ଥ ଜାମ୍ମୁ ଏବଂ ଅର୍ଜୁନ ଭଳି ଦେଶୀ ପ୍ରଜାତିର ଗଛ ଲଗାଇବା ଦ୍ୱାରା ସହରର ତାପମାତ୍ରା 5% ହ୍ରାସ ପାଇବ, ଓଜନ ସ୍ତର ସୁଦୃଢ଼ ହେବା ସହ ଭବିଷ୍ୟତ ପିଢ଼ି ପାଇଁ ବାସୋପଯୋଗୀ ପରିବେଶ ସୁନିଶ୍ଚିତ କରାଯାଇପାରିବ ବୋଲି ଶ୍ରୀ ଶାହା ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ପରିବେଶ ସୁରକ୍ଷା ଅଭିଯାନର ଅଂଶସ୍ୱରୂପ 101 ନୂତନ ଅକ୍ସିଜେନ୍ ପାର୍କ ଉଦ୍ଘାଟନ କରାଯାଇଛି। ସାଧାରଣ ପରିବହନ କ୍ଷେତ୍ରକୁ ଅଗ୍ରାଧିକାର ଦିଆଯାଇ 333 ନୂତନ ବୈଦ୍ୟୁତିକ ବସ୍କୁ ସାମିଲ କରାଯାଇଛି। ଏହାଦ୍ୱାରା ଦେଶର ପ୍ରଥମ ସହର ଭାବେ ଅହମ୍ମଦାବାଦ ବିଆର୍ଟିଏସ୍ 100% ବୈଦ୍ୟୁତିକ ତଥା ଶୂନ୍ୟ ପ୍ରଦୂଷଣ ବସ୍ ସେବା ପରିଚାଳନାର ମାନ୍ୟତା ଲାଭ କରିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଆସନ୍ତାକାଲି ଗାନ୍ଧୀନଗରସ୍ଥିତ ନ୍ୟାସନାଲ୍ ଫରେନ୍ସିକ୍ ସାଇନ୍ସେସ୍ ୟୁନିଭର୍ସିଟିରେ 11 ଇଣ୍ଟରପୋଲ୍ ଡିଜିଟାଲ୍ ଫରେନ୍ସିକ୍ ବିଶେଷଜ୍ଞମାନଙ୍କର ବୈଠକ ଏବଂ ପ୍ରଥମ ଆନ୍ତର୍ଜାତୀୟ ଅପରାଧ ଅନୁସନ୍ଧାନକାରୀ ପ୍ରତିଯୋଗିତାକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଆସନ୍ତାକାଲି ଗୁଜରାଟର ଗାନ୍ଧୀନଗରଠାରେ କୃଷି ଉତ୍ପାଦନ ବଜାର କମିଟିର ଅମୃତ ମହୋତ୍ସବ କାଳରେ ନୂତନ ପରିବା ମଣ୍ଡିର ଉଦ୍ଘାଟନ କରିବେ। ସମବାୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଶ୍ରୀ ଶାହା ଏକ୍ ପେଡ୍ ମା କେ ନାମ ଅଭିଯାନ ଅଧୀନରେ ଚାରାରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଏବଂ ଅମୃତ ମହୋତ୍ସବ ସାକାର ନେଇ ପ୍ରସ୍ତୁତ ଏକ ସ୍କାରକୀ ପୁସ୍ତିକା ଉନ୍ମୋଚନ କରିବେ। କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଆସନ୍ତା ମଙ୍ଗଳବାର ସମଗ୍ର ଦେଶରେ 668 କୋଟି ଟଙ୍କା ମୂଲ୍ୟର 7 କର୍ମଚାରୀ ରାଜ୍ୟ ବୀମା ଇଏସ୍ଆଇ ସ୍ୱାସ୍ଥ୍ୟସେବା ପ୍ରକଳ୍ପ ଉଦ୍ଘାଟନ କରିବେ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ତେଲେଙ୍ଗାନାର ସନତନଗରସ୍ଥିତ ଇଏସ୍ଆଇ ହସ୍କିଟାଲରେ ବହିର୍ବିଭାଗ, ଆସାମର ବେଲତୋଲାଠାରେ 200 ଶଯ୍ୟା ବିଶିଷ୍ଟ ଇଏସ୍ଆଇ ହସ୍କିଟାଲର ଉନ୍ନତିକରଣ, ତାମିଲନାଡୁର ଶ୍ରୀ ପେରୁମ୍ବଦୁରସ୍ଥିତ 100 ଶଯ୍ୟା ବିଶିଷ୍ଟ ଇଏସ୍ଆଇ ହସ୍କିଟାଲ ଏବଂ ଆନ୍ଧ୍ରପ୍ରଦେଶର ରାଜା ମହେନ୍ଦ୍ରବରମ୍, ଗୁଜରାଟ, ରାଜସ୍ଥାନର କୋଟା ଏବଂ ଭବାନୀ ମଣ୍ଡିରେ ଇଏସ୍ଆଇ ଡାକ୍ତରଖାନା ରହିଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି ସ୍ୱାସ୍ଥ୍ୟସେବା ପ୍ରକଳ୍ପ ଦ୍ୱାରା ଦେଶର ପ୍ରାୟ 53,00,000 ହିତାଧିକାରୀ ଚିକିତ୍ସା ସେବା ପାଇପାରିବେ। ଏହି ଅବସରରେ ଡକ୍ଟର ମାଣ୍ଡବ୍ୟ ଚିକିତ୍ସା ସେବା ପ୍ରକଳ୍ପରେ ନିୟୋଜିତ ଥିବା ନିର୍ମାଣକାରୀ ଶ୍ରମିକମାନଙ୍କୁ ସମ୍ବର୍ଦ୍ଧିତ କରିବେ। ସେ ମଧ୍ୟ ଇଏସ୍ଆଇ ହିତାଧିକାରୀମାନଙ୍କୁ ଅର୍ଥ ସହାୟତା ରାଶି ପ୍ରଦାନ କରିବାର କାର୍ଯ୍ୟସୂଚୀ ରହିଛି। କାର୍ଯ୍ୟକ୍ରମରେ ଶ୍ରମ ଓ ନିୟୋଜନ ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦ୍ରଲାଜେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ନିର୍ମାଣ କ୍ଷେତ୍ରରେ ପରିବେଶ ଅନୁକୂଳ ପ୍ରଯୁକ୍ତିବିଦ୍ୟା ଆପଣେଇବାର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ କେନ୍ଦ୍ରୀୟ ପୂର୍ତ୍ତ ବିଭାଗର 172ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ଯେକୌଣସି ନିର୍ମାଣ କାର୍ଯ୍ୟର ସ୍ଥାୟିତ୍ୱ ନେଇ ବୁଝାମଣା କରିବା ଉଚିତ ନୁହେଁ। ସମସ୍ତ କାର୍ଯ୍ୟକୁ ସାଧୁତା ଏବଂ ନୈତିକତା ଆଧାରରେ କରିବା ଉପରେ ଶ୍ରୀ ଲାଲ କର୍ମଚାରୀମାନଙ୍କୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଲାଲ ଉତ୍ତରପ୍ରଦେଶର ଗାଜିଆବାଦଠାରେ ଆଭାସୀ ମାଧ୍ୟମରେ ପୂର୍ତ୍ତ ବିଭାଗର ଜାତୀୟ ପରିଷଦ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଆକାଶବାଣୀରୁ
ଓମାନ ଉପକୂଳରେ ଆଜି ସକାଳେ ବାଣିଜ୍ୟିକ ଜାହାଜ ଜିଏଫ୍ଏସ୍ ଗ୍ୟାଲେକ୍ସି ଉପରେ ହୋଇଥିବା ଆକ୍ରମଣକୁ ଭାରତ ନିନ୍ଦା କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜାହାଜରେ ଥିବା 11 ଜଣ ଭାରତୀୟଙ୍କ ମଧ୍ୟରୁ 10 ଜଣଙ୍କୁ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇଛି ଏବଂ ଜଣେ ନିଖୋଜ ଅଛନ୍ତି। ଓମାନସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ପରିସ୍ଥିତି ଅନୁଧ୍ୟାନ କରାଯାଉଛି। ଉଦ୍ଧାର କାର୍ଯ୍ୟ ପରିଚାଳନା ପାଇଁ ଦୂତାବାସ ଓମାନ କର୍ତ୍ତୃପକ୍ଷଙ୍କ ସହାୟତା ଲୋଡ଼ିଛି। ଓମାନ ପକ୍ଷରୁ ପ୍ରଦାନ କରାଯାଉଥିବା ସହାୟତା ପାଇଁ ଭାରତ କୃତଜ୍ଞତା ଜଣାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ବାଣିଜ୍ୟିକ ଜାହାଜ ଏବଂ ବେସାମରିକ ଭିତ୍ତିଭୂମି ଉପରେ ଲକ୍ଷ୍ୟ କରି କରାଯାଉଥିବା ଆକ୍ରମଣର ନିଶ୍ଚିତ ଅବସାନର ଆବଶ୍ୟକତା ରହିଛି। ଜଳପଥରେ ମୁକ୍ତ ଏବଂ ସୁରକ୍ଷିତ ଭାବେ ଜାହାଜ ଚଳାଚଳ ପାଇଁ ଆନ୍ତର୍ଜାତିକ ସ୍ତରରେ ନିୟମ ପ୍ରସ୍ତୁତର ଆବଶ୍ୟକତା ଉପରେ ମନ୍ତ୍ରଣାଳୟ ପକ୍ଷରୁ ଗୁରୁତ୍ୱ ପ୍ରଦାନ କରାଯାଇଛି। ଆଫଗାନିସ୍ତାନର କୃଷିମନ୍ତ୍ରୀ ମୌଲବୀ ଅତାଉଲ୍ଲା ଉମାରି ଭାରତକୁ ତାଙ୍କର 6 ଦିନିଆ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହା ହେଉଛି ଭାରତକୁ ଆଫଗାନିସ୍ତାନର 4ର୍ଥ ମନ୍ତ୍ରୀସ୍ତରୀୟ ଗସ୍ତ। ମୌଲବୀ ଉମାରଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଭାରତକୁ ଆସିଥିଲେ। ଏହି ଗସ୍ତକାଳରେ ମୌଲବୀ ଉମାରି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ଉଭୟ କୃଷି, ଜଳସେଚନ, ପ୍ରାଣୀ ସମ୍ପଦ, କୃଷି ଗବେଷଣା, ଶିକ୍ଷା, ଦକ୍ଷତା ବିକାଶ ଆଦି ସଂକ୍ରାନ୍ତରେ ଆଲୋଚନା କରିଥିଲେ। ବାଂଲାଦେଶରେ ବନ୍ୟା ଓ ଭୂସ୍କଳନ ଯୋଗୁଁ ଗତ ସପ୍ତାହ ମଧ୍ୟରେ 44 ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଭୂସ୍କଳନ ଯୋଗୁଁ ଅନେକ ଆହତ ହୋଇଥିବା ସୂଚନା ମିଳିଛି। କେତେକ ସ୍ଥାନରେ ବନ୍ୟାଜଳ ପ୍ରବେଶ କରିବାରୁ ଜଳମଗ୍ନ ହୋଇଛି। ବିପର୍ଯ୍ୟୟ ପରିଚାଳନା ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ବନ୍ୟା ଯୋଗୁଁ ପ୍ରାୟ 2,67,000 ପରିବାର ପ୍ରଭାବିତ ହୋଇଛନ୍ତି। ରାଜଧାନୀ ଢାକାରେ ପ୍ରବଳ ବର୍ଷା ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ସର୍ବାଧିକ 7ଟି ପ୍ରଭାବିତ ଜିଲ୍ଲାରେ ସେନା, ନୌବାହିନୀ ଏବଂ ବାୟୁସେନା ପକ୍ଷରୁ ମିଳିତ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବନ୍ୟା ପୂର୍ବାନୁମାନ ଏବଂ ସତର୍କ କେନ୍ଦ୍ର ପକ୍ଷରୁ ଉତ୍ତର ଓ ଉତ୍ତର ପଶ୍ଚିମ ଜିଲ୍ଲାଗୁଡ଼ିକରେ ଥିବା ନଦୀଗୁଡ଼ିକରେ ଅଧିକ ବନ୍ୟାର ସମ୍ଭାବନା ଥିବା ସୂଚନା ଦିଆଯାଇଛି। ଦକ୍ଷିଣ ପଶ୍ଚିମ ରୁଷ ଉପରେ ୟୁକ୍ରେନ୍ର ଆକ୍ରମଣ ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 3 ଜଣ ଆହତ ହୋଇଛନ୍ତି। ରୁଷର ସାମରା ପ୍ରଦେଶର ଗଭର୍ଣ୍ଣର ଭ୍ୟାଚେସ୍ଲାଭ ଫେଡୋରେଚିଭ୍ କହିଛନ୍ତି ଏହି ଆକ୍ରମଣରେ ଆବାସିକ ସ୍ଥଳୀ ଏବଂ କୋଠାଘର କ୍ଷତିଗ୍ରସ୍ତ ହୋଇଛି। ରୁଷର ଗଣମାଧ୍ୟମ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ସାମରା ପ୍ରଦେଶର ସିର୍ଜନ୍ ତୈଳ ବିଶୋଧନାଗାର ଉପରେ ଲକ୍ଷ୍ୟ କରି ଏହି ଆକ୍ରମଣ କରାଯାଇଥିଲା। ଆଜୋ ବ୍ଲାକ୍ ସି ଉପରେ ଡ୍ରୋନ୍ ଆକ୍ରମଣରେ ଗୋଟିଏ ଟ୍ୟାଙ୍କର ନଷ୍ଟ ହୋଇଥିବା ସୂଚନା ମିଳିଛି। ଏହି ଆକ୍ରମଣ ପାଇଁ ୟୁକ୍ରେନ୍ର ସରକାରୀ ବିଭାଗ ପକ୍ଷରୁ କୌଣସି ମତାମତ ପ୍ରଦାନ କରାଯାଇ ନାହିଁ। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଲଣ୍ଡନଠାରେ ଚାଲିଥିବା ମହିଳା ଆନ୍ତର୍ଜାତୀୟ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ରେ ତୃତୀୟ ଦିବସର ଦ୍ୱିତୀୟ ଇନିଂସରେ ଭାରତ 4 ୱିକେଟ୍ ହରାଇ 250 ରନ୍ ସଂଗ୍ରହ କରିଛି। ଇଂଲଣ୍ଡ ବିପକ୍ଷରେ ଭାରତ 365 ରନ୍ରେ ଆଗୁଆ ରହିଛି। ଇଂଲଣ୍ଡ ପ୍ରଥମ ଇନିଂସରେ ଗତକାଲି 170 ରନ୍ ସଂଗ୍ରହ କରିଥିଲା। ଇଂଲଣ୍ଡ ପକ୍ଷରୁ ଆମି ଜୋନ୍ସ ସର୍ବାଧିକ 53 ରନ୍ ସଂଗ୍ରହ କରିଥିଲେ। ଭାରତ ପକ୍ଷରୁ କ୍ରାନ୍ତି ଗୋଡ୍ 5ଟି ୱିକେଟ୍ ନେଇଥିବାବେଳେ ସାୟଲି ସାତଗରେ ଏବଂ ସ୍ନେହା ରାଣା 2ଟି ଲେଖାଏଁ ୱିକେଟ୍ ନେଇଥିଲେ। ଗତ ଶୁକ୍ରବାର ଅନୁଷ୍ଠିତ ପ୍ରଥମ ଇନିଂସରେ ଭାରତ 285 ରନ୍ ସଂଗ୍ରହ କରିଥିଲା। ସ୍କୃତି ମନ୍ଧାନା 83 ରନ୍ ସଂଗ୍ରହ କରିଥିବାବେଳେ ହରମନପ୍ରୀତ କୌର 58, ଦୀପ୍ତି ଶର୍ମା 57 ରନ୍ ସଂଗ୍ରହ କରିଥିଲେ। ଇଂଲଣ୍ଡ ପକ୍ଷରୁ ସୋଫେ ଏକ୍ଲେଷ୍ଟେନ୍ ସର୍ବାଧିକ 3ଟି ୱିକେଟ୍ ନେଇଥିଲେ। ଇଂଲଣ୍ଡ ଲର୍ଡ୍ସ କ୍ରିକେଟ୍ ଗ୍ରାଉଣ୍ଡରେ ଏହା ହେଉଛି ପ୍ରଥମ ମହିଳା କ୍ରିକେଟ୍ ଟେଷ୍ଟ ମ୍ୟାଚ୍। ଫିଫା ବିଶ୍ୱକପ୍ରେ ପ୍ରଥମ ସେମିଫାଇନାଲ୍ ଆସନ୍ତା ବୁଧବାର ଦିନ ଫ୍ରାନ୍ସ ଏବଂ ସ୍ୱେନ୍ ମଧ୍ୟରେ ଅନୁଷ୍ଠିତ ହେବ। ଦ୍ୱିତୀୟ ସେମିଫାଇନାଲ୍ ଗୁରୁବାର ଦିନ ଇଂଲଣ୍ଡ ଏବଂ ଆର୍ଜେଣ୍ଟିନା ମଧ୍ୟରେ ମୁକାବିଲା ହେବ। ଉଭୟ ସେମିଫାଇନାଲ୍ ମ୍ୟାଚ୍ ଭାରତୀୟ ସମୟ ରାତି 12:30 ଖେଳାଯିବ। ଦୁଇ ସେମିଫାଇନାଲ୍ ବିଜେତାଙ୍କ ମଧ୍ୟରେ ଆସନ୍ତା 20 ତାରିଖରେ ନ୍ୟୁୟର୍କର ନ୍ୟୁଜର୍ସ ଷ୍ଟାଡିୟମ୍ଠାରେ ଫାଇନାଲ୍ ମ୍ୟାଚ୍ ହେବ। ୱିମ୍ବଲଡନ୍ ଟେନିସ୍ ପୁରୁଷ ସିଙ୍ଗଲ୍ ଫାଇନାଲ୍ରେ ବିଶ୍ୱର 1 ନମ୍ଘର ଖେଳାଳି ଇଟାଲୀର ଜାନିକ୍ ସିନରଙ୍କ ସହ ଜର୍ମାନୀର ଆଲେକ୍ଜାଣ୍ଡର ଜେବ୍ରେଭ୍ଙ୍କ ମୁକାବିଲା ହେବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 8:30 ଖେଳାଯିବ। ମହିଳା ଡବଲ୍ସ ଫାଇନାଲ୍ ମ୍ୟାଚ୍ ଚୀନ୍ର ଗୁଓ ହାନି ଓ ଫ୍ରାନ୍ସର କ୍ରିଷ୍ଟିନା ମ୍ଲାଡେନୋଭିସ୍ଙ୍କ ଯୋଡ଼ି କାନାଡ଼ାର ଗାବ୍ରିଏଲ୍ ଡାବସ୍କି ଏବଂ ବ୍ରାଜିଲ୍ର ଲୁଇସା ଷ୍ଟୋପେନ୍ଙ୍କ ମଧ୍ୟରେ ଜାରି ରହିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆସାମ, ମେଘାଳୟ, ବିହାର, ପଶ୍ଚିମବଙ୍ଗ ଏବଂ ସିକ୍କିମ୍ରେ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ଓଡ଼ିଶା ସମେତ ଜାମ୍ମୁ କାଶ୍ମୀର, ଲଦାଖ, ଝାଡ଼ଖଣ୍ଡ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ପଞ୍ଜାବ ଏବଂ ଉତ୍ତରାଖଣ୍ଡର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି।
ଦେଶୀ ପ୍ରଜାତିର ଚାରାରୋପଣ କରି ଭବିଷ୍ୟତ ପିଢ଼ି ପାଇଁ ବାସୋପଯୋଗୀ ପରିବେଶ ସୁନିଶ୍ଚିତ କରିବା ଲାଗି ଜନସାଧାରଣଙ୍କୁ ଆହ୍ୱାନ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଅହମ୍ମଦାବାଦରେ 405 କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର କଲେ ଉଦ୍ଘାଟନ ଓ ଶିଳାନ୍ୟାସ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଆସନ୍ତା ମଙ୍ଗଳବାର ଦେଶବ୍ୟାପୀ 668 କୋଟି ଟଙ୍କାର 7ଟି ଇଏସ୍ଆଇ ସ୍ୱାସ୍ଥ୍ୟସେବା ପ୍ରକଳ୍ପର କରିବେ ଉଦ୍ଘାଟନ। ଓମାନ

0: ଉପକୂଳରେ ବାଣିଜ୍ୟିକ ଜାହାଜ ଜିଏଫ୍ଏସ୍ ଗ୍ୟାଲେକ୍ସି ଉପରେ ଆକ୍ରମଣକୁ ଭାରତର ନିନ୍ଦା ଏବଂ ଭାରତ ଇଂଲଣ୍ଡ ମହିଳା ଆନ୍ତର୍ଜାତୀୟ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ତୃତୀୟ ଦିବସରେ 4 ୱିକେଟ୍ ହରାଇ 250 ରନ୍ ସଂଗ୍ରହ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନୟାଗଡ଼ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ନୟାଗଡ଼ ସମ୍ବାଦଦାତା ବିଶ୍ୱନାଥ ପ୍ରତାପ ପଟ୍ଟନାୟକ ଓ ଉପସ୍ଥାପନାରେ ମୁଁ ସୁକନ୍ୟା ଜେନା। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ନୟାଗଡ଼ ପଠାଣି ସାମନ୍ତ ସଂସ୍କୃତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ସମବାୟ, ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ପଳ ସାମନ୍ତ ରାଜ୍ୟ ସରକାରଙ୍କ ବିକାଶର ଧାରା ଓଡ଼ିଶା ସାରା ସ୍ଲୋଗାନକୁ ପାଥେୟ କରି ନୟାଗଡ଼ ଜିଲ୍ଲା ବିକାଶର ଏକ ନୂତନ ଦିଗନ୍ତରେ ପହଞ୍ଚିଛି ବୋଲି କହିଛନ୍ତି।
3: ଦିଲ୍ଲୀରେ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ସରକାରର 12 ବର୍ଷ ପୂର୍ତ୍ତି ଉପଲକ୍ଷେ ଏବଂ ଜୁନ୍ 12 ତାରିଖରେ ଓଡ଼ିଶା ସରକାର ଶ୍ରୀଯୁକ୍ତ ମୋହନ ମାଝୀଙ୍କର 2 ବର୍ଷ ସରକାର ପୂର୍ତ୍ତି ଅବସରରେ, ତେଣୁ ଇଏ ହେଉଛି ବିଶ୍ୱାସ, ବିକାଶ ଓ ଜନକଲ୍ୟାଣର ବର୍ଷ। ଆମ ସରକାର ଗଠନର 2 ବର୍ଷ ମଧ୍ୟରେ ସେବା, ସୁଶାସନ ଓ ବିକାଶର ଅନେକ ମଧୁର ଉପଲବ୍ଧି ମିଳିଛି। ଶେଷ ଧାଡ଼ିରେ ଥିବା ବ୍ୟକ୍ତି ନିକଟରେ ବିକାଶର ସୁଫଳ ପହଞ୍ଚି ପାରିଛି। 2036 ସୁଦ୍ଧା ଏକ ସମୃଦ୍ଧ ଓଡ଼ିଶା ଏବଂ 2047 ସୁଦ୍ଧା ଏକ ସମୃଦ୍ଧ ଭାରତ ଗଠନ ଦିଗରେ ଆଜି ବିଜେପି ସରକାର ଅଙ୍ଗୀକାରବଦ୍ଧ। ଆମେ ଯାହା ଯାହା ବିକାଶ କରିଛୁ, ଏକ ସୁସ୍ଥ, ସମୃଦ୍ଧ ଓ ବିକଶିତ ନୟାଗଡ଼ ଗଠନ ପାଇଁ ଜିଲ୍ଲା ପ୍ରଶାସନ ମଧ୍ୟ ନିଷ୍ଠାପର ଉଦ୍ୟମ କରୁଛି।
2: ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା କମିଟି ଦିଶା ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କଟକ ସାଂସଦ ତଥା ଜିଲ୍ଲା ଦିଶା କମିଟିର ଅଧ୍ୟକ୍ଷ ସାଂସଦ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଯୋଜନାଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଶ୍ରୀ ମହତାବ କହିଥିଲେ,
4: 2026 ମସିହାର ଇଏ ହେଉଛି ଦ୍ୱିତୀୟ ଦିଶା ମିଟିଂ। ଆମେ ଆଉ ଏକ ମିଟିଂ ସେପ୍ଟେମ୍ବରରେ କରିବୁ ଏବଂ ଡିସେମ୍ବର ମାସ ବେଳକୁ ଚତୁର୍ଥ ମିଟିଂ ହେବ। ମାନ୍ୟବର ସଭ୍ୟମାନେ ଦିଶା କମିଟିର ସେମାନେ ବିବିଧ ପ୍ରଶ୍ନ ପଚାରିଛନ୍ତି। ତା ଭିତରେ ଯୋଉ 6 ବ୍ଲକରେ ଜଳସେଚନର ସୁବିଧା କରାଯାଇପାରିବ ବୋଲି ୱାଟର ରିସୋର୍ସେସ ଡିପାର୍ଟମେଣ୍ଟ ତରଫରୁ କୁହାଗଲା, ନିର୍ଦ୍ଦିଷ୍ଟ ଭାବରେ କୋଉ ପଞ୍ଚାୟତ ହେବ ଏବଂ କିଭଳି ଭାବରେ ଜଳସେଚନର ବ୍ୟବସ୍ଥା କରାଯିବ, ଅଣ୍ଡରଗ୍ରାଉଣ୍ଡ ଟନେଲ ଜରିଆରେ ପାଇପ୍ ଜରିଆରେ ଜଳସେଚନ ପାଇଁ ବ୍ୟବସ୍ଥା ଯୋଜନା କରାଯାଇଛି, ତାହା ଏକ ଭଲ ଯୋଜନା, ସ୍ୱାଗତଯୋଗ୍ୟ ଯୋଜନା। କିନ୍ତୁ ଯେତିକି ଜଳ ଆମେ ମୃତଙ୍ଗରୁ ଆଣିକି ମଡ଼େଇ ପାରିବା ଜଳସେଚନ ପାଇଁ, ତାହା ମଧ୍ୟ ଟିକେ ଚିନ୍ତାର ବିଷୟ ହେଇଛି। କିନ୍ତୁ ପ୍ରଶାସନ ତରଫରୁ ଲ୍ୟାଣ୍ଡ ଆକ୍ୱିଜିସନକୁ ନେଇକି ଏବଂ ଯୋଉ ଭିଲେଜ ଗୁଡ଼ିକର ଟିକେ ସେମାନଙ୍କୁ ଉଦ୍ବାସ୍ତ କରାଯିବ, ପୁନର୍ସଂସ୍ଥାନ କରାଯିବ, ତା ପାଇଁ ଡିଭିଜନ ତିଆରି କରିବା, ଏଇଭଳି ଭାବରେ କେତେ ଗୁଡ଼ିଏ କାର୍ଯ୍ୟକ୍ରମ ଅଛି।
2: ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଚିଠା ତାଲିକା ପ୍ରକାଶ ପାଇଛି। ନୟାଗଡ଼ ଜିଲ୍ଲାର 4 ନିର୍ବାଚନ ମଣ୍ଡଳୀରେ ପୂର୍ବରୁ 7,97,299 ମତଦାତା ରହିଥିବା ବେଳେ ବର୍ତ୍ତମାନର ସଂଶୋଧନ ପ୍ରକ୍ରିୟା ପରେ ସେଥିମଧ୍ୟରୁ 58,979 ଜଣଙ୍କ ଭୋଟରଙ୍କ ନାମ ବାଦ୍ ଦିଆଯାଇଛି। ଏହି ବାଦ୍ ପ୍ରକ୍ରିୟା ପରେ ବର୍ତ୍ତମାନ ଜିଲ୍ଲାରେ ସମୁଦାୟ ଭୋଟରଙ୍କ ସଂଖ୍ୟା 7,38,310 ଜଣକୁ ହ୍ରାସ ପାଇଥିବା ଜିଲ୍ଲାପାଳ ମଧୁମିତା ରଥ କହିଛନ୍ତି।
5: ଏଇଟା ହେଉଛି 5/7/2024 ଆଉ ଏଇଟା ଏଥିରେ ଆମର ଟୋଟାଲ ଇଲେକ୍ଟୋରାଲ ଯୋଉ ରହିଛନ୍ତି ସେମାନେ ହେଲେ 7,97,299 ଟୋଟାଲ ଭୋଟର୍ସ। ତା ଭିତରୁ ଆମର 7,38,310 ପାଖାପାଖି 93% ଆମର ଏନୁମରେସନ ଫର୍ମ ଯାହାର ଆମେ ରିସିଭ୍ କରିନେଇଛୁ ଏବଂ 7% ଯୋଉଟା ଯୋଉ ଭୋଟର ପରମାନେଣ୍ଟଲି ସିଫ୍ଟେଡ୍ ଡୁପ୍ଲିକେଟ୍ ଯୋଉମାନଙ୍କର ଅଛି ସେଇଥିରେ ଆଉ 7% ରହିଛନ୍ତି। ପଲିଟିକାଲ ପାର୍ଟିଙ୍କର ମିଟିଂ ନେଇଥିଲୁ ଯୋଉଥିରେ ସମସ୍ତ ଏଆର ଇଆର ସମସ୍ତେ ଉପସ୍ଥିତ ଥିଲେ, ପ୍ରତ୍ୟେକ ପଲିଟିକାଲ ପାର୍ଟିର ବି ଲିଡର୍ସ ଆଣ୍ଡ ଏଜେଣ୍ଟସ୍ ଉପସ୍ଥିତ ଥିଲେ।
2: କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଦୁର୍ଗାଦାସ ଉଇକେ ଜଗନ୍ନାଥ ସଂସ୍କୃତିର ଆଦିପୀଠ କଣ୍ଟିଲୋର ଶ୍ରୀ ନୀଳମାଧବ ଜୀଉଙ୍କୁ ଦର୍ଶନ କରି ମହାନଦୀ ତଟରେ ଅବସ୍ଥିତ ପୀଠର ପ୍ରାକୃତିକ ସୌନ୍ଦର୍ଯ୍ୟର ପ୍ରଶଂସା କରିଛନ୍ତି। ଜିଲ୍ଲାସ୍ତରୀୟ 77ତମ ବନ ମହୋତ୍ସବ ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି। ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ଓ ନୟାଗଡ଼ ପୌର ପରିଷଦର ମିଳିତ ଆୟୋଜନରେ

0: ପାଣି ସାମନ୍ତ ସଂସ୍କୃତି ଭବନଠାରେ ପିଏମ୍ ସ୍ୱନିଧି ଯୋଜନାର ଜିଲ୍ଲାସ୍ତରୀୟ ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପରିଷଦର ସଭାଗୃହରେ ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଯୋଜନାର ଶୁଭାରମ୍ଭ ହୋଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ।
1: ରିଲେ କରି ପ୍ରସାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ପ୍ରସାର କରୁଛୁ ଆଜିର କୃଷି ସଂସାର କାର୍ଯ୍ୟକ୍ରମ।

0: ଦାଦା ଜୁହାର
1: ଜୁହାର ଜୁହାର ଇ ବୁଆ ଇଟା ସେ ଆମର ସୁରୁନ ନି କାଁ ଗା ମୁଇଁ ତ କେଭେ ବୈଠିକୁ ଦି ନାଇଁ ଦେଖି ଆଜ କେନ ଆଡୁ ବେଲ ଗୁଦିଲା ଯେ କି ଜାନି ରେ ବୁଆ
0: ଦାଦା ଦେଖ ମତେ ଏଥର ଦେଖବୁ
1: ସତେ କେଭେ ନା ଭେଟ ଗୁଡ଼ା ପଡ଼ି ଦେଇକି ନି ବାକି ସେ ଦାଦା ମାନଙ୍କର ସାଙ୍ଗେ ନାନୀ ମାନଙ୍କର ସାଙ୍ଗେ କଥାବାର୍ତ୍ତା ବୈଠିକୁ ଦି କେଡ଼େ ମଜା ରହୁଥିଲୁ ଏଟା ମୋର ବୁହେନ ବି ଆଇଲା ମୋର ସାଙ୍ଗେ ଏଇଟା ମିଶବା ଲାଗି ଯାହା ହଉ
0: ନେ
1: ଭଲ ଅଛୁ ତୋର ବୁହେନ
0: ହଁ ଦାଦା ଭଲ ଅଛେ ତୁଇ ଯେ ଭଲ ଅଛୁ
1: ମୋତେ ତ ଭଲ ଭଲ କଥା ନା କହ ମୋତେ ତତେ ଦେଖିକିରି ମୋର ସୁନୁନିକେ ଦେଖିକିରି ଏତେ ଖୁସି ଲାଗୁଛି ନା କହନ ଆଉ ଦୀପଦ କମସେ କମ ଚାଷବାସ ଭିତରେ କଥାବାର୍ତ୍ତା ହେଇପାରିବି ମୋର ବୁହେନ ସାଙ୍ଗେ ନାଇଁ
0: ହଁ ଦାଦା ତତେ ବି ମୋତେ କେତେ ଦିନ ନୁରା ଲାଗୁଥିଲା ଯେ କା କରବୁ ଆସି ନା ପାରୁଥିଲି ଆଜି ଠିକ୍ ପାଇଲି ତତେ ବି ବାକି ଆଇଲି କି ଦେଖିଲେ ତୁ ମୋତେ ନା ଦେଖୁତେ ଯଦି କାଣ ଦେଖିକରି ମୁଲୁର ମୁଲୁ ନିଜା ନିଜେ ହସୁଥିଲୁ
1: ହେଟା କହୁଛୁ ସେ ଗୁରୁବାରୀ ନା କେଁ ଗୁରୁବାରୀରୁ ସୁରୁଜି ପଢି ଯାସେ ତିନି କ୍ଲାସ ପଢୁଛି ବେଲବୁଡ଼େ ସେ କାହାଣୀ ଗୋଟେ ପାଠ ପଢି ପଟାସି ବେଲେ ସେ ଗୁରୁବାରୀରୁ ସୁରୁଜି ଆମର ଉର୍ମିଲା ହେତା ହେ ଛୁଆ ନା ଉର୍ମିଲା ବାକି ଲାଗୁଛେ ଉର୍ମିଲା କେ ଘିସ୍ ତେଲ ରଟ ପଟା ତେଲ ଲୋ ଥାଏ ପଢେଇ
0: ପଟାଏ
1: ବର୍ଷା ହେନ୍ତି ଅଛରେ କୁଟି ନେଇ ଯେ ତାର ବୋଲେ କାଦୁ ସର ସର ବହି ମୁନା ବି କାଦୁ ଆର ତାର ଦେହ ମୁଡ ବି କାଦୁ ଫେର ବି ନା ଘିସ୍ ତେଲ ନଉଥା ତାମାନେ ପାଠ ପଢ଼ାବାର ଲାଗି
0: ମହାମୁସ୍କିଲ
1: କେନ୍ତା ମା ଟେ ଦେଖ ତାମାନେ ନିଜର ଛୁଆ ତାମାନେ ପାଠ ପଢ଼ବା ବୋଲିକିରି ତାମାନେ କାଦୁ ଚିକ ଲାଗିଥାଉ ନ ତୁଇ ଚାଲ ପାଠ ପଢି
0: ଜାଣିଲୁ ତ ଏଛନିର ମା ମାନେ କେନ୍ତା ମା ବୁଆ ଏଛନିର ପାଠ ପଢାଲେ ନ ଝିଅ ମାନଙ୍କୁ ଆଉ ଆଗର କାଲ ଥିଲା ଯେ ଆମର ବେଲେ କାଣ ଭାବୁଥିଲେ ଆମର ମା ବୁଆ ଟୁକେଲ ଗୁଟେ କେ କାଁ କରମୁ ପାଠ ପଢିକିରି ଘରେ ତ ରହିବା ରାନ୍ଧବା ବାଢ଼ବା ଫେର କା ବିହା କରିଦେନୁ ଅଲଗା ଲୋକର ଘରକେ ଗଲା ରାନ୍ଧଲା ବାଢ଼ଲା ଆଉ ଏଛନି ଦେଖ ମା ବାପା କେନ୍ତା ଆଗକେ ଗଲେ ନ ସବକର ଆଧୁନିକ ଯୁଗ ହେଲାନ କିନି ସବୁ ଆଗକେ ଗଲାନ ଟୁକେଲ ମାନେ ଆଦେ ପାଠ ସାଠ ପଢିକିରି ରେଲ ଚଲାଲେନ ଉଡାଜାହାଜ ଚଲାଲେନ କେଡେ କେଡେ ଅଫିସର ମାନେ ହେଇକିରି ଚୌକି ମାନକେ ଦେଖ ବସିଲେନ
1: ଆଘର ମା ବାପା ମାନେ କାଣ ଚୁଆଁର ବେଙ୍ଗ ହେଇକିରି ଥିଲେ ଝି କାଣ କରା ବୋଲି କହୁଥିଲେ ଏହା ଦେଖି ଦୁନିଆ କେତନି ଆଗକେ ଗଲା ରେ ବଢିଆ କଥା ଟିକେ କହୁଛୁ
0: ଦେଖ ତ ସରକାର ବି କେତେ କେତେ କଲାନ କହୁଛେ ସବୁବେଳେ ଆମକୁ ବେଟି ବଚାଓ ବେଟି ପଢ ବେଟି ବଚାଓ ବେଟି ପଢ ବୋଲି ଆମକୁ ସବୁବେଳେ ଦଉଛେ କହୁଛେ ସରକାର ବି ଟୁକେଲ ମାନଙ୍କ ଲାଗି କେତେ କିସମର ଜିନିଷ ମାନେ ବାହାରିଲାନ କେତେ ତାଙ୍କର ଲାଗି ନୂଆ ନୂଆ ସୁଯୋଗ ଦେଲେନ
1: ଆଉ ଆଗୁ ଯେନ୍ ଖାଲି ପିଲାମାନେ ଖାଲି କାମ କରିବେ ପିଲାମାନେ ସବୁ ପୁରୁଷ ମାନେ ବୋଲ ତ ନା ମନୁଷ ପିଲେ ଖାଲି କାମ କରିବେ ଆରେ ମାନେ ଘର ଭିତରେ ଖାଲି ମହିଳା ମାନେ ବାନ୍ଧିକିରି ଥିବେ ବୋଲି ନା କହିବେ ସେ ଯୁଗ ଗଲାରି ରେ ବୁହେନ
0: ପିଲା କାନ କେ କାନ ଖନ କେ ଖନ ଆମର ମିଲେଇକିରି ଚାଲିଲେ ନ
1: ଯଦି ଟୁକେଲ ପିଲା ସମାନ ନାଇଁ ଥିଲେ ତୁଇ ଆଜି ମୋର ସାଙ୍ଗେ କଥାବାର୍ତ୍ତା ହଉ ତୁ ଉର୍ମିଲା ଘିସ୍ତେଲ ନେତା କା ତାର ପାଠ ପଢ଼ବା ଲାଗି ନା କେଁ
0: ଯେ କାଁ କରବୁ ପାଠ ସାଠ ପଢି ଦଉଛୁ ଆଉ ପାଠ ସାଠ ପଢି ଦେଇକରି ସବୁ କାଁ କରୁଛନ୍
1: ହଁ ହେଟା ଯେନ୍ କଥାଟେ ନା କହୁଛୁ ସବୁ ଜଣ ବାହାର କାମ କରି ପଲୁଛନ୍ ନାଇଁ ହେଟା ଗୋଟେ ବଡ଼ ସମସ୍ୟା ଆଇରେ ହୁଏନ ବହୁତ ପିଲାକୁ ଦେଖବାର୍କେ ମିଳୁଛି ଯେନ୍ ମାନେ ପାଠ ସାଠ ପଢ଼ିଲେ ଆର୍ ହେନ୍ତିକିରି କେତେ ବେକାରୀ ବୁଲୁଥୁ ବୋଲିକିରି ସବ ବାହାରକେ ପଲୁଛନ୍ ତାମିଲନାଡୁ ହେଲା କି ସୁରଟ ହେଲା କାମ କରି ପଲୁଛନ୍ ହେଟା ଟିକେ ମୋତେ ବନେ ନା ଲାଗବାର ବୋଲ ତ
0: ହେଟା ତତେ କହୁଛେ ଯେ ପାଠ ସାଠ ପଢି ଦଉଛନ୍ ଖାଲି ଆଉ ନିଜର ଗାଁ ଛାଡିକିରି ସହର ନିକେ କିଏ ଗଲା କିଏ ସହର ମୁହାଁ ହେଲା କିଏ ତାମିଲନାଡୁ ଗଲା କିଏ ଗୁଜରାଟ ଗଲା ଅଲଗା ଅଲଗା ଦି ସମସ୍ତେ କାମ କରି ଯାଉଛନ୍ କିଏ ନିଜର ଗାଁର କେନ୍ତା ଉନ୍ନତି ହେତା କେନ୍ତିକିରି ଆମେ ଇ ଗାଁ ନେ ରହିକିରି ଆମର ଲୋକମାନଙ୍କର ସେବା କରିକିରି କେନ୍ତା କିଏ ନାଇଁ ଜାଣବା ସେ ତାକୁ ବତେଇ ସତେଇକିରି କରତେ ସେ ଜିନିଷଟା ସେମାନେ ନାଇଁ ଜାଣିକିରି ସେମାନେ ଯାଉଛନ୍ ଅଲଗା ଆଡ଼େ ବେଲେ ହେଟାକେ କେନ୍ତା

0: କର୍ତ୍ତା ବୋଲଛେ ମୁଇଁ
1: ଯେ ବୁହେନ୍ ଶୁନ୍ ତ ବାହାରକେ ପଲଉଛନ୍ ବାହାରକେ ପଲଉଛନ୍ ବୋଲି କହୁଛୁ ଯେ କାଁ କାଣା ରଖିଛୁ କାଁ ବୋଲଛେ ଇ ବିଷୟକେ ନେଇକିରି
0: ହେତିର୍ ଲାଗି ଏତେବେଲୁ ହେଟା କହୁଥିଲି
1: ଏମିତି ଅନୁମାନ ଟିକେ କଲି ତ ହେତିର୍ ଲାଗି କହୁଛେ
0: ହେନ୍ତା ବିଷୟନେ ଗୁଟେ ଆଜ ସଙ୍ଗୀତ ରୂପକ ଆସିଛେ ଯାଉଁ ଫିରି ଯିମା ଗାଁକେ ଇଟାକେ ବନେଇଛନ୍ ଡି ସୋମେୟା ଆର୍ ଲେଖିଛନ୍ ଚିତ୍ତରଞ୍ଜନ ନାୟକ ଗୀତ ନିର୍ଦ୍ଦେଶନା ଦେଇଛନ୍ ଅରୁଣ ସେଠ ଆ ସୁନମା
1: ଯେନ୍ତା
0: କରି ଆମେ ଗାଁକେ ଫିରିକିରି କର୍ମା ଯେ
1: ଯୋଉ ସୁନମା ଯୋଉ।

0: ସୋମାରୁ ହେବ ସୋମାରୁ ଘରେ ଅଛୁ କାଁ
1: କିଏ
2: ଇପୁଆ ମଙ୍ଗଲୁ ମୋର ଦୁଇ ଦୁଇଟା କପାଲ ବୋ ଭାଇ ଆଜ ଆମର ଘରେ ତୋର ପାତ ପଡ଼ଲା ଇପୁଆ ଆ ବସ ବସ ବସ କହ ଭାଇ କାହିଁ ଆଇଥିଲୁ
0: ମୁଁ ହେ ଉପର ପରାଗେ ଯାଇଥିଲି ବୋ କାମ ଟିକେ ଥିଲା ସେନ ଶୁଣିଲି ତୁଇ କାଣା ବିଦେଶ ଯାଉଛୁ ତ ହେ କଥାଟା ସତ ଏକି ନୁହେଁ ବୁଝି ଆଇଲି
2: ସବୁ ସତ ଆଇରେ ଭାଇ ତୁଇ ତ ଜାଣିଛୁ ଆର୍ଟ ଗୁଡ଼ା କରି ମୋର ଦୁଇ ଟେପରି ନ ଅଛି ସେଥି ବି ପାନ ନାଇଁ ମାଡ଼ି ବର୍ଷା ହେଲା ତ ହେଲା ନାଇଁ ହେଲେ ସୁଖା ଖଡ଼ଖଡ଼ ତ ଏଠି କେନ୍ ଦମ୍ ତି ଚାଷ ଉଠାମି କହ ତ
0: ବିଦେଶ ଗଲେ କାଇଁ ସବୁ ସୁଧୁରି ଯିବା
2: ନାଇଁ ଯେ ହେଲେ ପେଟକେ ତ ଦୁଇ ମୁଠା ମିଲ୍ବା ତାହିର୍ ଲାଗି ଆନ୍ଦ୍ରାକେ ଇଟା ଗଢ଼ି ଯିମି ବୋଲି ଭାବିଛେ
0: ତୁଇ ବେଡ଼ା ଟେକାଇବ କେତେ ପଇସା ହେନ୍ତି କମାବୁ ଯେ ଘରେ ସୁନାର କାନ୍ଥି ଦେବୁ ବୁଝିଲୁ ହେ ଦଲାଲ ତତେ ବଡ଼େ ବଡ଼େ ସପନ ଦେଖାଉଛେ ହେଲେ ସବୁ ଛୁଚାଟା ଆଉ ଅସଲ କଥାଟା କାଣା ଜାଣିଛୁ
2: କାଣା

0: ଯା ପଞ୍ଚାୟତ ଅଫିସ୍କେ ଯା, ସେନ ଗୁଟେ ଗୁଟେ କରି ସବୁ ବୁଝେଇ ଦେବି।
1: ହଉ ମୁଇଁ ଯାଉଛେ।
2: ଲାଇବାନ ଏ ଲାଇବାନ କେନ ଅଛୁ ଗା?
3: ଯାଉଛେ ଗୋ ଯାଉଛେ, ଏ ଭାତ ଟିକେ ଗାଲି ଦେଇକରି ଯାଉଛେ।
4: ହଁ ଆଇଲି, କାଣା କହୁଥିଲ?
2: କାଣ ଆର କହିମି ଲୁଲାଇବାନ, ଏ ଗାଁ ମାୟର ଛୁଆ ପୁତା ଛାଡ଼ି ବିଦେଶ ଯିବାର କଥା ଭାବିଦେଲେ ମୋର ମୁଡ଼ ତ କେନ୍ତା କେନ୍ତା ହେଇଯାଉଛେ।

0: ପୁଅକୁ ବିଦେଶ ଯିବାକେ କିଏ କହୁଛେ ଗୋ? ଦୁଃଖ ଭୁତି କରି ଟୋଲ ମୋହୁଲ ବେଟି ଚଲମା, ପାଇଲେ ଖାଏମା, ନାଇଁ ହେଲେ ଉପାସେ ପଛେ ରହେମା, ତୁମେ କାହିଁ ନାଇଁ ଯାଉ ଗୋ?
1: ଦେଖଲା ବାନ, ଦେଖୁନ୍ ଦେଖୁନ୍ ପାଞ୍ଚଟା ବଛର ପାର ହେଇଯିବା, ଆର୍ ସେନୁ ଫିରିଲେ ଦୁଇ ପଇସା ହାତେ ରହିବା, ଆଲୁଅ ଘରର ଅବସ୍ଥା ବି ସୁଧୁରି ଯିବା।
0: ହଉ ହେଲା, ଦୁଇ ପଇସା କମାବ, ହେଲେ ପାଇବ କାଣା? ପୁଅମାନେ ମୁରୁଖ ହେଇ ବୁଲ୍ବେ, ଆରୁ ମା ବୁଢ଼ୀର କିଛି କାଣା ହେଇଗଲେ କାଠ ଖଡ଼ି ବି ଦେଇ ନାଇଁ ପାର।
1: ସତ ଯେ, ହେଲେ ହାତେ ପଇସାଟେ ନାଇଁଥିଲେ ଚଲମା କେନ୍ତିଲୁ?
0: ପଇସା ବଡ଼କି ତୁମର ଜୀବନ ବଡ଼ଗୋ।
1: ତୁଇ ଛୁଛାତି ନାଇଁ ଡର ତ, ହସି ହସି ମୋତେ ବଟେଇ ଦେ, ଦେଖବୁ ସବୁ ଠିକ ହେଇଯିବା।
2: ସମାରୁ ହବ, ସମାରୁ ଘରେ ଅଛୁ ତ?
1: ହେ ଦେ, ଫେର ସେ ମଙ୍ଗଲୁ ଆଇଲାନ। ଇବା ମଙ୍ଗଲୁ,
0: ହେ ଖଟେ ବସ ଗୋ, ଠିକ ବେଲ୍ଥି ତୁମେ ଆଇଛ। ତୁମର ଦାଦାକେ ତ ମୁଇଁ ବୁଝେଇ ବୁଝେଇ ଥକି ଗଲିନ, ଶୁନବାର ନାଇଁ। ତୁମେ ଥରେ କହ, ତୁମର କଥାକେ ତ ସେ ମାନସନ୍?
2: କେନ୍ କଥା ବୋହୁ?
0: ଆରୁ କେନ୍ କଥା, ସେ ବିଦେଶ ଯିବାର କଥା। ସେ ଲୋକଟେ ଆସି ତାଙ୍କର କାନେ କାଏ ମନ୍ତର ଫୁକି ଟିକେଟ୍ଟେ ଧରେଇ ଦେଇଛେ ଯେ ସେ ଖାଲି ବିଦେଶ ଜିମି ଜିମି ବୋଲି ବାଇ ହଉଚନ୍। ଇ ବୟସେ କେନ୍ କେ ଯିବେ, କେନ୍ ରହିବେ, କାଣା ଖାଇବେ, ଇ କଥା ଭାଲି ଭାଲି ମୋର ଆଖି ଝୁମରା ନାଇଁ।
2: ମୁଇଁ କେତେ ବୁଝାଲି ନ ବୋହୁ, ହେଲେ ଶୁନଲେ ତ।
1: ଆରେ ମୋର କଥା ଟିକେ ଶୁନ, ମୁଇଁ ଆଗ ଯାଏସି, ମନ ହେଲେ ରହେମି, ନା ହେଲେ ଭାଗି ଆଇମି। ବଛର ପାଞ୍ଚଟାର କଥା ତ, ଆଗ ମିଟକା ମାରୁନ୍ ମାରୁନ୍ ପାର ହେଇଯିବା। ଏ ହେଲେ ମଙ୍ଗଲୁ, ମତେ ଟିକେ ସାହାଯ୍ୟ କରବୁ ଗା ଭାଇ।
2: କାଣା କହ?
1: ଦେଖ ମଙ୍ଗଲୁ, ଘରେ ଛୁଆ ଦୁଇଟା, ତାହିଁକି ମା ବୁଢ଼ୀ, ସେ ବି ତ ଗୋଟେ ଛୁଆ ହେ, ତ କାର ଦିହି ପା ସୁଖ ଅସୁଖ ହେଲେ ଲାଇବାନ ମାଝିଟେ ଏକଲା କେନ୍ ଆଡ଼େ ହେ ବାବୁ? ତୁଇ ତ ମୋର ପିଠିର ଭାଇ ଲେଖେନ୍, ତାକର ଆପଦ ବିପଦକେ ପଛେ ଟିକେ ଠିଆ ହେବୁ ରେ ମୋର ଭାଇ, ତତେ ମୋର ଏତକି ନ ବିନ୍ତି।
2: ତୁଇ କାଣା କହୁଛୁ ସମାରୁ, ତୋର ଛୁଆ ପୋତା କାଣା ମୋର ଛୁଆ ପୋତା ନୁହେଁ ସେ? ଯା ତୁଇ ଅଚିନ୍ତା ଯା, ତାକର ଭଲ ମନ ସବୁ କଥା ମୁଇଁ ପାଇଲି, ହେଲା।

0: ଷ୍ଟେସନ ମାଷ୍ଟର ଆଜ୍ଞା ଆଜ୍ଞା ଏ ଟିକେଟ ଟିକେ ଦେଖ ତ ଆନ୍ଧ୍ରା ଯିବାର ଲାଗି ଗାଡ଼ି କେତେବେଳେ ପହଞ୍ଚିବା ଆଜ୍ଞା
1: ହାଇଦ୍ରାବାଦ ଯିବ ସେ ଗାଡ଼ି ତ ଆର ବେଲା କେ ଆଇବା
0: ଆର ବେଲା ଅଡୁଆ ହେଇଗଲା ଆଜ୍ଞା
1: କାଇଁ ଅଡୁଆ ହେଲା ହେ ସାମ୍ନାଥି ନାଟ ତାମସା ହଉଛେ ଯ ଦେଖ କେମିତି ସମିଆ ପଲେଇ ଯିବା ଯେ ଜାଣି ନାଇଁ ପାର
0: ଏ ଠିକ କହୁଛ ଆଜ୍ଞା ଯାଉଛେ ତିନେ ହଉ ଆଜ୍ଞା
2: ଦର୍ଶକ ବନ୍ଧୁ କାଣା ନାଇଁନ ଆମର ଇ ମାଟି ବି ସୁନା ଫଲ୍ସି।

0: ହେଲେ କେତେ ଲୋକ ଜହ ପଇସା ପାଇମୁ ବୋଲି ବାହାର ରାଜକେ କବାର ବୁତା କରି ଯାଉଛନ୍। ଇଆଡ଼େ ତାଙ୍କର ମାଝି ଛୁଆପୁତା ସବେ ଗୁଲଗୁଲା ହଉଛନ୍। ଇ ତାର ଉପରେ ଆସୁନ ଗୋଟେ କାର୍ଯ୍ୟକ୍ରମ ଦେଖମା।
1: ଆରେ ଗଦନ ପର୍ସନ ସଭେ ଯାକର କାହିଁ ଗଲ ରେ, କେନ୍ ମରିଛ ଯେ?
2: ଇନେ ଖେଲୁଥିଲୁ ଗୋମା, ଯାଉଛୁ।
1: ଏ ଗଦନ, ତୁଇ କାଣା ଏତେ ଖୁଜେଇ ହଉଛୁ ରେ?

0: ମୋର ବୁଆ ତ ଯହ ପଇସା କମାମି ବୋଲି ବିଦେଶ ଗଲା ଯେ 3 ବଛର ହେବା, ନା ଚିଠି ପତର ଖଣ୍ଡେ ଦଉଛି କି ପଇସାଟେ ପଠଉଛି। ଇଆଡ଼େ ମୁଇଁ ମାଇଝିଟେ ହେନ୍ତା ଏକଲା କେତେ କମାମି ଯେ ତୁମର ମାନଙ୍କ ଲାଗି ଉଷ କଷା ଖାଏତ ପିନନ ସବୁ ଖଞ୍ଜମି, ମୁଇଁ ଯାହା ମରି ନେଇ ଗଲି।
1: ମୋର ବୁଆର କାଏ ଦୋଷ ଗୋମା, ତାର ତ ବିଦେଶ ଯିବାର କେ ମନ ନାଇଁ ଥାଏ। ତୁଇ ଛେକି ଥିତୁ ବୋଇଲେ କାହିଁ ସେ ବିଦେଶ କାମ କରି ଯାଇଥିତା, ଆରୁ ଆମେ ଏତେ ଗୁଲଗୁଲା ହେଇଥିତୁ, ତୁଇ ଛୁଛା ତିରିସା ହଉଛୁ।
0: ଆରୁ ଯହ ନାଇଁ କହିଲ ଉର୍କୁଲି, ବାପର ଗେଲେ ହିଁ ଜି ତ କାହାକେ କାଣା କହିଲେ ତତେ ବାଧି ଯାଉଛି। ଆରେ ଯହ ପଇସା କମାମି ବଡ଼ ଲୋକ ହେମି ଠାଟେ ରହିମି ବୋଲି ସେ ବିଦେଶ ଗଲା, ସେ ତ ଗଲା ଗଲା ହେଲେ ମତେ ବି ମାରି ଦେଇକିରି ଗଲା। ଛି
2: ଆରି ଆରି ଆରି ଆରି ବୁଆ, ଦେଖ ତ ଦେଖ ତ ଦେଖ ତ କିଡି ଦୁର୍ଗୁଣିଆ ମାଇଜିଟି, ଯାହା ଟୁଣିଆ ହେଲା କହି ନଉଛି। ଛୁଆ ମାନଙ୍କୁ ଆହ୍ଲାଦ କରି କଥା ପଦେ କାଣା କହେତା, ଉଲଟିଆ ସେମାନଙ୍କୁ ସଂପି କାଟିକିରି ଥୁଇ ଦଉଛି। ହେଲେ ମୁଇଁ ବି ତ କେଡ଼େ ବଡ଼ ଭୁଲଟେ କରୁଥିଲି, ଆଇଲା ବେଲକେ ମୋର କୁଟୁମ୍ବିଲ ସଭେ ଏନ୍ତା ଭାସି ଯାଇଥିତେ, ଛୁଆମାନେ ଚୋରଚୁହାଡ଼ ହେଇ ବୁଲିଥିତେ, ଘର ଧସ୍କି ଯାଇଥିତା, ମା ବୁଢ଼ୀ ବି କାଠ ଖଣ୍ଡେ ନାଇଁ ପାଇଥିତା, ଆର୍ ଜମି ବାଡ଼ିକେ ଗାଁ ଲୋକେ ଚପରି ନେଇଯାଇଥିତେ। ଦେଖସି ଫେର ସେ ଆଜ୍ଞା କାଣା କହୁଛନ୍ ଯେ।
3: ଦର୍ଶକ ବନ୍ଧୁ, ସବୁ ଦେଖିଲେ ତ, ଆସୁନ୍ ଗାଁ ଥି ରହେମା, ସମନ୍ୱିତ ପ୍ରଣାଳୀ ଥି ଚାଷ କର୍ମା। କଦେଲ ଅମୃତମଳା ପରିବା ଚାଷ ସାଙ୍ଗେ ମାଛ ଚାଷ, କୁକୁଡ଼ା ଚାଷ, ଗୋପାଳନ, ମହୁ ଚାଷ, ଛତି ଚାଷ କରିକରି ବନେ 2 ପଇସା ଲାଭ ପାଇମା। ହେଲେ ସବୁଥିର ମୂଲ ହଉଛେ ମାଏଟ, ତାର ବି ଆମକୁ ଯତ୍ନ ନେବାକେ ପଡ଼ବା।
4: ମାଏଟ କେ ସ

0: ଶୁଣିଲୁ ତ ଦାଦା?
1: ହଁ ରେ ବୁହାନ, ଏତେ ଏତେ କଥା ଦେଲା, ବଢ଼ିଆଟା ଗୋଟେ ସଙ୍ଗୀତ ରୂପକ ଶୁଣାଲୁ। ଆଉ ଖାଲି ଏଠି ଗୀତ ବାଦ୍ୟ କଥା ତ ଅଲଗା ଜିନିଷ ହେ, ଯେନ୍ କଥାଟା ନାଇଁ କହିଲେ 100 ଦିନର କାମ। ଇହାଦେ ତ ସରକାର ହେଟା 125 କରି ନେଲାନ, ଜାଣିଛୁ କି ନିଜେ? ହଁ, 125 କରି ନେଲାନ। ଆଉ ଯେନ୍ ସମନ୍ୱିତ ଚାଷ କଥା ଯେନ୍ କହୁଥିଲେ, ଗାଁ ଗହଳିରେ କାଣା ହେସି, ସମକର ପାଖେ ଜମିନ ନାଇଁ ଥାଏ। ଜମିନ ନାଇଁ ଥିଲେ ବି ଆମେ ତ ବାରିଆଡ଼େ ଛତି ଚାଷ କରିପାର୍ମା, ଛେଲ୍ 2 ପଟ ରଖିପାର୍ମା, କୁକୁଡ଼ା 2 ପଟ ରଖିପାର୍ମା, ହଁ କି ନାଇଁ? ଆମେ

0: ହେତ୍କି ଦୂର୍କେ ତାମିଲନାଡ଼ୁ ଯିମା ଯେ ଲାଭ କାଣା, ଆମେ ତ ଘର ପାଖେ ସବୁ କରିପାର୍ମା ଆମେ।
1: ହଁ, ଆଉ ଆଜିକାଲି ଜମିନ୍ ନେଇଥିଲେ ବି ଦେଖ ଯାହାନେ ଯହ ଜମିନ୍ ଥିସି କରି ନାଇଁ ପାର୍ବାର୍,
0: ହଁ
1: ଆମେ ସେ ତାକରଟା ଧରିକିରି ବି ତାକରଟା ବି ଆମେ କରିପାର୍ମା।
0: ହଁ, ଗହନା ଗୁଡା ଧରିକିରି ବି
1: କରିପାରୁଛନ୍।
0: ହଁ,
1: କେଡେ ସୁନ୍ଦର, ନିଜର ଘରେ ରହିଲୁ, ନିଜରଟା ନିଜେ ଖାଇଲୁ, ବାରିଆଡ଼େ ଶାଗ ଫୁଲ ମିଳିଲା ଖାଇଲୁ,
0: ହଁ
1: ନିଜେ କେଡେ ସୁନ୍ଦର ଦୁଇ ପଇସା ତୁଇ କମାଲୁ।
0: ବୋଇଲେ କାଣା ହଉଛି କି ଇମାନେ ପାଠ ପଢ଼ିଲୁ ବେଲେ ବାହାରେ ପଇସା ଫଲୁଛେ ବୋଲି କହୁଛନ୍, ଏମାନେ ବୁଝିପାରିଲୁ କି? ବାହାରେ ପଇସା ଫଲ୍ବା କି ଝାଲେ ପଇସା ଆସ୍ବା, ଯଦି ପରିଶ୍ରମ ନାଇଁ କର୍ମା ନାଇଁ କେଁ ବେଲେ ପଇସାଟା କେନୁ ଆସ୍ବା, କି ଆମର ଜୀବନଟା କେମିତି କେମିତି ଭଲ ହେଇକି ରହିବା କହ ତ, ବୁଝିପାରିଲୁ କି? ବୋଲେ ଇଟା ଇଟା ହଉଛେ ଆମେ ଦେଖ୍ମା ବେଲେ ଲୋକ୍ ବାମୁଛନ୍ ବାହାରକେ ଯିବାର୍ ଲାଗି, ଖାଲି ଏ ପଇସା କେତେଟି ଅଛେ ଯଉଁ, କିନ୍ତୁ ଘରେ ଆମର ପାଖେ ସୁନା ଫୁଲୁଛେ ଏ କଥାଟା କାହାକିରେ ନଜର ନାଇଁନ। ଆମେ ସେ କୁକୁଡ଼ା ଚାଷ ହେଲା, ଛେଲ୍ ଚାଷ ହେଲା, ଛତି ଚାଷ ହେଲା, ଆର୍ ବି ଦର
1: କେତେ ରକମର ଚାଷ ଅଛେ କହି ନାଇଁ ସରେ।
0: ଆମ ଆମ ଏବେ ତ ଆମ ଲଗେଇ ବସିଛନ୍ ଲୋକମାନେ, ଆମ ଯଦି 10-15 ଗଛ ଲଗେଇ ନେଲୁ ବୋଲେ ବି ବରଷ ଗୁଡ଼ାକେ ତର କିଛି ନହେଲେ ପାଇମା ଆମେ ଆମେ କିନି କହ।
1: ଆମ ଗଛ ଯୋଗାଲୁ, ଲେମ୍ବୁ ଗଛ ଯୋଗାଲୁ, କଦେଲ ଗଛ ଯୋଗଉଛନ୍,
0: ହଁ କେତିନିରେ ଯୋଗାବାର୍ ଲାଗି ଜିନିଷ ଅଛେ। ଖାଲି ଆମେ ମହୁ ଚାଷ କଥା ବି ଆଜ୍ଞା କହୁଥିଲି, ମହୁ ଚାଷ ବି ଆମେ କରିପାର୍ମା ଆରାମସେ ନେ କେଁ ବୋଲେ ସୁନ୍ଦରୀ ହୁଏନ୍। ଏନ୍ତା ଆମେ ତ ସଙ୍ଗୀତ ରୂପତି କେତିନିରେ ସୁନା ଆର୍ କହିକିରି ବି ଆମେ ଲାଭ ନେନ, ଯେନ୍ତା ଚାଷୀ ଭାଇମାନେ ଶୁଣିଥିବେନ, ଆମେ ଦୁଇପଦ ଖାଲି ଜୁଡି ଜୁଡି କହୁଛୁ ବୋଲେ
1: ଶୁନିଦେ ଟିକେ ଇତି ଯେନ୍ ଭିନ୍ ଭିନ୍ ଭୂମିକା ତି କିଏ ଅଛନ୍।
0: ହେଟା ହେଟା ହେଟା ତତେ କହିଁ ବୋଲୁଥିନି,
1: ଇତି ଭିନ୍ ଭିନ୍ ଭୂମିକା ତି ଅଛନ୍, ସତ୍ୟରଞ୍ଜନ ବେହେରା, ତୁଷାର ରଞ୍ଜନ ବାରିକ, ଅନିତା କନ୍ଧିଲ, ସୁଦେଶନା ମିଶ୍ର, ସଙ୍ଗୀତା କନ୍ଧିଲ, କୃଷ୍ଣଚନ୍ଦ୍ର କନ୍ଧିଲ। ଗୀତ ଗାଇଛନ୍ କ୍ଷମାନିଧି ବାଦି, ଦିଲୀପ କୁମାର ପଣ୍ଡା ଆଉ ମିନତି ପାଣିଗ୍ରାହୀ। ଇଥୁର ବାଦ୍ୟ ବଜେଇଛନ୍ କପିଲେଶ୍ୱର ସାହୁ, ଦଶରଥ ମିହିର, ସୁଶାନ୍ତ ମିଶ୍ର, ଶଶାଙ୍କ ଶେଖର ଦୁବେ, ନରେନ୍ଦ୍ର କୁମାର ନାୟକ, କାଲିଚରଣ ସା, ଶଙ୍କର ପ୍ରସାଦ ପ୍ରଧାନ, ପ୍ରଗଲ୍ଭ ମହାନ୍ତି, ପ୍ରଦୀପ କୁମାର ପଣ୍ଡା। ଯେ ଦାଦା, ଦେଖିଲି ନ ତତେ ଉଟୁସ୍ ପୁଟୁସ୍ ହେଇଯାଉଛୁ ଯେ, ଶୁନି ଶୁନି
0: ହେବା କେଁ ଯେ ଶୁନ୍ ତ, ଏତେଟି ପରିଶ୍ରମ କରିକିରି ସଙ୍ଗୀତ ରୂପ ଗୋଟେ ବନା ହେଇଥିଲା ନା କେଁ, ଆଉ ଚାଷୀ ଭାଇ ଭଉଣୀ ମାନେ ଖାଲି ଶୁନିକିରି ଇ କାନେ ଶୁନିକିରି ଆରେ କାନା ଯଦି ଗଲେ ନେଲେ ନା ହୁଏ
1: ନାଇଁ କିଛି ହୁଏ, ତାକର ଯଦି ଶୁନିକିରି ଆମେ ସେଟା କେବେ ନିଜର କାମ ଥି ଲଗାମା, ନିଜର ଲାଗି କର୍ମା ବେଲେ ଯେ କି ହେବା, ପାଠ ଟିକେ ପଢ଼ି ଦେଲେ ନାଇଁ ରେ ମୁଇଁ ଶିକ୍ଷିତ ବନି ଗଲି ନ ବୋଲି ବାହାର ଆଡ଼କେ ପଲେଇ ଗଲେ ବି ନାଇଁ ହୁଏ। ନିଜର ଘରେ ରହିକିରି ନିଜର ମା ବୁଆର ବି ସେବା କର୍ମା, ତାର ସାଙ୍ଗେ ବି ଆମେ ନିଜର ଘରେ ନିଜେ କେନ୍ତି କିରି କମାମା ସେ ତାକେ ଆମେ ଭାବବାର କଥା।
0: ହଁ, ଆମେ ଭାବମାର ଅଲଗା ମାନେ ଯେନ୍ ମାନେ ବି ଚଉଛନ୍ ବାହାରକେ ସେମାନଙ୍କୁ ବୁଝାମା ବି, ହଁ କି ନି ବୁଝାମା ବି, ଆଉ ଯେନ୍ ବାହାରକେ ଯାଉଛନ୍ ଇଥି ବହୁତ ନିୟମ କାନୁନ ଗୁଡାକ ବି ଅଛି, ନିୟମ କାନୁନ ଗୁଡାକ ଅଛନ୍। ମୁଇଁ ତ ଗୋଟେ କଥା ଦେଖୁଥିଲି ଯେ ପେପର ମାନଙ୍କୁ ବାହାରସି ବି ଯାଇକିରି କେନିଟା ଫାଟନି ଖଟିଲେ, କାହା ହାତ ଗୋଡ଼ କଟିଗଲା, କାହାର ଜୀବନ ଗଲେ, ଏନ୍ତା ଘଟଣା ମାନେ ବି ଘଟୁଛେ
1: କେତେ ଟେସ୍ ମେସିନ୍ ଟିକେ ଛିଙ୍ଗିଲି ଗଲା,
0: ହଁ ହଁ ମୁର୍ଦ୍ଦାର ହେଇକିରି ବି ତାମାନେ ଫିରୁଛନ୍ ତାମାନେ, ବେଲେ ଆମେ କେଁ ହେଲେ ବାହାରକେ ଯିମାର ହେ ଅବସ୍ଥା ହେଇକିରି ଆମେ କହତ।
1: ହେତାର ସାଙ୍ଗେ ସାଙ୍ଗେ ଆଉ ଗୋଟେ କଥା ବି ହେତୁ କରିଥା ଯେ ଟୁକେଲ ମାନେ ବି କେନ୍ତାକିରି ଟୁକେଲ ମାନଙ୍କୁ ବି ଆଜିକାଲି ପଢ଼େଇକିରି ସେ ତାକୁ ବି ଚାକିରି ବାକିରି କଲାଲେ ନ, ସେଟା ବି ଆମେ ଏଛିନି କାଲି ଜାଣବାର କଥା
0: ଯେ ସୁନ୍ଦର ହୁଏ ବେଲେ ଏନ୍ତା କଥାବାର୍ତ୍ତା ହଉ ତୁମେ କି ସମୟ ହେଇଗଲା।
1: ହଁ ହଁ, ଚାଲ କେନ୍ତା କେନ୍ତା ହେଇଗଲୁନ ଯିମା ବୋଲିକିରି

0: ଶୁଣିଲେ କୃଷି ସଂସାର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣନ୍ତୁ, ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ପୁରୀଠାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ଶୁଣନ୍ତୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅକ୍ଷୟ କୁମାର ଶତପଥୀଙ୍କ ସହିତ ଆଲୋଚନା। ପ୍ରଯୋଜନା ଦିଲୀପ କୁମାର ନାୟକ, ଉପସ୍ଥାପନା ପ୍ରକାଶ କୁମାର ରଥ।
2: ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପୁରୀଠାରେ 16 ଜୁଲାଇ 2026 ଚଳିତ ବର୍ଷ ଗୁରୁବାର ଦିନ ଅନୁଷ୍ଠିତ ହେବ। ଚଳିତ ବର୍ଷର ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆସନ୍ତୁ ଜାଣିବା। ଆମ ସହିତ ଅଛନ୍ତି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ଅକ୍ଷୟ କୁମାର ଶତପଥୀ, ତାଙ୍କୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର, ଆପଣଙ୍କ ଆଲୋଚନାକୁ ସ୍ୱାଗତ କରୁଛୁ। ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଚଳିତ ବର୍ଷ ଜଗନ୍ନାଥ ପ୍ରେମୀ ଭକ୍ତଗଣ ଯେଉଁମାନେ ଶ୍ରୀକ୍ଷେତ୍ରକୁ ଆସିବେ କ'ଣ ସବୁ ସୁବିଧା ସୁଯୋଗ ସେମାନଙ୍କୁ ଦିଆଯାଉଛି ସେ ବିଷୟରେ ଟିକେ କୁହନ୍ତୁ।
3: ଜୟ ଜଗନ୍ନାଥ, ସମସ୍ତଙ୍କୁ ମୋର ନମସ୍କାର। ଚଳିତ ବର୍ଷ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସକାଶେ ସ୍ୱାସ୍ଥ୍ୟ ବିଭାଗ ତତ୍ପର ଅଛି। ଆ ପୂର୍ବରୁ ଆମର ଜିଲ୍ଲାପାଳ ମହୋଦୟଙ୍କର ପରିଚାଳନାରେ ବହୁତ ଗୁଡ଼ିଏ ବୈଠକ ହୋଇଯାଇଛି। ଆମର ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆମେ ଆମର ପୁରୀ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଆମେ ଆମର ଅଧିକ ବେଡ୍ ଶଯ୍ୟା ପକାଇଅଛୁ। ଏହି ସମୟରେ ଆମର ବର୍ନ ୟୁନିଟ୍, ଟ୍ରମା ୟୁନିଟ୍ ଏବଂ ଆଇସିୟୁକୁ ଆମେ ସମ୍ପୂର୍ଣ୍ଣ ରୂପେ ସଜାଗ କରି ରଖିଅଛୁ।
2: ତେବେ ବିଶେଷ ଭାବରେ ମୁଖ୍ୟ ଚିକିତ୍ସାଳୟରେ ରଥଯାତ୍ରା ପାଇଁ ଯେମିତି ପ୍ରତିବର୍ଷ ଅଧିକ ଡାକ୍ତର ଏବଂ ପାରାମେଡିକାଲ ଷ୍ଟାଫ ଦାୟିତ୍ୱ ଦିଆଯାଇଥାଏ ସେମାନଙ୍କୁ, ଚଳିତ ବର୍ଷ କେତେ ଅଧିକ ଡାକ୍ତର ଆସୁଛନ୍ତି ଏବଂ ପାରାମେଡିକାଲ ଷ୍ଟାଫ ନିଯୁକ୍ତ ହୋଇଛନ୍ତି ଏହି କାମ ପାଇଁ?
3: ଚଳିତ ବର୍ଷ ଆମର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସକାଶେ ଆମେ 230 ଜଣ MBBS ଡାକ୍ତର, 72 ଜଣ ସ୍ପେଶାଲିଷ୍ଟ ମେଡିସିନ୍ ସର୍ଜରୀ ଅର୍ଥୋପେଡିକ୍ ସ୍ପେଶାଲିଷ୍ଟ, 6 ଜଣ ସୁପର ସ୍ପେଶାଲିଷ୍ଟ କାର୍ଡିଓଲୋଜି, ନ୍ୟୁରୋ ସର୍ଜରୀ ଏବଂ ପ୍ଲାଷ୍ଟିକ ସର୍ଜରୀ ଡାକ୍ତରଙ୍କୁ ଆମେ ଆଣୁଅଛୁ, ଏବଂ ଆମର 200 ଜଣ ନର୍ସିଂ ଅଫିସର, 200 ଜଣ ପାରାମେଡିକ୍ସ ଏବଂ 75 ଜଣ ଫର୍ମାସି ଅଫିସରଙ୍କୁ ଆମେ ରଥଯାତ୍ରା ଲାଗି ଆଣୁଅଛୁ।
2: ତେବେ ରୋଗୀମାନେ ଯେତେବେଳେ ଆସନ୍ତି ସେମାନଙ୍କ ପାଇଁ ଯଥେଷ୍ଟ ପରିମାଣରେ ଶଯ୍ୟା ଥିବାର ଆବଶ୍ୟକତା ଅଛି। ଚଳିତ ବର୍ଷ ସାଧାରଣ ଭାବରେ ଯେଉଁ ବର୍ଷ ସାରା ଯେତିକି ଶଯ୍ୟା ଥାଏ ବା ବେଡ୍ ଥାଏ, ରଥଯାତ୍ରା ପାଇଁ କେତେ ଅଧିକ ବେଡ୍ର ବ୍ୟବସ୍ଥା କରାଯାଉଛି?
3: ରଥଯାତ୍ରା ଲାଗି ଆମେ ସମୁଦ୍ର ପୁରୀ ଜିଲ୍ଲାରେ 331 ଅଧିକ ବେଡ୍ର ଶଯ୍ୟାକୁ ରଖିଅଛୁ। ଆମର ବଡ଼ ଡାକ୍ତରଖାନାରେ ଆମର 150 ଅଧିକ ଶଯ୍ୟା ଅଛି, ଏବଂ ଆମର ଯକ୍ଷ୍ମା ଏବଂ ସଂକ୍ରମକ ହସ୍ପିଟାଲରେ 80 ଆମର ଅଧିକ ଶଯ୍ୟା ଅଛି, ଏବଂ ପୁରୀ ଜିଲ୍ଲାର ଅନ୍ୟ ସବୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆମେ ଆମର ସେହି ଅନୁସାରେ ଆମେ 60 ଲେଖାଁ ଅଧିକ ଶଯ୍ୟା ରଖିଅଛୁ।
2: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଛାଡ଼ିଦେଲେ ଯାହାକି ବଡ଼ଦାଣ୍ଡରେ ସମସ୍ତେ ତାକୁ ଦେଖିପାରୁଛନ୍ତି, ଦୃଶ୍ୟମାନ ହେଉଛି, ଆଉ କେଉଁ କେଉଁ ସ୍ଥାନରେ ଆମର ସରକାରଙ୍କର ବ୍ୟବସ୍ଥା ରହିଛି ଯେଉଁଠାରେ କି ଆମର ଜଗନ୍ନାଥ ପ୍ରେମୀ ଭକ୍ତମାନେ ସେମାନଙ୍କର ଚିକିତ୍ସା ଯଦି ଦରକାର ପଡ଼େ କରିପାରିବେ?
3: ଏହି ସମୟରେ ଆମର ପୁରୀର ଡିଫରେଣ୍ଟ ଜାଗା ମାନଙ୍କରେ ଆମେ 30 ଆଶୁ ଚିକିତ୍ସା କେନ୍ଦ୍ର ଫାଷ୍ଟ ଏଡ୍ ସେଣ୍ଟର କରିଅଛୁ, ଯେଉଁଟାକି ଏ ବର୍ଷ ଆମର ନୂଆ କରି ଆମେ ବଡ଼ଦାଣ୍ଡ ଏବଂ ରେଲୱେ ଷ୍ଟେସନ ପାଖରେ 8 10 ଶଯ୍ୟା ବିଶିଷ୍ଟ ହସ୍ପିଟାଲ, ମିନି ହସ୍ପିଟାଲ ଆମେ କରିଅଛୁ, ଯେଉଁଠି ଆମର ମେଡିସିନ ସ୍ପେଶାଲିଷ୍ଟ, ସର୍ଜରୀ ସ୍ପେଶାଲିଷ୍ଟ ସେଠି ରହିବେ, ଏବଂ ଏଇଟା ଆମର ଅଛି ମନ୍ଦିର ପାଖରେ, ଆମର ରଘୁନନ୍ଦନ ଲାଇବ୍ରେରୀ ପାଖରେ ଗୋଟେ ଅଛି, ବଗଲା ଧର୍ମଶାଳା ପାଖରେ ଗୋଟେ ଅଛି, ବସ୍ ଷ୍ଟାଣ୍ଡ ପାଖରେ ଗୋଟେ ଅଛି, ଏବଂ ଆମର ଭୋଳାନାଥ ବିଦ୍ୟାପୀଠ ପାଖରେ ଗୋଟେ ଅଛି। ଏହି ଅନୁସାରେ ଆମେ 8 10 ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଆମେ କରିଅଛୁ, ତେଣୁ ଭକ୍ତମାନଙ୍କର କିଛି ଅସୁବିଧା ହେଲେ ବଡ଼ଦାଣ୍ଡରେ ଆମେ ବହୁତ ପ୍ରକାର କରିଅଛୁ, ଏବଂ ମନ୍ଦିର ଠାରୁ ମର୍ଚ୍ଚିକୋଟ ଛକ ପର୍ଯ୍ୟନ୍ତ ଆମର ଯେତେକ ଆଶୁ ଚିକିତ୍ସା କେନ୍ଦ୍ର ଅଛି ତାକୁ ଆମେ ଏସିର ବ୍ୟବସ୍ଥା ଏ ବର୍ଷ କରିଅଛୁ।
2: ଆପଣ ତ ବଡ଼ଦାଣ୍ଡ କଥା କହିଲେ, ଯେଉଁ ଆଶୁ ଚିକିତ୍ସା କେନ୍ଦ୍ର, କିନ୍ତୁ ପୁରୀ ସହରକୁ ଯେଉଁ ପ୍ରବେଶ ପଥ ରହିଛି, ଲକ୍ଷାଧିକ ଭକ୍ତ ସେହି ରାସ୍ତା ଦେଇକରି ସହରକୁ ଆସିବେ, ସେହି ବାଟରେ ଯଦି କୌଣସି କାହାର ଅସୁବିଧା ହୁଏ, ସ୍ୱାସ୍ଥ୍ୟଗତ ସମସ୍ୟା ହୁଏ, ତାହେଲେ ସେମାନଙ୍କ ପାଇଁ କ'ଣ ବ୍ୟବସ୍ଥା କରାଯାଇଛି?
3: ଆମର ଜାତୀୟ ରାଜପଥରେ ପୁରୀ ଭୁବନେଶ୍ୱରରେ ଆମର 7 ଆଶୁ ଚିକିତ୍ସା କେନ୍ଦ୍ର କରିଅଛୁ, ଏବଂ ପୁରୀ ରାସ୍ତା କଡ଼ରେ ଥିବା ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କୁ ଆମେ ସମ୍ପୂର୍ଣ୍ଣ ରୂପେ ସଜାଗ ରହିବା ପାଇଁ କହିଅଛୁ। ସେହି ଅନୁସାରେ ପୁରୀ କୋଣାର୍କ ରୋଡ଼ରେ ଆମର 4 ଆଶୁ ଚିକିତ୍ସା କେନ୍ଦ୍ର କରାଯାଇଅଛି, ଏବଂ ପୁରୀ ସାତପଡ଼ା ରୋଡ଼ରେ ମଧ୍ୟ ଆମର 2 ଆଶୁ ଚିକିତ୍ସା କେନ୍ଦ୍ର କରାଯାଇଅଛି। ତେଣୁ ସେହି ଅନୁସାରେ ଆମେ ଭାବୁଛୁ ଭକ୍ତମାନଙ୍କର ଯଦି କିଛି ଅସୁବିଧା ହେଲା, ତେଣୁ ଆମର କିଛି ବିଶେଷ ଅସୁବିଧା ହେବନି, ଆମେ ତାଙ୍କୁ ଭଗବାନ ଦୟାରୁ ସେବା ଯୋଗାଇ ପାରିବୁ। ରଥଯାତ୍ରା ଲାଗି ଆମେ ପୁରା ସମ୍ପୂର୍ଣ୍ଣ ରୂପେ ଆମେ ପ୍ରସ୍ତୁତ ଅଛୁ। ଯେଉଁ ପ୍ରକାର ଔଷଧ ଦରକାର ପଡ଼ିବ ଆମେ ସବୁ ପ୍ରକାର ଔଷଧ ଆମେ ଏପଟେ ଗଚ୍ଛିତ କରି ରଖିଅଛୁ।
2: ଆଉ ଗୋଟେ କଥା ହେଲା, ଆମର ବର୍ଷା ଦିନେ ବିଶେଷ ଭାବରେ ରଥଯାତ୍ରା ଯେଉଁ ଆଷାଢ଼ ମାସ ଏହି ସମୟରେ ହୋଇଥାଏ, ତେଣୁ ମୁଖ୍ୟ ଗୋଟେ ସମସ୍ୟା ଆସେ, ଯେଉଁ ଖାଦ୍ୟ ଦୂଷିତ ହେବାର ସମ୍ଭାବନା ଥାଏ। ଅନେକ ହୋଟେଲ ବଡ଼ଦାଣ୍ଡ ଦୁଇ ପାର୍ଶ୍ୱରେ ରହିଛି ଏବଂ ସହରର ବିଭିନ୍ନ ସ୍ଥାନରେ ରହିଛି, ସମୁଦ୍ରକୂଳରେ ରହିଛି। ଖାଦ୍ୟର ମାନ ପରୀକ୍ଷା ପାଇଁ ବା ସେମିତି କିଛି ସ୍ୱାସ୍ଥ୍ୟ ବିଭାଗ ତରଫରୁ ବ୍ୟବସ୍ଥା କରାଯାଇଛି, ସମସ୍ତେ ସଚେତନ ହୋଇପାରିବେ?
3: ଖାଦ୍ୟର ମାନ ପରୀକ୍ଷା କରିବା ପାଇଁ କି ଆମର ଫୁଡ୍ ସେଫ୍ଟି ଅଫିସର ମାନେ ମେ 15 ତାରିଖ ଠାରୁ ଏହି କାର୍ଯ୍ୟ ଆରମ୍ଭ କରିଛନ୍ତି, ଯାହାକି ଆମର ସ୍ନାନ ପୂର୍ଣ୍ଣିମା ପରଠାରୁ ଏହାକୁ ତ୍ୱରିତ ଉପାୟରେ ଏଇଟା କାମ କରାଯାଉଅଛି। ଏବଂ ଆମର ବିଭିନ୍ନ ସ୍ଥାନରେ ମନ୍ଦିର ପାର୍ଶ୍ୱ ହେଲା କି ଆମର ସମୁଦ୍ରକୂଳ ହେଲା ଏବଂ ଅଲାରନାଥଙ୍କ ପାଖରେ ଆମର ଯେଉଁ ବ୍ରହ୍ମଗିରି ପାଖରେ ଅଛି, ଆମର ତ୍ୱରିତ ଉପାୟରେ ଆମେ କାର୍ଯ୍ୟ କରୁଅଛୁ। ତେଣୁ ଖାଦ୍ୟର ମାନକୁ ଠିକ ବଜାୟ ରଖିବା ପାଇଁ ଆମର ଫୁଡ୍ ସେଫ୍ଟି ଅଫିସର ମାନେ ପ୍ରସ୍ତୁତ ଅଛନ୍ତି।
2: ଆଉ ଗୋଟିଏ କଥା ହେଲା, ଯେତେବେଳେ ରଥ ବଡ଼ଦାଣ୍ଡରେ ଚାଲେ ସେତେବେଳେ ବହୁତ ଭିଡ଼ ହୁଏ ଏବଂ ଭିଡ଼ ଭିତରେ ବେଳେବେଳେ ଦଳା ଚକଟା ହୋଇ ମଧ୍ୟ କେତେକ ଆହତ ହୋଇଥାନ୍ତି, ସେମାନଙ୍କୁ ମୁଖ୍ୟ ଚିକିତ୍ସାଳୟକୁ ଆଣିବା ପାଇଁ କ'ଣ ବ୍ୟବସ୍ଥା ରହିଛି? ଯେଉଁ ଗ୍ରୀନ କରିଡର କଥା କୁହାଯାଉଛି, ସେମାନଙ୍କୁ କୌଣସି ଭଲେଣ୍ଟିୟର ସେମିତି ରହିଛନ୍ତି ସ୍ୱାସ୍ଥ୍ୟ ବିଭାଗର ବା ଅନ୍ୟାନ୍ୟ ସ୍ୱେଚ୍ଛାସେବୀ ସଂଗଠନ ମାନଙ୍କ ଦ୍ୱାରା କ'ଣ ଏ ବର୍ଷ ବିଶେଷ ବ୍ୟବସ୍ଥା କରାଯାଇଛି, ସେମାନେ ଗହଳି ଭିତରୁ ମୁଖ୍ୟ ଚିକିତ୍ସାଳୟକୁ ବା ଅନ୍ୟାନ୍ୟ ଆଶୁ ଚିକିତ୍ସା କେନ୍ଦ୍ରକୁ ଯାଇପାରିବେ?
3: ଗହଳି ସମୟରେ

0: ଯେଉଁମାନଙ୍କର କିଛି ଅସୁବିଧା ହେଉଛି ତା ପାଇଁ ଆମେ ବିଭିନ୍ନ ଜାଗାରେ ଆମର ଫାଷ୍ଟ ଏଡ୍ ସେଣ୍ଟର ବା ଆଶୁ ଚିକିତ୍ସା କେନ୍ଦ୍ର କରିଛୁ, ତା ସହିତ ଅସ୍ଥାୟୀ ଡାକ୍ତରଖାନା ମାନ କରିଅଛୁ। ସେଇ ଅନୁସାରେ ଆମର ଷ୍ଟ୍ରେଚର ପାର୍ଟି ମାନେ ମଧ୍ୟ ନିୟୋଜିତ ଅଛନ୍ତି, ଏବଂ ଯେଉଁଟା ଆପଣ କହିଲେ ଗ୍ରୀନ କରିଡର କଥା, ଗ୍ରୀନ କରିଡର ମଧ୍ୟ ଏ ବର୍ଷ ବିଭିନ୍ନ ଏନ୍ଜିଓଙ୍କ ଦ୍ୱାରା ସେଟା ଠିକ୍ ପାଖରେ ଗତ ବର୍ଷ ଭଳି ରହିବ। ତେଣୁ ଆମେ ସେଇ ଅନୁସାରେ ଭାବୁଛୁ ଯଦି କାହାର କିଛି ଅସୁବିଧା ହେଲା ତାହେଲେ ଆମେ ତାଙ୍କୁ ସେବା ଯୋଗାଇ ପାରିବୁ।
1: ସମୁଦ୍ର ସ୍ନାନ ଅନେକ ତୀର୍ଥଯାତ୍ରୀ କରିପାରନ୍ତି, ଏପଟେ ଜଗନ୍ନାଥ ଦର୍ଶନ, ରଥ ଟଣା, ତା ସହିତ ସମୁଦ୍ର ସ୍ନାନ। ଆଉ ବିଶେଷ ଭାବରେ ବିଗତ ଦିନରେ ମଧ୍ୟ ଦେଖିବାକୁ ମିଳିଛି ଯେ ଜେଲି ଫିସ୍ ଏବଂ ଅନ୍ୟାନ୍ୟ ଯୋଉ କୌଣସି ଯୋଉ ଜୀବ ଦ୍ୱାରା ସେମାନେ ଆକ୍ରାନ୍ତ ହେଇଥାନ୍ତି, ବିଭିନ୍ନ ଚର୍ମରେ ତାଙ୍କର ପ୍ରତିକ୍ରିୟା ସୃଷ୍ଟି ହେଇଥାଏ। ରଥଯାତ୍ରା ସମୟରେ ଯଦି କେହି ସେଥିରେ ପ୍ରଭାବିତ ହୁଅନ୍ତି ଏବଂ ଚିକିତ୍ସାଳୟକୁ ଆସନ୍ତି, କଣ ସୁବିଧା ରହିଛି ଏବଂ ସେମାନଙ୍କୁ କଣ କହିବେ ଯାହାଦ୍ୱାରା କି ସେମାନେ ସମୁଦ୍ର ସ୍ନାନ ପୂର୍ବରୁ ସତର୍କ ହେଇପାରିବେ?
0: ଏହି ସମୟରେ ଯଦି ସମୁଦ୍ର କୂଳରେ କିଛି ସି ଇଞ୍ଜୁରୀ ହେଲା, ସି ଇଞ୍ଜୁରୀ ସାଧାରଣତଃ କିଛି ଫ୍ରାକ୍ଚର ଟାଇପ୍ର ହୁଏ କିମ୍ବା କିଛି ମାଇଲ୍ଡିଆ ଟାଇପ୍ର ହୁଏ, ଓଭର ସ୍କିନ୍ ଇଞ୍ଜୁରୀ ହୁଏ। ତେଣୁ ଆମେ ସମସ୍ତଙ୍କୁ କହୁଛୁ ଏହି ସମୟରେ ଆପଣମାନେ ବେଶୀ ଭିଡ଼ ସମୟରେ ସମୁଦ୍ରରେ ବେଶୀ ଗାଧୋଇବା ବାରଣ କରନ୍ତୁ, ଏବଂ ସେଠି ଥିବା ଆମର ଲାଇଫ୍ ଗାର୍ଡ ମାନଙ୍କର ଠିକ୍ ରୂପରେ ତାଙ୍କର ପରାମର୍ଶ ନିଅନ୍ତୁ। ଏବଂ ଯଦି କିଛି ଅସୁବିଧା ହେଲା ଆମେ ସି ବିଚ୍ ଅଞ୍ଚଳରେ ଆମେ 5ଟି ଆଶୁ ଚିକିତ୍ସା କେନ୍ଦ୍ର ସୁବିଧା କରିଅଛୁ, ଏବଂ ଆମର ଆମ୍ବୁଲାନ୍ସର ସୁବିଧା ଅଛି। ଆପଣ ସଙ୍ଗେ ସଙ୍ଗେ ଆମର ଯକ୍ଷ୍ମା ଏବଂ ସଂକ୍ରାମକ ହସ୍ପିଟାଲରେ ଆମର ସବୁ ସ୍ପେଶାଲିଷ୍ଟ ଡାକ୍ତରମାନେ ଅଛନ୍ତି, ଆପଣ ଆସି ତାଙ୍କର ପରାମର୍ଶ ଗ୍ରହଣ କରନ୍ତୁ।
1: ଆପଣ ଆମ୍ବୁଲାନ୍ସ କଥା କହିଲେ, ବର୍ଷ ସାରା ତ ଆମ୍ବୁଲାନ୍ସର ବ୍ୟବସ୍ଥା କିଛି ପରିମାଣରେ ରହିଛି, ଆଉ ଚଳିତ ବର୍ଷ ରଥଯାତ୍ରା ପାଇଁ କେତେ ଅଧିକ ଆମ୍ବୁଲାନ୍ସ ରଖାଯାଇଛି ଯାହାଫଳରେ କି ତାର ସୁବିଧା ଯିଏ ଚାହିଁବେ ନେଇପାରିବେ?
0: ଚଳିତ ବର୍ଷ ରଥଯାତ୍ରା ନିମନ୍ତେ ସରକାରୀ ସ୍ତରରେ 46ଟି ଆମ୍ବୁଲାନ୍ସ ଆମେ ଆଣୁଛୁ, ଏବଂ ବେସରକାରୀ ସ୍ଥଳରୁ 41ଟି ଆମ୍ବୁଲାନ୍ସର ଆମର ବ୍ୟବସ୍ଥା କରାଯାଇଅଛି। ଏହି 46ଟି ଆମ୍ବୁଲାନ୍ସକୁ ଆମେ ପୁରୀ ସହର ଏବଂ ପୁରୀର ବିଭିନ୍ନ ଜାଗାରେ ଆମେ ତାକୁ ଅବସ୍ଥାପିତ କରୁଅଛୁ। ତେଣୁ ଆମ୍ବୁଲାନ୍ସର ଗୋଟେ ପ୍ରପର କରିଡର ଆମେ କରୁଛୁ, ସେହି ଅନୁସାରେ ଆମେ ଭାବୁଛୁ ଯଦି କିଛି କାହାର ଅସୁବିଧା ହେଲା ତାହେଲେ ଆମେ ସେହି ଅନୁସାରେ ଲୋକମାନେ ଆମ୍ବୁଲାନ୍ସର ସୁବିଧା ନେଇପାରିବେ।
1: ଏହି ଆମ୍ବୁଲାନ୍ସ କେମିତି ଲୋକମାନେ ଯୋଗାଯୋଗ କରିବେ, ତାର ନମ୍ବର କ'ଣ, କୋଉ ସ୍ଥାନରେ ସେ ଉପଲବ୍ଧ ଅଛି ଯାହାଫଳରେ କି ସେମାନେ ଯୋଗାଯୋଗ କରିପାରିବେ, ଏବଂ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଯେଉଁ ସୁବିଧା ଦିଆଯାଉଛି ସେ ବିଷୟରେ ସୂଚନା କିଭଳି ଭାବରେ ସେମାନେ ଶୀଘ୍ର ପାଇପାରିବେ?
0: ଆମ୍ବୁଲାନ୍ସ ଗୁଡ଼ିକୁ ଆମେ ପୁରୀର ବଡ଼ଦାଣ୍ଡ ଏବଂ ପୁରୀର ସମୁଦ୍ରକୂଳ ଏବଂ ପୁରୀ ସହରର ଯେଉଁ ରାସ୍ତାକଡ ମାନଙ୍କରେ ବିଭିନ୍ନ ଜାଗାରେ ଆମେ ତାକୁ ଅବସ୍ଥାପିତ କରିଅଛୁ, ଏବଂ ସେହି ଅନୁସାରେ ଆମର ପୋଲିସର ଯେଉଁ କଣ୍ଟ୍ରୋଲ ରୁମ୍ ମାନ ହେବ, ଆମେ ଆମ୍ବୁଲାନ୍ସ ଆମ ପାଖରେ ଆସି ଜଏନ୍ କଲେ ଆମ୍ବୁଲାନ୍ସର ନମ୍ବର ସମସ୍ତଙ୍କୁ ଯୋଗାଇ ପାରିବୁ। ତେଣୁ ଆମର ବି ଗୋଟେ 24x7 ଗୋଟେ କଣ୍ଟ୍ରୋଲ ରୁମ୍ ସେହି ସମୟରେ ଫଙ୍କସନ୍ କରିବ। ଆମେ ଭାବୁଛୁ ଯଦି କାହାର କିଛି ଅସୁବିଧା ହେଲା ଯାହାର କି ନମ୍ବର ଆମର ଡିଫରେଣ୍ଟ ଡିଜିଟାଲ ସୋ ଯୋଉଟା କରାହଉଛି ସରକାରଙ୍କ ତରଫରୁ ତାକୁ ଜାଣିପାରିବେ, ସେମାନେ ଆମକୁ କଣ୍ଟ୍ରୋଲ ରୁମ୍ କୁ ଫୋନ୍ କଲେ ଆମେ ସବୁ ଜାଣିପାରିବେ। ଆପଣ
1: ଗୁରୁତର ରୋଗୀଙ୍କ ପାଇଁ ଦରକାର ଆଇସିୟୁ, ବର୍ତ୍ତମାନ କେତେ ଆଇସିୟୁ ରହିଛି ଏବଂ ବିଶେଷ ଭାବରେ କିଛି ଆଇସିୟୁ ପ୍ରସ୍ତୁତ କରି ରଖାଯାଉଛି କି ରଥଯାତ୍ରା ପାଇଁ ଚଳିତ 2026 ବର୍ଷରେ?
0: ଚଳିତ 2026 ରଥଯାତ୍ରା ନିମନ୍ତେ ଆମର ଯକ୍ଷ୍ମା ଏବଂ ସଂକ୍ରାମକ ୱାର୍ଡରେ ଅଧିକ 15ଟି ଆଇସିୟୁ ବେଡ୍, ଯାହାକି ଆମର ଏମ୍ସ ଭୁବନେଶ୍ୱରଙ୍କର ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ପରିଚାଳିତ ହେବ। ତା ସହିତ ଆମର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା 10ଟି ଆଇସିୟୁ ବେଡ୍କୁ ଆମେ ଫୁଲ୍ ରୂପେ ଫଙ୍କସନ୍ କରିବୁ।
1: ବିଶେଷ ଭାବରେ ବିଭିନ୍ନ ରାଜ୍ୟରୁ ତୀର୍ଥଯାତ୍ରୀ ଆସୁଛନ୍ତି, ଯେଉଁମାନେ ଓଡ଼ିଆ ଯାତ୍ରୀ ଆସୁଛନ୍ତି ସେମାନଙ୍କ ପାଇଁ ଅସୁବିଧା କିଛି ନାହିଁ, କିନ୍ତୁ ଅନ୍ୟାନ୍ୟ ଭାଷାରେ ହିନ୍ଦୀ ଏବଂ ଅନ୍ୟାନ୍ୟ ଭାଷାରେ ଯେଉଁ ତୀର୍ଥଯାତ୍ରୀମାନଙ୍କୁ ସ୍ୱାସ୍ଥ୍ୟ ବିଭାଗର ସୁବିଧା ସମ୍ପର୍କରେ ସୂଚନା ଦେବା ପାଇଁ କିଛି ବ୍ୟବସ୍ଥା କରାଯାଇଛି?
0: ଏ ବର୍ଷ ଆମର ଯେଉଁଠି ଆଶୁ ଚିକିତ୍ସା କେନ୍ଦ୍ର ଏବଂ ଯେଉଁ ଅସ୍ଥାୟୀ ଡାକ୍ତରଖାନା କରାଯାଇଛି ତାର ଯେଉଁ ଆମର ଯେଉଁ ସାଇନେଜ୍ ତାକୁ ଆମେ ମଲ୍ଟି ଲାଙ୍ଗୁଏଜ୍ରେ ଓଡ଼ିଆ ହିନ୍ଦୀ ଏବଂ ଇଂଲିଶରେ ତାର ଆମେ ମାରିଛୁ। ତେଣୁ ସେହି ଅନୁସାରେ ଆମେ ଭାବୁଛୁ ସମସ୍ତଙ୍କ ପାଇଁ ଏଇଟା ସୁବିଧା ହେବ, ସମସ୍ତେ ଜାଣିପାରିବେ ଯେ ଆମର କେଉଁଠି ଆଶୁ ଚିକିତ୍ସା କେନ୍ଦ୍ର ଅଛି, କେଉଁଠି ଡାକ୍ତରଖାନା ଅଛି, ସମସ୍ତେ ଜାଣିପାରିବେ, କାହାର କିଛି ଅସୁବିଧା ହେବ ନାହିଁ।
1: ଶେଷରେ ସ୍ୱଚ୍ଛତା ସମ୍ପର୍କରେ ଗୋଟିଏ ପ୍ରଶ୍ନ ପଚାରିବି, ଯେହେତୁ ମୁଖ୍ୟ ଜିଲ୍ଲା ଚିକିତ୍ସାଳୟ, ତେଣୁ ଚିକିତ୍ସାଳୟର ଯେଉଁ ସ୍ୱଚ୍ଛତା ଏବଂ ଆଶୁ ଚିକିତ୍ସା କେନ୍ଦ୍ର ଗୁଡ଼ିକର ସ୍ୱଚ୍ଛତା ଯେମିତି ବଜାୟ ରହିବ ଯାହାଫଳରେ କି ଯେଉଁମାନେ ଆସିବେ ସେମାନେ ଗୋଟେ ଭଲ ଭାବନା ନେଇ ଚିକିତ୍ସା ପାଇକି ଫେରିବେ, ସ୍ୱଚ୍ଛତା ପାଇଁ କ'ଣ ବିଶେଷ ବ୍ୟବସ୍ଥା କରାଯାଇଛି ମୁଖ୍ୟ ଚିକିତ୍ସାଳୟରେ ଏବଂ ଅନ୍ୟାନ୍ୟ ଆଶୁ ଚିକିତ୍ସା କେନ୍ଦ୍ରରେ କରାଯିବ?
0: ମୁଖ୍ୟ ଚିକିତ୍ସାଳୟର ସ୍ୱଚ୍ଛତା ବଜାୟ ରଖିବା ଲାଗି ଆମେ ତତ୍ପରତା ସହ ଚେଷ୍ଟା କରିବୁ, ଏବଂ ଆମେ ଅଧିକ ସଂଖ୍ୟକ ଷ୍ଟାଫ୍ଙ୍କୁ ମୁତୟନ କରିଅଛୁ। ସେହି ଅନୁସାରେ ଆମର ଯେଉଁ ଆଶୁ ଚିକିତ୍ସା କେନ୍ଦ୍ର ଏବଂ ଯେଉଁ ଆମର ଟେମ୍ପୋରାରୀ ହସ୍ପିଟାଲ ଅଛି ସେମାନଙ୍କରେ ବି ଆମେ ଅଧିକ ଷ୍ଟାଫ୍ ଦେଉଛୁ। ତେଣୁ ଆମେ ଭାବୁଛୁ ହସ୍ପିଟାଲ ମାନଙ୍କରେ ସ୍ୱଚ୍ଛତା ବଜାୟ ରଖିବା ଲାଗି ଆମେ ଆପ୍ରାଣ ଚେଷ୍ଟା କରିବୁ।
1: କୌଣସି ତୀର୍ଥଯାତ୍ରୀ ବା ଜଗନ୍ନାଥ ପ୍ରେମୀ ଯଦି ସ୍ୱାସ୍ଥ୍ୟ ବିଭାଗର ଦିଆଯାଉଥିବା ସୁବିଧା ସୁଯୋଗ ସମ୍ପର୍କରେ ଜାଣିବାକୁ ଚାହାନ୍ତି ସେମାନଙ୍କ ପାଇଁ କିଛି ଯୋଗାଯୋଗ ମୋବାଇଲ ନମ୍ବର, ଇମେଲ ବା ୱେବସାଇଟ ଆଡ୍ରେସ ରହିଛି?
0: ସ୍ୱାସ୍ଥ୍ୟ ସେବୀ ମାନଙ୍କ ପାଇଁ ଆମର ଗୋଟେ କଣ୍ଟ୍ରୋଲ ରୁମ୍ ନମ୍ବର ଅଛି, ଏବଂ ଆମର ବିଭିନ୍ନ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଆମର ଯେଉଁମାନେ ନୋଡାଲ ଅଫିସର ଅଛନ୍ତି ତାଙ୍କର ନମ୍ବର ବି ଆମେ ବିଭିନ୍ନ ଜାଗାରେ ତାକୁ ଫ୍ଲେକ୍ସ ମାଧ୍ୟମରେ ଆମେ ତାକୁ ଜଣାଇଦେବୁ। ତେଣୁ ଯାହାର କିଛି ଅସୁବିଧା ହେଲା ତାହେଲେ ସେମାନେ ସେଇ ନମ୍ବର ଦ୍ୱାରା ଆମକୁ ଫୋନ କଲେ ଆମେ ତାଙ୍କର ସବୁ ପ୍ରକାର ସୁବିଧା କରିପାରିବୁ। ମେନ୍ ନମ୍ବର ତ ମୋ ନମ୍ବରଟା ହେଉଛି 9433999478।

0: ଆଚ୍ଛା, ତେବେ ଶେଷରେ ଆପଣ ଚଳିତ 2026 ବର୍ଷର ରଥଯାତ୍ରା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଭାବରେ କଣ ବାର୍ତ୍ତା ଦେବେ ଜଗନ୍ନାଥ ପ୍ରେମୀ ମାନଙ୍କୁ?
1: ଜଗନ୍ନାଥ ପ୍ରେମୀ ମାନଙ୍କୁ ଆମେ ଏଇ ବାର୍ତ୍ତା ଦେବୁ ଯେ ଆପଣମାନେ ଭିଡକୁ ବେଶୀ ଯାଆନ୍ତୁ ନାହିଁ। ଯେଉଁମାନଙ୍କର ଗର୍ଭବତୀ ମା, ଛୋଟ ପିଲା ଏବଂ ଯେଉଁମାନଙ୍କର କୋମର୍ବିଡିଟି ଅଛି, ଡାଇବେଟିସ, ହାଇପର ଟେନସନ, ହାର୍ଟ ରୋଗ ଅଛି, ସେମାନେ ଆସନ୍ତୁ, ଦୂରରୁ ଥାଇ ଠାକୁରଙ୍କୁ ଦର୍ଶନ କରନ୍ତୁ, ବେଶୀ ଗହଳି ଜାଗାକୁ ଯାଆନ୍ତୁ ନାହିଁ ଏବଂ ଅପରିଷ୍କାର ଖାଦ୍ୟ ଖାଆନ୍ତୁ ନାହିଁ, ଠିକ୍ ପାଣି ପିଅନ୍ତୁ ଏବଂ ସେହି ଅନୁସାରେ ଠାକୁରଙ୍କୁ ଦର୍ଶନ କରି ମହାପ୍ରଭୁଙ୍କ କୃପାରୁ ଭଲରେ ଯାଆନ୍ତୁ।
0: ଚଳିତ ବର୍ଷ 2026 ସ୍ୱାସ୍ଥ୍ୟ ବିଭାଗ ତରଫରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବାର୍ତ୍ତା ଦେଲେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ଅକ୍ଷୟ କୁମାର ଶତପଥୀ। ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
1: ଧନ୍ୟବାଦ। ଜୟ ଜଗନ୍ନାଥ। ନମସ୍କାର।
2: ପୁରୀଠାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ଶୁଣିଲେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅକ୍ଷୟ କୁମାର ଶତପଥୀଙ୍କ ସହିତ ଆଲୋଚନା। ପ୍ରଯୋଜନା ଦିଲୀପ କୁମାର ନାୟକ, ଉପସ୍ଥାପନା ପ୍ରକାଶ କୁମାର ରଥ।
3: କାର୍ଯ୍ୟକ୍ରମ ଶୁଣିଲେ ରିଲେ କରି ପ୍ରସାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର।

0: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00005 ଜମା କରିବେ। ଆକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257 IFSC କୋଡ୍ SBIN00005 ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।
1: ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ଆସନ୍ତୁ ଶୁଣିବା କେତୋଟି ଓଡ଼ିଆ ଦେଶାତ୍ମକ ବୋଧକ ଗୀତ। ପ୍ରଥମେ ରାଜା ରଥଙ୍କ କଣ୍ଠରେ ଶୁଣନ୍ତୁ ଶଶିଭୂଷଣ ବେହେରାଙ୍କ ଏହି ଗୀତ।

0: ଶୁଣିଲେ କେତୋଟି ଓଡ଼ିଆ ଦେଶାତ୍ମକ ବୋଧକ ଗୀତ। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ସମାଚାର ଦର୍ପଣ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଏବଂ ପରେ ପରେ ହିନ୍ଦୀରେ ସମ୍ବାଦ, ଇଂରାଜୀରେ ସମ୍ବାଦ ଏବଂ ପରବର୍ତ୍ତୀ ଅନ୍ୟାନ୍ୟ କାର୍ଯ୍ୟକ୍ରମ ରିଲେ କରି ପ୍ରସାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: ଆକାଶବାଣୀ କଟକ ସମାଚାର ଦର୍ପଣ।

0: ଭକ୍ତଙ୍କ ପ୍ରତୀକ୍ଷା ଶେଷ ହେବାକୁ ଆଉ ଦିନଟିଏ ବାକି। ନେତ୍ର ଉତ୍ସବରେ ନବଯୌବନ ବେଶରେ ଦର୍ଶନ ଦେବେ କୋଟି ଓଡ଼ିଆଙ୍କ ମୌଡ଼ମଣି ମହାପ୍ରଭୁ ଶ୍ରୀଜଗନ୍ନାଥ। ତିନି ଦିନ ପରେ ଆରମ୍ଭ ହେବ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ସୁଦୃଶ୍ୟ ଟାହିଆ ଝୁଲାଇ ଚକାନୟନରେ ଚୌଦିକକୁ ଚାହିଁ ଭକ୍ତ ଗହଣରେ ଜନ୍ମବେଦୀ ଆଡ଼ପ ମଣ୍ଡପକୁ ଯାତ୍ରା କରିବେ ମହାପ୍ରଭୁ। ମହାପ୍ରଭୁଙ୍କ ଯାତ୍ରା ପାଇଁ ରଥ ପଥ ଭକ୍ତ ସମସ୍ତେ ପ୍ରସ୍ତୁତ। ମାନବୀୟ ଲୀଳା ମଧ୍ୟରେ ମହାପ୍ରଭୁଙ୍କର ନିଦାଗ ବେଳାରେ ଚାପ ଖେଳ, ସ୍ନାନ, ଜ୍ୱରରେ ପୀଡ଼ିତ ହେବା, ଚିକିତ୍ସାରେ ସୁସ୍ଥ ହେବା ଏବଂ ଏହାପରେ ଭ୍ରମଣରେ ଯିବା ଖୁବ୍ ରହସ୍ୟମୟ। ସେଥିପାଇଁ ତ ଶାସ୍ତ୍ରରେ ବର୍ଣ୍ଣିତ ଅଛି, ସର୍ବମ୍ ରହସ୍ୟମ୍ ପୁରୁଷୋତ୍ତମସ୍ୟ ଦେବୋ ନ ଜାନାତି କୁତ ମନୁଷ୍ୟା। ମହାପ୍ରଭୁଙ୍କ ରଥଯାତ୍ରା ସୁଚାରୁରୂପେ ସମ୍ପନ୍ନ କରିବା ଲାଗି ପୁଲିସ ପ୍ରଶାସନ ସମସ୍ତେ ତତ୍ପର। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ଆଗାମୀ ରଥଯାତ୍ରା ସମ୍ପର୍କିତ ସମୀକ୍ଷା ବୈଠକ। ଦଶ ସୂତ୍ରୀ ନିର୍ଦ୍ଦେଶକୁ ଅନୁପାଳନ କରି ରଥଯାତ୍ରାର ସୁପରିଚାଳନା କରିବାକୁ ମୁଖ୍ୟମନ୍ତ୍ରୀ ବୈଠକରେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
1: ରଥଯାତ୍ରା ପାଇଁ ଆମର ସମସ୍ତ ପ୍ରସ୍ତୁତି ସମାପ୍ତ ହୋଇଯାଇଛି। କିଭଳି ଭାବରେ ଉପଯୁକ୍ତ ସୁରକ୍ଷା କରାଯାଇପାରିବ, ଭିଡ଼କୁ କେମିତି ଭାବରେ ପରିଚାଳନା କରାଯାଇପାରିବ ଏବଂ ସ୍ୱାସ୍ଥ୍ୟ ସହିତ ଏ ପରିମଳ ଯାନବାହନ ଏ ସବୁ ବିଷୟରେ ଆଲୋଚନା କରାଯାଇଛି। ଆମେ ସମସ୍ତେ ପରସ୍ପରର ଯାହା ଦାୟିତ୍ୱ ଅଛି ଯାହାର, ଆମେ ସମସ୍ତେ ନିଜର ଦାୟିତ୍ୱ ଠିକ୍ ଭାବରେ ସମ୍ପନ୍ନ କରିବା ସହିତ ଗୋଟିଏ ବିଭାଗ ସହିତ ଆଉ ଗୋଟିଏ ବିଭାଗ ମଧ୍ୟରେ ସମନ୍ୱୟ ପ୍ରତିଷ୍ଠା କରିବା। ଯଦି ସମନ୍ୱୟ ପ୍ରତିଷ୍ଠା କରାଯାଇପାରିବ ତାହେଲେ ହେବାକୁ ଥିବା ଯେଉଁ ଘୋଷ ଯାତ୍ରା ତାହା ସୁଚାରୁ ରୂପେ ଏବଂ ସଫଳତା ପୂର୍ବକ ସୁରକ୍ଷାର ସହିତ ମଧ୍ୟ ସମ୍ପନ୍ନ କରାଯାଇପାରିବ।
0: ବର୍ଷକୁ ଥରେ ମହାପ୍ରଭୁଙ୍କର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ମାଘ ମାସରେ ଶ୍ରୀପଞ୍ଚମୀ ତିଥିରୁ ଶୁଭାରମ୍ଭ ହୋଇଥାଏ। ପରମ୍ପରା ଅନୁସାରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଆସିଥିବା କାଠ ମଧ୍ୟରୁ ତିନିଖଣ୍ଡ କାଠ ରଥଖଳାରେ ପୂଜା କରାଯାଏ। ଶ୍ରୀରାମ ନବମୀ ଅବସରରେ ଅନୁକୂଳ ହୋଇଥିଲା ରଥ କାଠ ଚିରଟ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପ୍ରତିନିଧି ଦଳ ଠାକୁରଙ୍କ ମହାପ୍ରସାଦ ଓ ମାଳ ନେଇ କଟକ ଖପୁରିଆସ୍ଥିତ କରତକଳରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ କାଠ ଚିରା ଆରମ୍ଭ ହୋଇଥିଲା। ପବିତ୍ର ଅକ୍ଷୟ ତୃତୀୟାରେ ପରମ୍ପରା ଅନୁଯାୟୀ ଅନୁଷ୍ଠିତ ହୋଇଥିଲା ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟର ଶୁଭ ଅନୁକୂଳ। ଦ୍ୱାଦଶ ଯାତ୍ରା ଓ ନକ୍ଷତ୍ର ବନ୍ଦାପନା ନୀତି କରାଯାଇ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୂଦେବୀ ଓ ଶ୍ରୀଦେବୀ ବିମାନରେ ବିଜେ କରିବା ପରେ ପାଲିଙ୍କିରେ ରାମ ଓ କୃଷ୍ଣ ରଥଖଳାକୁ ଆସିଥିଲେ। ପୂଜାପଣ୍ଡା ସେବକମାନେ ଆଜ୍ଞାମାଳ ବିଜେ କରି ରଥଖଳାରେ ପହଞ୍ଚିବା ପରେ ଅନୁକୂଳ ନୀତି ହୋଇଥିଲା। ପୂର୍ବରୁ ରଥଖଳାରେ ବନଜାଗ ପଦ୍ଧତିରେ ପୂଜା ପାଇଁ ରଖାଯାଇଥିବା ତିନିଖଣ୍ଡ ଧୌରା କାଠରେ କୁରାଡ଼ି ମାରି ରଥ କାଠ ଅନୁକୂଳ ନୀତି କରାଯାଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ରଥ ନିର୍ମାଣ ଏବଂ ଯାତ୍ରା ସମ୍ପର୍କରେ କହିଛନ୍ତି,
2: ଚଳିତ ବର୍ଷର ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ପ୍ରାୟତଃ ସରିଛି ଏବଂ ଘୋଷଯାତ୍ରା ସମୟରେ ରଥ ଟଣା ପାଇଁ ଯାହା ବି ଶୃଙ୍ଖଳିତ ବ୍ୟବସ୍ଥା କରାଯାଇଛି ସେହି ବ୍ୟବସ୍ଥାବଳୀ ଉପରେ ବିସ୍ତୃତ ଭାବରେ ଆଲୋଚନା କରିବା ପାଇଁ ଆମେ ସେବା ସମ୍ପୃକ୍ତ ସେବକମାନେ, ଶ୍ରୀମନ୍ଦିର ପରିଚାଳନା କମିଟିର ସେବକ ସଦସ୍ୟବୃନ୍ଦ, ଛତିଶା ନିଯୋଗର ନାୟକ ଏବଂ ସମସ୍ତ ବରିଷ୍ଠ ଅଧିକାରୀମାନଙ୍କ ସହିତ ଏହି ବୈଠକ କରିଛେ। ଜିଲ୍ଲାପାଳ, ଏସ୍ପି ଏବଂ ଅନ୍ୟାନ୍ୟ ସମସ୍ତ ଆନୁଷଙ୍ଗିକ ବିଭାଗର ଅଧିକାରୀମାନେ ମଧ୍ୟ ସେଥିରେ ଯୋଗଦାନ କରିଥିଲେ। ପ୍ରତ୍ୟେକ ରଥର ଶୋଧ ଦଳ ଏବଂ ତାଙ୍କର ଯାହା ବି ନିର୍ଦ୍ଦେଶକ ଦଳ ଅଛନ୍ତି ତାଙ୍କ ସମସ୍ତ ସଦସ୍ୟମାନଙ୍କ ସାଙ୍ଗରେ ଆମେ ଆଲୋଚନା କରିଛୁ। ପ୍ରତ୍ୟେକ ରଥ ପାଇଁ ଆମେ ଏକ ଦଳପତି ବା ଦଳ ମୁଖ୍ୟ ନିର୍ଦ୍ଧାରଣ କରାଯାଇଛି। ତାଳଧ୍ୱଜ ରଥ ବା ବଡ଼ ଠାକୁରଙ୍କ ରଥ ପାଇଁ ନିର୍ଦ୍ଦେଶକ ଦଳର ଦଳ ମୁଖ୍ୟ ରହିବେ ଆରକ୍ଷୀ ଅଧ୍ୟକ୍ଷକ ବା ଏସ୍ପି ପୁରୀ। ଠିକ୍ ସେହିଭଳି ଦେବଦଳନ ରଥର ନିର୍ଦ୍ଦେଶକ ଦଳର ଦଳ ମୁଖ୍ୟ ରହିବେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ବା ଏଡିଏମ୍ ଜେନେରାଲ ପୁରୀ ଏବଂ ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ନିର୍ଦ୍ଦେଶକ ଦଳର ଦଳ ମୁଖ୍ୟ ରହିବେ ଜିଲ୍ଲାପାଳ ପୁରୀ। ପ୍ରତ୍ୟେକ ଦଳ ପାଇଁ ଆମେ ଏକ ନିର୍ଦ୍ଦେଶକ ଦଳ ଏବଂ ବୈଷୟିକ ଦଳ ଚୟନ କରିଛେ ଏବଂ ପ୍ରତ୍ୟେକ ଦଳରେ ବିଭିନ୍ନ ଅଧିକାରୀମାନେ ରହିଛନ୍ତି ଏବଂ ସେବକ ସଦସ୍ୟମାନେ ରହିଛନ୍ତି ଯେଉଁମାନେ ସେହି ରଥ ଟଣା ସମୟରେ ଯାହା ବି ନିଷ୍ପତ୍ତି ନେବା କଥା ସେମାନେ ସେଥିରେ ନେଇପାରିବେ ଏବଂ କେବଳ ଘୋଷଯାତ୍ରା ପାଇଁ ନୁହଁ ବାହୁଡ଼ା ଯାତ୍ରା ପାଇଁ ମଧ୍ୟ ସେହି ନିର୍ଦ୍ଦେଶକ ଦଳମାନେ ରହିବେ।
0: ଆଗାମୀ ରଥଯାତ୍ରାକୁ ଶୃଙ୍ଖଳିତ ଓ ଅଘଟଣ ଶୂନ୍ୟ କରିବା ଲାଗି ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ବାରମ୍ବାର ସମୀକ୍ଷା କରୁଛନ୍ତି। ମୁଖ୍ୟତଃ ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ବ୍ୟବସ୍ଥା ତଥା ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ନେଇ ସମୀକ୍ଷା କରାଯାଉଛି। ଏ ସମ୍ପର୍କରେ ଶ୍ରୀ ଖୁରାନିଆ କହନ୍ତି,
3: ରଥଯାତ୍ରା 2026 ପାଇଁ ଓଡ଼ିଶା ପୁଲିସର ସବୁ ତିଆରି ଶେଷ ପ୍ରିୟାରେ ଅଛି। ଏଥର ପ୍ରାୟ 13,000 ପାଖାପାଖି ପୁଲିସ ଅଧିକାରୀ ଓ କର୍ମଚାରୀ ଏବଂ ହୋମଗାର୍ଡ ପୁରୀ ରଥଯାତ୍ରାର ବନ୍ଦୋବସ୍ତ ପାଇଁ ମୁତୟନ ହେଉଛନ୍ତି। ଏଥର ରଥଯାତ୍ରା ପାଇଁ ପ୍ରସ୍ତୁତି ଆମର ଜାନୁଆରୀ ମାସରେ ଆରମ୍ଭ ହୋଇଥିଲା ଔର ବହୁତ ବିସ୍ତୃତ ତିଆରି ସେଥିପାଇଁ କରାଯାଇଛି। ଅଫିସର୍ସ ମାନର ଜେନେରାଲ ବ୍ରିଫିଂ ଏଠାରେ ରଖାଯାଇଥିଲା। ୟାପରେ ସମସ୍ତ ଅଧିକାରୀ ଔର ସହକର୍ମୀ ମାନେ ଯେଉଁ ଜାଗାରେ ସେମାନଙ୍କୁ ଦାୟିତ୍ୱ ଦିଆଯାଇଛି ସେ ଜାଗାରେ ସେମାନେ ଯିବେ, ସେ ଜାଗାରେ ସେମାନେ ମୁତୟନ ହେବେ ଓ ତାଙ୍କର ଯେଉଁ ଡ୍ୟୁଟି ଅଛି ସେଥିପାଇଁ ଫର୍ଦର ଡିଟେଲ ବ୍ରିଫିଂ କରାଯିବ। ଟ୍ରାଫିକ ପାଇଁ, ଭିଡ଼ ନିୟନ୍ତ୍ରଣ ପାଇଁ, ସିକ୍ୟୁରିଟି ଦୃଷ୍ଟିରୁ, ସୁରକ୍ଷା ଦୃଷ୍ଟିରୁ ସବୁ ପଦକ୍ଷେପ ନିଆଯାଇଛି। ଏଥର ସେଣ୍ଟ୍ରାଲ ଫୋର୍ସିସ୍ର 15 କମ୍ପାନୀ ସେଥିରେ CRPF, BSF, RAF ସେମାନେ ମୁତୟନ କରାଯାଉଛି। ତା ଛାଡ଼ିକେ NSG ର ବିଭିନ୍ନ କଣ୍ଟିଜେଣ୍ଟ ବି ଆମର ରେଜିମେଣ୍ଟର ସେମାନେ ଅଛନ୍ତି। କୋଷ୍ଟଗାର୍ଡ ଏବଂ ଇଣ୍ଡିଆନ ନେଭିକୁ ତଟରକ୍ଷା ପାଇଁ ମେରାଇନ୍ ପୁଲିସ ସହ ମିଶିକି ସେମାନେ ତଟରକ୍ଷା କରିବେ। ରେଲୱେ ତରଫରୁ ଭାରି ସଂଖ୍ୟାରେ ସ୍ପେଶାଲ ଟ୍ରେନ୍ର ଆୟୋଜନ କରାଯାଇଛି। ସେଥିପାଇଁ ଗଭର୍ଣ୍ଣମେଣ୍ଟ ରେଲୱେ ପୁଲିସ, RPF, ରେଲୱେ ବିଭାଗର ଅଧିକାରୀମାନଙ୍କ ସଙ୍ଗେ ବିସ୍ତୃତ ତିଆରି ଆମର ପ୍ରସ୍ତୁତ କରାଯାଇଛି।
0: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ତିଥିରେ ସ୍ନାନବେଦୀରେ ସମ୍ପନ୍ନ ହୋଇଥିଲା ଶ୍ରୀଜୀଉମାନଙ୍କର ସ୍ନାନଯାତ୍ରା। ରତ୍ନବେଦୀ ଛାଡ଼ି ଧାଡ଼ି ପହଣ୍ଡିରେ ସ୍ନାନବେଦୀକୁ ବିଜେ କରିଥିଲେ ଶ୍ରୀଜୀଉମାନେ। ସୁନାକୁଅର 108 କରା ସୁବାସିତ ଜଳରେ ଶ୍ରୀଜୀଉମାନଙ୍କୁ ସ୍ନାନ କରାଯାଇଥିଲା। ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଦ୍ୱାରା ରାଜାନୀତି ଓ ଛେରାପହଁରା ସେବା ସମ୍ପାଦିତ ହେବା ସହ ଶ୍ରୀଜୀଉମାନଙ୍କ ଗଜାନନ ବେଶ ସମ୍ପନ୍ନ ହୋଇଥିଲା। ସ୍ନାନବେଦୀ ଉପରେ ଚତୁର୍ଦ୍ଧା ମୂର୍ତ୍ତି ଦୁର୍ଲଭ ଗଜବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଥିଲେ। ସ୍ନାନ ପୂର୍ଣ୍ଣିମା ପରଦିନଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଥିଲା ଅଣସର ଗୁପ୍ତ ନୀତି। ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ, ସୁଭଦ୍ରାଙ୍କ ସ୍ଥାନରେ ମା ଭୁବନେଶ୍ୱରୀ, ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଅନନ୍ତ ନାରାୟଣ ଏବଂ ସୁଦର୍ଶନଙ୍କ ସ୍ଥାନରେ ପତିତ ପାବନ ପୂଜା ପାଇଲେ। ମହାପ୍ରଭୁଙ୍କ ଅଣସର ବେଳେ ପ୍ରମୁଖ ସେବା କରିଥାନ୍ତି ଦଇତା ସେବକମାନେ। ଏ ସମ୍ପର୍କରେ ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର କହନ୍ତି,
4: ସ୍ନାନ ପୂର୍ଣ୍ଣିମା ଦିନଠାରୁ ମହାପ୍ରଭୁ ଜ୍ୱରରେ ପୀଡିତ ଥିଲେ। ତେଲ ଲାଗି ହେବା ପରେ ଠାକୁର ସୁସ୍ଥ ଅଛନ୍ତି। ଜଗନ୍ନାଥ ମହାପ୍ରଭୁଙ୍କ ଚକା ବିଜେ ମଧ୍ୟ ହେଇଯାଇଛି। ପ୍ରଭୁଙ୍କର ଦୈନନ୍ଦିନ ଯେମିତି ମହାପ୍ରଭୁଙ୍କର ନୀତି ରହିଛି, ଅଣସର ନୀତି ସେ ମଧ୍ୟ ଚାଲିଛି। ନିଶ୍ଚିନ୍ତ ଭାବରେ ଆଗାମୀ ନେତ୍ର ଉତ୍ସବ ରଥଯାତ୍ରା ସୁରୁଖୁରୁରେ ହେବା ପାଇଁ ସବୁ ପ୍ରକାର ଯୋଜନା ମଧ୍ୟ କାର୍ଯ୍ୟ ଚାଲିଛି। ଜଗନ୍ନାଥ ମହାପ୍ରଭୁଙ୍କର ଇଚ୍ଛା ଉପରେ ସବୁ ନିର୍ଭର କରୁଛି। ତ ନିଶ୍ଚିନ୍ତ ଭାବରେ ଚଳିତ ବର୍ଷ ରାଜ୍ୟ ସରକାର ବା ଜିଲ୍ଲା ପ୍ରଶାସକ, ପୁଲିସ ପ୍ରଶାସକ, ମନ୍ଦିର ପ୍ରଶାସକଙ୍କର ସହଯୋଗ ଆମମାନଙ୍କ ସାଙ୍ଗରେ ରହିଛି। ଗୁରୁ ଦାୟିତ୍ୱ ଆମର ଦୈତାପତିମାନଙ୍କର, ସବ ସେବାୟତମାନଙ୍କର ସହଯୋଗରେ ଜଗନ୍ନାଥଙ୍କ ରଥଯାତ୍ରା, ବାହୁଡ଼ା ଯାତ୍ରା, ସୁନାବେଶ କେମିତି ସୁନ୍ଦର ଭାବେ କରାଯିବ ସେଥିପାଇଁ ସବୁ ପ୍ରକାର ଯୋଜନା ଚାଲିଛି। ଜଗନ୍ନାଥ ମହାପ୍ରଭୁଙ୍କର ଯେଉଁ ଗୁପ୍ତ ନୀତି, ଦୈନନ୍ଦିନ ଯେଉଁ ନୀତି, ଯେମିତି ସବରାଜ ବିଶ୍ୱାବସୁ ନୀଳମାଧବଙ୍କୁ ଯେମିତି ପୂଜା କରୁଥିଲା, ଫଳଟିଏ ନେଇ ନିଜେ ଦେଖି ତାପରେ ପ୍ରଭୁଙ୍କୁ ଦେଉଥିଲା, ସେମିତି ସମସ୍ତ ଫଳ ଠାକୁରଙ୍କୁ ଭୋଗ ହେଉଛି। ସବୁ ପ୍ରକାର ଛେନା, ସର, ରାବିଡ଼ି ମଧ୍ୟ ଭୋଗ ରହୁଛି। ଶୁକ୍ଳ ବର୍ଣ୍ଣରେ ଠାକୁର ଅଛନ୍ତି, ସାଧା ବର୍ଣ୍ଣରେ, ସାଦା ଫୁଲରେ ମଧ୍ୟ ରହିଛନ୍ତି। ସେ ଯୋଗୁଁ ନିଶ୍ଚିନ୍ତ ଭାବରେ ଠାକୁରଙ୍କର ଦୈନନ୍ଦିନ ସେବା ଆମେ ଦୈତାପତିମାନେ ସମସ୍ତ 21 ଦିନର ଛୁଆ ପର୍ଯ୍ୟନ୍ତ ସମସ୍ତେ ସେବା କରୁଛୁ।
0: ଅଣସର ପଞ୍ଚମୀରେ ଶ୍ରୀଜୀଉମାନଙ୍କଠାରେ ଲାଗି ହୋଇଥିଲା ଫୁଲୁରୀ ତେଲ। ଏହା ପୂର୍ବରୁ ଶ୍ରୀଜୀଉମାନଙ୍କ ଶରୀରରୁ ବର୍ଷ ସାରା ଲାଗି ହୋଇଥିବା ଚନ୍ଦନ, ପାଟଡୋରି ଓ ଶ୍ରୀମୁଖରୁ କପଡ଼ା ଆଦି କଢ଼ା ଯାଇଥିଲା। ପରମ୍ପରା ଅନୁସାରେ ବଡ଼ ଓଡ଼ିଆ ମଠ ପକ୍ଷରୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଫୁଲୁରୀ ତେଲକୁ 1 ବର୍ଷ ପୂର୍ବରୁ ମାଟି ତଳେ ପୋତାଯାଇ ରଖାଯାଇଥାଏ। ଏହି ଦିବ୍ୟ ତେଲକୁ ଦୈତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିଥାନ୍ତି। ଏହି ତେଲ ପ୍ରଲେପ ପରେ ଜ୍ୱରରେ ପୀଡ଼ିତ ଶ୍ରୀଜୀଉମାନଙ୍କର କଷ୍ଟ ଲାଘବ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଫୁଲୁରୀ ତେଲ ସମ୍ପର୍କରେ ବଡ଼ ଓଡ଼ିଆ ମଠର ମହନ୍ତ ବଂଶୀଧର ଦାସ ଗୋସ୍ୱାମୀ ଆକାଶବାଣୀକୁ କହନ୍ତି,
5: ଫୁଲୁରୀ ତେଲ ଗୋଟିଏ ସମ୍ପୂର୍ଣ୍ଣ ଆୟୁର୍ବେଦିକ ଶାସ୍ତ୍ର ନିର୍ଣ୍ଣୟ ଅନୁସାରେ ପ୍ରସ୍ତୁତ କରାଯାଇଥାଏ ଏବଂ ଗୁପ୍ତ ସେବା ଅନ୍ତର୍ଭୁକ୍ତ ହେତୁ ସେ ଏଟାକୁ କେବଳ ମଠାଧୀଶ ଏବଂ ମଠର ଉତ୍ତରାଧିକାରୀ ଏବଂ ମଠର ପୁରୋଧା ଏହି 3 ଜଣ ହିଁ ପ୍ରସ୍ତୁତ କରିଥାନ୍ତି। ସ୍ୱତନ୍ତ୍ର ଭାବରେ ଏ ପ୍ରସ୍ତୁତ କରାଯାଇଥାଏ। ଏହାର ମୁଖ୍ୟ ଉପାଦାନ ହେଉଛି ଘଣାପେଡ଼ା ରାଶି ତେଲ, ମହାପ୍ରଭୁ ଲାଗି ହେଉଥିବା କିଛି ସୁବାସିତ ଫୁଲ ଆଉ କିଛି ଔଷଧୀୟ ଚେରମୂଳି, ଏ ସମସ୍ତ ମିଶ୍ରିତ ହୋଇ ମାଟି ତଳେ 1 ବର୍ଷ ପୂର୍ବରୁ ହେରା ପଞ୍ଚମୀ ଦିନ ପୋତା ଯାଇଥାଏ। ପୂର୍ବ ଦିନ ସେ ବାହାରି ମହାପ୍ରଭୁଙ୍କ ପାଇଁ ଗୋଟିଏ ଘରେ ରଖାଯାଇ ପୂଜା କରାଯାଉଛି। ଏବଂ ତା ଦେହରେ ଚୁଆ କର୍ପୂର କସ୍ତୁରୀ କେଶର ଇତ୍ୟାଦି ସେଠି ମିଶ୍ରିତ ହେଲା ପରେ ମହାପ୍ରଭୁ ସଂସ୍କାରିତ କରିକି ପ୍ରତିଭାବ୍ଦ ସମସ୍ତ ଦୈତାପତିମାନେ ମହାପ୍ରଭୁଙ୍କ ଶରୀରରେ ଲେପନ କରିଥାନ୍ତି।
0: ମହାପ୍ରଭୁଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ଶ୍ରୀ ବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମୋଦକ ଶ୍ରୀମନ୍ଦିର ଗାରଦକୁ ହସ୍ତାନ୍ତର କରାଯାଇଥିବା ବେଳେ ଏକାଦଶୀ ତିଥିରେ ଏହି ଔଷଧ ସେବନ ପରେ ଠାକୁରମାନେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥାନ୍ତି। ଏହି ନୀତି ସମ୍ପର୍କରେ ଜଣାଇଛନ୍ତି ଶ୍ରୀ ବୈଦ୍ୟ ସୁଧାଂଶୁ ପ୍ରସାଦ ମିଶ୍ର।
6: ସ୍ନାନ ପୁଣ୍ୟର ପରଠୁ ତ ମହାପ୍ରଭୁ ଜ୍ୱରାକ୍ରାନ୍ତ ହେଇକି ଅଛନ୍ତି, ସେଥିରେ ତାଙ୍କର କୁଲୁରୀତ ଲାଗିକିରି ଶରୀର ପୀଡ଼ା ଗଲା, ଔଷଧ ଲାଗିଗଲା, ତାପରେ ଯେତେବେଳେ ମହାପ୍ରଭୁ ସୁସ୍ଥ

0: ଗମ୍ଭାରୀ ଶାଳପୂର୍ଣ୍ଣି କୁଷ୍ଠପୂର୍ଣ୍ଣି ସବୁତକ ହେଉଛି ଔଷଧୀୟ ଆୟୁର୍ବେଦିକ ଜିନିଷ। ସବୁତକ ପେଟ ଥଣ୍ଡା, ପିତ୍ତ କାଟେ, ପେଟ ସଫା କରେ, ଆମର ଏଇ ପରିକା ହେଇକିରି ରୋଗ ବ୍ୟାଧି ଛଡ଼ା ପିଙ୍ଗା ବ୍ୟବହାର ହୋଇଥାଏ। ଜିନିଷ ଗୁଡ଼ାକ ଅତ୍ୟନ୍ତ ପିତା ହୁଏ, ପିତା ଲାଗେ ପାଟିକି, ସେଥିପାଇଁ ମହାପ୍ରଭୁଙ୍କୁ ଟିକେ ସୁସ୍ୱାଦ କରିବା ପାଇଁ ସେଥିରେ ପଡ଼ିଥାଏ ଖୁଆ, ସର, ମହୁ, ଏଗୁଡ଼ାକ ବି ପଡ଼ିଥାଏ ସେଥିରେ।
1: ଶ୍ରୀମନ୍ଦିର ରଥଖଳାରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ରଥ ଉପରକୁ ପବିତ୍ର କଳସ ଉଠାଯିବା ସହିତ ଭୋଇ ସେବକମାନେ ପରମ୍ପରା ଅନୁସାରେ ଅଷ୍ଟମ ହରିବୋଲ ଧ୍ୱନି ଦେଇଛନ୍ତି। ରଥରେ ଚକା ପଡ଼ିବା ଦିନ ଭୋଇ ସେବକମାନେ ଶେଷ ହରିବୋଲ ଧ୍ୱନି ଦେବେ। ରଥ ନିର୍ମାଣ ଓ ମହାପ୍ରଭୁଙ୍କ ସେବା ସମ୍ପର୍କରେ ସୂଚନା ଦେଇଛନ୍ତି ନନ୍ଦିଘୋଷ ରଥ ମୁଖ୍ୟ ମହାରଣା ବିଜୟ ମହାପାତ୍ର।
2: ପ୍ରଭୁଙ୍କର ରଥ କାର୍ଯ୍ୟ ଆମର ଚଳିତ ବର୍ଷ ମଧ୍ୟ ସବୁ ବର୍ଷ ଭଳି ଅକ୍ଷୟ ତୃତୀୟା ଠାରୁ ଆମର ଶୁଭ ଦିଆଯାଇକି ତା ପରଦିନ ଠାରୁ କାର୍ଯ୍ୟ ଆରମ୍ଭ ହେଲା। ପ୍ରଥମେ ତୁମ୍ଭ କାର୍ଯ୍ୟ ହେଇକିରି ଅନ୍ୟାନ୍ୟ ସବୁ କାର୍ଯ୍ୟ ଚାଲିଲା। ଭଉଣୀ ଦିନ ଭଉଣୀ ତିଥିରେ ଦୁଇ ଦୁଇଟି ଚକ ସହ ଗୋଟିଏ ଗୋଟିଏ ଅକ ସଂଯୋଗ କରାଗଲା। ତା ପୂର୍ବରୁ ନୃସିଂହ ଚତୁର୍ଥୀ ତିଥିରେ ଗୁଜ ମଧ୍ୟ କାର୍ଯ୍ୟ ହେଇଥିଲା। ପର୍ଯ୍ୟାୟକ୍ରମେ ସବୁତକ ଚକ ସରି, ଅଖ ସରି, ଦଣ୍ଡା ମଧ୍ୟ ସରି, ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଆମ ଯଥେଷ୍ଟ ଦିନ ପୂର୍ବରୁ ଚାରିନାକା ଚକ ଅଖ ଦଣ୍ଡା ସବୁ ସେଟ୍ କରାଯାଇକିରି ଚାରିନାକା ଉଠିଗଲା। ତାପରେ ବର୍ତ୍ତମାନ ଆମର ସମ୍ପୂର୍ଣ୍ଣ ରଥ ନିର୍ମାଣ ହେଇକିରି କଳସ ଲାଗିକିରି ଓଲଟ ଶୁଆ ଲାଗିଯାଇଛନ୍ତି। ଲାଗିଗଲା ପରେ ବର୍ତ୍ତମାନ ଆଉ ଯାହା କାମର କାମ ଅଛି, ବାଡ଼ ଗୁଡ଼ିକ କାମ ଅଛି, ବାଡ଼ ଗୁଡ଼ିକ ଲାଗିଯିବ। ତାପରେ ସମସ୍ତଙ୍କର ଆମର ପ୍ରଭୁଙ୍କର ଆଜ୍ଞାମାଳକୁ ଅପେକ୍ଷା ନେତ୍ରୋତ୍ସବ ଦିନ, ନେତ୍ରୋତ୍ସବ ଦିନ ଆଜ୍ଞାମାଳ ଆସିଲା ପରେ ପ୍ରଭୁଙ୍କର ତିନୋଟି ଯାକ ରଥ ଯାଇକିରି ସିଂହଦ୍ୱାରେ ଲାଗିବେ। ତା ପରଦିନ ପ୍ରଭୁଙ୍କର ଯାତ୍ରା ଆରମ୍ଭ ହେବ। ଏଇଭଳି ଭାବରେ ପ୍ରତ୍ୟେକ ବର୍ଷ କାମ ଚାଲୁଛି। ଚଳିତ ବର୍ଷ ମଧ୍ୟ ସେଇଭଳି ଭାବରେ କାମ ଆମର ସୁଚାରୁ ରୂପେ ସମ୍ପନ୍ନ ଅଛି। ସମସ୍ତେ କେବଳ ଅପେକ୍ଷା ପ୍ରଭୁଙ୍କ ଆଜ୍ଞାମାଳକୁ, ନେତ୍ରୋତ୍ସବ ତିଥି ଆସିଲେ ପ୍ରଭୁଙ୍କ ଆଜ୍ଞାମାଳ ଆସିଲେ ପ୍ରଭୁଙ୍କ ରଥ ଯାଇକି ସିଂହଦ୍ୱାରେ ପହଞ୍ଚିକିରି ତା ପରଦିନ କେମିତି ପ୍ରଭୁ ସୁରୁଖୁରୁରେ ଯାତ୍ରା ଆରମ୍ଭ କରି ବାହୁଡ଼ି ଆସିବେ।
1: ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଆଉ ମାତ୍ର ତିନି ଦିନର ଅପେକ୍ଷା। ରଥଖଳାରେ ଭକ୍ତିର ଅପୂର୍ବ ଆବେଗ ସହ ରଥ ନିର୍ମାଣ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ କରାଯାଇଛି ଆକର୍ଷଣୀୟ ଝୋଟି ଚିତା, ଯାହା ଆମ ସମୃଦ୍ଧ ପରମ୍ପରା ଓ ସଂସ୍କୃତିର ଏକ ଅପୂର୍ବ ନିଦର୍ଶନ। ନୀତି ପରମ୍ପରାର ଏହି ଅନନ୍ୟ ଅଧ୍ୟାୟ ଶ୍ରୀଜଗନ୍ନାଥ ସଂସ୍କୃତିର ମହିମାକୁ ଆହୁରି ଉଜ୍ଜଳ କରିବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କୋଟି କୋଟି ଭକ୍ତଙ୍କ ଆସ୍ଥା, ଭକ୍ତି ଓ ଓଡ଼ିଆ ଅସ୍ମିତାର ମହାପର୍ବ। ଚଳିତ ବର୍ଷ ରଥଯାତ୍ରାକୁ ଅଧିକ ସୁରକ୍ଷିତ, ସୁଗମ ଓ ସୁବ୍ୟବସ୍ଥିତ କରିବା ପାଇଁ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଏବେ କେବଳ ଅପେକ୍ଷା କେତେବେଳେ ପହଣ୍ଡି ହେବ, ଦେଉଳରୁ ବାହାରି ବଡ଼ଦାଣ୍ଡକୁ ବିଜେ କରିବେ ଚକାନୟନ, ରଥରେ ବସି ଶ୍ରଦ୍ଧାଳୁଙ୍କ ମେଳରେ ସରଧାବାଲିରେ ଯାତ୍ରା କରିବେ ମାଉସୀମା ଘରକୁ। ସମାଚାର ଦର୍ପଣ ଆଜି ପାଇଁ ଏତିକି। ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ।

ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା ସକାଳ 6:30 ଆଜିର ଭାବନା ଉପସ୍ଥାପନା ଗୌରୀ ମୁନା 7:10 ସ୍ୱାସ୍ଥ୍ୟ ସୂଚନା ସାପ କାମୁଡ଼ିଲେ କ'ଣ କରିବେ ଆସନ୍ତୁ ଜାଣିବା ଏ ବିଷୟରେ କହିବେ ଡାକ୍ତର ସ୍ମିତାବାଲା ଜେନା 7:30 ପରିବେଶ ସୂଚନା ପରିସଂସ୍ଥା ପୁନରୁଦ୍ଧାର ଓ ଜଙ୍ଗଲ ସଂରକ୍ଷଣ ଏ ବିଷୟରେ କହିବେ ଡାକ୍ତର ସମାପିକା ଦାସ 7:35 ସୁରଞ୍ଜନୀ ଶିଳ୍ପୀ ସୁଶାନ୍ତ କୁମାର ପାଣି ଏବଂ ମନସ୍ୱିନୀ ପଟ୍ଟନାୟକ ଗୀତିକାର ଦୁର୍ଗାମାଧବ ପଣ୍ଡା ସଙ୍ଗୀତ ଶଙ୍କର ପ୍ରସାଦ ପ୍ରଧାନ 7:50 ସମ୍ବଲପୁରୀ ଗୀତ କଣ୍ଠଶିଳ୍ପୀ ତେଜରାଜ ନାୟକ ଏବଂ ସନ୍ତୋଷ କୁମାର ମିଶ୍ର 8:30 ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରସାର କରିବୁ ଶ୍ରୀକ୍ଷେତ୍ର ମାଧୁରୀ 8:45 ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ମୀରା ତ୍ରିପାଠୀ ଏବଂ ମିଲନ କୁମାର ମହାରଣା ଦିନ 11:05 ସମ୍ବଲପୁରୀ ଗୀତ କଣ୍ଠଶିଳ୍ପୀ ରବିଚନ୍ଦ୍ର ସାଗର ଭାରତୀ ମିଶ୍ର ମୋତିଲାଲ ଦୋରା ଏବଂ ବୀରେନ୍ଦ୍ରନାଥ ନାଗ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୁଲା ଝର୍କା ଦିନ 11:30 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ ଦିନ 12:00 12:30 ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ 5:00 ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ଶୁଭ୍ରା ନାୟକ ଏବଂ ବନଜା ମିଶ୍ର 5:20 ଘର ସଂସାର କାର୍ଯ୍ୟକ୍ରମରେ ପ୍ରଗତି ଅପରାହ୍ନ 2:45 ହିନ୍ଦୀ କଥାଚିତ୍ର ଗୀତ ଅପରାହ୍ନ 3:00 କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକାପୁପୁ ଝକାଝକା 3:30 ଓଡ଼ିଆ କଥାଚିତ୍ର ଗୀତ 4:02 ହିନ୍ଦୀ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ସୁର ତରଙ୍ଗ ଅପରାହ୍ନ 4:30 ସମ୍ବଲପୁରୀ ଗୀତ କଣ୍ଠଶିଳ୍ପୀ ରୀନା ଦାସ ଜିତେନ୍ଦ୍ର ହରିପାଲ ତପସ୍ୱିନୀ ପଟେଲ ଏବଂ ଋଷିକେଶ ମେହେର ଶ୍ରୋତାବନ୍ଧୁ ଏଥିଲା ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ରାତ୍ରି 11:10:16 ଆଜିର ଅଧିବେଶନ ଏଠି ସମାପ୍ତ କରୁଛୁ ଆଗାମୀକାଲି ଅଧିବେଶନ ଆରମ୍ଭ କରିବୁ ସକାଳ 5:53 ତାହେଲେ ଆଜି ପାଇଁ ବିଦାୟ ଦିଅନ୍ତୁ ଜୟ ହିନ୍ଦ।